ଆକାଶବାଣୀ ଜୟପୁର। ଆଜି ଶନିବାର 1948 ଶତାବ୍ଦ ଶ୍ରାବଣ ପାଞ୍ଚ ଦିନ 2026 ମସିହା ଜୁଲାଇ ମାସ 18 ତାରିଖ। ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗା ହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57

0: ହାତପାହାନ୍ତାର ସବୁତକ ସୁନ୍ଦର ଓ ଭଲ ସମୟ ଚିରସ୍ଥାୟୀ ନୁହେଁ, ତେଣୁ ସବୁ ଅସ୍ଥାୟୀ ସମୟ ହିଁ ସ୍ଥାୟିତ୍ୱ ପାଇଁ ଏକ ସୁନ୍ଦର ଓ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତର ଉପକ୍ରମ ମାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ବର୍ତ୍ତମାନ ସମୟ ସକାଳ 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ନମସ୍କାର। ଆକାଶବାଣୀ

କେବେ ନୀଳମାଧବ ହିଁ ବିଶ୍ୱାବସୁ ସବରଙ୍କର ଆରାଧ୍ୟ ସେ, କେବେ ନୀଳକନ୍ଦରରେ ରତ୍ନ ସିଂହାସନ ଉପରେ ଚକା ବୈଠିରେ ବସି ଭକ୍ତଙ୍କୁ ହସ୍ତ ପ୍ରସାରି ଡାକୁଥିବା ଜଗତର ଠାକୁର ସେ। ତାଙ୍କ ଲୀଳାଖେଳା ବୁଝିବା ସତରେ ଭାବନାର ବହୁ ଦୂରରେ। ସେ ଅବତାର ଅବତାରୀ ସବୁ ରୂପ ସବୁ ସ୍ୱରୂପରେ ପ୍ରକାଶିତ, କେବଳ ସୂକ୍ଷ୍ମ ଚେତନାଟିଏ ସେ, ସୂକ୍ଷ୍ମ ଭାବନାଟିଏ ସେ। ପରବର୍ତ୍ତୀ ଶିଳ୍ପୀ ଲୋପିତା ମିଶ୍ର। ଶିଳ୍ପୀ ଗାଇଛନ୍ତି ସ୍ନେହଲତା ମହାନ୍ତିଙ୍କ ରଚନା।

ସେ ଜଗତ ଈଶ୍ୱର, ସେ ମହାଦେବ, ସେ ମହେଶ୍ୱର, ସେ ରୁଦ୍ର ଅବତାର, କେବେ ଶାନ୍ତକାନ୍ତ କମନୀୟ ସ୍ୱରୂପ ତ କେବେ ତାଣ୍ଡବ ରୂପ ତାଙ୍କର ଅତି ଭୟଙ୍କର, ତଥାପି ବି ସେ ଆଶୁତୋଷ, ଅଳ୍ପକେ ସନ୍ତୁଷ୍ଟ ହୋଇ ଛାଡ଼ି ଦିଅନ୍ତି କୃପା କରୁଣାର ଝର। ହେ ମହେଶ୍ୱର, ଏତିକି କୃପା କରୁଣା ଦୃଷ୍ଟିରେ ଏଇ ସୃଷ୍ଟିକୁ ଚାହିଁଥାଅ। ପରବର୍ତ୍ତୀ ଶିଳ୍ପୀ ସୁରେଶ ଚନ୍ଦ୍ର ମିଶ୍ର, ଶିଳ୍ପୀ ଗାଇଛନ୍ତି ଲକ୍ଷ୍ମୀଧର ସାହୁଙ୍କ ରଚନା।

ସତ୍ୟ ଶାନ୍ତି ମୁକ୍ତି ପ୍ରଗତିର ପଥରେ ପ୍ରେରିତ କରୁଥିବା ଅଦୃଶ୍ୟ ସତ୍ତାଟିଏ ସେ। ବିଶ୍ୱାସ ଭରସାର ସହ ମନ ତଳେ ରହି ସତ୍ମାର୍ଗରେ ଯିବାକୁ ବାଟ ଦେଖାଉଥିବା ସୂକ୍ଷ୍ମ ଭାବଟିଏ ସେ। ସେ ବନ୍ଧୁ, ସେ ସଖା, ସେ ଗୁରୁ, ସେ ମାତା ପିତା, ସେ ସମଗ୍ର ସତ୍ତାଟିଏ। ସେ ଈଶ୍ୱରୀୟ ସତ୍ତା ସବୁକାଳେ ଶାନ୍ତିର ପଥରେ ଯିବା ପାଇଁ ମାର୍ଗ ପ୍ରଦର୍ଶନ କରୁଥାଉ, ମୁକ୍ତିର ବାଟ ସହଜ ହୋଇଯାଉ। ପରବର୍ତ୍ତୀ ଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀ। ଶିଳ୍ପୀ ଗାଇଛନ୍ତି ଅମୂଲ୍ୟ ରଞ୍ଜନ ମହାପାତ୍ରଙ୍କ ରଚନା।

ପ୍ରେମର ପରଶ ପାଇ ସତ୍ୟ ବାଟରେ ଚାଲି ଚାଲି ମୁକ୍ତିର ଆନନ୍ଦ ପାଇବାର ଇଚ୍ଛାରେ ଏଇଠି ଈଶ୍ୱରଙ୍କ ଚରଣ ତଳେ ନିଜକୁ ସମର୍ପି ଦେଇ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ଶାରଦା ସୁତବର୍ଣ୍ଣୀ, ଲୋପିତା ମିଶ୍ର, ସୁରେଶ ଚନ୍ଦ୍ର ମିଶ୍ର ଏବଂ ସୁପ୍ରଭା କୁମାରୀ ପାଢ଼ୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 81ତମ ଭାଗ। ଆଜି ପାଇଁ ଶିଳ୍ପୀ ଶୋଭା ଯୋଶୀ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 81ତମ ଭାଗ। ଆଜି ପାଇଁ ଶିଳ୍ପୀ ଥିଲେ ଶୋଭା ଯୋଶୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା ଅଶୋକ ମିଶ୍ର।
1: ଛାୟା ମନ୍ୟସ୍ୟ କୁର୍ବନ୍ତି ତିଷ୍ଠନ୍ତି ସ୍ୱୟଂ ଆତପେ ଫଳାନ୍ୟାପି ପରାର୍ଥାୟ ବୃକ୍ଷାଃ ସତ୍ପୁରୁଷାଃ ଇବ। ସୂର୍ଯ୍ୟଙ୍କ ରୌଦ୍ରତାପକୁ ବୃକ୍ଷ ନିଜେ ସହ୍ୟ କରେ, କିନ୍ତୁ ଅନ୍ୟମାନଙ୍କୁ ଛାୟା ପ୍ରଦାନ କରେ। ବୃକ୍ଷର ଫଳ ମଧ୍ୟ ଅନ୍ୟ ପାଇଁ, ଠିକ୍ ସେହିଭଳି ସତ୍ପୁରୁଷ ବା ଭଲ ଲୋକମାନେ ଅନ୍ୟର ହିତ ପାଇଁ, ଅନ୍ୟର ମଙ୍ଗଳ ପାଇଁ ନାନା କଷ୍ଟ ସ୍ୱୀକାର କରନ୍ତି। ପର ପାଇଁ ଯେତେ କଷ୍ଟ ସ୍ୱୀକାର କରିବାକୁ ପଡ଼ିଲେ ମଧ୍ୟ ସେମାନେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ସ୍ୱଭାବଂ ନ ଜାହାତ୍ୟେବ ସାଧୁରା ପଦତୋ ଅପିଶନ୍ କର୍ପୂରଃ ପାପକଟ ସୃଷ୍ଟମ୍ ସୌରଭଂ ଲଭତେ ତରାମ୍। ଯେତେ କଷ୍ଟ ହେଲେ ମଧ୍ୟ, ଯେତେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଲେ ମଧ୍ୟ, ସାଧୁ ବା ଭଲ ଲୋକମାନେ

ନିଜର ଫଲ ସ୍ୱଭାବକୁ ପରିତ୍ୟାଗ କରନ୍ତି ନାହିଁ। କର୍ପୂର ସୁବାସଯୁକ୍ତ ଦେଖିଥିବେ ସେ କଥା ଆପଣ ବି। କର୍ପୂରରେ ଶେଷରେ ଅଗ୍ନି ସଂଯୋଗ କରାଯାଏ, ତଥାପି ବି ସେହି ସମୟରେ ସେ କ'ଣ ସୁଗନ୍ଧ ବିତରଣ କରେ ନା, ବରଂ କର୍ପୂର ଅଗ୍ନିର ସଂସ୍ପର୍ଶରେ ଆସି ଯେତେବେଳେ ଜଳିବା ଆରମ୍ଭ କରେ, ସେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଜଳି ଜଳି ସୁବାସିତ କରିଦିଏ, ମହକାହି ଦିଏ। ଭଲ ଲୋକ ଯିଏ ସଦା ଏ ସଂସାର ତାର ଶତ୍ରୁ, ଭଲ ରାସ୍ତା ଯିଏ ଧରିଲା ତା ପାଇଁ ଅନେକ ସମସ୍ୟା, ତା ପାଇଁ ଅନେକ ପ୍ରତିବନ୍ଧକ, ଅନେକ ସମାଲୋଚନା। କାରଣ ଭଲ ରାସ୍ତାରେ ଚାଲୁଥିବା ଲୋକ ଖରାପ ଯାହା ସେସବୁର ବିରୁଦ୍ଧରେ ଯିବ ଏବଂ ସେସବୁକୁ ବନ୍ଦ କରିବା ଚେଷ୍ଟା କରିବ, ପାଞ୍ଚ ଜଣଙ୍କ ହଁରେ ହଁ ଭରିବ ନାହିଁ, ନିଜସ୍ୱ ଏକ ସ୍ପଷ୍ଟ ନିରପେକ୍ଷ ମନ୍ତବ୍ୟ ସବୁଠି ସେ ଥୋଇବ। ଆଉ ସତ୍ୟ ଯଦି ପ୍ରକାଶ କରିବେ ଆପଣ, ତେବେ ଆପଣଙ୍କୁ କେହି ବି କେଉଁଠି ବି ଗ୍ରହଣ କରିବେ ନାହିଁ, ଆପଣଙ୍କୁ କେହି ବି ଭଲ ପାଇବେ ନାହିଁ। ସତ୍ୟଟା ବଡ଼ କଟୁ, ବଡ଼ କଡ଼ା, ଠିକ୍ ନିମ୍ବ କି କଲରା ପତ୍ର ବାଟି ପିଇଲା ପରେ। ସତକୁ ଢୁକିବା ବଡ଼ କଷ୍ଟ। ଅତଏବ ଯିଏ ସତ୍ପୁରୁଷ ଯିଏ ମିଥ୍ୟାରେ ବଞ୍ଚନା, ସେ ତ ସତ୍ୟ ପ୍ରକାଶ କରିବ ହିଁ କରିବ, ଫଳରେ ସେ ଅନେକଙ୍କର ଶତ୍ରୁ ସାଜିବ ହିଁ ସାଜିବ। ସେଥିପାଇଁ ଲୋକେ ତାକୁ ସମୂଳେ ନିପାତ କରିବାର ଚେଷ୍ଟା କରିବେ ହିଁ କରିବେ। ତଥାପି କାହାକୁ ସନ୍ତୁଷ୍ଟ କରିବାକୁ ଯାଇ ତାର ପ୍ରଶଂସାରେ କେବେ ବି ଭଲ ଲୋକଟିଏ କିଛି କହିବ କି? ଆଉ ଯଦି ନ କହିବ ତେବେ ଅସୁବିଧାରେ ପଡ଼ିବା ନିଶ୍ଚିତ। ହେଲେ ଅସୁବିଧାରେ ପଡ଼ିବ ବୋଲି ସେ କ'ଣ ନିଜର ପ୍ରକୃତିକୁ ଛାଡ଼ିଦେବ କି? ଗଛରୁ ଥରେ ଆମେ ଫଳ ତୋଳିନେଲେ ସେ କ'ଣ ଆଉ ଫଳ ଫଳାଏ ନା? ଗାଈର ପହ୍ନାରୁ ଥରେ ଆମେ କ୍ଷୀର ଧୋଇନେଲେ ସେ କ'ଣ ତାପରେ ତାର ପହ୍ନାକୁ ଶୂନ୍ୟ କରିଦିଏ? ଗଛର ଡାଳ ଖଣ୍ଡେ ଆମେ କାଟିନେଲା ପରେ ଗଛ କ'ଣ ଆଉ ଥରେ ନୂଆ ଡାଳଟିଏ କଅଁଳେଇ ଦିଏ ନା? ଥରେ ବର୍ଷିଗଲା ପରେ କ'ଣ ମେଘରୁ ଆଉ ପାଣି ଝରେ ନା? ନୂଆ ମେଘ ସୃଷ୍ଟି ହୁଏ ନା? ସୂର୍ଯ୍ୟ ଥରେ ଉଦୟ ହୋଇ ଅସ୍ତ ଯାଇ ପୁଣି ଥରେ କ'ଣ ଉଦୟ ହୁଏ ନା? ବାରମ୍ବାର ଏସବୁ ହେଉଥାଏ। ବାସ୍ ଠିକ୍ ସେହିଭଳି ସତ୍ପୁରୁଷ ଯେତେ ଧୋକା ଖାଇଲେ ବି, ଯେତେ ଲାଞ୍ଛିତ ହେଲେ ବି, ଯେତେ ପ୍ରତିବାଦ ପ୍ରତିରୋଧର ଶିକାର ହେଲେ ବି ସେ ସତ୍ପଥରେ ହିଁ ଚାଲିଥାଏ। କୌଣସି ନିନ୍ଦା ଅପମାନ ପ୍ରଶଂସାର ଅର୍ଥ ତା ପାଇଁ କିଛି ନାହିଁ। ପୃଥିବୀ ପ୍ରଳୟ ହେଲେ ବି ସେ ସତ୍ୟ ନ୍ୟାୟ ଧର୍ମ ପଥରେ ଚାଲିଥାଏ। ଏ ପୃଥିବୀରେ ଅନେକ ମଣିଷ ହଠାତ୍ ହଠାତ୍ ପରିସ୍ଥିତି ପରିବେଶକୁ ନେଇ ରଙ୍ଗ ବଦଳାନ୍ତି, ଏବେ ଯେଉଁ କଥା କହୁଥାନ୍ତି ଟିକିଏ ପରେ ତାର ଠିକ୍ ଓଲଟା କଥାଟି କହନ୍ତି। ନଦୀ ତାର ଗତିପଥ ବାରମ୍ବାର ବଦଳେଇଲା ପରି ନିଜର ଆଚରଣ ସେମାନେ ବଦଳାଉଥାନ୍ତି, ନିଜର କଥା ସେମାନେ ବଦଳାଉଥାନ୍ତି। ସେଭଳି ଲୋକେ କେବେ ବି କାହାରି ବିଶ୍ୱାସ ଭାଜନ ହୋଇପାରନ୍ତି ନାହିଁ। ତେଣୁ ଯଦି ଆପଣ ସମସ୍ତଙ୍କର ବିଶ୍ୱାସ ଭାଜନ ହେବାକୁ ଚାହାନ୍ତି, ତେବେ ତ ଆପଣ କେତୋଟି କଥାରେ ନିଜକୁ ସଂଯତ ରଖିବାକୁ ପଡ଼ିବ ହିଁ ପଡ଼ିବ ଏବଂ ସତ୍ପନ୍ଥା ସତ୍ପଥକୁ ଆଦରି ନେବାକୁ ପଡ଼ିବ ଆପଣଙ୍କୁ। ଏ ସଂସାର କେବେ ବି ସତ୍ପୁରୁଷମାନଙ୍କୁ, ଭଲ ଲୋକମାନଙ୍କୁ ସେମାନେ ବଞ୍ଚିଥିବା ଅବସ୍ଥାରେ ଗ୍ରହଣ କରିନାହିଁ, ବରଂ ସେମାନଙ୍କ ମୃତ୍ୟୁ ପରେ ତାଙ୍କ କଥା ସବୁକୁ ବଞ୍ଚେଇ ରଖିଛି ଏହି ଧରାବକ୍ଷରେ। ଅନୁକୂଳ ପରିସ୍ଥିତିରେ ମଣିଷର ପ୍ରକୃତି ଯାହା ରହେ, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେହି ପ୍ରକୃତି ହିଁ ପ୍ରତ୍ୟେକ ମଣିଷର ରହିବା ଉଚିତ। ସିଂହ କ'ଣ ଶିକାର ନ ମିଳିଲେ କେବେ ଘାସ ଖାଏ? ନା ନା, ସିଂହ ଅପେକ୍ଷା କରେ ଶିକାର ପୁଣି ଥରେ ମିଳିବା ଯାଏ। ଅନେକ କାଉଙ୍କ ମେଳରେ ଏକା କୋଇଲି କ'ଣ କା ଶବ୍ଦ ସୃଷ୍ଟି କରେ? ନା ନା, କୋଇଲି ସବୁ ପରିସ୍ଥିତିରେ ସେହି କୁହୁ ଶବ୍ଦ ସୃଷ୍ଟି କରେ। ଅଭାବରେ ପଡ଼ିଲେ ସାଧୁ କ'ଣ ଚୋରି କରେ? ଦାରିଦ୍ର୍ୟର ଶିକାର ଭଲ ଲୋକ କ'ଣ କେବେ ଭିକ୍ଷା କରେ? ଲୋକେ ବାଡ଼େଇବାକୁ ଆସିଲେ କ'ଣ ସାଧୁ ମିଛ କହି କଥା ବଦଳେଇ ପ୍ରାଣ ବଞ୍ଚାଏ? ନିଜକୁ ବଡ଼ ପ୍ରମାଣିତ କରିବା ପାଇଁ ସାଧୁ କ'ଣ କେବେ ମିଛରେ ନିଜକୁ ପ୍ରଶଂସା କରି ନା ନା କାଳ୍ପନିକ କଥା କହେ? ହେ ବନ୍ଧୁ, ଯଦି ଆପଣ ସତ୍ପଥରେ ଚାଲିଛନ୍ତି ତେବେ ଆଉ ଭୟ କାହାକୁ? ଯାହା ବି ପ୍ରତିବନ୍ଧକ ଆସୁ ସେଇ ସତ୍ପଥରେ ହିଁ ଚାଲିବା ଜାରି ରଖନ୍ତୁ। ସତ୍ୟ ଦିନେ ପ୍ରକାଶିତ ହୁଏ, ସତ୍ୟ ଦିନେ ପ୍ରତିଷ୍ଠିତ ହୁଏ, କାରଣ ସତ୍ୟ ହିଁ ଭଗବାନ, ସତ୍ୟ ହିଁ ଈଶ୍ୱର। ଯଦି ଆପଣ ସତ୍ପଥର ଯାତ୍ରୀ ତେବେ ମନେ ରଖିଥିବେ ଈଶ୍ୱର ସଦା ଆପଣଙ୍କର ସହଯାତ୍ରୀ, ସେ ଚାଲିଥାନ୍ତି ଆପଣଙ୍କ ସାଥେ ସାଥେ, ଆପଣଙ୍କ ପାଖେ ପାଖେ। ତେବେ ଆଉ ଭୟ କାହାକୁ? ବାସ୍, ଆଜି ପାଇଁ ଏତିକି। ଭୁଲ ଯଦି କିଛି କହିଛି

0: ତେବେ ଦୟାକରି ଉଦାର ହୃଦୟରେ ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
2: ଆଜି ଆସନ୍ତୁ ଜାଣିବା ପନିପରିବାର କେତୋଟି ଉନ୍ନତ କିସମ ଓ ତାର ଚାଷ ସମ୍ପର୍କରେ। ଆପଣମାନେ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି, ତେବେ ସେହିସବୁ ପନିପରିବାର କେଉଁ କେଉଁ ଉନ୍ନତ କିସମଗୁଡ଼ାକ ରହିଛି, କେଉଁ ସମୟରେ ଲଗାଇଲେ ଠିକ୍ ହୋଇଥାଏ, ଆଉ ବିହନ କେତେ କ'ଣ ଦରକାର ପଡ଼ିଥାଏ, ସାର କେତେ କ'ଣ ଲାଗିଥାଏ, ଦୂରତା କେତେ କ'ଣ ରଖିବାକୁ ପଡ଼ିଥାଏ, ସେହିସବୁ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ପ୍ରଥମେ ଦେଖିବା ବାଇଗଣ ଫସଲ କଥା। ଏହାର ଅନେକ ଉନ୍ନତ କିସମଗୁଡ଼ାକ ରହିଛି, ସେ ବିଷୟରେ ଜାଣି ରଖନ୍ତୁ। ମୁକ୍ତା କେସି, ବ୍ଲୁ ଷ୍ଟାର, ଗ୍ରୀନ୍ ଷ୍ଟାର, ପୁଷା ପର୍ପଲ ଲଙ୍ଗ, ପୁଷା ଅନମୋଲ, ପୁଷା ପର୍ପଲ ରାଉଣ୍ଡ, ପୁଷା କ୍ରାନ୍ତି, ତୃପ୍ତି, ଉତ୍କଳ କେଶରୀ, ଉତ୍କଳ ନିଶା, ଅର୍କ ନବନୀତ, ଉତ୍କଳ ମାଧୁରୀ, ଉତ୍କଳ ତାରିଣୀ, ଏମିତି ଅନେକ କିସମ ସବୁ ବାଇଗଣ ଫସଲର ରହିଛି। ଏହିସବୁ କିସମ ଗୁଡ଼ାକ ସବୁ 110 ଦିନରୁ 120 ଦିନ ମଧ୍ୟରେ ଅମଳ ହୋଇଥାଏ। ଏହାକୁ ଆପଣମାନେ ଲଗାଇ ପାରିବେ ନଭେମ୍ବର ଡିସେମ୍ବର ମାସରେ, ଆଉ ଜୁନ୍ ଜୁଲାଇରେ, ପୁଣି ଫେବୃଆରୀ ମାର୍ଚ୍ଚ ମାସ ମଧ୍ୟରେ। ବାଇଗଣରେ ଏହିସବୁ କିସମ ଗୁଡ଼ାକ ନେଇକି ଯଦି ଆପଣମାନେ ଚାଷ କରନ୍ତି, ତାହେଲେ ଗୋଟିଏ ଏକରକୁ ପ୍ରାୟ 200 ଗ୍ରାମ ବିହନ ଦରକାର ହେବ, ଆଉ ଲଗାଇବା ପାଇଁ ଦୂରତା ରଖିବେ ଧାଡ଼ିକି ଧାଡ଼ି 60 ସେଣ୍ଟିମିଟର, ଆଉ ଗଛକୁ ଗଛ 45 ସେଣ୍ଟିମିଟର। ଏଇଟା ତ ଗଲା ଆମର ବାଇଗଣ ବିଷୟରେ। ଟମାଟୋ ସେମିତି ବିଭିନ୍ନ ପ୍ରକାର ଉନ୍ନତ କିସମ ସବୁ ରହିଛି, ସେଗୁଡ଼ିକ ହେଲା ପୁଷା ରୁବି, ପୁଷା ରୋମା, ପଞ୍ଜାବ ଛୁଆରା, ପଞ୍ଜାବ କେଶରୀ, ଅର୍କ କାଶୀ, ଅର୍କ ସୌରଭ, ଉତ୍କଳ ପଲ୍ଲବୀ, ଉତ୍କଳ ଦୀପ୍ତି, ଉତ୍କଳ କୁମାରୀ, ଉତ୍କଳ ଶ୍ରାବଣୀ, ଏମିତି ଅନେକ କିସମ ଗୁଡ଼ାକ ରହିଛି, ଯାହାକି 100ରୁ 120 ଦିନ ମଧ୍ୟରେ ଅମଳ ହୋଇଥାଏ। ଆଉ ଏହି କିସମ ଗୁଡ଼ାକ ଲଗାଇବାର ଉପଯୁକ୍ତ ସମୟ ହେଉଛି ଜୁଲାଇ ଅଗଷ୍ଟ କିମ୍ବା ନଭେମ୍ବର ଡିସେମ୍ବର। ଗୋଟିଏ ଏକର ଜମି ପାଇଁ ଆପଣଙ୍କୁ ବିହନ ପରିମାଣ ଲାଗିବ ପ୍ରାୟ 200 ଗ୍ରାମ, ଆଉ ଲଗାଇବା ସମୟରେ ଦୂରତା ରଖିବେ ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର, ଆଉ ଗଛକୁ ଗଛ 45 ସେଣ୍ଟିମିଟର ପର୍ଯ୍ୟନ୍ତ। ସେହିଭଳି ଲଙ୍କା ଫସଲ ଯଦି ଆପଣମାନେ ଚାଷ କରିବାକୁ ଚାହାନ୍ତି, ତାହେଲେ ତାର ବିଭିନ୍ନ ପ୍ରକାର ଉନ୍ନତ କିସମ ସବୁ ରହିଛି, ସେଗୁଡ଼ିକ ହେଉଛି MP 46A, ଉତ୍କଳ ଆଭା, ସୂର୍ଯ୍ୟମୁଖୀ, ଉତ୍କଳ ରଶ୍ମି, ପୁଷା ଜ୍ୱାଲା, ଗୁଣ୍ଟୁର 1ରୁ ଗୁଣ୍ଟୁର 4 ପର୍ଯ୍ୟନ୍ତ, ଏମିତି ଅନେକ ପ୍ରକାର ଉତ୍କଳ ରାଗିଣୀ, ଅଗ୍ନିରେଖା, ପୁଷା ସଦାବାର, ଏମିତି ଆହୁରି ଅନେକ ପ୍ରକାର କିସମ ସବୁ ରହିଛି। ଏହିସବୁ କିସମ ଗୁଡ଼ାକ ପ୍ରାୟ 120 ଦିନରୁ 150 ଦିନ ମଧ୍ୟରେ ଅମଳ ହୋଇଥାଏ, ଆଉ ଏହି ଲଙ୍କା ଫସଲ ପ୍ରାୟ ବର୍ଷଯାକର ସବୁ ସମୟରେ ଚାଷ କରିପାରିବା। ଲଙ୍କା ଫସଲ ପାଇଁ ଗୋଟିଏ ଏକରକୁ 300 ଗ୍ରାମ ବିହନ ଦରକାର ପଡ଼ିଥାଏ, ଆଉ ଦୂରତା ହିସାବରେ ଧାଡ଼ିକୁ ଧାଡ଼ି 60, ଆଉ ଗଛକୁ ଗଛ 45 ସେଣ୍ଟିମିଟର ରଖିବାକୁ ପଡ଼ିଥାଏ। ଲଙ୍କା ଫସଲକୁ ଯଦି ଆପଣମାନେ କଞ୍ଚାରେ ଅମଳ କରିବାକୁ ଚାହୁଁଛନ୍ତି, ତାହେଲେ ଗୋଟିଏ ଏକରରୁ ପ୍ରାୟ 26ରୁ 32 କ୍ୱିଣ୍ଟାଲ ଅମଳ ହୋଇପାରିବ, ଆଉ ଯଦି ଶୁଖିଲାରେ ଆପଣ ଅମଳ କରିବାକୁ ଚାହୁଁଛନ୍ତି, ଏହିଭଳି ଭାବରେ ଯଦି ଚାଷୀ ଭାଇ ଭଉଣୀମାନେ ଉନ୍ନତ କିସମ ସବୁ ବ୍ୟବହାର କରି ଚାଷ କରନ୍ତି, ତାହେଲେ ଅଧିକ ଲାଭ ପାଇପାରିବେ।
1: ଉନ୍ନତ କିସମର ପନିପରିବା ଚାଷ, ଏ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଉପସ୍ଥାପନ କଲେ ଯୋଗେନ୍ଦ୍ର ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଡିଡାଇ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଭାଲୁ ଖିଡ଼ିଙ୍ଗା ଏବଂ ସାଥୀ।
3: ପ୍ରତି ଆଦିବାସୀ ସମ୍ପ୍ରଦାୟରେ ନିଜର ଜୀବନସାଥୀ ବାଛିବା ପାଇଁ ପ୍ରତି ଯୁବକ ଏବଂ ଯୁବତୀଙ୍କର ସ୍ୱାଧୀନତା ରହିଛି, ସେମିତି ଡିଡୁଇ ସମ୍ପ୍ରଦାୟରେ ମଧ୍ୟ ରହିଛି। ଡିଡୁଇ ସମ୍ପ୍ରଦାୟରେ ଯୁବ କ୍ଷେତ୍ରରେ ଯୁବକ ଏବଂ ଯୁବତୀ

ଯେଉଁମାନେ ବିବାହ କରିବାକୁ ଇଚ୍ଛା କରନ୍ତି, ଯେଉଁମାନଙ୍କର ବାପା ମା ବନ୍ଧୁ ସମ୍ପର୍କୀୟ ଦୁନିଆରେ କେହି ନଥାନ୍ତି, ସେମାନେ ବି ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ କରନ୍ତି। କିନ୍ତୁ ବିବାହ କରିବା ପୂର୍ବରୁ ଦିହେଁ ଦିହିଁକି ବୁଝି ନିଅନ୍ତି ଗୀତ ମାଧ୍ୟମରେ, ଦିହେଁ ଦିହିଁଙ୍କର ଉପଯୁକ୍ତ ଜୀବନସାଥୀ ହୋଇପାରିବେ କି ନାହିଁ ଗୀତରେ ପ୍ରଶ୍ନୋତ୍ତର ମାଧ୍ୟମରେ ସେମାନେ ସ୍ଥିର କରନ୍ତି ସେହି କଥା। ଆଜି ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପ୍ରଥମେ ତୁମାପଦର ଗ୍ରାମର ଭାଲୁ ଖିରିଙ୍ଗା ଏବଂ ସାଥୀମାନେ ପରିବେଷଣ କରିଥିବା ଏହି ମର୍ମର ଗୋଟିଏ ଗୀତ। ଏହି ଗୀତଟିକୁ ସେମାନେ ଡିଡୁଇ ଭାଷାରେ କହନ୍ତି ହରେଉଁସା ଅସ୍ମାର।

ଏଥର ଆସନ୍ତୁ ଶୁଣିବା ଦିଡ଼ୋଇ ଭାଇ ଭଉଣୀମାନେ ଧାନ ମାଣ୍ଡିଆ ସୁଆଁ ଇତ୍ୟାଦି ଅମଳ କରିବା ସମୟରେ ଯେଉଁ ଗୀତ ଗାଇଥାନ୍ତି ସେହି ଗୀତ ପରିବେଶ।

0: କରିଛନ୍ତି ତୁମାପଦର ଗ୍ରାମର ଭାଲୁ ଖିଳିଙ୍ଗା ଓ ସାଥୀ।
1: ओ कटारी।

0: கோயிலுக்கணும்
1: ஓ சோமாரியே எட்லோ.

0: ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଆଜି ପାଇଁ ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣିଲେ ଡିଡାଇ ସମ୍ପ୍ରଦାୟର ଗୀତ, ପରିବେଷଣ କଲେ ଭାଲୁ ଖିଡ଼ିଙ୍ଗା ଏବଂ ସାଥୀ, କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଅଶୋକ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। प्रधानमंत्री नरेन्द्र मोदी ह्यः सायंकाले पंजाबस्य जालंधर नगरात् आभासीय माध्यमेन देशस्य 20 राज्येषु पुनर्विकसितानां 75 रेलस्थानकानां उद्घाटनम् अकरोत्। एतेषां स्थानकानां अमृत भारत स्थानक योजनायाः अन्तर्गतं आधुनिकीकरणं जातम्। एषा योजना विश्वस्य बृहत्तमासु स्थानक पुनर्विकास योजनासु अन्यतमा अस्ति। प्रायः 70.5 लाख कोटि रूप्यकाणां व्ययेन विकसितानि एतानि स्थानकानि यात्रिसौविध्यैः समलंकृतानि सन्ति। पुनर्विकसितेषु स्थानकेषु पंजाबस्य जालंधर कैंट, SAS नगरम, श्री मुक्तसर साहिब, श्री आनंदपुर साहिब इत्येतेषां स्थानकानां समावेशः अस्ति। तदतिरिक्तं गुजरात, ओडिशा, दक्षिण रेल क्षेत्राणां अनेकानि स्थानकानि अपि अत्र सम्मिलितानि सन्ति। अस्मिन् अवसरे प्रधानमंत्री करटोली अम्बाला रेलसेवां, अमृतसर वाराणसी संत रविदास एक्सप्रेस चेत्येताभ्यां हरितध्वजं प्रदर्शितवान्। ह्यः जालंधरे प्रधानमंत्रिणा लोकार्पितानि राष्ट्राय समर्पितानि च एतानि पुनर्विकसितानि स्थानकानि एते द्वे रेलसेवे च रेलमार्गावसंरचना

ଆଜିର ଯୁବପିଢ଼ି ରାଜନୀତି ପ୍ରତି କେତେ ସଚେତନ? ପରେ ଜାଣିବା କଥାରେ ଜାଣିବେ ଡକ୍ଟର ନେସନାଲ ମଣ୍ଡେଲା ଏବଂ ଉଲ୍ଷ୍ଟାନ୍ ଚର୍ଚ୍ଚିଲ୍ଙ୍କ ସମ୍ପର୍କରେ। ଚୈତିଚହ୍ନ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଅପରାହ୍ନ 5:30। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ କଥା ଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ।

ରାତି 10ଟାରେ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ ତଡ଼ପ ଲାଗି ଅବକାଶ ଗୋପାଳବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ରଥ ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ଆଜି ରାତି 9ଟାରେ ଧାଡ଼ିପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଗତକାଲି ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ମା' ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅର୍ଥନିଗମ ମଧ୍ୟରେ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ହାସଲ ପାଇଁ ଗତକାଲି ଲୋକସେବା ଭବନରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସରକାରୀ ବେସରକାରୀ ସହଭାଗିତାରେ ପରିବେଶକୁ ସୁଦୃଢ଼ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ସାମଗ୍ରିକ ଭାବେ ଅକ୍ଷୟ ଶକ୍ତି, ଲଜିଷ୍ଟିକ୍, ପରିବହନ, ସହରାଞ୍ଚଳ ଭିଭିଭୂମି ଆଦି ପ୍ରମୁଖ ପ୍ରାଥମିକ କ୍ଷେତ୍ର ପାଇଁ 2 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର 20 ପ୍ରକଳ୍ପକୁ ଚିହ୍ନଟ କରାଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସମ୍ଭିଧାନ, ନିର୍ବାଚନ ସମ୍ଭନ୍ଧୀୟ ଆଇନ ଏବଂ ସମୟାନୁକ୍ରମେ ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଗଣମାଧ୍ୟମ ସମ୍ମିଳନୀ 2026ରେ ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ଲୋକମାନଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ଅଂଶୀଦାରମାନଙ୍କୁ ଯୋଡ଼ିବା।

0: ଗଣତନ୍ତ୍ରକୁ ସୁଦୃଢ଼ କରିବା ନିର୍ବାଚନରେ ଗଣମାଧ୍ୟମର ଭୂମିକା ଏହି ସମ୍ମିଳନୀରେ ଓଡ଼ିଶାରୁ 9 ଜଣ ବରିଷ୍ଠ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ମହମ୍ମଦ ସଦିକ ଆଲମ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯାଇଛି। ଜିଲ୍ଲାର ମୋଟ 94.67% ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରିବାକୁ ଅଧିକ ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଆଲମ କହିଛନ୍ତି, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ଆଲମ ପରାମର୍ଶ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜିକରଣ ଅବଧିକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଏବଂ ପୁନଃ ପଞ୍ଜିକରଣ ଦେୟ 50% ଛାଡ଼ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ଇଗ୍ନୋ ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ୱାର୍ଡରେ ଥିବା ଜଳବନ୍ଦୀ ସମସ୍ୟାର ସମୀକ୍ଷା କରି ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 6ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ପୁରୀରେ ପ୍ରବଳ ବର୍ଷା ହୋଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ବର୍ଣ୍ଣରମା ମହାନ୍ତି କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ରହିଛି ଏସ୍ସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା।
2: ହୃତ୍ପିଣ୍ଡ ଶରୀରର ଗୋଟିଏ ମୁଖ୍ୟ ଅଙ୍ଗ, ଏହାର ସ୍ପନ୍ଦନ ଓ ବୈଦ୍ୟୁତିକ ଆଲେଖକୁ ଇସିଜି କୁହାଯାଏ। ରୋଗୀକୁ କଷ୍ଟ ନ ଦେଇ ଏହା ଗୋଟିଏ ଆବଶ୍ୟକ ପରୀକ୍ଷା। ହାର୍ଟର ନିୟମିତ ଗତି, ଆକାର, ଏହାର କୋଠରୀ ବ୍ୟବସ୍ଥା, ବିଭିନ୍ନ ଔଷଧର କୁପ୍ରଭାବ ଇତ୍ୟାଦି ଜାଣିବା ପାଇଁ ଏହା ପ୍ରାରମ୍ଭିକ ସ୍ତରରେ ଅବଶ୍ୟମ୍ଭାବୀ। ହାର୍ଟ ଆଟାକ୍ ହେଲେ ହୃତ୍ପିଣ୍ଡର କେଉଁ ସ୍ଥାନର ତନ୍ତୁ ନଷ୍ଟ ହୋଇଛି ଏହାଦ୍ୱାରା ସଠିକ୍ ଜାଣିବେ। ୱିଲିୟମ୍ ଇନ୍ଥୋଭେନ୍, ନେଦରଲ୍ୟାଣ୍ଡର ବୈଜ୍ଞାନିକ, 1901 ଇସିଜି ଉଦ୍ଭାବନ କଲେ। ତାଙ୍କର ଏହି ଅବଦାନ ପାଇଁ 1924 ନୋବେଲ ପ୍ରାଇଜ୍ ମିଳିଥିଲା। ଏହା ଭିତରେ ହୃଦ୍ରୋଗ ନିରୂପଣ ପାଇଁ ଅନେକ ଆଧୁନିକ ଯନ୍ତ୍ର ଉପଲବ୍ଧ, ତଥାପି ଇସିଜି ତାହାର ମାନ୍ୟତା ବଜାୟ ରଖିଛି। ଡାକ୍ତରଖାନାକୁ ଆସୁଥିବା ସବୁ ରୋଗୀଙ୍କର ଇସିଜି ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି ନାହିଁ। ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ନହେଲେ ଏହି ପରୀକ୍ଷାର ଆବଶ୍ୟକତା ନଥାଏ। ଇସିଜି କରିବା ପାଇଁ କେତେଗୁଡ଼ିଏ ଲକ୍ଷଣକୁ ନେଇ ନିଷ୍ପତ୍ତି କରାଯାଏ। ସେଗୁଡ଼ିକ ହେଉଛି ଛାତିରେ ଯନ୍ତ୍ରଣା, ଏହା ବାମ ହାତ ଓ ବେକକୁ ସମ୍ପ୍ରସାରିତ ହୁଏ। ଫୁସ୍ଫୁସ୍ରେ ରକ୍ତ ଜମାଟ କିମ୍ବା ଆବଦ୍ଧ ପବନ ପାଇଁ ନିଶ୍ୱାସ ନେବାରେ କଷ୍ଟ ହେଲେ, ମୁଣ୍ଡ ବୁଲାଇ ରୋଗୀ ଅଚେତ ହୋଇଗଲେ, ହୃତ୍ପିଣ୍ଡ ଓ ନାଡ଼ିର ଗତି ପ୍ରଖର ହେଲେ, ବାତ ମାରି ଗୋଡ଼ ହାତ ଛାଟିପିଟି ହେଲେ, ଛାତିରେ ହାର୍ଟର ସ୍ପନ୍ଦନ ଜଣାଗଲେ, ଏହା ସହିତ ନିଶା ଗ୍ରହଣ କରି ଅପରେସନ୍ ହେଉଥିବା ରୋଗୀ ଏବଂ ବିଭିନ୍ନ କାରଣରୁ ସାଂଘାତିକ ରୋଗୀମାନଙ୍କର ଇସିଜି କରିବା ଆବଶ୍ୟକ। ହାର୍ଟର ଗତି ଅତ୍ୟଧିକ ବୃଦ୍ଧି ଘଟିଲେ, ବିଭିନ୍ନ ଭାଗରେ ବୈଦ୍ୟୁତିକ ସଞ୍ଚାରଣ ବାଧାପ୍ରାପ୍ତ ହେଲେ ଏହି ପରୀକ୍ଷାର ଆବଶ୍ୟକତା ଥାଏ। ମା ପେଟରେ ଥିବା ଭ୍ରୂଣର ଅବସ୍ଥା ଜାଣିବା ପାଇଁ ଇସିଜି କରାଯାଏ। ଅସ୍ୱାଭାବିକ ଇସିଜିର ଲକ୍ଷଣଗୁଡ଼ିକ ହେଉଛି ହାର୍ଟର କ୍ଷିପ୍ର ଗତି, ରକ୍ତ ପ୍ରବାହ ଅଭାବରୁ ଅକାମୀ ମାଂସପେଶୀ, ରକ୍ତରେ ସୋଡିୟମ୍ ଓ ପଟାସିୟମର କମ୍ ବେଶୀ ପରିମାଣ, ହାର୍ଟର ଜନ୍ମଗତ ଦୋଷ, ଆକାର ବୃଦ୍ଧି, ଏହାର ଚାରିପାଖରେ ପାଣି ଜମିବା ଓ ମାଂସପେଶୀରେ ପ୍ରଦାହ। ହୃତ୍ପିଣ୍ଡର ଭଲ୍ଭ ଖରାପ ହେଲେ ହାର୍ଟ ଭିତରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ ନାହିଁ। ହାର୍ଟ ଗୋଟିଏ ପମ୍ପ ସଦୃଶ, ଏହାର ଭଲ୍ଭ ଅକାମୀ ହେଲେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପ୍ରେରଣ ହୋଇପାରେ ନାହିଁ, ତେଣୁ ସବୁ ଅଙ୍ଗ କାର୍ଯ୍ୟକ୍ଷମ

0: ହୋଇପାରନ୍ତି ନାହିଁ। ରୋଗୀର ମୃତ୍ୟୁ ଅନିବାର୍ଯ୍ୟ ହୋଇପଡ଼େ। ହାର୍ଟର ମାଂସପେଶୀ ସୂକ୍ଷ୍ମ ଧମନୀ ମାଧ୍ୟମରେ ରକ୍ତ ବିଭିନ୍ନ ପୋଷକ ଓ ଅକ୍ସିଜେନ୍ ପାଆନ୍ତି। ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ ରକ୍ତରେ ଅଧିକ ପରିମାଣରେ କ୍ଷତିକାରକ କୋଲେଷ୍ଟ୍ରଲ ରହିଲେ ହାର୍ଟ ଭିତରେ ଥିବା ସୂକ୍ଷ୍ମ ଧମନୀଗୁଡ଼ିକ ସରୁ ହୋଇଯାଆନ୍ତି। ଅକ୍ସିଜେନ୍ ଓ ପୁଷ୍ଟିସାର ଯଥେଷ୍ଟ ପାଇପାରନ୍ତି ନାହିଁ, ଫଳରେ ହାର୍ଟ ଆଟାକ୍ ହୁଏ। ଏହିସବୁ ନିଦାନଗୁଡ଼ିକ ଇସିଜି ଦ୍ୱାରା ନିରୂପଣ ହୋଇପାରିବ। ବ୍ୟାୟାମ କରିବା ସମୟରେ ହୃତ୍ପିଣ୍ଡର ମାଂସପେଶୀକୁ ଯଥେଷ୍ଟ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁଛି କି ନାହିଁ ଜାଣିବା ପାଇଁ ଇସିଜି କରାଯାଏ। ଜଣେ ହାର୍ଟ ରୋଗୀର ପ୍ରାରମ୍ଭିକ ଅବସ୍ଥାରେ ଏହି ପରୀକ୍ଷା ଦ୍ୱାରା ନିଦାନ ଧରାପଡ଼େ। ଦେହରେ ଇଲେକ୍ଟ୍ରୋଡ୍ ଲଗାଇ ଏହି ପରୀକ୍ଷା କରାଯାଏ। ଏହାଦ୍ୱାରା ଇଲେକ୍ଟ୍ରିକ୍ ସକ୍ ଲାଗେ ନାହିଁ। ହୃତ୍ପିଣ୍ଡର ସ୍ୱାଭାବିକ କାର୍ଯ୍ୟ ଏକାଧିକ୍ରମେ 24 କିମ୍ବା 48 ଘଣ୍ଟା ଯାଞ୍ଚ କରିବା ପାଇଁ ଇସିଜି କରାଯାଏ। ଏହାକୁ ହୋଲ୍ଟର ମନିଟର କୁହାଯାଏ। ଏହି ଯନ୍ତ୍ରଟି ଦେହରେ ଦୀର୍ଘ 24 ଘଣ୍ଟା ଲାଗି ରହେ। ତାପରେ ଏହାକୁ କାଢ଼ିଦେଇ ହୃଦରୋଗ ବିଶେଷଜ୍ଞ ପରବର୍ତ୍ତୀ ସମୟରେ ଅନୁଶୀଳନ କରନ୍ତି। ହାର୍ଟର ଗତି 24 ଘଣ୍ଟା ଭିତରେ କିଛି ସମୟ ପାଇଁ ଯଦି କମ୍ ବେଶୀ ହୋଇଥାଏ ଏହାଦ୍ୱାରା ଜଣାପଡ଼େ। ଉଚ୍ଚ ରକ୍ତଚାପ ମଧ୍ୟ ନିରୂପଣ ହୋଇଥାଏ। ହାର୍ଟ ଆଟାକ୍ ହେଉଛି ବିଶ୍ୱରେ ମୃତ୍ୟୁର ପ୍ରଥମ କାରଣ। ପୃଥିବୀରେ ପ୍ରତିବର୍ଷ 23 ନିୟୁତ ବ୍ୟକ୍ତି ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରୁଛନ୍ତି। ଇସିଜି ପରୀକ୍ଷା କଲେ ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟ ହୋଇପାରିବ। ପ୍ରତିଷେଧକ ବ୍ୟବସ୍ଥା ଓ ଜୀବନଶୈଳୀରେ ସଂଯମତା ଆଚରଣ କଲେ ଅକାଳରେ ଜୀବନର ଯବନିକା ପଡ଼ିବ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଏସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଲେ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଜ ଯୋଗେ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ପଞ୍ଜାବର ଜଳନ୍ଧରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର 20ଟି ସ୍ଥାନରେ 75ଟି ପୁନଃ ବିକଶିତ ରେଳ ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। 1,570 କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୁନଃ ବିକଶିତ ଏହି ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀ ଅନୁକୂଳ ବ୍ୟବସ୍ଥା କରାଯାଇଛି। ବିରାସତ ଭି ବିକାଶ ଭି ଦୃଷ୍ଟିକୋଣରୁ ସମ୍ପୃକ୍ତ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର 7ଟି ଅମୃତ ଷ୍ଟେସନ ସମେତ ପଞ୍ଜାବ ଓ ଗୁଜରାଟର 4ଟି ଲେଖାଏଁ ଏବଂ ଦକ୍ଷିଣ ରେଳବାଇ ଅନ୍ତର୍ଗତ 9ଟି ଷ୍ଟେସନ ରହିଛି। ଏହି ଅବସରରେ ଶ୍ରୀ ମୋଦି ଜଳନ୍ଧରରେ 5,470 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି 75ଟି ପୁନଃ ବିକଶିତ ଅମୃତ ଷ୍ଟେସନ ଉଦ୍ଘାଟନ ଦେଶରେ ଗତ କିଛି ବର୍ଷରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ବୈପ୍ଳବିକ ପରିବର୍ତ୍ତନକୁ ଦର୍ଶାଉଛି। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନସାଧାରଣଙ୍କ ଜୀବନଧାରଣର ସହଜତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ନାଗରିକ ଦେବୋଭବ ନୀତିରେ ପରିଚାଳିତ ହେଉଛନ୍ତି। ମୁମ୍ବାଇ ଅହମ୍ମଦାବାଦ ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଭାରତ ଓ ଜାପାନ ମଧ୍ୟରେ ଆଲୋଚନା ଚାଲିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ ନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ସମ୍ପୃକ୍ତ ପୋଷ୍ଟ କେବଳ ଜଣେ ବ୍ୟକ୍ତିର ମତାମତ ଓ ସେହି ପୋଷ୍ଟ ସହିତ ପ୍ରକଳ୍ପର ଅଗ୍ରଗତିର କୌଣସି ସମ୍ପର୍କ ନାହିଁ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ

ଶ୍ରୀ ଜୟସ୍ୱାଲ କହିଛନ୍ତି 2030 ସୁଦ୍ଧା ଜାପାନ ଭାରତକୁ E20 ଟ୍ରେନ୍ ଯୋଗାଇଦେବ। ସମ୍ପୃକ୍ତ ଟ୍ରେନ୍ ଏବେ ବିକଶିତ ଅବସ୍ଥାରେ ରହିଛି। ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହି ରେଳ ପ୍ରକଳ୍ପର ପ୍ରଥମ ଭାଗ କାର୍ଯ୍ୟକାରୀ ହେବ। ଉଭୟ ଭାରତ ଏବଂ ଜାପାନ ଏହି ରେଳ ପ୍ରକଳ୍ପ ନେଇ ସମ୍ମତି ପ୍ରକାଶ କରିଛନ୍ତି। ଚବାହାର ବନ୍ଦର ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିବା ରିହାତି ସମୟ ଅତିକ୍ରାନ୍ତ ହୋଇଛି ଏବଂ ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି। ସମ୍ପ୍ରତି ଚବାହାର ବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଟର୍ମିନାଲର କୌଣସି କ୍ଷତି ହୋଇନଥିବା ସେ କହିଛନ୍ତି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତି ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ସର୍ବଦା ଜାମ୍ମୁ କାଶ୍ମୀର ଓ ଲଦାଖ ଏହାର ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଆସିଛି। ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଅଶାନ୍ତ ଲାଗି ରହିଥିବା ବେଳେ ଜାତିସଂଘ ମାନବାଧିକାର ସଂଗଠନ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି। ସମ୍ପ୍ରତି ସେଠାରେ ଦୁଇଜଣ ବିକ୍ଷୋଭକାରୀ ଏବଂ ସୁରକ୍ଷାବଳ ସଦସ୍ୟଙ୍କ ହତ୍ୟା ଘଟଣାର ତଦନ୍ତ କରିବା ଲାଗି ମାନବାଧିକାର ସଂଗଠନ ଆହ୍ୱାନ ଦେଇଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଭୁଲକର ତୁର୍କ ପାକିସ୍ତାନ ସରକାରଙ୍କୁ ଏ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ଭାଗରେ ଆଞ୍ଚଳିକ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ଦଙ୍ଗା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତିସଂଘ ମାନବାଧିକାର ସଂଗଠନ ପାକିସ୍ତାନ ସରକାରକୁ କହିଛନ୍ତି। ଶ୍ରୀ ତୁର୍କ ସମ୍ପୃକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ହ୍ରାସ ଲାଗି ଆହ୍ୱାନ ଦେଇଛନ୍ତି। ଜାତିସଂଘର ତଥ୍ୟ ଅନୁଯାୟୀ ସେଠାରେ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ବୃଦ୍ଧି ପରିପ୍ରେକ୍ଷୀରେ ଗତ ମାସରେ ବିକ୍ଷୋଭ ଓ ଧାରଣା ସମୟରେ ବିକ୍ଷୋଭକାରୀ ଏବଂ ସୁରକ୍ଷା ସଦସ୍ୟମାନଙ୍କୁ ହତ୍ୟା କରାଯାଇଛି। ଏନେଇ ନିରପେକ୍ଷ ତଦନ୍ତ ସହ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସଂଗଠନର ଉଚ୍ଚାୟୁକ୍ତ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଜାମ୍ମୁ କାଶ୍ମୀର ଯୁଗ୍ମ ଆୱାମି ଆକ୍ସନ କମିଟିକୁ ପ୍ରତିବନ୍ଧିତ କରିବା ନିଷ୍ପଭି ନେଇ ଶ୍ରୀ ତୁର୍କ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି କମିଟି ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଅଭିଯୋଗରେ ପାକିସ୍ତାନ ସରକାର ପ୍ରତିବନ୍ଧିତ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଜାରି କରିବା ନାଗରିକମାନଙ୍କ ବାକ୍ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଶ୍ରୀ ତୁର୍କ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଗସ୍ତରେ ଯାଇ ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସିଲିଗୁଡ଼ିସ୍ଥିତ ବାଗଡୋଗ୍ରା ବିମାନ ବନ୍ଦରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ। ଆଜି ଶ୍ରୀ ଶାହା ଜୁମାଗଛସ୍ଥିତ ସୀମା ସୁରକ୍ଷା ବଳର ଅଷ୍ଟାଦଶ ବାଟାଲିୟନ୍ ପରିଦର୍ଶନ କରି ପ୍ରହରୀ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ସେଠାରେ ଶ୍ରୀ ଶାହା ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିବେ ଏବଂ ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ପରେ ଶ୍ରୀ ଶାହା ସିଲିଗୁଡ଼ିର ଉତ୍ତର କନ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ପ୍ରଶାସନିକ ସମସ୍ୟାର ସମୀକ୍ଷା କରାଯିବା ସହ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ବିସ୍ତୃତ ଆଲୋଚନା କରାଯିବ। ବିଶେଷକରି ପଶ୍ଚିମବଙ୍ଗରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ପଞ୍ଜିକରଣ ନେଇ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଶ୍ରୀ ଶାହା କୋଲକାତା ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଶ୍ରୀ ଶାହା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଶ୍ରୀ ଶାହା କୋଲକାତାର ରାଷ୍ଟ୍ରୀୟ ପାଠାଗାରରେ ନବନିର୍ମିତ ଶବ୍ଦ ସଂଗ୍ରହାଳୟର ଉଦ୍ଘାଟନ କରିବା ସହ ଅମୁଲ ବେଙ୍ଗଲ ଡାଏରୀର ଦହି ପ୍ରସ୍ତୁତି କାରଖାନାର ଶିଳାନ୍ୟାସ କରିବେ। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପଣ୍ ମ୍ୟାନ୍ ଭାବେ ପରିଚିତ ରାମବୀର ତନୱରଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ତନୱର ଜଳ ସଂରକ୍ଷଣ ଏବଂ ଜଳାଶୟର ପୁନରୁଦ୍ଧାର ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ଏ ଦିଗରେ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆଭାସୀ ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଚେନ୍ନାଇ ପାର୍କ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏହି ଐତିହାସିକ ରେଳ ଷ୍ଟେସନ ଭାରତର ପ୍ରଥମ ବିଦ୍ୟୁତ୍ ରେଳ କରିଡର ଭାବେ 1931 କାର୍ଯ୍ୟାରମ୍ଭ କରିଥିଲା। ତାମିଲନାଡୁ ରାଜ୍ୟପାଳ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ହାର୍ଲେକର ଏହି ଅବସରରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ରେଳ ଷ୍ଟେସନର ପୁନଃ ବିକାଶ ଲାଗି 14 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ପୁନଃ ବିକଶିତ ଷ୍ଟେସନରେ ଆଧୁନିକ ଟିକେଟ୍ କାଉଣ୍ଟର ବିଶ୍ରାମାଗାର ସିସିଟିଭି କ୍ୟାମେରା ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ପାନାମାର ବୈଦେଶିକ ମନ୍ତ୍ରୀ ଜାଭିୟର ଏଡୱାର୍ଡୋ ମାର୍ଟିନେଜ୍ ଆଚା ବାସ୍କେଜ୍ ଆସନ୍ତାକାଲିଠାରୁ 5 ଦିନିଆ ଭାରତ ଗସ୍ତରେ ଆସିବେ। ଗସ୍ତକାଳରେ ଶ୍ରୀ ବାସ୍କେଜ୍

0: ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ ଖେଳାଳି ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଗ୍ରହଣ କରିବା ନେଇ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ସମ୍ଭାଦକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଭିତ୍ତିହୀନ ବୋଲି କହିଛି। ଆସନ୍ତାକାଲି ଲଣ୍ଡନର ଲର୍ଡ଼ସ୍ଠାରେ ଚଳିତ କ୍ରିକେଟ୍ ସିରିଜ୍ର ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ମଧ୍ୟ ସେ ଭାରତ ପାଇଁ ଖେଳ ଜାରି ରଖିବେ ବୋଲି ବିସିସିଆଇ ସ୍ୱଷ୍ଟ କରିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ ରୋହିତ ଶର୍ମାଙ୍କ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଏନେଇ କୌଣସି ଆଲୋଚନା ହୋଇନଥିବା ଶ୍ରୀ ସାଇକିଆ ସ୍ୱଷ୍ଟ କରିଛନ୍ତି। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମ୍ରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30ରେ ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବାବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30ରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆଜିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ପର୍କରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣର ଆୟୋଜନ କରାଯାଇଛି। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କି କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକିର ଲୋକପ୍ରିୟତା ବୃଦ୍ଧି କରିପାରିବା ସହ ମୂଳଦୁଆ ଆହୁରି ସୁଦୃଢ଼ ହୋଇପାରିବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସକାଳେ ଟୋକିଓଠାରେ ମହିଳା ଏକକ ବର୍ଗରେ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ବିଶ୍ୱର 4 ନମ୍ଘର ମାନ୍ୟତାପ୍ରାପ୍ତ ଚୀନ୍ର ଚେ ୟୁଫେଇଙ୍କ ବିପକ୍ଷରେ ସେମିଫାଇନାଲ୍ ଖେଳିବେ। ଗତକାଲି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରୁ ଜାପାନର ପୂର୍ବତନ ବିଶ୍ୱ ଚମ୍ପିୟନ୍ ନୋକୋମି ଓକୁହାରା ବିଦାୟ ନେବା ପରେ ସିନ୍ଧୁ ଶେଷ 4 ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଆରମ୍ଭ କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ସମ୍ଭାବନା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ଶୁଣିବା କାର୍ଯ୍ୟକ୍ରମ ସମ୍ଭାବନା।

0: ଆକାଶରେ କଳା ମେଘର ଆବରଣ, ତା ସାଙ୍ଗକୁ ଛିପ୍ ଛିପ୍ ବର୍ଷାର ସ୍ୱର, ପୁଣି ଶୀତଳ ପବନର ସ୍ପର୍ଶ ମନକୁ ଅଜଣା ଏକ ଖୁସିରେ ଭରି ଦେଉଛି।
1: ଲାଗୁଛି ସକାଳଟି ଯେମିତି ପ୍ରେମର ନୂଆ ଏକ ଅଧ୍ୟାୟ ଲେଖୁଛି। ଦୂରରୁ ସବୁଜ କ୍ଷେତ, କୁହୁଡ଼ିରେ ଲୁଚିଥିବା ପାହାଡ଼ ଆଉ ସବୁଜ ପତ୍ରରେ ଲାଗିଥିବା ବର୍ଷା ବୁନ୍ଦା, ସବୁକିଛି ପ୍ରକୃତିର ସୁନ୍ଦର କବିତା ପରି ମନେ ହୁଏ।
0: ମନେ ହେଉଛି ଏହି ସମୟଟା ଏଇଠି କିଛି ମୁହୂର୍ତ୍ତ ପାଇଁ ଅଟକି ଯାଆନ୍ତା କି, କିଛି ସମୟ ମନଭରି ସକାଳର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ବର୍ଷାର ପ୍ରତ୍ୟେକ ବୁନ୍ଦା ମନରେ ଅନେକ ସ୍ମୃତିକୁ ସତେଜ କରିଦିଏ।
1: ଏଇଭଳି ଏକ ସୁନ୍ଦର ସକାଳ ସହିତ ଆଜି ସମ୍ଭାବନା ଅଗଣାରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁରଭି,
2: ନମସ୍କାର।

0: ପ୍ରକୃତିର ନିୟମ ସତରେ କେତେ ନିଆରା। ମହୁମାଛିଟିଏ ଫୁଲର ସୁଗନ୍ଧରେ ମତୁଆଲା ହେଇ ବାରମ୍ବାର ସେହି ଫୁଲ ପାଖକୁ ଯାଏ। ମହୁମାଛି ଆଉ ଫୁଲର ସମ୍ପର୍କ ପ୍ରକୃତିର ନିରବ କାହାଣୀଟିଏ।
1: ହଁ ସୁରଭି, ମହୁମାଛି ତାର କର୍ତ୍ତବ୍ୟ କରେ। ମହୁ ସଂଗ୍ରହ କରିବା ତାର ଧର୍ମ, ଆଉ ସେ ଯାହା ସଂଗ୍ରହ କରି ରଖେ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ। ଏହି ସଞ୍ଚୟ କରିବା କଥାଟି ମଣିଷ ମହୁମାଛିଠାରୁ ଶିଖିବା କଥା।
0: ସତ କଥା, ସଞ୍ଚୟ କରିବା ଭଲ, ହେଲେ ନିଜର ମନକୁ ମାରି ନୁହେଁ, ପରିବାରର ସୁଖ ସୁବିଧା କଥାକୁ ଚିନ୍ତା କରି ସଞ୍ଚୟ କରିବା ଉଚିତ, ନା କ'ଣ କହୁଛନ୍ତି?
1: ହଁ ସୁରଭି, ଲୋଭର ବଶବର୍ତ୍ତୀ ହୋଇ କାମ କରିବା କେତେ ଦୂର ଠିକ୍ କହିଲ? ଜାଣିଛ, ଲୋଭର କୌଣସି ସୀମା ନାହିଁ। ଯିଏ ଲୋଭରେ ପଡ଼ି ଜୀବନ କାଟେ ସେ କେବେ ମଧ୍ୟ ପ୍ରକୃତ ସୁଖ ପାଇପାରେ ନାହିଁ। ମଣିଷର ଜୀବନ ଖାଲି ଅର୍ଥ ପଛରେ ଗୋଡ଼ିବା ପାଇଁ ନୁହଁ, ସେ ତାର ଜୀବନକୁ ତିନି ଭାଗରେ ବିଭକ୍ତ କରିଥାଏ। କିଛି ବର୍ଷ ପିତାମାତାଙ୍କର କାମରେ ଆସେ, ପରେ ସ୍ତ୍ରୀ ପିଲାଙ୍କ ପାଇଁ କାମ କରେ, ଆଉ ଶେଷରେ ସମାଜ ପାଇଁ ଲୋକମାନଙ୍କର ସେବାରେ ନିଜକୁ ଉତ୍ସର୍ଗ କରେ। ତାହେଲେ ଯାଇ କହିପାରିବା ଯେ ସେ ସମୟକୁ ଠିକ୍ ଭାବରେ ବ୍ୟବହାର କରିପାରିଛି।
0: ଉଦାର ଆଉ ପରୋପକାରୀ ବ୍ୟକ୍ତି ନିଜ ସମ୍ପତ୍ତିକୁ ଉଚିତ ଭାବରେ ବ୍ୟବହାର କରିପାରେ, ଆଉ ସମସ୍ତଙ୍କର ଭଲ ପାଇବା ସମ୍ମାନ ମଧ୍ୟ ହାସଲ କରିପାରେ। ଏପରି ଜୀବନ ହିଁ ପ୍ରକୃତ ଅର୍ଥରେ ସଫଳ ହୋଇପାରିବ। କିନ୍ତୁ ଏମିତି ଲୋକ ଆମେ ସମାଜରେ ଦେଖିବାକୁ କମ୍ ପାଉଛେ। ସମସ୍ତେ ତ ଧନ ଉପାର୍ଜନ କରୁଛନ୍ତି, ସଞ୍ଚୟ କରୁଛନ୍ତି, ଧନ ପଛରେ ଗୋଡ଼ାଉଛନ୍ତି, କିନ୍ତୁ ତାକୁ ଉଚିତ ମାର୍ଗରେ ଖର୍ଚ୍ଚ କରୁନାହାନ୍ତି।
1: ଆଜିର ଯୁଗରେ ଆର୍ଥିକ ଯୋଜନା ଏବଂ ସଞ୍ଚୟ ନିହାତି ଆବଶ୍ୟକ, ହେଲେ ଅନାବଶ୍ୟକ ଲୋଭ କେବେ ମଧ୍ୟ ଭଲ ନୁହଁ।
0: ସତ କଥା, ଆମେ ସମସ୍ତେ ଅର୍ଥ ଉପାର୍ଜନ କରୁଛେ କାହା ପାଇଁ? ପିଲାମାନଙ୍କର ପଢ଼ାପଢ଼ି ପାଇଁ, କିମ୍ବା ଦେହ ଖରାପ ହେଲେ ମଧ୍ୟ ଆମକୁ ଅର୍ଥ ଦରକାର। ସେଇଥିପାଇଁ ଆମେ ଭବିଷ୍ୟତକୁ ଆଖି ଆଗରେ ରଖି ସଞ୍ଚୟ କରୁଛେ। ମଣିଷ ଜୀବନ କ୍ଷଣସ୍ଥାୟୀ, ସେଇଥିପାଇଁ ପରିଶ୍ରମରେ ଉପାର୍ଜିତ ଧନକୁ ସତ୍ପଥରେ ବ୍ୟବହାର କରିବା ଉଚିତ। ନିଜ ପାଇଁ ଆଉ ଅନ୍ୟମାନଙ୍କର ଉପକାରରେ ଲଗେଇବା ହିଁ ଏହି ଅର୍ଥ ଶ୍ରେୟସ୍କର ହୋଇପାରିବ।
1: ଧନର ମୂଲ୍ୟ ସେତେବେଳେ ଅଛି ଯେତେବେଳେ ସେ ମଣିଷର ଜୀବନକୁ ସୁନ୍ଦର ଆଉ ସାର୍ଥକ କରେ। ଜାଣିଛ ସୁରଭି, କିଛି ପିତାମାତା କ'ଣ କରନ୍ତି ନା, ପିଲାଙ୍କର ପଢ଼ାପଢ଼ି ସୁଖ ସୁବିଧାର ଖାତିର ନ କରି ନିଜର ସମ୍ପତ୍ତିକୁ ସଞ୍ଚୟ କରି ଚାଲନ୍ତି। ସବୁ ସୁବିଧା, ଛୋଟ ଛୋଟ ଆବଶ୍ୟକତାକୁ ଜଳାଞ୍ଜଳି ଦେଇ ଅର୍ଥ ସଞ୍ଚୟ କରିବାର ମାନେ କ'ଣ କହିଲ? ଏହାଦ୍ୱାରା ନିଜର କ୍ଷତି ଆଉ ପିଲାଙ୍କର ବି କ୍ଷତି ହୁଏ।
0: ପୁଣି ସେହି ସଞ୍ଚିତ ଅର୍ଥ କିଏ ଖାଇବ କହିଲେ? ଆମ ପରପିଢ଼ି। ଏହିପରି କଞ୍ଜୁସ ବା ଅତ୍ୟଧିକ ଧନ ସଞ୍ଚୟ କରୁଥିବା ବ୍ୟକ୍ତି ସବୁବେଳେ ଅସୁବିଧାରେ ହିଁ ପଡ଼ିଥାଏ। ଜୀବନ ସାରା କଷ୍ଟ କରି ପରିଶ୍ରମ କରି ଧନ ସଞ୍ଚୟ କରେ ସେ, କିନ୍ତୁ ସେହି ଧନର ଆନନ୍ଦ ନିଜେ ଭୋଗ କରିପାରେ ନାହିଁ। ଶେଷରେ ଅନ୍ୟ କେହି ଜଣେ ସେହି ଅର୍ଥର ଅଧିକାରୀ ହୋଇଥାଏ, ତାହାକୁ ଉପଭୋଗ ମଧ୍ୟ କରେ।
2: କମାତା ହୁଁ ବହୁତ କୁଛ ପର କମାଇ ଡୁବ ଜାତି ହୈ, କମାତା ହୁଁ ବହୁତ କୁଛ ପର କମାଇ ଡୁବ ଜାତି ହୈ, କୁଛ ଇନକମ ଟ୍ୟାକ୍ସ ଲେ ଜାତା ହୈ, କୁଛ ବିବି ଉଡାତି ହୈ, କୁଛ ଇନକମ ଟ୍ୟାକ୍ସ ଲେ ଜାତା ହୈ, କୁଛ ବିବି ଉଡାତି ହୈ, କମାତା ହୁଁ ବହୁତ କୁଛ ପର କମାଇ ଡୁବ ଜାତି ହୈ।
3: ଆଚ୍ଛା କହୋ ତୁମ କୁଛ ଭି ଲେକିନ ୟେ ସମଝଦାରୋଂ କା କହନା ହୈ, କହୋ ତୁମ କୁଛ ଭି ଲେକିନ ୟେ ସମଝଦାରୋଂ କା କହନା ହୈ।
4: କ୍ୟା
3: ଲୁଟା ଦେତୀ ହୈ ଘର କୋ ମର୍ଦ ଔରତ ଘର ବନାତି ହୈ, ଲୁଟା ଦେତୀ ହୈ ଘର କୋ ମର୍ଦ ଔରତ ଘର ବନାତି ହୈ।
0: ଏହିଭଳି ଏକ କଥାକୁ ନେଇ ଆଜିର ସମ୍ଭାବନାରେ ଆମର ବିଷୟ ରହିଛି, ରଙ୍କ ସଞ୍ଚେ ବୀର ଖାଏ। ଆସନ୍ତୁ ଏ ସମ୍ପର୍କରେ ଆମ ଶ୍ରୋତା କ'ଣ ମତାମତ ଦେଇଛନ୍ତି ଶୁଣିବା।
5: ମନ୍ଦାକିନୀ ବନ୍ଧାଣି ମୟୂରଭଞ୍ଜରୁ କହୁଛି।
6: କୁହନ୍ତୁ, ରଙ୍କି ସଞ୍ଚେ ବୀର ଖାଏର ଅର୍ଥ ଆମେ କ'ଣ ବୁଝିବା?
5: ଯାହାକି ଆମର ଗୋଟେ ଓଡ଼ିଆରେ କଥା ଅଛି, ରଙ୍କୁଣୀ ସଞ୍ଚିଛି ଧନ ମୂଷା କଲା ଜଳ ପାନ।

ଏଇଆ ଯାହା ଆର ଅର୍ଥ ବି ସେଇଆ। ଜଣେ ପୁରା ସଞ୍ଚି ସଞ୍ଚି କିଛି ରଖିଥିବ, ଅଯୋଗ୍ୟ ଯଦି ପୁତ୍ର ହେଇଥାଏ କି କନ୍ୟା ହେଇଥାଉ, ତାକୁ କଣ କରେ ନା, ନିଜର ଦାୟିତ୍ୱବୋଧକୁ ବୁଝି ନ ପାରିକି ଗୁରୁ ଗୁରୁଜନ ମାନେ ସଞ୍ଚିକି ରଖିଥିବା ଅର୍ଥ ହଉ, ଆମେ ସାମଗ୍ରିକ ଅର୍ଥରେ ବୁଝିବା, ଯେକୌଣସି ଜିନିଷ ବି ହଉ, ତାକୁ କଣ କରେ ନା ଉତ୍ତରଦାୟୀ ଯୋଉମାନେ ଆମର ଉତ୍ତରଦାୟିତ୍ୱ ଗ୍ରହଣ କରିବାକୁ ଥାନ୍ତି, ସେମାନେ ତାର ମୂଲ୍ୟବୋଧକୁ ବୁଝିପାରନ୍ତିନି ଆଉ ଉଡେଇକି ଖାଆନ୍ତୁ, କିମ୍ବା ନିଜ ଜୀବନର ଦାୟିତ୍ୱବୋଧକୁ ବୁଝିପାରନ୍ତିନି, ତାକୁ ହାଲକା ଠଉରେଇକି ଜୀବନକୁ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତି। ଜଣେ ବହୁତ କଷ୍ଟରେ ନିଜର ମୂଳଦୁଆଟାକୁ ଦୃଢ଼ୀଭୂତ କରିଥାଏ, କିନ୍ତୁ ନିଜର ପାରିପାର୍ଶ୍ୱିକ ପରିସ୍ଥିତି, ନିଜର ପରିବାରର ସଦସ୍ୟ ସଦସ୍ୟ ହେଇଥାନ୍ତୁ, କିମ୍ବା ନିଜର ପୁତ୍ର କନ୍ୟା କିମ୍ବା ପୁତ୍ରବଧୂ, ଯୋଉମାନେ ନିଜର ଆତ୍ମୀୟ ସ୍ୱଜନ ଯୋଉମାନଙ୍କୁ ନେଇକି ଗୋଟେ ପାରିବାରିକ ସମ୍ପର୍କ ଗଢା ଯାଇଥାଏ, ଆମର ପାରିବାରିକ ହେଉ କିମ୍ବା ସାମଗ୍ରିକ ସମାଜ ହେଉ କି ଦେଶ ହେଉ, ଆମେ ସମସ୍ତେ ନିଜର ଦାୟିତ୍ୱବୋଧଟାକୁ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ। ବର୍ତ୍ତମାନ ତ ଯେମିତି ହଉଛି, ନିଜର ପରିବେଶକୁ ମୁଁ ନଉଛି, ଆମେ କଣ କରୁଛୁ ନା, ଆମେ ଯୋଉମାନେ ସଚେତନ ମଣିଷ ଆମେ ଗଛ ଲଗଉଛୁ, କିନ୍ତୁ ଯୋଉମାନେ ଆଡମ୍ବର ଜୀବନ ଯାପନ କରୁଛନ୍ତି ସେମାନେ ଗୋଟେ ଗଛ ଲଗେଇବା ବଦଳରେ ସେମାନେ ଶହ ଶହ ଗଛ କାଟି ପକଉଛନ୍ତି ଆଉ ଆମର ପରିବେଶକୁ ଦୂଷିତ କରିବାର ଲାଗିଛନ୍ତି, ଯୋଉଥିପାଇଁ କି ଆମର ଏଲୋନିନ ଭଳିଆ ପରିସ୍ଥିତି ସୃଷ୍ଟି ହଉଛି, ଆମର ପୃଥିବୀର ତାତି ବଢିବାକୁ ଲାଗୁଛି। ଏଇଟାକୁ ମୁଁ ଏଇ ଅର୍ଥରେ ମୁଁ ଆଜି ନଉଛି, ଆମର ପରିବେଶକୁ ଆମେ ଜଗିବା ପାଇଁ ପଡିବ, ଆମର ପରିସ୍ଥିତିକୁ ଜଗିବା ପାଇଁ ପଡିବ, ଆମର ମୂଲ୍ୟବୋଧକୁ ଜଗିବା ପାଇଁ ପଡିବ। ଆମେ ଦାୟିତ୍ୱହୀନ ହବା ଉଚିତ ନୁହେଁ, ଆମେ କର୍ତ୍ତବ୍ୟବୋଧକୁ ମର୍ମେ ମର୍ମେ ଉପଲବ୍ଧି କରିବା ଉଚିତ। ଆମକୁ ବର୍ତ୍ତମାନ ପରିସ୍ଥିତିରେ ଜଣେ ମଣିଷ ଗୋଟେ ଗଛ ନୁହଁ, ପାଞ୍ଚଟା ଗଛ ଲଗେଇକି ତାର ଦାୟିତ୍ୱ ନବା ଦରକାର, ତାର ଯତ୍ନ ନବା ଦରକାର, ତାକୁ ବଢେଇବା ଦରକାର। କାରଣ ଗୋଟିଏ ଛୋଟିଆ ଗଛ ଯଦି ଆମକୁ ଏତେ ଜଳୀୟ ବାଷ୍ପ ଦେଇପାରୁଛି, ଗୋଟେ ବଡ଼ ଗଛ କାହିଁକି ଦେଇପାରିବନି? ଆମେ ଗୋଟେ ଛୋଟ ଗଛ ଲଗେଇବା ସହିତ ଆମେ ବଡ଼ ଗଛ ବି ଲଗେଇବା ଦରକାର। ଆମ ନିଜ କର୍ତ୍ତବ୍ୟ ପଥରେ ଆମେ ତାକୁ କର୍ମରେ କୌଣସି କଥାକୁ ନିୟୋଜିତ କରିପାରୁନୁ, ଆମେ କହିବା ତାହା କରିକି ଜନସମାଜକୁ ଦେଖେଇବା ଉଚିତ। ଏସବୁ ଯଦି ନ ହୁଏ ତାହେଲେ ଆମର ଭବିଷ୍ୟତ ଅନ୍ଧକାର ହବ ବୋଲି ମୁଁ ଭାବୁଛି। ଏ ଯୋଉ ଢଗଢମାଳି ରହିଛି, ଏହାର ଯଥାର୍ଥତା ଆମକୁ ପ୍ରତିପାଦନ କରିବା ଦରକାର।

0: ସରକାର କେବଳ ଭାବିବା ଧନ ବୋଲି, ଏଇଟା ଆମର ଜ୍ଞାନ ହେଇପାରେ, ଆଉ ପରିଶ୍ରମ ହେଇପାରେ, ଆମର ଶକ୍ତି ହେଇପାରେ, କିମ୍ବା ଆମେ ଯଦି ଗବେଷଣା କରୁଛେ କିମ୍ବା ଲେଖୁଛେ କିମ୍ବା ବ୍ୟବସାୟୀ କିମ୍ବା ଚାଷୀ, ଏ ସମସ୍ତ ମଧ୍ୟ ଯଦି ତାଙ୍କର କଷ୍ଟ ଠିକ ଭାବରେ ବିନିଯୋଗ ନ କରିକି ତାକୁ ଟିକିରି ରହିବେ, ଅନ୍ୟମାନେ ତାର ଶ୍ରେୟ ଉଠେଇବେ, ତା ଉପରେ ମଧ୍ୟ ଏଇଟା ଆମେ ଗୁରୁତ୍ୱ ଦେଇପାରିବା।
1: ହ୍ୟାଲୋ।

0: ଆମ ପୁରୁଣା କଥା ଯଦି ଦେଖିବା, ରାବଣ ସ୍ୱର୍ଣ୍ଣ ଲଙ୍କା ଗଢିଲା, ସେ ତପସ୍ୟା କରିକି ଶିବଙ୍କ ପାଖରୁ ପାଇଥିଲା ବର, ତଥାପି ସେ ତାକୁ ଠିକ ବାଟରେ ନେଇପାରିଲାନି। ସେ ଅକାଳରେ ରାମଙ୍କ ହାତରେ ମୃତ୍ୟୁବରଣ କଲା, ସ୍ୱର୍ଣ୍ଣ ଲଙ୍କା ବିଭୀଷଣ ଉପଭୋଗ କଲା। ତାମାନେ କଣ, ନିଜର ବୁଦ୍ଧି ବିବେକଟାକୁ ଠିକ ଭାବରେ ପରିଚାଳିତ କରୁନାହାନ୍ତି ସେମାନେ। ସାଧାରଣତଃ ଭାବରେ ଧନ ସଞ୍ଚୟ କରୁଛନ୍ତି, ବାପା ମାନେ କଷ୍ଟ କରିକି ଉପାର୍ଜନ କରୁଛନ୍ତି, କିନ୍ତୁ ପିଲାମାନେ ସେଟାକୁ ଉପଭୋଗ କରୁଛନ୍ତି, କଷ୍ଟ କରିଛନ୍ତି ସିନା ନିଜେ ଉପଭୋଗ କରୁନାହାନ୍ତି। କେତେ ଜଣ ଅଛନ୍ତି ଲାଗି ପଡିକି କାମ କରିବେ, କିନ୍ତୁ ତାଙ୍କ କାମର ଶ୍ରେୟ ଆଉ ଜଣେ ନବ, ସେଇମାନେ ଏଇଟା ଦୂର ଦୃଷ୍ଟି ରଖନ୍ତି ନାହିଁ, ସେଥିପାଇଁ ଏସବୁ ଅସୁବିଧା ହୁଏ। ଶିକ୍ଷକ ମାନେ ମଧ୍ୟ ଛାତ୍ର ମାନଙ୍କୁ ପାଠ ପଢଉଛନ୍ତି, ପାଠ ପଢେଇ ପିଲାମାନେ ଯେତେବେଳେ ଯୋଗ୍ୟ ହଉଛନ୍ତି, ସେ ଶ୍ରେୟଟା ଆଉ ଶିକ୍ଷକ ଯାଉନି, ସେ ଶ୍ରେୟଟା ଅନ୍ୟ କିଏ ନେଉଛନ୍ତି। ବୈଜ୍ଞାନିକ ମାନେ କେତେ ଆମର ବ୍ୟବହାର୍ଯ୍ୟ ଜିନିଷ ଗୁଡାକ ସବୁ ଉଦ୍ଭାବନ କରୁଛନ୍ତି, ଅର୍ଥଟା ରୋଜଗାର କରୁଛନ୍ତି କମ୍ପାନୀ ମାଲିକ ମାନେ ବା ବ୍ୟବସାୟୀ ମାନେ। ପରିବାରରେ ଯିଏ ଧନ ବି କଷ୍ଟ କରିକି ଉପାର୍ଜନ କରୁଛି, ସେ ନିଜେ ଉପଭୋଗ କରିପାରୁନି, କିନ୍ତୁ ଅନ୍ୟମାନେ ତାର ଫାଇଦା ଉଠାଉଛନ୍ତି ଏବଂ ଉପଭୋଗ କରୁଛନ୍ତି। ତା ନୁହେଁ ଆମର ଯେତେ ଆବଶ୍ୟକ ସେତିରେ ଖର୍ଚ୍ଚ ନ କରିକି କେବଳ ସଞ୍ଚୟ କରିବା, ସମ୍ପଦ ଜ୍ଞାନ ସୁଯୋଗ ସମୟୋଚିତ ଭାବରେ ବିବେକପୂର୍ଣ୍ଣ ଭାବରେ ବ୍ୟବହାର ନ କଲେ ତାର ଲାଭ ଅନ୍ୟମାନେ କେହି ଉଠେଇ ଦିଅନ୍ତି। ସେଥିପାଇଁ ସମ୍ପଦ ହଉ ଜ୍ଞାନ ହଉ ଏସବୁ ସମୟୋଚିତ ଆଉ ବିବେକପୂର୍ଣ୍ଣ ବ୍ୟବହାର ଆବଶ୍ୟକ।
1: ଦରମା ଗଣ୍ଡା ତ ଲାଗି ମାସକ ଖଟଣି ରୋଜଗାର।

କିନ୍ତୁ କଥାଟା ହେଲା ଯେ ଆମେ କଣ ସଞ୍ଚୟ କରିବାକୁ ଚାହୁଁଛୁ, ଧନ ସଞ୍ଚୟ କରିବାକୁ ଚାହୁଁଛୁ, ଜ୍ଞାନ ସଞ୍ଚୟ କରିବାକୁ ଚାହୁଁଛୁ, ନା ଧର୍ମ ସଞ୍ଚୟ କରିବାକୁ ଚାହୁଁଛୁ? ଯଦି ଆମେ ଧନ ସଞ୍ଚୟ କରୁଛୁ ତ ସତୁପାୟରେ ଆମେ ଉପାର୍ଜନ କରୁଛୁ ତ, ଏବଂ ଆମେ ସେ ଧନକୁ ସତୁପାୟରେ ଉପଯୋଗ କରୁଛୁ ନା କିଛି ନ କରି ଆମେ ନିଜେ ନ ଖାଇ ନ ପିଇ ଭଲ କାମରେ ତାକୁ ନ ଲଗେଇ କେବଳ ଆମେ ସଞ୍ଚି ଚାଲିଛୁ? ଏବଂ ଯେତେବେଳେ ଆମେ ଏଇଭଳି କିଛି ସଞ୍ଚୟ କରିଚାଲିଥାଉ ସେତେବେଳେ କଣ ହୋଇଥାଏ ନା ଆମର ଉତ୍ତର ପିଢି ବ୍ୟବହାର କରନ୍ତି, ଏବଂ ହୁଏତ ତାକୁ ଖରାପ ଉପାୟରେ ବ୍ୟବହାର କରନ୍ତି, କାହିଁକି ନା ଆମେ ଯୋଉ ସଞ୍ଚୟ କରିଥାଉ ସେମାନେ ସେଇଟା ହଉଛି କଷ୍ଟ କରି ସଞ୍ଚୟ କରିବାର ସେଇ ଯୋଉ ମହତ୍ଵଟା ସେମାନେ ବୁଝିପାରିନଥାନ୍ତି, ତେଣୁ ସେମାନେ ତାକୁ ଉଡେଇ ଦେଇଥାନ୍ତି। ଏମିତି ବି ହୋଇପାରେ ତାକୁ ଚୋର ନେଇଯାଏ। ତ ଏଇସବୁ କାରଣ ଯୋଗୁଁ ଆମେ ଧନ ଅର୍ଜନ କରୁଛୁ ଯଦି ତାକୁ ସତୁପାୟରେ ଅର୍ଜନ କରିବା ଏବଂ ତାକୁ ସତ୍ କର୍ମରେ ତାକୁ ବ୍ୟବହାର କରିବା, ତେବେ ଯାଇକି ଆମ ଧନ ଅର୍ଜନ ବା ଆମ ସଞ୍ଚୟର କିଛି ମୂଲ୍ୟ ରହିବ। ଏମିତି ଯଦି ଆମେ ଜ୍ଞାନ ଅର୍ଜନ କରୁଛୁ ତାକୁ କେହି ଚୋରି କରିପାରିବେନି, ତାହା ଆମ ପାଇଁକା ଏବଂ ଆମ ଉତ୍ତର ପୁରୁଷ ପାଇଁକା ବି ସେଟା ସଞ୍ଚିତ ହେଇକି ରହିପାରିବ। ଏବଂ ହଉଛି ଯଦି ଆମେ ଧର୍ମ ଅର୍ଜନ କରୁଛୁ ତାହେଲେ ତ ସେଇଟା ଆମର ଏ ଜୀବନ ସହିତ ପର ଜୀବନରେ ମଧ୍ୟ ତା କାମରେ ଆସିବ, ଆମର ମାନେ ସବୁ ଜନ୍ମ ଆମର ସାର୍ଥକ ହେଇଯିବ। ତେଣୁ ଆମକୁ ଏସବୁ ଉପରେ ଧ୍ୟାନ ଦେବା ଦରକାର ଯେ ଆମେ ନ ଖାଇ ନ ପିଇ କୃପଣରେ ହୋଇକି ସବୁ ଜିନିଷ କଣ ସଞ୍ଚୟ କରୁଛୁ, ଧର୍ମ ନା ଧନ ନା ଜ୍ଞାନ, ତା ଉପରେ ଡିପେଣ୍ଡ କରୁଛି ଆମର ଜୀବନ। ମୁଁ ଯେମିତି କହିଲି କି ପ୍ରଥମରୁ ତ ଆମର କୁହାଯାଇଥାଏ ମାନେ ସଞ୍ଚୟ କରିବାଟା ବହୁତ ଜରୁରୀ ହେଇପାରେ। ଆମେ ଯଦି କିଛି ଧନ ମାନେ ସଞ୍ଚୟ କରି ରଖିଥାଉ କେତେବେଳେ ମାନେ ଭଲ ମନ୍ଦ ଅଛି, ସ୍ୱାସ୍ଥ୍ୟ କେତେବେଳେ ଖରାପ ହେଇପାରେ ବା କେତେବେଳେ ପିଲାମାନଙ୍କ ପାଇଁ ତା ବି ହଉଛି ଦରକାରରେ ଆସିପାରେ, କିନ୍ତୁ ସେ ଧନକୁ ଆମେ ସତୁପାୟରେ ହଉଛି ଅର୍ଜନ କରିବା, ସଞ୍ଚୟ କରିବା ବି ସତୁପାୟରେ, ଏବଂ ନୁହେଁକି ସେ ଧନ ଆମେ କୌଣସି ଭଲ କାମରେ ନ ଲଗେଇବା, ସଞ୍ଚୟ କରିବା କିନ୍ତୁ ତାକୁ ଭଲ ଉପାୟରେ ରଖିବା, ଏବଂ ଆମ ପିଲାମାନଙ୍କ ପାଇଁ ଯେତିକି ଦରକାର ଆମେ ସେତିକି ସଞ୍ଚୟ କରିବା, ଏବଂ ଯେତିକି ଧନ ଆମେ ଅର୍ଜନ କରୁଛୁ ତାକୁ ସତୁପାୟରେ ଖର୍ଚ୍ଚ କରିବା, ମାନେ ଅନ୍ୟର ଉପକାରରେ ବି ଲଗେଇବା, ଅନ୍ୟକୁ ସାହାଯ୍ୟ କରିବାରେ ବି ଲଗେଇବା, ତେବେ ଯାଇକି ଆମ ଧନ ଅର୍ଜନର ବା ସଞ୍ଚୟର ମୂଲ୍ୟ ରହିବ।

0: ମୁଁ ବସନ୍ତ କମଳ ମହାପାତ୍ର ଦଶମପୁର ଜଗତସିଂହପୁର କହୁଛି। ରଙ୍କମାନେ ଯିଏ ଅଧିକ ସଞ୍ଚୟ କରେ, ସଞ୍ଚୟ କରିବାଟା ଆମର ଉଚିତ, କାରଣ ସଞ୍ଚୟ ଯିଏ ନ କରେ ତାର ଭବିଷ୍ୟତ ଅନ୍ଧକାରମୟ ହେଇଯାଏ। ପ୍ରତ୍ୟେକ ଲୋକ ବଞ୍ଚିବା ପାଇଁ ଧନ ରୋଜଗାର କରେ, କିନ୍ତୁ ରଙ୍କ ଯିଏ ସେ କଣ କରେ, ନ ଖାଇ ନ ପିଇ ରଙ୍କ ସଞ୍ଚିତ ହେ। ସେଇ କଥା ଗୋଟେ କହନ୍ତି ଯେ ପୃଥିବୀରେ ସବୁଠାରୁ ମହାଦାନୀ ହେଲା ରଙ୍କ, କାରଣ ଅନ୍ୟମାନେ ଦାନ କରନ୍ତି କିନ୍ତୁ ରଙ୍କ ସବୁ ଦେଇପାରେ। ତେଣୁ ଆମେ ନିଶ୍ଚୟ ରୋଜଗାର କରିବା ଧନ, କିନ୍ତୁ ଆମେ ତାକୁ ଆବଶ୍ୟକ ବଞ୍ଚିବା ପାଇଁ ଯେତିକି ଦରକାର ରଙ୍କ ଅର୍ଥ କଞ୍ଜୁସ୍, ଯିଏ କିଛି ଖର୍ଚ୍ଚ ନ କରିକି ସବୁ ରଖେ। ରଙ୍କ ଅର୍ଥ ଆଉ ଗୋଟେ ମଧ୍ୟ ଅର୍ଥ ଅଛି ଯେ କି ଯୋଉ ଲୋକ ଯୋଉ ଜିନିଷ ପାଇବାର ତାର ନଥବ, ହଠାତ୍ କିନ୍ତୁ ଛୋଟ ଜିନିଷ ପାଇଯାଏ ତାକୁ ସେ ବଡ଼ କି ଲାଗେ, ତାକୁ ମଧ୍ୟ ରଙ୍କ କୁହାଯାଏ। ତେଣୁ ରଙ୍କି ଯିଏ ସେ ଆମର କଥାରେ ଅଛି ଯେ ଯାହା ଖାଇବ ପେଟକୁ ଯାହା ରଖିବ କଣ୍ଟୁକୁ। ତେଣୁ ଆମେ ଯେତିକି ରୋଜଗାର କରିବା, ଯେତେ ପରିଶ୍ରମ କରୁଛେ, ଆମେ ମଣିଷ ମଣିଷ ବଞ୍ଚିକି ରହିଲା ପରେ ତାପରେ ଯାହା ସଞ୍ଚୟ କରିବା ଭବିଷ୍ୟତ ପାଇଁ। କିନ୍ତୁ କେତେକ ଲୋକ ଅଛନ୍ତି ଯେ ନ ଖାଇ ନ ପିଇ ନ ପିନ୍ଧି କାହାକୁ ନ ଦେଇ ସେ କଣ କରନ୍ତି, ସଞ୍ଚୟ କି ରଖନ୍ତି, ଫଳରେ ଶେଷ ଜୀବନ ଦୁଃଖମୟ ହୁଏ ଏବଂ ସେ ପଇସାଟା ତାର କିଛି କାମ ଦିଏନି। ଯେମିତି ବୀର ବୀର ଯିଏ ମାନେ ଯାହାର ବଳ ଅଛି, ସିଏ ବୀର ଖାଏ, ସେ ନିଜେ ଖାଏ ଏବଂ ଦରକାର ଅନ୍ୟ ଠୁ ମନ ଜବର କେହି ଖାଇପାରେ। ଗୋଟେ ଚିଜ ଦେଖିଲେ ରଙ୍କ ଯାହା କରୁଛି ସମ୍ପୂର୍ଣ୍ଣ ଠିକ ନୁହଁ କି ବୀର ଯାହା କରୁଛି ଠିକ ନୁହଁ, ଆମର ଯେତିକି ଆମ ପରିଶ୍ରମ ସେ ଅନୁସାରେ ଆମେ ଖାଇପି ଜୀବନଟାକୁ ମଣିଷ ଭଳିଆ ବଞ୍ଚିବା ଆବଶ୍ୟକ। ତେଣୁ ସେ କହୁଛି ରଙ୍କି ଖାଏ ବା ସଞ୍ଚେ, ବୀର ଯିଏ ଖାଏ ସେଇ ହିସାବରେ କହନ୍ତି ଯାହା ଖାଇବ ପେଟକୁ ଯାହା ରଖିବ କଣ୍ଟୁ। ସେଥିରେ ଅନ୍ୟମାନଙ୍କୁ ଭାଗ କରିବା ଦରକାର, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦରକାର, କାରଣ ଆମର ଶାସ୍ତ୍ର କହୁଛି ଆମେ ଯୋଉ ଧନ ରୋଜଗାର କରୁଛୁ ତାର ପ୍ରତ୍ୟେକ ଲୋକ ଭାବିବା ଦରକାର। ଧନ ରୋଜଗାର କଲେ ପ୍ରଥମ ଧନଟାକୁ କିଛି ଆପଣ ଦାନ କରିବା ଦରକାର, ଆଗ ଦାନ ତାପରେ ଭୋଗ। ଆପଣ ଯଦି ଦାନ ନ କରିବେ ଭୋଗ ନ କରିବେ ତାହେଲେ ନାଶ ହବ। ଦାନ ଭୋଗ ନାଶ ଧନର ତିନୋଟି ଉପାୟରେ ବ୍ୟୟ ହୁଏ। ଯିଏ ଦାନ କରିବା ଉଚିତ, ନଚେତ ଭୋଗ କର, ଯଦି ଦାନ କି ଭୋଗ ନ କରିବ ତାହେଲେ ତୃତୀୟ ଅବସ୍ଥା ପ୍ରାପ୍ତ ହବ, ଅର୍ଥାତ୍ ନଷ୍ଟ ହବ।
1: କମାତା ହୁଁ ବହୁତ କୁଛ ପର କମାଇ ଡୁବ ଜାତି ହୈ, କମାତା ହୁଁ ବହୁତ କୁଛ ପର କମାଇ।

0: ଏହି ଲୋକକଥାଟିରେ ଜୀବନର ଗଭୀର ସତ୍ୟ ଲୁଚି ରହିଛି। ଏହି ପ୍ରବାଦଟି ଆମକୁ ଶିକ୍ଷା ଦେଉଛି ଯେ ଆମେ ସନ୍ତୁଳିତ ଜୀବନଯାପନ କରିବା ଉଚିତ। ଧନ ଉପାର୍ଜନ କରିବା, ସଞ୍ଚୟ କରିବା, ପୁଣି ଆବଶ୍ୟକ ସ୍ଥାନରେ ତାର ସଦୁପଯୋଗ ମଧ୍ୟ କରିବା, ଏହି ତିନୋଟିର ସମନ୍ୱୟ ହିଁ ଜୀବନକୁ ସୁନ୍ଦର କରି ଗଢ଼ି ତୋଳେ। ନା କଣ କହୁଛନ୍ତି?
1: ଏକଦମ ଠିକ ସୁରଭି। ବିବେକପୂର୍ଣ୍ଣ ସଞ୍ଚୟ ଆଉ ତାର ଉଦାର ବ୍ୟବହାର ହିଁ ମଣିଷକୁ ପ୍ରକୃତ ସୁଖ ଏବଂ ସମ୍ମାନ ଦେଇଥାଏ।
0: ତେବେ ଏ ଥିଲା ସମ୍ଭାବନାର ବିଷୟ। ରଙ୍କ ସଞ୍ଚି ବୀର ଖାଏ। ଯେଉଁମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଯେଉଁମାନେ ଆମ କାର୍ଯ୍ୟକ୍ରମରେ ବର୍ତ୍ତମାନ ଭାଗ ନେଇଥିଲେ, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।

0: ତାହେଲେ ବର୍ତ୍ତମାନ ଆଜିର ସମ୍ଭାବନା ତ ସରିଯାଇଛି, ଆଗାମୀ ସମ୍ଭାବନା ସମ୍ପର୍କରେ ଆମେ ଶ୍ରୋତାଙ୍କୁ ଜଣାଇଦେବା।
1: ଆସନ୍ତା ସମ୍ଭାବନା ମାନେ ଜୁଲାଇ ମାସର 25 ତାରିଖ ଶନିବାର ପାଇଁ ଆମର ବିଷୟ ରହିଛି ଫସର ଫାଟିବା। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଜୁଲାଇ ମାସର 24 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ୍ ନମ୍ଘର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ, ଫସର ଫାଟିବା।
0: ଅହଙ୍କାର ମଣିଷକୁ ନିଜ ଭୁଲ ଦେଖିବାକୁ ଦିଏ ନାହିଁ, ଏହା ସମ୍ପର୍କକୁ ନଷ୍ଟ କରିଦିଏ ଏବଂ ସମ୍ମାନକୁ ହ୍ରାସ କରିଥାଏ।
1: ଅନ୍ୟପଟେ ନମ୍ରତା ମଣିଷକୁ ସମସ୍ତଙ୍କର ପ୍ରିୟ କରେ, ନୂଆ କଥା ଶିଖିବାର ସୁଯୋଗ ଦିଏ ଏବଂ ଜୀବନରେ ସଫଳତା ସମ୍ମାନ ଆଣିଥାଏ।
0: ଯେଉଁଠାରେ ଅହଙ୍କାର ଅଛି ସେଠାରେ ପତନ ଆସିଥାଏ, ଆଉ ଯେଉଁଠାରେ ନମ୍ରତା ଅଛି ସେଠାରେ ସମ୍ମାନ ଆଉ ସଫଳତା ମିଳିଥାଏ।

ବିବେକପୂର୍ଣ୍ଣ ସଞ୍ଚୟ ଏବଂ ତା'ର ଉପଯୁକ୍ତ ବ୍ୟବହାର ହିଁ ପ୍ରକୃତ ମଣିଷର ଦାୟିତ୍ୱକୁ ଚିହ୍ନିତ କରିଥାଏ। ରଙ୍କି ପରି ସଞ୍ଚି ତାକୁ ଖର୍ଚ୍ଚ କରି ନ ଜାଣିଲେ ବସି ଖାଇଲେ ନଈବାଲି ସରିବା ପରି ହୋଇଯାଏ। ତେଣୁ ବୁଝିବା ନିଜର ଦାୟିତ୍ୱବୋଧକୁ, ସଞ୍ଚିତ ଧନକୁ ଉପଯୁକ୍ତ ବ୍ୟବହାର କରିସାରିବା। ଆଜି ପାଇଁ ସମ୍ଭାବନା ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ବିଶେଷ ଘୋଷଣା। ଆଜି 18 ତାରିଖ ଶନିବାର ଜିଲ୍ଲା ମୁଖ୍ୟାଳୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ କେବଳ ଚେକ୍ ବାଉନ୍ସ ମାମଲା ଆପୋଷ ସହମତିରେ ସମାଧାନ କରାଯାଇପାରିବ। ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ ମୋକଦ୍ଦମା ବିଚାର ସମାଧାନ ପାଇଁ କୌଣସି ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ୍ୟ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ। ଦୀର୍ଘଦିନ ଧରି ଚାଲୁଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ। ବିଶେଷ ବିବରଣୀ ନିମନ୍ତେ ଆପଣଙ୍କ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନସେବା କାର୍ଯ୍ୟାଳୟ, ତାଲୁକ ଆଇନସେବା କମିଟି ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଶୁଣିଲେ ଏକ ବିଶେଷ ଘୋଷଣା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆମର ବିଶେଷ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 19 ତାରିଖ ରବିବାର ଅପରାହ୍ନ 5:30 ବାଜି

ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କର ଆରାଧନାର ପବିତ୍ର ସ୍ଥଳ। ପ୍ରଭୁ ଜଗନ୍ନାଥ ଏମିତି ଏକ ଠାକୁର ଯାହାଙ୍କଠାରେ ଥିବା ଏତେ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ଅନ୍ୟ କେଉଁଠାରେ ଦୃଷ୍ଟିଗୋଚର ହୁଏ ନାହିଁ। ସେଇଥିପାଇଁ ଶ୍ରୀଜଗନ୍ନାଥ ଏକାଧାରାରେ ସଗୁଣ, ନିର୍ଗୁଣ, ସାକାର, ନିରାକାର ଓ ସନାତନ। ସେ ଉଦାର ଆଉ ଶ୍ରଦ୍ଧାମୟ ଠାକୁର।

0: ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତର ଯେପରି ଆପଣାର, ସେବକର ମଧ୍ୟ ସେହିପରି ଅତି ନିକଟତର, ଉଭୟ ତାଙ୍କର ପ୍ରିୟ ଓ ପରିଜନ। ତେଣୁ ଶ୍ରୀଜୀଉମାନଙ୍କର ସେବକ ପ୍ରଭୁଙ୍କର ତତ୍ତ୍ୱ ଓ ଆଦର୍ଶରେ ଆଚ୍ଛନ୍ନ। ଶ୍ରୀମନ୍ଦିରରେ ପ୍ରଭୁଙ୍କର ସେବା ପୂଜା ନିର୍ଦ୍ଦିଷ୍ଟ ପରମ୍ପରାରେ ଗଡ଼ିଆସୁଛି କାହିଁ କେଉଁ କାଳରୁ। ସେଇଥିପାଇଁ ପରମ ବ୍ରହ୍ମ ପ୍ରଭୁ ଯେପରି ରହସ୍ୟମୟ, ତାଙ୍କର ସେବା ଉପାସନାର ତତ୍ତ୍ୱ ମଧ୍ୟ ସେହିପରି ରହସ୍ୟାବୃତ। ତାଙ୍କର ସେବା ମଧ୍ୟରେ ଖୁଣ୍ଟିଆ ଓ ମେକଅପ୍ ସେବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସେବା। ତେଣୁ ଏହି ଖୁଣ୍ଟିଆ ଓ ମେକଅପ୍ ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ଜଗନ୍ନାଥ ମନ୍ଦିରର 120 ପ୍ରକାର ସେବକ ଭିତରୁ ଖୁଣ୍ଟିଆ ସେବା ଗୋଟିଏ। ଏହି ଖୁଣ୍ଟିଆ ସେବା, 5 ପ୍ରକାର ଖୁଣ୍ଟିଆ ସେବକ ସେବକ ଅଛନ୍ତି। ସେମାନେ ହେଲେ ପାଳିଆ ଖୁଣ୍ଟିଆ, ଯାହାକୁ ଆମେ ଛାମୁ ଖୁଣ୍ଟିଆ ବୋଲି କହୁଛୁ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ଘୋଡ଼ାବାରିକ ଖୁଣ୍ଟିଆ ଆଉ ରୁକୁଣାହାଣ ଖୁଣ୍ଟିଆ। ଶ୍ରୀମନ୍ଦିର ଖୁଣ୍ଟିଆମାନେ ଜଗନ୍ନାଥଙ୍କର ଅଙ୍ଗରକ୍ଷକ ଅଟନ୍ତି। ଅର୍ଥାତ୍ ରତ୍ନ ସିଂହାସନ ବିଜୟ ହୋଇଥିବା ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀଙ୍କର ସୁରକ୍ଷା ଦାୟିତ୍ୱରେ ଏମାନେ ରହନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜଗନ୍ନାଥ ମନ୍ଦିର ସେବା କ୍ଷେତ୍ରରୁ ଗଲେ ରତ୍ନ ସିଂହାସନରେ ଚଢ଼ିଲେ, ଯଥା ପୁଷ୍ପାଳକ, ପୂଜାପଣ୍ଡା, ଦୈତାପତି ଏମାନେ ଚଢ଼ିଲେ, ଖୁଣ୍ଟିଆକୁ କହିକି ଚଢ଼

କୁହନ୍ତି ଏବଂ ଯେତେବେଳେ ଓହ୍ଲାନ୍ତି ସେମାନେ ମଧ୍ୟ ଖୁଣ୍ଟିଆଙ୍କୁ କହି କୁହନ୍ତି। ଦୈନନ୍ଦିନର ସେବା କ୍ଷେତ୍ରରେ ପାଳିଆ ଖୁଣ୍ଟିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଦ୍ୱାର ଖୋଲିଲେ ଆମର ଆଳତୀ ବଢ଼ିଲା ସରେ ପାଳିଆ ଖୁଣ୍ଟିଆ ରହି ମୈଲମ କରାନ୍ତି, ପୁଷ୍ପାଳକମାନେ ମୈଲମ କରନ୍ତି। ମୈଲମ କଲାପରେ ଯେଉଁ ମାଳଫୁଲ ସେଥିରୁ ମୈଲମ କି ବାହାରେ ସେଥିରେ ପାଳିଆ ଖୁଣ୍ଟିଆ ଅଧ୍ୟାୟ ନିଏ। ପାର୍ଶ୍ୱବର୍ତ୍ତୀ ଯେଉଁ ଦେବାଦେବୀମାନେ ଅଛନ୍ତି ତାଙ୍କୁ ଯଥା ଦଠାକୁରଙ୍କ ବାଟର ମାଳଫୁଲ ଯାହା ଆସେ ତା ବିମଳା ପିନ୍ଧିବା ପାଇଁ ଆବଶ୍ୟକତା ହୁଏ, ଆଉ ଜଗନ୍ନାଥଙ୍କ ବାଟର ଯାହା ମାଳଫୁଲ ବାହାରେ ତାହା ତୁଳସୀ କାଢ଼ିକରି ଲକ୍ଷ୍ମୀଙ୍କୁ ଦିଆଯାଏ। ତାପରେ ତଡ଼ପୁତୁରୀ ହୁଏ। ତଡ଼ପୁତୁରୀ ବୋଇଲେ ଆମେ ଯେମିତି ଦୈନନ୍ଦିନ ନିତ୍ୟକର୍ମ ଦାନ୍ତ ଇତ୍ୟାଦି ଘଷିବା ପୂର୍ବରୁ ଗାମୁଛା ପିନ୍ଧିକି ଯେଉଁ କର୍ମ କରୁ ଜଗନ୍ନାଥଙ୍କ ସେ କର୍ମ ହୁଏ। ଠାକୁର ଦୁଇଖଣ୍ଡ ଗାମୁଛା, ବଳଭଦ୍ର ମଧ୍ୟ ଦୁଇଖଣ୍ଡ ଗାମୁଛା, ଆଉ ମା ସୁଭଦ୍ରା ଗୋଟିଏ ଗାମୁଛା ପିନ୍ଧିକିରି ସେ କାର୍ଯ୍ୟ କଲାବେଳେ ସାମ୍ନାପଟେ ଖୁଣ୍ଟିଆ ତଡ଼ପୁତୁରୀ ଗୋଟିଏ ବଡ଼ ଗାମୁଛା ଧରିକିରି ଲୋକେ ଯେପରି ନ ଦେଖିପାରିବେ ସେଥିପାଇଁ ମୈଲମ କରିବା ହୁଅନ୍ତୁ ବୋଲି କହନ୍ତି। ତାପରେ ମୈଲମ ହୁଏ, ମୈଲମ ହେଲା ପରେ ଅବକାଶ ହୁଏ। ଅବକାଶ ବଢ଼ିସାରିଲା ପରେ ଠାକୁରଙ୍କର ଭେଷ ବେଳେ ଯାହା ଆବଶ୍ୟକ ଫୁଲ ଖୁଣ୍ଟିଆ ଯୋଗାଇ ଦିଅନ୍ତି। ତା ଛଡ଼ା ପ୍ରତ୍ୟେକ ଦିନ ଯେତେ ଭେଷ ହୁଏ ସେ ଭେଷର ସମସ୍ତ ଫୁଲ ଦାୟିତ୍ୱରେ ଖୁଣ୍ଟିଆମାନେ ଥାଆନ୍ତି।

ପୂଜା ସମୟରେ ସେମାନେ ପୂଜା ପଣ୍ଡାକୁ ମଧ୍ୟ ଫୁଲ ଦିଅନ୍ତି, ଯେଉଁଟାକି ଠାକୁରଙ୍କୁ ଲାଗୁ ହୁଏ। ଆଉ ଚନ୍ଦନ ଲାଗି ସମୟରେ ଏମାନେ ମହାପ୍ରଭୁଙ୍କ ବାଡ଼େ ଠିଆ ହୋଇକରି ମଣିମା ଡାକ ଦିଅନ୍ତି। ମଣିମା ଡାକ ଦେଲା ପରେ ଯେତେବେଳେ ଯେଉଁ ଭେଷ ହୁଏ ସମସ୍ତ ଭେଷ ସାମଗ୍ରୀ ଯୋଗାନ୍ତି। ବଡ଼ସିଙ୍ଗାର ଭେଷରେ ଯଥା ଜଗନ୍ନାଥଙ୍କର ଶିରରୁ ପାଦ ପର୍ଯ୍ୟନ୍ତ ଯେଉଁ ଫୁଲ ଲାଗି ହୁଏ, ଯଥା ଗଭା, ତିଲକ, ଗୁଣାଝୁମ୍ପା, ଅଧର, ସିପୟର, କରପଲ୍ଲବ, ହୃଦୟ ପଲ୍ଲବ, କୁଣ୍ଡଳ, ଏ ସମସ୍ତ ଜିନିଷ ଖୁଣ୍ଟିଆ ତାଙ୍କୁ ଯୋଗାଇ ଦିଅନ୍ତି ଆଉ ପୁଷ୍ପାଳମାନଙ୍କେ ଲାଗି କରନ୍ତି। ଏତଦ୍ ବ୍ୟତୀତ ଯେତେବେଳେ ଶୟନ ଠାକୁର ବିଜେ ହୁଅନ୍ତି ସେତେବେଳେ ମଧ୍ୟ ଜୟବିଜେ ଦ୍ୱାରା ଖୁଣ୍ଟିଆ ରହିକରି ପୁଷ୍ପାଞ୍ଜଳି ଦିଏ। ଆଉ ପହୁଡ଼ ହେଲା ପରେ ଦ୍ୱାର ପଡ଼ିଲେ ଏ ସେବକ ବାହାରକୁ ଆସନ୍ତି। ବିଶେଷ ନୀତି ଭାବରେ ଖୁଣ୍ଟିଆମାନଙ୍କ ରଥରେ ଆଗ ଛମୁ ଖୁଣ୍ଟିଆଙ୍କର ସେବା ଅଛି। ଯେଉଁ ଠାକୁରଙ୍କର ମଙ୍ଗଳାର୍ପଣ ହେଲାବେଳେ ଠାକୁର ଯେତେବେଳେ ପହଣ୍ଡି ପୂର୍ବରୁ ମଙ୍ଗଳାର୍ପଣ ଠାକୁରଙ୍କର ହୁଏ, ପତିମହାପାତ୍ର ଆଉ ମୁଦିରସ୍ଥ ପୂଜା ପଣ୍ଡା ପରେ ମଙ୍ଗଳାର୍ପଣ ଖୁଣ୍ଟିଆ ସେଠି ଡୋର ଲାଗି କରାନ୍ତି, ଡୋର ଦିଅନ୍ତି ଲାଗି କରିବା ସକାଶେ। ଆଉ ଯେତେବେଳେ ଠାକୁର ପହଣ୍ଡି ହେଇକି ଆସନ୍ତି ତାହେଲେ ଯେଉଁ ଟାହିଆ ରାଘବ ଦାସ ମଠ ଯେଉଁ ଟାହିଆ ଦେଇଥାଏ ଖୁଣ୍ଟିଆମାନେ ସେ ଟାହିଆ ଦୈତାପତିମାନଙ୍କୁ ଦିଅନ୍ତି। ଆଉ ମଣିମା ଡାକ ଦେଲେ ଠାକୁରଙ୍କର ପହଣ୍ଡି ହୁଏ। ପହଣ୍ଡି ସରିଲା ପରେ ଠାକୁରଙ୍କ ଭେଷ ପାଇଁ ଆବଶ୍ୟକ ଫୁଲ ଇତ୍ୟାଦି ଦିଅନ୍ତି।

0: ବେହେରା ଖୁଣ୍ଟିଆ ଖୁଣ୍ଟିଆ ସେବାର ଅନ୍ୟତମ ସେବକ, ତାଙ୍କର ସେବାନୀତି ସ୍ୱତନ୍ତ୍ର। ଗଜପତି ମହାରାଜାଙ୍କର ଯେତେବେଳେ ସେବା କାର୍ଯ୍ୟ ନୀତି ପାଳନ କରିବା ପାଇଁ ଜଗନ୍ନାଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଯିବାକୁ ହୁଏ, ସେତେବେଳେ ବେହେରା ଖୁଣ୍ଟିଆ ତାଙ୍କର ସୁରକ୍ଷା ସେବାରେ ନିୟୋଜିତ ହୋଇ ବେତ ଧରି ଶ୍ରୀଛାମୁଙ୍କ ସହିତ ଆସନ୍ତି। ଗଜପତିଙ୍କର ସବୁ ପ୍ରକାରର ନୀତି ପାଳନ ଅବସରରେ, ଏପରିକି ଛେରା ପହଁରା ପାଇଁ ରଥକୁ ବିଜେ କରିବା ସମୟରେ ମଧ୍ୟ ବେହେରା ଖୁଣ୍ଟିଆ ଗଜପତିଙ୍କ ପାଖରେ ଥାନ୍ତି। ପହଣ୍ଡି ପୂର୍ବରୁ ଶ୍ରୀଜୀଉଙ୍କ ନିକଟରେ ପୁଷ୍ପାଞ୍ଜଳି ମଧ୍ୟ ସେ କରିଥାନ୍ତି।
1: ଅଣସର ସମୟରେ ଯୋଉ ଆମର ଖଳି ଲାଗି ଏକାଉଶୀ ହୁଏ, ସେଦିନ ବେହେରା ଖୁଣ୍ଟିଆ ବଡ଼ବାରରେ ଠିଆ ହୋଇକରି ମଣିମାଟାକ ଦିଏ। ଯୋଉଦିନ କୁଷ୍ଠ ଜନ୍ମ ବିଧିରେ ବାସୁକୀ ଯେତେବେଳେ କୁଷ୍ଠଙ୍କୁ ଧରିକିରି ଯମୁନା ପାର ହେଉଥିଲେ, ସେତେବେଳେ ସେ ବାସୁକୀ ହେଇକରି ମଧ୍ୟ ତା ପଛପଟେ ସପ୍ତଫେଣା ଧରିକି ଚାଲନ୍ତି। ଖୁଣ୍ଟିଆମାନେ ଶ୍ରୀଗୁଣ୍ଡିଚାରେ ପ୍ରଥମେ ଯେତେବେଳେ ସକାଳୁ ଆଳତି ସରିଲା ପରେ ଅବକାଶ ହେଲା, ଅବକାଶ ହେଲା ପରେ ତଡ଼ପୁତିରି ହେଲା, ତଡ଼ପୁତିରିକି ଭେଷ ହେଲେ, ସେତେବେଳେ ଖୁଣ୍ଟିଆ ସମସ୍ତ ଭେଷ ସାମଗ୍ରୀ ଯୋଗାଇଲେ। ତା ଅର୍ଥ ଲୁଗା ଇତ୍ୟାଦି ବସ୍ତ୍ର ଇତ୍ୟାଦି ସହ ଯେଉଁ ଆସିଲା ଚାଙ୍ଗଡ଼ା ନିପାକ ଦେଲା, ଏ ସାବତୀୟ ଫୁଲ ଦେଲେ, ଫୁଲ ଦେଇ ସାରିବାରେ ଭୋଗ ସରିଲା ପରେ ମଙ୍ଗଳା ଅର୍ପଣ ଯେଉଁ ହେବ, ସେ ମଙ୍ଗଳା ପରେ ଖୁଣ୍ଟିଆମାନେ ସେ ଡୋର ଆଣିକରି ଦୁଇ ଠାକୁରଙ୍କ ପାଖରେ ରଖିବେ। ମୁଦିରସ୍ତ ଖୁଣ୍ଟିଆ ଠାରୁ ସେ ଡୋର ନେଇକରି ଲାଗି କରିବେ, ଆଉ ତା ବଦେ ପହଣ୍ଡି କାହାଳି ଦିଆଗଲା।

ଖୁଣ୍ଟିଆ ବାଡ଼ିରେ ଠିଆ ହୋଇ ମଣିମାଟାକ କଲେ ଦୈତାପତିମାନେ ପହଣ୍ଡି ଆରମ୍ଭ କରିବେ, ଆଉ ପହଣ୍ଡି ସମୟ ତାକ ଖୁଣ୍ଟିଆ ମଣିମାଟାକ ଦେଖିଥିବ, ସେ ଦେଖିବ ଯେ ଯେଉଁ ନିର୍ଦ୍ଦିଷ୍ଟ ଲୋକ ସେ ପହଣ୍ଡି ଭିତରେ ରହିବାର କଥା ସେ ଲୋକ ଅଛନ୍ତି କି ନାହିଁ, ଆଉ ତା ବାଦ ଅନ୍ୟ କୌଣସି ଲୋକଙ୍କୁ ପହଣ୍ଡିର ଯେପରି ସୁଯୋଗ ନ ଦିଆଯାଏ ଖୁଣ୍ଟିଆ ରହିବ। ତାପରେ ଜଗନ୍ନାଥ ସେଠି ପହଞ୍ଚିସାରିଲା ବାଦେ, ଠାକୁର ରଥରେ ପହଞ୍ଚିସାରିଲା ବାଦେ ଆବଶ୍ୟକ ଭେଷ ସକାଶେ ସମସ୍ତ ସାମଗ୍ରୀ ଦେବ। ତାପରେ ଗଜପତି ଛେରା ପରେ ଆସିଲା ପରେ ଏ ବେହେରା ଖୁଣ୍ଟିଆ ତାଙ୍କ ସହିତ ଆସିବ, ଆଉ ଛେରା ପରେ ସମସ୍ତ ସାହାଯ୍ୟ ସହଯୋଗ ଗଜପତିଙ୍କ ତରଫରୁ କରିବ।

0: ମେକଅପ୍ ସେବା ହେଉଛି ଦୁଇ ପ୍ରକାରର, ପ୍ରଥମ ଭଣ୍ଡାର ମେକଅପ୍ ଏବଂ ଦ୍ୱିତୀୟରେ ପାଳିଆ ମେକଅପ୍। ଭଣ୍ଡାର ମେକଅପ୍ ଶ୍ରୀମନ୍ଦିର ମଧ୍ୟରେ ଥିବା ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର ଉଭୟ ତତ୍ତ୍ୱାବଧାରକ। ସେହିପରି ପାଳିଆ ମେକଅପ୍ ଭଣ୍ଡାର ମେକଅପ୍ଙ୍କଠାରୁ ବେଶ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ଅଳଙ୍କାର ନେଇ ପୁଷ୍ପାଳକଙ୍କୁ ଦେବା ଆଉ ବେଶ ସରିଲା ପରେ ପୁନଶ୍ଚ ଆଣି ଭଣ୍ଡାର ମେକଅପ୍ଙ୍କୁ ହସ୍ତାନ୍ତର କରିବା ହେଉଛି ତାଙ୍କର ଦାୟିତ୍ୱ।
1: ଜଗନ୍ନାଥଙ୍କ ସ୍ୱତନ୍ତ୍ର ରତ୍ନ ଭଣ୍ଡାର ଅଛି। ରତ୍ନ ଭଣ୍ଡାର ଦୁଇ ଭାରି ବ୍ୟକ୍ତ, ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର। ଯେ ବାହାର ଭଣ୍ଡାର, ସେ ବାହାର ଭଣ୍ଡାର ଦାୟିତ୍ୱରେ ଅଛି ଭଣ୍ଡାର ମେକଅପ୍। ଭିତର ଭଣ୍ଡାରରେ ଆମର ଯେଉଁ ସବୁ ସାମଗ୍ରୀ ଅଛି, ଦୈନନ୍ଦିନ ଯେଉଁ ଭେଷରେ ଆପଣ ଦେଖୁଛନ୍ତି ଠାକୁର ଗୋଡ଼ ହାତ ସବୁ ଲଗାଉଛନ୍ତି, କିରିଟ ଲଗାଉଛନ୍ତି, ସବୁ ଭିତର ଭଣ୍ଡାର। ସକାଳ ମଙ୍ଗଳା ଯେଉଁ ହୁଏ, ଯେଉଁ ମାଳତୀ ବଟା ଯେଉଁଥିରେ କପୁର ରଖାଯାଏ, ସେ ସୁନାରେ ତିଆରି। ଠାକୁର ଯିଏ ଜୀବ ଚଳନ୍ତି ସେ ସୁନା ଜୀବ ଚଳା। ଠାକୁର ଯେଉଁ ପିଙ୍ଗଳରେ ଆନ୍ତୁଆଣି କରନ୍ତି ସେ ରୂପାରେ ତିଆରି। ଆଉ ଠାକୁରଙ୍କର ମଧ୍ୟ ସୁନା ବେତ ଅଛି, ତା ବାଦ ଠାକୁରଙ୍କର ସୁନାର ମୂର୍ତ୍ତି ଇତ୍ୟାଦି ଅଛି, ଯାଇକି ତାଙ୍କ ଦାୟିତ୍ୱ ରହେ ଭଣ୍ଡାର ନିପାକ ଦାୟିତ୍ୱରେ। ପାଳିଆ ମେକଅପ୍ର ଦାୟିତ୍ୱ ହେଲା ଭଣ୍ଡାର ନିପାକ ଠାରୁ ସମସ୍ତ ସୁନା ସାମଗ୍ରୀ ଯେତେବେଳେ ଯାହା ଆବଶ୍ୟକ ତାକୁ ଏଇ ଜଗନ୍ନାଥଙ୍କ ଭେଷରେ ପୁଷ୍ପାଳଙ୍କୁ ଦେବା, ଆଉ ଭେଷ ସରିଲେ ସେ ଜିନିଷ ଆଣିକି ଦେବା। ଦୈନନ୍ଦିନ ଆମର ଆଳତି ସମୟରେ ପୂର୍ବଦିନ ପହୁଡ଼ ହେଇଥାଏ, ପହୁଡ଼ ହେଲା ପରେ ଭିତର୍ଷ ମହାପାତ୍ର ଆମର ଯିଏ ଅଛନ୍ତି ସେ ଆସିଲେ ସିଂହଦ୍ୱାର ଖୋଲାଯାଏ, ତାପରେ ଭିତର୍ଷ ମହାପାତ୍ର ଆଉ ପାଳିଆ ମେକଅପ୍, ମୁଦୁଲି ଆଉ ପଢିଆରୀ ଆଉ ଅଖଣ୍ଡ ଏ ପାଞ୍ଚ ଜଣ ଗଲେ ଆମର ଜୈବିଜ୍ୟ ଦ୍ୱାର ଖୋଲେ। ଜୈବିଜ୍ୟ ଦ୍ୱାର ଖୋଲିକି ସେ ଭିତରୁ ଗଲା ପରେ ସେଠି ଠାକୁରଙ୍କ ପାଖରେ ପଢିଆରୀ ମଣିମା ଡାକ ଦିଏ। ଭିତର୍ଷ ମହାପାତ୍ର ଦ୍ୱାର ଖୋଲିସାରିଲା ପରେ ଭିତରକୁ ଯାଆନ୍ତି, ଠାକୁର ପୂର୍ବଦିନ ରାତିରେ ଶୋଇଛନ୍ତି, ତେଣୁ ବୈଠା ଜଳିଲା ପରେ ଠାକୁରଙ୍କୁ ଦେଖିସାରିଲା ବାଦେ ଠାକୁରଙ୍କ ସମସ୍ତ ଦାୟିତ୍ୱ ସେତେବେଳେ ହସ୍ତାନ୍ତର କରାଯାଏ ମେକଅପ୍ ଉପରେ। ଶ୍ରୀରଙ୍ଗର ଯେଉଁ ଦାୟିତ୍ୱ ଏ ଉଭୟ ଅଛନ୍ତି, ତେଣୁ ପ୍ରଥମେ ମେକଅପ୍ ଯାଇକି ଦେଖେ ପୂର୍ବଦିନର ଯାହା ଶ୍ରୀରଙ୍ଗ ଥିଲା ଠିକ୍ ସେହି ଆକାରରେ ଅଛନ୍ତି କି ନାହିଁ, କି ସେ ଅଳଙ୍କାର ସବୁ ଅଛି କି ନାହିଁ, ସେଦିନ ଦାୟିତ୍ୱ ନିଏ। ନେଲା ପରେ ସେ କର୍ପୂର ବସାଏ, କେଉଁ କର୍ପୂର ନା ସୁନା ଦାନୀର ଯେଉଁ ତିଆରି ହେଇଛି ସେ ତିନୋଟି ଦିଏ, ତା ଦେହରେ କର୍ପୂର ଦିଏ। କର୍ପୂର ଦେଇ ସାରିଲା ବାଦେ ତଳେ ଭିତର୍ଚ୍ଛ ଆଉ ଦୁଇ ଜଣ ପୁଷ୍ପାଳକ ରହିକରି ସେ କର୍ପୂର ଆଳତୀ କରନ୍ତି। କର୍ପୂର ଆଳତୀ କଲା ପରେ ମୈଲମ ଇତ୍ୟାଦି ହୁଏ, ମୈଲମ ହେଇକରି ଭେଷରେ ଯାହା କିଛି ସାମଗ୍ରୀ ସୁନା ଜିନିଷ ଦରକାର ହୁଏ, ଯେତେବେଳେ ଭେଷ ହୁଏ ସେ ସୁନା ସାମଗ୍ରୀ ସେ ଭଣ୍ଡାର ନିପାକ ପାଖରୁ ଆଣି ପୁଷ୍ପାଳକୁ ଦିଅନ୍ତି, ଫେର ଭେଷ ସରିଲେ ଫେର ତାଙ୍କୁ ନେଇକରି ୱାପସ କରନ୍ତି।

ଅକଳନୀୟ କଳ୍ପନା ବିଳାସର କେନ୍ଦ୍ରବିନ୍ଦୁ ଶ୍ରୀମନ୍ଦିରର ଭଣ୍ଡାର ଘର। ଶ୍ରୀଜଗନ୍ନାଥଙ୍କ ଗନ୍ତାଘରକୁ ଆଧାର କରି ଲୋକମୁଖରେ ଅନେକ କାହାଣୀ ପ୍ରଚଳିତ। ପୁରୀ ମନ୍ଦିରର ଦେବତା ରତ୍ନପ୍ରିୟ, ଅଳଙ୍କାର ପ୍ରିୟ, ତାଙ୍କ ଭଣ୍ଡାର ଘର ମଧ୍ୟ ମୂଲ୍ୟବାନ ଦ୍ରବ୍ୟରେ ଭରପୁର। କଳା ଠାକୁରଙ୍କ ଆଭୂଷଣ ପ୍ରିୟତା ସୂଚାଇ କବି ଲେଖିଛନ୍ତି, ଅଣିମାଦି ଅଷ୍ଟ ରତ୍ନ ବିଶିଷ୍ଟ ପ୍ରଦାନେ କୁଶଳ ହୋଇ କଷ୍ଟକୁ ଲୋକର କରୁଛ ନିକର ଭଞ୍ଜ ବିରବର କହି। ଆଳଙ୍କାରିକତା ଯେଉଁ କବିଙ୍କର କାବ୍ୟ ସୃଷ୍ଟିରେ ଥିଲା ପ୍ରଧାନ ଅବଲମ୍ବନ, ସେହି ଉପେନ୍ଦ୍ର ଭଞ୍ଜ ମଣିଷର ଆର୍ତ୍ତିହରଣ ପାଇଁ ଶ୍ରୀମନ୍ଦିରର ଅଳଙ୍କାର ପ୍ରିୟ ଦେବତାଙ୍କ ଆଗରେ କାବ୍ୟିକ ଅଭିଯୋଗ ମଧ୍ୟ କରିଥିଲେ। ଆମ ମଧ୍ୟଯୁଗୀୟ କବିଙ୍କ ପଙ୍କ୍ତିଗୁଡ଼ିକ ସ୍ପଷ୍ଟ କରୁଛି ଯେ ଜଗନ୍ନାଥ ମନ୍ଦିରର ଅନ୍ୟତମ ବୈଶିଷ୍ଟ୍ୟ ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ରତ୍ନଖଚିତ ଅଳଙ୍କାରଗୁଡ଼ିକ। ହୀରା, ନୀଳା, ମୁକ୍ତା, ମାଣିକ୍ୟ, ମର୍କତ ପ୍ରଭୃତି ସକଳ ପ୍ରକାରର ମୂଲ୍ୟବାନ ରତ୍ନ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗେ। ଅଳଙ୍କାର, ରତ୍ନ ତଥା ସେବାରେ ବ୍ୟବହୃତ ଅନ୍ୟାନ୍ୟ ଦାମୀ ଜିନିଷଗୁଡ଼ିକ ଜମା ରହେ ଭଣ୍ଡାର ଘରେ। ଗର୍ଭଗୃହ ତଥା ଅଣସର ଗୃହ ସଂଲଗ୍ନରେ ଥିବା ଏହି ରତ୍ନଭଣ୍ଡାର ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ। ଏ ଦୁଇଟି

ଭିତର ଭଣ୍ଡାର ଓ ବାହାର ଭଣ୍ଡାର ନାମରେ ନାମିତ। ବାହାର ଭଣ୍ଡାରର ଦାୟିତ୍ୱ ଜଣେ ମାତ୍ର ସେବାୟତ ଉପରେ ନ୍ୟସ୍ତ, ଯାହାଙ୍କୁ କୁହାଯାଏ ଭଣ୍ଡାର ମେକାପ। ନୀତିଦିନିଆ ମନ୍ଦିର ରୀତିନୀତି ପାଇଁ ଯେଉଁ ସବୁ ଦାମୀ ପଦାର୍ଥ ଆବଶ୍ୟକ ହୁଏ, ଏପରିକି ବିଶେଷ କେତୋଟି ପର୍ବପର୍ବାଣୀରେ ଦିଅଁମାନଙ୍କର ଆବଶ୍ୟକ ହେଉଥିବା ମୂଲ୍ୟବାନ ଅଳଙ୍କାର ଓ ଆଭୂଷଣ ବାହାର ଭଣ୍ଡାରରେ ଥାଏ। ଭଣ୍ଡାର ମେକାପ ଆବଶ୍ୟକୀୟ ଅଳଙ୍କାରଗୁଡ଼ିକୁ ସିଂହାରୀ ନାମକ ସେବାୟତମାନଙ୍କୁ ଦିଅନ୍ତି। ଠାକୁରମାନଙ୍କୁ ବେଶ କରାଇବା ହେଲା ସିଂହାରୀମାନଙ୍କର ସେବା। ପ୍ରଧାନତଃ ତିନି ପ୍ରକାରର ଦ୍ରବ୍ୟ ଶ୍ରୀମନ୍ଦିରର ଭଣ୍ଡାର ଘର ଦ୍ୱୟରେ ରହିଛି। ଏଗୁଡ଼ିକ ରୂପାଦ୍ରବ୍ୟ, ସୁନାଦ୍ରବ୍ୟ ଏବଂ ରତ୍ନଖଚିତ ସ୍ୱର୍ଣ୍ଣାଳଙ୍କାର।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଖୁଣ୍ଟିଆ ମେକଅପ୍ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାର ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।
1: ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ନିବେଦିତା। ଦେବୀଦତ୍ତ ମହାନ୍ତିଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

ଇରା ମହାନ୍ତି ଗାଇଥିବା ଏ ଗୀତଟି ସହିତ ଶେଷ କରୁଛୁ ଆଜିର ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଏଫ୍ଏମ୍ ଯୋଗେ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

ଆ ଅଫ୍ ଲଉଡ୍ ଚଲେ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଉଦିତ ନାରାୟଣ ଏବଂ ଉଦିତ ନାରାୟଣ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲଗା ଆଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

ଆଶିକ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ପୂର୍ବାହ୍ନ 10:05 ଦିନ 12:00 ଦିନ 2:15 ଏବଂ ସନ୍ଧ୍ୟା 6:10। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ପାଗଳ କରିଛି ପାଉଞ୍ଜି ତୋର ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

ଧର୍ମ ସହିଲେ ହେଲା। ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଅନୁରାଧା, ରୂପ କୁମାର ରାଠୋର ଏବଂ ସାଥୀ। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ମନ୍ମଥ ମିଶ୍ର। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କଥା ଦେଇଥିଲେ ମା'କୁ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ସାଧନା ସରଗମ। ନିଜାମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର।

ଅଗସ୍ତ୍ୟ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଅନନ୍ୟ ଶ୍ରୀତମ୍ ନନ୍ଦ ଏବଂ ହ୍ୟୁମାନ ସାଗର। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରେମାନନ୍ଦ। ଶ୍ରୋତାମାନେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା ରହିଛି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 19 ତାରିଖ ରବିବାର ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ବାଜାରୁ। ଏଥିରେ ବିଷୟ ରହିଛି ଜଳବାୟୁ ବଦଳିବା ଭିତରେ ଆମେ କାଇତାସ କରଲେ ହେଉଛି। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 19 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 0685423060। ବିଷୟଟି ପୁଣିଥରେ କହି ରଖୁଛୁ, ଜଳବାୟୁ ବଦଳିବା ଭିତରେ ଆମେ କାଇତାସ କରଲେ ହେସି। ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ଘର 0685423060 0685423060। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତୁମେ ଥିଲେ ସାଥିରେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

ଆକାଶେ କି ରଙ୍ଗ ଲାଗିଲା। ଏହି ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଶିଳ୍ପୀ ନିବେଦିତା। ବିଜୟ ମଲ୍ଲଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣୁଥିଲେ ହମ୍ପଟି ଶର୍ମାଗି ଦୁଲ୍ହନିଆ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଥିଲେ ବେନି ଦୟାଲ ଏବଂ ଅନୁଷ୍କା। ଶଶାଙ୍କଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ସଚିନ ଜିଗର। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଲୁକା ଚୁପି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କରନ୍ ସେହେମ୍ବି, ନିର୍ମନଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ତନିଶିକ୍ ବାଗ୍ଚି।

ଶିଳ୍ପୀଥିଲେ ଅରିଜିତ ସିଂ। ସନମଜିତ ତଲୱାରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପଲସ ମୁଛାଲ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କେଶରୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ଆଶିଷ କୌର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତନିଷିକ ବାଗ୍ଚୀ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶ୍ରୋତାଙ୍କୁ ଏଠି କହି ରଖୁଛୁ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଆଜି ଦିନ 1:20। ଏଥିରେ ଶୁଣିବେ ନାଟିକା ବୁଢ଼ା ସଂଖାରୀ, ପରେ ପରେ ରହିଛି କାହାଣୀ। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାରିତ ହେବ 5:00। ଏଥିରେ ଶୁଣିବେ ସାକ୍ଷାତକାର, ଆଜିର ଯୁବପିଢ଼ି ରାଜନୀତି ପ୍ରତି କେତେ ସଚେତନ ଜାଣିବା କଥାରେ ରହିଛି ଡକ୍ଟର ନ୍ୟାସନାଲ ମାଣ୍ଡେଲା ଏବଂ ୱିନଷ୍ଟନ ଚର୍ଚ୍ଚିଲଙ୍କ ସମ୍ପର୍କରେ। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାରିତ ହେବ 5:30। ଏଥିରେ ହାଲଚାଲରେ ଶୁଣିବେ ଉପଯୁକ୍ତ ବିହନ ବୁଣିବା, ଭେଟଘାଟରେ ଜାଣିବେ ବନ୍ଧା ବାନ୍ଧି ଜବର ହେଲେ କାଇ କରିବା, ସାକ୍ଷାତକାରରେ ଶୁଣିବେ ଅର୍ଣ୍ଣପୂର୍ଣ୍ଣା ଯୋଜନା ଗାଇଟା। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30। ରେଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10। ଏଥିରେ ଶୁଣିବେ ସାକ୍ଷାତକାର, ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା କାହିଁକି ଜରୁରୀ, ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ବର୍ଷା ଦିନେ ଛୋଟ ପିଲାଙ୍କର ଯତ୍ନ ନେବା କେମିତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଶୁଣିପାରିବେ ଆଜି ରାତି 10:00। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଗୁଣ୍ଡେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସାହିଦ ମାଲ୍ୟ, ଇର୍ଶାଦ କାମିଲଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ସୋହିଲ ସେନ୍।

ବାଦଲପୁର ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ରେଖା ଭରଦ୍ୱାଜ ଏବଂ ଅରିଜିତ ସିଂ। ଦିନେଶ ଭିଜନଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ସଚିନ ଜିଗର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସୂଚନା ବିରତି ପରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଦାସ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କେକେ ଏବଂ ସାନ, ପଞ୍ଛି ଜାଲୋନ୍ଫିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଶେଖର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ବୋର୍ଡର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ରୂପ କୁମାର ରାଠୋର, ଜାଭେଦ ଆକବରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ।

ବର୍ଡର ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣିଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ, ଦିନ 2ଟା ବାଜି 15 ମିନିଟ୍ରେ।

0: ଏବଂ ସନ୍ଧ୍ୟା 6 ବାଜି 10 ମିନିଟ୍ରେ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗା ହର୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ନାଟକ ମରୁଭୂମିର ପ୍ରହରୀ, ପ୍ରଯୋଜନା କରିଛନ୍ତି ଗୌରଚନ୍ଦ୍ର ତ୍ରିପାଠୀ।
6: ଆସନ୍ତୁ ଆସନ୍ତୁ କୁଳଗୁରୁ ନନ୍ଦିଦତ୍ତ ମହାଶୟ।
7: ମହାରାଜ, ଗଜନୀର ମାମୁଦ ପୁନର୍ବାର ଭାରତକୁ ଲୁଣ୍ଠନ କରିବା ପାଇଁ ନିଜର ବର୍ବର ସୈନ୍ୟଙ୍କୁ ଧରି ମାଡ଼ି ଆସୁଛି। ସୂଚନା ମିଳିଛି ଯେ ସେ ଏଥର ସୋମପଟ୍ଟନ ଉପରେ ଆକ୍ରମଣ କରିବ, ବାବା ସୋମନାଥଙ୍କ ଜ୍ୟୋତିର୍ଲିଙ୍ଗକୁ ଭାଙ୍ଗି ନଷ୍ଟ କରିବ।
6: ସେ ଆସୁଛି ଆସୁଛି ବୋଲି ତ କେତେଥର ଶୁଣିଲିଣି, କିନ୍ତୁ ଏ ଯାବତ୍ ଆସିନାହିଁ ତ।
7: କିନ୍ତୁ ଏଥର ସୂଚନା ସମ୍ପୂର୍ଣ୍ଣ ସତ୍ୟ ମହାରାଜ।
6: ତ ଆସୁ, ହେଲେ ସେ ଆସିବ କେମିତି? ଗୁଜରାଟ କ'ଣ ଗୋଟେ ଲଡ଼ୁ ହେଇଛି ଯେ କେହି ଜଣେ ଆସିବ ଆଉ ତାକୁ ଗିଳିଦେବ? ଆରେ, ଲୌହ କବାଟରେ ଭୀମପାଳ ପରି ମହାବୀର ପ୍ରବଳ ପ୍ରତାପୀ ରାଜା ଅଛନ୍ତି, ମୁଲତାନରେ ରାଜା ଅଜୟପାଳ ବସିଛନ୍ତି, ସୁପାଳ ଦକ୍ଷରେ ରାଜା ଧର୍ମଗଜଦେବ ଅଛନ୍ତି, ଆଉ ଏଇଠି ଏଇଠି ଏ ସୁବିସ୍ତୃତ ମରୁଭୂମିକୁ ଜଗି ବସିଛି ମୁଁ ଘୋଗାରଣ। ମାମୁଦ ପାଇଁ ଗୁଜରାଟରେ ପ୍ରବେଶ କରିବା ଏତେ ସହଜ ସାପେକ୍ଷ ହେବ ନାହିଁ କୁଳଗୁରୁ ନନ୍ଦିଦତ୍ତ।
7: କିନ୍ତୁ ମାମୁଦ ମୁଲତାନ ଓ ଲୌହ କବାଟ ଅତିକ୍ରମ କରି ଘୋଗାଗଢ଼ିର ସୀମାରେ ପ୍ରବେଶ କରିସାରିଛି ମହାରାଜ।
6: ଏ କେମିତି ସମ୍ଭବ ହେଲା?
7: ଅଜୟପାଳ ଆଉ ଭୀମପାଳ ଦୁଇ ଜଣ ମୁହଁରେ କାଳିମା ଲଗେଇ ଦେଇଛନ୍ତି ରାଜା। ସେମାନେ ମାମୁଦର ସୈନ୍ୟଙ୍କୁ ସମ୍ମୁଖୀନ ନ ହୋଇ

0: ବିନା ସଂଗ୍ରାମରେ ସେ ହୀନ ବର୍ବର ସେନାଙ୍କର ପଥ ପରିଷ୍କାର କରିଦେଇଛ।
1: ଅସମ୍ଭବ ଅସମ୍ଭବ,
0: ଏହା ହିଁ ସତ୍ୟ ମହାରାଜ। ବିପତ୍ତି ଆମ ଦ୍ୱାରରେ ପହଞ୍ଚିବାକୁ ଆଉ ବେଶୀ ସମୟ ନାହିଁ।
1: ସଜ୍ଜନ ସିଂ।
2: ଆଜ୍ଞା ପିତାଶ୍ରୀ।
1: ତୁମେ ଆଜି ହିଁ ନିଜ ପୁତ୍ର ସାମନ୍ତ ସିଂଙ୍କୁ ସାଥିରେ ଧରି ସୋମନାଥ ଅଭିମୁଖେ ଯାତ୍ରା ଆରମ୍ଭ କର। ସେଠାକୁ ଯାଇ ବାବା ସୋମନାଥଙ୍କର ମୁଖ୍ୟ ପୂଜକ ଶ୍ରୀଗଙ୍ଗ ସର୍ବଜ୍ଞଙ୍କ ସହ ସାକ୍ଷାତ କର। ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି, ସେ ଚାହିଁଲେ ଆଖପାଖର ରାଜାମାନଙ୍କୁ ଏକତ୍ର କରିପାରିବେ ଲୁଟେରା ମାମୁଦ ସହ ସମ୍ମୁଖ ଲଢ଼େଇ ପାଇଁ।

0: ଏଇଠି ବି ତ ଜଣେ କେହି,
1: ଏଠାରେ ତମର ପିତା ରାଜା ଘୋଘାରଣା ଏବେ ବି ବଞ୍ଚିଛି। ନା ତାର ତରବାରୀର ଧାର କମିଛି, ନା ସେ ଆକ୍ରମଣକାରୀର ସମ୍ମୁଖରେ ମଥା ନୁଇଁବାର ପ୍ରଥାରେ ବିଶ୍ୱାସ କରେ। ଯାଅ, ତୁମେ ଯାଅ, ଏହା ମୋର ଆଦେଶ।
0: ଆପଣଙ୍କ ଆଜ୍ଞା ଶିରଧାର୍ଯ୍ୟ ପିତାଶ୍ରୀ। ପ୍ରଣାମ।
1: ଜୟ ସୋମନାଥ, ଜୟ ସୋମନାଥ, ଜୟ ସୋମନାଥ।
2: ମହାରାଜାଙ୍କର ଜୟ ହେଉ। ମାମୁଦ୍ର ଦୂତ ଆପଣଙ୍କ ଦର୍ଶନ ପାଇଁ ବାହାରେ ଅପେକ୍ଷା କରିଛନ୍ତି ମହାରାଜ।
1: ମାମୁଦ୍ର ଦୂତ
3: କେତେ ଜଣ ଆସିଛନ୍ତି?
2: ଦୁଇ ଜଣ ଆସିଛନ୍ତି, ଜଣେ ତୁର୍କୀ ସେନାପତି ଆଉ ଜଣେ ହିନ୍ଦୁସ୍ତାନୀ।
1: ସେମାନଙ୍କୁ ଦରବାରରେ ପ୍ରସ୍ତୁତ କର।
2: ଆଜ୍ଞା ମହାରାଜ।
4: ମହାରାଜ ଖଗାରାଣାଙ୍କୁ ସେବକ ମସୁଦ୍ର ଆଦାବ। ମହାରାଜ, ସାରା ହିନ୍ଦୁସ୍ତାନରେ ଆପଣଙ୍କର ବୀରତା ଓ ମହାନତାର ଖ୍ୟାତି ଶୁଣି ଗଜନୀର ରାଜା ମାମୁଦ ଖୁସି ହୋଇ ଆପଣଙ୍କ ସହ ଦୋସ୍ତିର ସନ୍ଦେଶ ପଠାଇଛନ୍ତି। ଏଇ ଦେଖନ୍ତୁ, ଆପଣଙ୍କ ସମ୍ମାନରେ ଏଇ ଛୋଟ ଉପହାର ମଧ୍ୟ ପଠାଇଛନ୍ତି। ଏହାକୁ ଗ୍ରହଣ କରି ଆମକୁ କୃତାର୍ଥ କରନ୍ତୁ।
1: ତ ହୀରା ମୋତେ ମାଣିକ୍ୟରେ ଭରା ଏଇ ଥାଳି ଗଜନୀର ଅମୀର ମାମୁଦ ପଠାଇଛନ୍ତି।
4: ଜି ମହାରାଜ।
5: ତୁମ ଅମୀର କ'ଣ ଚାହୁଁଛନ୍ତି ମସୁଦ?
4: ମହାରାଜ, ଆପଣ ଏ ମରୁଭୂମିର ଦ୍ୱାରପାଳ। ଆମ ସୁଲତାନ ଆପଣଙ୍କର ଏଇ ଘୋଗାଘୋଡ଼ି ରାଜ୍ୟ ଦେଇ ପ୍ରଭାସ ପଟନ ଯାତ୍ରା କରିବା ପାଇଁ ଅନୁମତି
5: ଚାହୁଁଛନ୍ତି।
6: ମହାରାଜ ଶାନ୍ତ ରୁହନ୍ତୁ, ଦୂତ ଅବଧ୍ୟ, ଦୂତକୁ ହତ୍ୟା କରାଯାଏ ନାହିଁ।
1: ମିତ୍ରତା ପାଇଁ ପ୍ରତ୍ୟେକ ହିନ୍ଦୁସ୍ତାନୀ ସବୁ ପ୍ରକାର ପ୍ରସ୍ତାବ ସ୍ୱୀକାର କରିବାକୁ ପ୍ରସ୍ତୁତ ଥାଏ ମସୁଦ, କିନ୍ତୁ ମିତ୍ରତା ଆଢୁଆଳରେ ବ୍ୟାପାର କରିବା ସେ କେବେ ସ୍ୱୀକାର କରେନି।
4: ଜି ମହାରାଜ, ମୁଁ ଆପଣଙ୍କ କଥାର ମତଲବ ବୁଝିପାରିଲିନି।
1: ମତଲବ ତ ସ୍ପଷ୍ଟ ମସୁଦ, ଆମେ ତମର ବନ୍ଧୁତାର ପ୍ରସ୍ତାବ ସ୍ୱୀକାର କରିପାରୁ, କିନ୍ତୁ ତା ବଦଳରେ ନିଜ ଦେଶରେ ତୁମର ଅନୁପ୍ରବେଶ ଆଉ ଆକ୍ରମଣକୁ କଦାପି ସହ୍ୟ କରିବୁ ନାହିଁ।
4: ଆମେ ଆପଣଙ୍କର ଘୋଗାଘୋଡ଼ି ଆକ୍ରମଣ କରୁନାହୁଁ ମହାରାଜ, ଆମର ଲକ୍ଷ୍ୟ ତ ପ୍ରଭାସ ପଟନ।
1: ପ୍ରଭାସ ପଟନ ହିନ୍ଦୁସ୍ତାନରୁ ଅଲଗା ନୁହେଁ ମସୁଦ, ଆଉ ଏ ସମଗ୍ର ହିନ୍ଦୁସ୍ତାନ ମୋର, ମୋର ଦେଶ। ଶାସନ ବ୍ୟବସ୍ଥା ପାଇଁ କିଏ କେଉଁ ଅଞ୍ଚଳର ଶାସକ ହେଇଯାଇପାରେ, କିନ୍ତୁ ଦେଶ, ଦେଶ ଗୋଟିଏ ହିନ୍ଦୁସ୍ତାନ।
4: କିନ୍ତୁ ପ୍ରଭାସ ପଟନ ଯିବା ସୁଲତାନଙ୍କ ପାଇଁ ଖୁବ୍ ଜରୁରୀ ମହାରାଜ।
1: ତାହେଲେ ତମ ସୁଲତାନଙ୍କୁ ସର୍ବପ୍ରଥମେ ମରୁଭୂମିର ଏଇ ରକ୍ଷକ ଘୋଗାରାଣାର ତଲୱାରକୁ ସାମ୍ନା କରିବାକୁ ପଡିବ ମସୁଦ।
4: ମତଲବ ଆପଣ ଆମକୁ ଘୋଗାଘୋଡ଼ି ଦେଇ ଏଇ ମରୁଭୂମି ପାର କରିବାକୁ ଅନୁମତି ଦେବେ ନାହିଁ?
1: ଠିକ ଠିକ ବୁଝିଛେ ତମେ।
4: ଲେକିନ୍ ମହାରାଣା, ମୋର ପରାମର୍ଶ ହେଲା ଆପଣ ଏ ବିଷୟରେ ଅଧିକ ବିଚାର କରନ୍ତୁ। ଲୌହକଟର ମହାରାଜ ଭୀମପାଳ ଏବଂ ମୁଲତାନର ମହାରାଜ ଅଜୟ ପାଲ ଯେମିତି ଆମର ଦୋସ୍ତି ସ୍ୱୀକାର କରି ସୁଲତାନଙ୍କୁ ମଦତ କରିଛନ୍ତି, ସେମିତି ଆପଣ ବି।
1: ମନେ ରଖ, ମନେ ରଖ, ତମେ କେବଳ ଜଣେ ଦୂତ, ଆମର ପରାମର୍ଶଦାତା ନୁହ। ଏ ଦରବାରରେ ସେ ଦେଶଦ୍ରୋହୀମାନଙ୍କର ନାମ ନିଅ ନାହିଁ, ଯେଉଁମାନେ ନିଜର ପ୍ରାଣ ଭିକ୍ଷା ବଦଳରେ ଲୁଟେରାମାନଙ୍କ ସହ ଦେଶର ଗୌରବକୁ ନେଇ ବ୍ୟାପାର କରିଛନ୍ତି।
4: ମହାରାଣା, ଗଜନୀର ମହାନ ବିଜେତା ମାମୁଦକୁ ଆକ୍ରମଣକାରୀ ଲୁଟେରା କହି ଆପଣ ତାଙ୍କର ଅପମାନ କରୁଛନ୍ତି।
1: ଅନ୍ୟର ଭୂମିରେ ଅନଧିକାର ପ୍ରବେଶ କରି ଲୁଟତରାଜ କରିବା, ଲୁଣ୍ଠନ କରିବା ଡକାୟତି ନୁହେଁ, ତ କ'ଣ ହେଇପାରେ?
4: ମହାରାଜ, ଆପଣଙ୍କୁ ମାମୁଦ ଓ ତାଙ୍କ ସୈନ୍ୟ କ୍ଷମତାର ଜ୍ଞାନ ନାହିଁ ବୋଧହୁଏ।
1: ଏମିତି କୁକୁର ଦଳକୁ ଭୁକିବା ମୁଁ କେତେ ଦେଖିଛି ମସୁଦ।
4: ମହାରାଣା,
1: ମସୁଦ ତମେ ଭୁଲ ନାହିଁ ଯେ ତୁମେ ଘୋଗାରାଣାର ଦରବାରରେ ଠିଆ ହେଇଛ। ଏଇ 90 ବର୍ଷ ବୟସରେ ବି ଜଣେ ଅପ୍ରତିହତ ଯୋଦ୍ଧା, ଏଇ ସମଗ୍ର ଦେଶର ଅପ୍ରତିଦ୍ୱନ୍ଦ୍ୱୀ ପ୍ରହରୀ।
4: ଏମିତି କେତେ ବାହାଦୁରୀ, କେତେ ଗର୍ବ ଗୌରବକୁ ଭୁଲ ଲୁଣ୍ଠିତ କରିଛନ୍ତି ସୁଲତାନ ମାମୁଦ। କେତେ ବଡ଼ ବଡ଼ ରାଜାଙ୍କର ଗୌରବ

ଚାରିଆଡ଼େ ଯୁଦ୍ଧ ପାଇଁ ପ୍ରସ୍ତୁତିର ଉତ୍ସାହ ଆଉ କୋଳାହଳ। ଶତ୍ରୁ, ମୁଁ ଦେଶ ଆକ୍ରମଣ କରିବାକୁ ବସିଛି, ଆଉ ମୁଁ ଏଇ ମାଟିର ସନ୍ତାନ ହୋଇ ନିଶ୍ଚିନ୍ତରେ ବସିଛି। ଯେମିତି

0: ଯେମିତି ଏସବୁ ଘଟଣା ପ୍ରବାହ ସହ ମୋର କିଛି ସମ୍ପର୍କ ହିଁ ନାହିଁ। ଇଚ୍ଛା ହେଉଛି ମୁଁ ବି ତରବାରୀ ଧରି ରଣକ୍ଷେତ୍ରରେ ଶତ୍ରୁର ସାମ୍ନା କରନ୍ତି, କିନ୍ତୁ ଦାଦାଶ୍ରୀ କ'ଣ ଏଥିପାଇଁ ମୋତେ ଅନୁମତି ଦେବେ? ନା, କଦାପି ଦେବେ ନାହିଁ, ଯେହେତୁ ମୁଁ ଗୋଟେ ନାରୀ। ଓଃ, ଝିଅ ଜନ୍ମ ପାଇଛି ବୋଲି ସତରେ ଆଜି ମୁଁ କେତେ
1: ମିନଲ।
0: ଆରେ ରାଘବ, ଆସ ଆସ, ଭଲ ହେଲା ତୁମେ ଆସିଗଲ। ଏକା ଏକା ବସି ମନ ବଡ଼ ଉଦାସ ହେଉଥିଲା।
1: ମୁଁ ବି ମୋ କକ୍ଷରେ ଏକା ହିଁ ବସିଥିଲି, ଉଦାସ, ନିଷ୍କ୍ରିୟ। ପୁଣି ଭାବିଲି, ଯାଏ କିଛି ସମୟ ରାଜକୁମାରୀ ମିନଲଙ୍କ ସହ କଥା ହୁଏ।
0: ପୁରୁଷ ପୁଣି ଏଇ ଯୁଦ୍ଧ କାଳରେ ନିଷ୍କ୍ରିୟ, ଆଶ୍ଚର୍ଯ୍ୟ ଲାଗୁଛି ରାଘବ।
1: କ'ଣ କହିବି ମିନଲ, ମୋ ମନ କହୁଛି ମୁଁ ହୃଦୟ ଖୋଲି ଉଚ୍ଚ ସ୍ୱରରେ ଚିତ୍କାର କରି ଏ ଯୁଦ୍ଧର ବିରୋଧ କରିବି।
0: ଯୁଦ୍ଧର ବିରୋଧ, କିନ୍ତୁ କାହିଁକି?
1: ମିନଲ, ମୁଁ ଯୁଦ୍ଧ ଚାହେଁ ନାହିଁ, ମୁଁ ଚାହେଁ ଶାନ୍ତି।
0: ଶାନ୍ତି ତ ମୁଁ ବି ଚାହେଁ ରାଘବ, କିନ୍ତୁ ଆତତାୟୀ ଆକ୍ରମଣକାରୀଙ୍କ ବିରୋଧ କରିବା ହିଁ ଶାନ୍ତି ସ୍ଥାପନାର ପ୍ରଥମ ସର୍ତ୍ତ। ରଣନୀତି ଓ ରାଜନୀତି ମଧ୍ୟ ଠିକ୍ ଏହି କଥା କହେ।
1: କିନ୍ତୁ ମିନଲ, ଏ ଯୁଦ୍ଧ ପୂର୍ବରୁ କିଛି ବ୍ୟବହାରିକତା ଆଉ ବାସ୍ତବିକତାକୁ ବୁଝିବା ଦରକାର।
0: ବାସ୍ତବିକତା କ'ଣ ତୁମେ କହିବାକୁ ଚାହୁଁଛ?
1: ମାମୁଦ ପାଖରେ ପାଖାପାଖି 1.5 ଲକ୍ଷ ସୈନ୍ୟ ଅଛନ୍ତି, ଆଉ ଆମ ପାଖରେ 1.5 ହଜାର ବି ନାହାନ୍ତି। ଏପରି ସ୍ଥିତିରେ ମାମୁଦ ସହ ଯୁଦ୍ଧ କରିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। ଏପରି ମୃତ୍ୟୁକୁ କୂଳେଇ ନେବା କ'ଣ ବୁଦ୍ଧିମାନର କଥା? ବରଂ ମାମୁଦକୁ ଯିବା ପାଇଁ ଅନୁମତି ଦିଆଯାଉ, ଆମେ ଆମର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ସହ ଆନନ୍ଦରେ ରହିପାରିବା।
0: ଏବେ ତୁମେ ତୁମର ଅସଲ ରୂପ ଦେଖାଉଛ ରାଘବ। ଶାନ୍ତିର ଚାଦର ତଳେ ପ୍ରାଣ ଭୟରେ ଆତୁର ତୁମର ଭୀରୁ ବ୍ୟକ୍ତିତ୍ୱକୁ ଲୁଚେଇ ରଖିବାକୁ ଚାହୁଁଛ। ତୁମର ଏ ଶାନ୍ତି ଉପାସନା ବାହାଦୁରୀ ନୁହେଁ ରାଘବ, କାପୁରୁଷପଣିଆ ଓ ସୁଯୋଗବାଦୀର ପରିଚୟ ଦେଉଛି। ଜଣେ କ୍ଷତ୍ରିୟ ଯୁବକ ମୁହଁରେ ଏପରି ଭାଷା ଶୋଭା ପାଏନି ରାଘବ।
1: ତୁମେ ମୋତେ ଯାହା କୁହ ମିନଲ, କିନ୍ତୁ ଏ କଥା ନିରାଟ ସତ୍ୟ, ମୁଁ ଏବେ ମୃତ୍ୟୁ ଚାହେଁ ନା, ମୁଁ ବଞ୍ଚିବାକୁ ଚାହେଁ ଏବଂ ଚାହେଁ।
0: ଆଉ କ'ଣ ଚାହୁଁଛ? କ୍ଷତ୍ରିୟ କୂଳକୁ କଳଙ୍କିତ କରିବାକୁ?
1: ମିନଲ, ଏମିତି ତୁମେ ମୋ ମନର ଅବସ୍ଥାକୁ ବ୍ୟଙ୍ଗ କର ନାହିଁ। ମୁଁ ଯେମିତି ବି ଅଛି, ଯାହା ବି ଚାହୁଁଛି ସେସବୁ
0: ସ୍ପଷ୍ଟ ଭାବରେ କୁହ। ତେବେ କ'ଣ କରିବାକୁ ଚାହୁଁଛ?
1: ଏପରି କ୍ରୋଧିତ ଦୃଷ୍ଟିରେ ମୋତେ ଦେଖ ନାହିଁ ମିନଲ, ଯଦି ତୁମେ ବି ମୋ ଉପରେ ରାଗିବ, ହୁଏତ ମୁଁ ବଞ୍ଚିପାରିବିନି। କିନ୍ତୁ ମୁଁ ବଞ୍ଚିବାକୁ ଚାହେଁ, ବଞ୍ଚିବାକୁ ଚାହେଁ ତୁମ ସହ। ମୁଁ ଚାହେଁ ତୁମେ ମୋର ଜୀବନ ସହଚରୀ ହୁଅ।
0: ରାଘବ, ତୁମକୁ ଏପରି ପ୍ରସ୍ତାବ ରଖିବାକୁ ସାମାନ୍ୟ ଲଜ୍ଜା ଲାଗିଲା ନାହିଁ? ଏବେ ମୁଁ ବୁଝୁଛି ତମେ କାହିଁକି ମୋ ପାଖକୁ ବାରବାର ଆସ ଆଉ ମିଠା ମିଠା ଆଳପ କରିବାକୁ ଚେଷ୍ଟା କର। ଏପରି ଭାବିବା ପୂର୍ବରୁ ତୁମ ସ୍ଥିତି ସମ୍ପର୍କରେ ବିଚାର କଲ ନାହିଁ? ଜଣେ ସାଧାରଣ ଗଡ଼ରକ୍ଷକର ପୁତ୍ର ପୁଣି ଏପରି ଭୀରୁତାପୂର୍ଣ୍ଣ ବିଚାର ସହ ବୀରରତ୍ନ ଘୋଘାରଣାଙ୍କ ନାତୁଣୀ ଯଶସ୍ୱୀ ସଜ୍ଜନ ସିଂଙ୍କ କନ୍ୟାକୁ ନିଜର ଜୀବନ ସହଚାରୀ ଭାବେ ପାଇବାକୁ ଚିନ୍ତା କରୁଛି? ଆଶ୍ଚର୍ଯ୍ୟ!
1: ପ୍ରେମ ଏସବୁ ଦେଖେ ନା ମିନଲ, ମୁଁ ସାଧାରଣ ଗଡ଼ରକ୍ଷକର ପୁତ୍ର ହୋଇପାରେ, କିନ୍ତୁ ବିଶ୍ୱାସ କର, ତୁମ ପ୍ରତି ମୋ ହୃଦୟରେ ପ୍ରେମ ଆଉ ସମ୍ମାନ ଯଥେଷ୍ଟ ରହିଛି।
0: ତୁମ ପରି ଜଣେ କାପୁରୁଷ, ଭୟାଳୁ ଏବଂ ତୁଚ୍ଛ ବ୍ୟକ୍ତିର ମୁହଁରେ ପ୍ରେମ ପରି ଗୋଟେ ପବିତ୍ର ଶବ୍ଦ ଶୋଭା ପାଏ ନାହିଁ ରାଘବ। ଯାଅ, ଏଠାରୁ ଚାଲିଯାଅ, ନହେଲେ ମୁଁ ଦାଦାଶ୍ରୀଙ୍କ ପାଖରେ ସବୁ କଥା ପ୍ରକାଶ କରିଦେବି।
1: ଏତେ ନିଷ୍ଠୁର ହୁଅ ନାହିଁ ମିନଲ, ଯଦି ତୁମେ ଉଚ୍ଚ ମର୍ଯ୍ୟାଦା ଏବଂ ଉଚ୍ଚ ସ୍ଥାନ ପ୍ରାପ୍ତ ବ୍ୟକ୍ତି ଚାହୁଁଛ, ବିଶ୍ୱାସ ରଖ, ମୁଁ ତୁମକୁ ମୋର ବୀରତା ଏବଂ ଶୌର୍ଯ୍ୟ ଦେଖାଇବି ଏବଂ ଘୋଗାଗଡ଼ିଠାରୁ ଗୋଟାଏ ବଡ଼ ରାଜ୍ୟର ରାଜା ହୋଇ ଦେଖାଇବି।
0: କଳ୍ପନା ତ ତୁମର ବହୁତ ସୁନ୍ଦର, କିନ୍ତୁ ଏତେ ଉଚ୍ଚ ଉଡ଼ାଣର ଚିନ୍ତା କରୁଥିବା ବ୍ୟକ୍ତି କେତେବେଳେ ବି ବହୁତ ତଳକୁ ଖସି ଯାଇପାରେ ରାଘବ, ଏକଥା ନିଶ୍ଚୟ ଧ୍ୟାନରେ ରଖିବ।
1: ତାର ଜବାବ ତ ସମୟ ହିଁ ଦେବ ମିନଲ, ମୁଁ ନୁହେଁ। ଠିକ୍ ଅଛି, ମୁଁ ଯାଉଛି।
2: ରାଜକୁମାରୀ ମିନଲ, ମିନଲ ଦେବୀ, ରାଜକୁମାରୀ ମିନଲ।
0: ଆରେ ଚମ୍ପା, କ'ଣ କରୁଛନ୍ତି ଦାଦାଶ୍ରୀ?
2: ସେ ଗଡ଼ର ମୁଖ୍ୟ ଦ୍ୱାର ଆଡ଼କୁ ଯାଇଛନ୍ତି ଦେବୀ। ମାମୁଦ୍ର ସେନା ଘୋଗାଗୁଡ଼ିକୁ ଘେରି ଯାଇଛନ୍ତି।
0: ଆରେ, ମାମୁଦ୍ର ସେନା ପହଞ୍ଚିଗଲେ?
2: ହଁ ଦେବୀ, ଚାଲ।

0: ଆମେ ମହଲାର ଉପରକୁ ଯାଇ ଛାତ ଉପରେ ଦେଖିବା।
1: ଚାଲ ଚାଲ ଚମ୍ପା।
2: ସିପେ ସଲାର ମସୁଦ
3: ଜହାପନା,
2: ମୁଁ ଏବେ ଅଜବ ଦ୍ୱନ୍ଦ୍ୱରେ। କଣ କରାଯାଇପାରେ? କୋଠେ ପଖୁଆଡ଼ା ବିତିଗଲା, ଆମେ ସବୁ ଏଠି ହାତ ବାନ୍ଧି ବସିଛେ। ଏ ଛୋଟିଆ ଗଡ଼କୁ ପାର କରିବା ପାଇଁ ଆମକୁ ଏତେ ସମୟ ଲାଗିଯିବ, ଏକଥା ମୁଁ ଭାବି ନଥିଲି।
3: ଜହାପନା, ଏ ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ ଦୁଇଟି ଉପାୟ କରାଯାଇପାରେ। ପ୍ରଥମତଃ ଗଡ଼ ପାଖ ଦେଇ ଯାଇଥିବା ଅଲଗା ରାସ୍ତାରେ ବାହାରିଯିବା।
2: ତମ କଥାକୁ ବିଚାର କରାଯାଇପାରେ, କିନ୍ତୁ ଶତ୍ରୁଠୁ ମୁହଁ ଫେରି ଅଲଗା ଗଳି ଦେଇ ଚାଲିଯିବା କୌଣସି ଯୁଦ୍ଧଯାତ୍ରା ପାଇଁ ଉଚିତ କାର୍ଯ୍ୟ ନୁହେଁ। ତେଣୁ ଏହି ଉପାୟକୁ ଆମେ ଆମର ଅନ୍ତିମ ଉପାୟ ଭାବି ଛାଡ଼ିଦେବା। ବର୍ତ୍ତମାନ କୁହ, ତମର ଦ୍ୱିତୀୟ ଉପାୟଟି କ'ଣ?
3: ଦ୍ୱିତୀୟ ଉପାୟଟି ବିଷୟରେ କାଲି ମୁଁ ଆପଣଙ୍କୁ ସୂଚନା ଦେଇଥିଲି ସୁଲତାନ। ଶତ୍ରୁପକ୍ଷର ଜଣେ ଆଦମୀକୁ ମୁଁ ନିଜ ତରଫ କରିବା ପାଇଁ ଚେଷ୍ଟା କରିଛି। ସିଏ ଘୋଗାଗୋଡ଼ି ରକ୍ଷକର ଦାୟିତ୍ୱରେ ଅଛି, ତେଣୁ ଗଡ଼ ଭିତରକୁ ପ୍ରବେଶ କରିବାର ଗୁପ୍ତ ଦ୍ୱାର ସମ୍ପର୍କରେ ସେ ଭଲ ଭାବରେ ଜାଣେ। ତାରି ସାହାଯ୍ୟରେ ଆମେ ଗଡ଼ ଭିତରକୁ ପଶିଯିବା, ତେବେ ବିଜୟ ସୁନିଶ୍ଚିତ।
2: ଏ ଗୋଟାଏ ଭଲ ଉପାୟ କହିଲ, ସେ ଆଦମୀକୁ ଏଠିକି ଡାକିବାକୁ ଚେଷ୍ଟା କର।
3: ଜହାପନା, ମୁଁ ସେ କାମ କରିସାରିଛି, ତା ସହ ଦୋସ୍ତି କରି ଏଠିକି ଆସିବାକୁ ବି କହିଛି, ବୋଧହୁଏ ଏ ଭିତରେ ସେ ଆସିଯାଇପାରେ।
4: ଜହାପନା, ରାଘବ ନାମକ ଜଣେ ବ୍ୟକ୍ତି ଆପଣଙ୍କ ସାକ୍ଷାତ ପାଇଁ ଅନୁମତି ଚାହୁଁଛି।
3: ତାଙ୍କୁ ବା ଇଜ୍ଜତ ଭିତରକୁ ନେଇ ଆସ।
4: ଯାହା ଆଦେଶ ହୁକୁମ।
3: ଜହାପନା, ଇଏ ସେଇ ଲୋକ ଯାହା ସମ୍ପର୍କରେ ଏ ଟିକିଏ ପୂର୍ବରୁ କହୁଥିଲେ।
5: ସୁଲତାନ ପ୍ରଣାମ।
2: ଆଚ୍ଛା, ତୁମର ନାମ କ'ଣ?
5: ମୁଁ ରାଘବ ସୁଲତାନ।
2: ଘୋଗାଗଡ଼ିରେ କ'ଣ କାମ କରୁଛ?
5: ମୁଁ ଘୋଗାଗଡ଼ିର ଗଡ଼ରକ୍ଷକର ପୁତ୍ର। ପରିସ୍ଥିତି ଦୃଷ୍ଟିରୁ ମୋ ପିତା ରାଜ୍ୟ ବାହାରକୁ ଯାଇଛନ୍ତି, ତେଣୁ ଆଜିକାଲି ମୁଁ ହିଁ ଗଡ଼ରକ୍ଷକ କାମ କରୁଛି।
2: ଆମକୁ ଛୋଟ ସୈନ୍ୟ ଟୁକୁଡ଼ି ସହ ଗଡ଼ ଭିତରକୁ ପ୍ରବେଶ କରାଇ ପାରିବ?
5: ନିଶ୍ଚୟ ଜାଁପନା।
2: କେମିତି?
5: ଗଡ଼ର ପଛପଟେ ଗୋଟିଏ ଗୁପ୍ତଦ୍ୱାର ଅଛି, ମୁଁ ସେଇ ବାଟ ଦେଇ ଆପଣମାନଙ୍କୁ ଗଡ଼ ଭିତରକୁ ନେଇଯିବି।
2: ଆଚ୍ଛା, ସେଇ ଦ୍ୱାର ପାଖରେ କ'ଣ ପ୍ରହରୀ ନାହାନ୍ତି?
5: ନା ଜାଁପନା, ଅସଲ କଥା ହେଲା ଘୋଗାରାଣା ସେଇ ଦ୍ୱାର ସମ୍ପୂର୍ଣ୍ଣ ଗୁପ୍ତ ବୋଲି ଜାଣି ନିଶ୍ଚିନ୍ତ ଅଛନ୍ତି।
2: ତମେ ଆମକୁ ଯେଉଁ ସାହାଯ୍ୟ କରିବ, ତା ବଦଳରେ ତୁମେ କ'ଣ ଚାହଁ? ନିର୍ଦ୍ୱନ୍ଦ୍ୱରେ ପ୍ରକାଶ କର।
5: ଜଣେ ସୁନ୍ଦରୀ ଝିଅ।
2: ଓ, କିଏ ସେ?
5: ଘୋଗାରାଣାଙ୍କ ବଡ଼ ପୁଅ ସଜ୍ଜନ ସିଂଙ୍କ ଝିଅ ମିନଲ। ମୁଁ ତାକୁ ଖୁବ୍ ଭଲ ପାଏ।
2: ଏ କ୍ଷେତ୍ରରେ ମୁଁ ତୁମକୁ କି ପ୍ରକାର ମଦତ କରିପାରିବି?
5: ଗୋଟିଏ ରାସ୍ତା ଅଛି ଜାଁପନା।
2: ସେଇଟା କ'ଣ?
5: ଘୋଗାଗଡ଼ି ଜିତିବା ପରେ ଆପଣ ମୋତେ ସେଠାର ରାଜା ଘୋଷଣା କରିଦିଅନ୍ତୁ।
2: କିନ୍ତୁ ରାଜା ହେବା ପରେ ତୁମକୁ କ'ଣ ସେ ସୁନ୍ଦରୀ ମିଳିଯିବ?
5: ସୁଲତାନ, ଯେତେବେଳେ ମୁଁ ରାଜା ହୋଇଯିବି ସେ ମୋତେ ପ୍ରେମ କରିବାକୁ ବାଧ୍ୟ ହେବ।
2: ଯଦି ନ କରେ?
5: ତେବେ ମୁଁ ମୋ ବଳ ପ୍ରୟୋଗ କରି ତାକୁ ମୋର ପତ୍ନୀ କରିବି।
2: ଠିକ୍ ଅଛି, କଥା ଦେଲୁ ଆମେ, ଘୋଗାଗଡ଼ି ଜିତି ତୁମକୁ ସେଠାରେ ରାଜା କରିବୁ। ତା ସହିତ ତା ପାଖାପାଖି କିଛି ଅଞ୍ଚଳ ଆମ ତରଫରୁ ତୁମକୁ ଉପହାର ସ୍ୱରୂପ ପ୍ରଦାନ କରିବୁ।
5: ଈଶ୍ୱର ସୁଲତାନଙ୍କୁ ବିଜୟୀ କରନ୍ତୁ।
2: ତେବେ ଆମ ସୈନ୍ୟ ବାହିନୀକୁ ଗଡ଼ ମଧ୍ୟକୁ ପ୍ରବେଶ କରାଇବାର ଦିନ କେବେ ଧାର୍ଯ୍ୟ ହେବ?
5: ମୁଁ ଏ କାର୍ଯ୍ୟ ଏଇ ମୁହୂର୍ତ୍ତରେ କରିବାକୁ ପ୍ରସ୍ତୁତ ଜାଁପନା।
2: ଠିକ୍ ଅଛି, ପ୍ରଥମେ ତୁମେ ମସୁଦ ଓ ତିନି ଚାରି ଜଣ କୁଶଳୀ ସୈନ୍ୟକୁ ନେଇ ସେ ରାସ୍ତା ଦେଖାଅ, ତାପରେ ସୈନ୍ୟ ବାହିନୀ ନେଇ ମୁଁ ନିଜେ ତା ଭିତରକୁ ଯିବି।
5: ଜି ହଜୁର।
2: ମସୁଦ।
3: ଜି ଜାଁପନା।
2: ବର୍ତ୍ତମାନ ତମେ କିଛି କୁଶଳୀ ସାଥୀଙ୍କୁ ନେଇ ରାଘବ ସାଥିରେ ବାହାରି ଯାଅ।
3: ଜି ଜାଁପନା।
1: ଆଚ୍ଛା ଚମ୍ପା, ତୋ କହିବା ଅନୁସାରେ ଯୁଦ୍ଧ ସରିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ ବୋଧହୁଏ।
6: ହଁ ମିନଲ ଦେବୀ, ମାମୁଦ ପାଖରେ ଗଚ୍ଛିତ ଖାଦ୍ୟପେୟ ଏବଂ ଗୁଳିଗୁଳାକୁ ଦେଖି ମନେ ହୁଏ ଅତି ଶୀଘ୍ର ସୈନ୍ୟବାହିନୀ ସହ ସେ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବ।
1: ବହୁତ ଭଲ ହେବ ଚମ୍ପା, ଆମ ଦେଶ ଶତ୍ରୁର ପଦଦଳନରୁ ବଞ୍ଚିତ ହୋଇଯିବ ଆଉ

0: ଆରଶ୍ରୟ ମିଳିବ ଆମ ଏଇ ଖୋଘା ଗଡ଼ିକୁ।
1: ତଥାପି ଚମ୍ପା, କେଜାଣି କାହିଁକି ମନ ଭିତରେ ଭୟ ଆସୁଛି।
2: ମୁଁ ଜାଣିପାରୁନି ରାଜକୁମାରୀ, ଆଜିକାଲି ଆପଣ ଏମିତି ନିରାଶାପୂର୍ଣ୍ଣ କଥାବାର୍ତ୍ତା କାହିଁକି କରୁଛନ୍ତି।
1: କ'ଣ କହିବି ଚମ୍ପା, ଏଇ କିଛି ଦିନ ହେଲା ଏମିତି କିଛି ଆଶଙ୍କା ଆଉ ଚିନ୍ତାରେ ପଡ଼ିଛି ମୁଁ।
2: ରାଜକୁମାରୀ, ଯଦି କିଛି ଅନିଷ୍ଟ ହେବାକୁ ଥିବ ତ ହେବ, ସେଥିପାଇଁ ବ୍ୟର୍ଥ ଚିନ୍ତା କରି ଲାଭ କ'ଣ କହିଲେ।
1: ମୁଁ ମୋ ପାଇଁ ଚିନ୍ତା କରୁନି ଚମ୍ପା, ବିପଦ ମୋ ଉପରକୁ ଯେତେ ଆସିବ ଆସୁ ମୁଁ ତାକୁ ଗ୍ରହଣ କରିନେବି। କିନ୍ତୁ ଈଶ୍ୱରଙ୍କ ନିକଟରେ ଏତିକି ମୋର ପ୍ରାର୍ଥନା, ଯେମିତି ମୋର ଦାଦାଶ୍ରୀ ଏବଂ ପିତାଶ୍ରୀଙ୍କୁ ସୁସ୍ଥ ରଖନ୍ତୁ।
2: ଈଶ୍ୱର ଯାହା ବି କରିବେ ଠିକ ହିଁ କରିବେ ରାଜକୁମାରୀ। ଚାଲ, ଅନ୍ଧାର ହେଇ ଆସିଲାଣି, ପ୍ରାସାଦକୁ ଫେରିଯିବା।
1: ଚାଲ ଚାଲ ଚମ୍ପା।
3: ଆଚ୍ଛା ଚମ୍ପା, ଏ ଚାପାକଣ୍ଠର ଶବ୍ଦ ମୋତେ ଲାଗୁଛି କେହି ଏପଟକୁ ଆସୁଛି। ଆ ଆ, ଏଇ ବୁଦା ପଛ ପଟେ ଲୁଚିଯିବା।
2: ହଁ ହଁ, ଚାଲ।
4: କ'ଣ ରାଘବ, ଆମେ ରାଜମହଲର ପାଖାପାଖି ଅଛୁ ତ?
5: ହଁ ମସୁ, ଏଇ ଡାହାଣ ପଟେ ଥିବା ରାସ୍ତାଟା ସିଧା ଗଡ଼ିର ମୁଖ୍ୟ ଦ୍ୱାରକୁ ଯାଉଛି।
4: ଏଇ ରାସ୍ତାର କିଛି ଆଗକୁ ଗଲେ କ'ଣ କିଛି କ୍ଷତି ହେବ କି?
5: ନା, କ୍ଷତି କ'ଣ ହେବ, ଏଠି ତ କେହି ପ୍ରହରୀ ବି ରହନ୍ତି ନାହିଁ। କିନ୍ତୁ ଟିକିଏ ସତର୍କତା ପାଇଁ ମୁଁ ପ୍ରଥମେ ଟିକିଏ ଆଗକୁ ଯାଇ ଦେଖେ, ତାପରେ ମୁଁ ଆପଣମାନଙ୍କୁ ନେଇଯିବି।
4: ହଁ ହଁ, ଠିକ୍ ଅଛି, ଆମେ ଏଇଠି ରହି ତୁମର ଅପେକ୍ଷା କରୁଛୁ।
3: ଚମ୍ପା, ଏଇ ତ ରାଘବର ସ୍ୱର ପରି ଲାଗୁଛି, ତୁ ଜଲ୍ଦି ଯା, ଦାଦାଶ୍ରୀଙ୍କୁ ସୂଚନା ଦେଇଦେ, ସେ କିଛି ସୈନ୍ୟଙ୍କ ସହ ଏଠାକୁ ଆସନ୍ତୁ। ମୁଁ ସେ ପର୍ଯ୍ୟନ୍ତ ଦେଶଦ୍ରୋହୀ ରାଘବକୁ ଦେଖୁଛି।
2: କିନ୍ତୁ କିନ୍ତୁ ତମେ ଏଇଠି ଏକା?
3: ତୁ ଚିନ୍ତା କରନା ଚମ୍ପା, ମୁଁ ଏକା ହିଁ ତା ପାଇଁ ଯଥେଷ୍ଟ। ମୁଁ ଅବଶ୍ୟ ନାରୀ, କିନ୍ତୁ ଦୁର୍ବଳା ନୁହେଁ।
2: କିନ୍ତୁ ରାଜକୁମାରୀ,
3: ତୁ ଯା, ଶୀଘ୍ର ଯାଇ ଖବର ଦେ।
2: ଠିକ୍ ଅଛି ରାଜକୁମାରୀ।
1: କିଏ କିଏ ସେଠି?
5: ଆରେ ରାଜକୁମାରୀ ମିନଲ, ମୁଁ ରାଘବ।
1: ରାଘବ, ତୁମେ ଏଇଠି ଆଉ ଏତେବେଳେ?
5: ନା ନା ନା ନା, କିଛି ନୁହେଁ, ଏଇ ମୁଁ ବୁଲାବୁଲି କରିବାକୁ ବାହାରିଥିଲି।
1: ବୁଲିବାକୁ ବାହାରିଥିଲ ସାଙ୍ଗସାଥୀଙ୍କ ସହ?
5: ସାଙ୍ଗସାଥି ମାନେ?
1: କିଛି ନାହିଁ, ତୁମେ ଏକା ତ ନୁହଁ।
5: ନା ନା, ମୁଁ ବିଲକୁଲ ଏକା ଅଛି।
1: ସତ କହୁଛ, ବିଲକୁଲ ଏକା? ତେବେ ତ ଭଲ ହେଲା, ଆସ ଆସ, କିଛି ସମୟ ଗପିବା, ଏଇପଟେ ଆସ, ଏଇ ଗଛ ତଳେ ବସିବା।
5: ହଁ ହଁ ହଁ, ନିଶ୍ଚୟ, କିନ୍ତୁ ଏ ସମୟରେ
1: କାହିଁକି? କ'ଣ କିଛି ଜରୁରୀ କାମ ମନେ ପଡ଼ିଲା କି?
5: ନା ନା ନା, କାର୍ଯ୍ୟ ତ, ଆରେ ହଁ ମନେ ପଡ଼ିଲା, ଗୋଟେ କାମ ଥିଲା।
1: କାମ ଥିଲା ମାନେ ଏବେ ନାହିଁ, ହଉ ଛାଡ଼, ଯେଉଁ ସମୟ ଚାଲିଗଲା ତା ବିଷୟରେ ଆଉ କାହିଁକି ଚିନ୍ତା କରିବା ଯେ। ଆସ ଏଇଠି ବସ। ଆରେ ସେ ଖଣ୍ଡାର ବୋଝକୁ କାହିଁକି ବୋହିଛ ଯେ, ଆଣ ଏଇଠି ରଖିଦିଅ।
5: ତୁମେ ଆଜି ମୋ ଉପରେ ଏତେ କାହିଁକି ଦୟାଶୀଳ, କଥା କ'ଣ?
1: ଏ ଖଣ୍ଡାଟା ବହୁତ ଭଲ ହେଇଛି, ଆମର ଏଇ ଗଡ଼ରେ ତିଆରି କରିଥିଲ?
5: ନା ନା, ମୁଁ ଗତବର୍ଷ ବିଶେଷ ଭାବରେ ପାଟଣରେ କହିକି ତିଆରି କରିଥିଲି।
1: ଆଚ୍ଛା, ସେଥିପାଇଁ ଏତେ ସୁନ୍ଦର ହେଇଛି, ଦେଖୁନ ଏହାର ଧାର ବି ବହୁତ ତେଜ ଅଛି।
5: ହଁ ହଁ, ତା ତ ଠିକ, କିନ୍ତୁ ତୁମେ ତାକୁ ମୋ ଛାତିରେ କାହିଁକି ଲଗାଉଛ?
1: ଦେଖୁଥିଲି ପାଟଣର ଏହି କୃପାଣରେ ଦେଶଦ୍ରୋହୀର ରକ୍ତ ବୁହାଇବାର ଶକ୍ତି ଅଛି କି ନାହିଁ।
5: ଦେଶଦ୍ରୋହୀର ରକ୍ତ କ'ଣ କହୁଛ?
1: ହଁ କହୁଛି, ତୁମେ ଦେଶଦ୍ରୋହୀ।
5: ଦେଶଦ୍ରୋହୀ? ମୁଁ ପୁଣି ଦେଶଦ୍ରୋହୀ? ଏ ତୁମେ କ'ଣ କହୁଛ ମିନଲ?
1: ଯାହା ବାସ୍ତବ ଓ ସତ୍ୟ।
5: ନା, ଏହା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା, ଅସତ୍ୟ।
1: ଆଉ ମାମୁଦ୍ର ସିପାହୀକୁ ତମେ ଗଡ଼ ଭିତରକୁ ଯୋଉ ନେଇ ଆସିଛ?
5: ମିନଲ, କଥା କ'ଣ କି, ମୁଁ ତୁମକୁ କହୁଥିଲି ନା ଅତିଶୀଘ୍ର ରାଜା ହେଇ ଦେଖେବି ବୋଲି, ସେଇଥିପାଇଁ।
1: ଆଚ୍ଛା, ସେଥିପାଇଁ ତମେ ଗଜନୀର ଲୁଣ୍ଠନକାରୀ ସହ ବନ୍ଧୁତା କଲ, ଏ ସୈନିକମାନଙ୍କୁ ତୁମେ ତୁମ ମାତୃଭୂମିକୁ ଲୁଣ୍ଠନ କରିବା ପାଇଁ।

0: ଋଣୀ ଅଛ, ଧିକ୍କାର, ଶତଧିକ୍କାର ତୁମକୁ। ନିଜ ମାଟି ମାର ସମ୍ମାନକୁ ବ୍ୟାପାର କରିବାକୁ ଲଜ୍ଜା ଟିକେ ଲାଗିଲାନି? ତୁମେ ଦେଶଦ୍ରୋହୀ, ନୀଚ, ପାପୀ।
1: ହଁ ହଁ, ମୁଁ ସବୁ କିଛି ସବୁ ଦୁର୍ଗୁଣ ମୋଠାରେ ଅଛି, କିନ୍ତୁ ଏ କଥା ଭୁଲି ଯାଉ ନାହିଁ ଯେ ମୁଁ ଏବେ ଅମର ବିଜେତା ସୁଲତାନ ମାମୁଦର ବନ୍ଧୁ, ଯାହାଙ୍କ ପାଦ ତଳେ ବଡ ବଡ଼ ରାଜା ମହାରାଜାଙ୍କ ମଥାନତ ହେଉଛି।
0: କିନ୍ତୁ ତୁମକୁ ବଞ୍ଚାଇବା ପାଇଁ କେହି ଏଠିକି ଆସିବେ ନାହିଁ ରାଘବ।
1: ମିନଲ, ତୁମର କୋମଳ ହାତ ପାପୁଲିରେ ଏତେ ଶକ୍ତି ନାହିଁ ଯେ ତୁମେ ଏ କୃପାଣର ବୋଝ ସମ୍ଭାଳି ପାରିବ। ଛାଡ଼ ସେ ଖଣ୍ଡା।
0: ମୋ ହାତରୁ ଅସ୍ତ୍ର ଛଡ଼ାଇବା ଅସମ୍ଭବ ରାଘବ। ମହାରାଜା ଘୋଘାରାଣାଙ୍କ ସନ୍ତାନ ଏତେ ସୁକୁମାର ନୁହେଁ ଯେତିକି ତୁମେ ଭାବୁଛ।
1: ଆଉ ରାଘବ ବି ଏତେ ଶକ୍ତିହୀନ ନୁହେଁ ମିନଲ, କିଏ ଏକ ଅବଳା ପାଖରେ ହାରିଯିବ। ଛାଡ଼ ସେ ଖଣ୍ଡା।
0: ପାପି, କୁଳଙ୍ଗାର, ଦେଶଦ୍ରୋହୀ, ଛି।
1: ମିନଲ, ମୋ ପ୍ରେମ ବଦଳରେ ମୋତେ ତୁମେ ଏଇଆ ଦେଲ?
0: ଯିଏ ପ୍ରେମର ବ୍ୟାପାର କରେ ତାକୁ ପ୍ରତିବଦଳରେ ଏହା ହିଁ ଶାସ୍ତି ମିଳେ। ନିଚ, ପାପିଷ୍ଟ।
2: ସେନାପତି, ଷଡ଼ଯନ୍ତ୍ର ବିଫଳ ହେବା ପରେ ମନେ ହୁଏ ଶତ୍ରୁ ନିଜର ପରାଜୟ ସ୍ୱୀକାର କରିଛି। ଦେଖ, ସମସ୍ତେ ଯିବାକୁ ବାହାରିଲେଣି।
3: ହଁ ମହାରାଜ, ଜଣାପଡୁଛି ସେନାର କେତୋଟି ଦଳ ତାଙ୍କର ଯାତ୍ରା ଆରମ୍ଭ କରିଦେଲେଣି।
2: ହଁ, ତମେ ଯାଇ ସେପଟ ପାଚେରୀ ଉପରୁ ଦେଖ ତ, ମାମୁଦ୍ର ସୈନିକ ଗଜନୀ ଫେରୁଛନ୍ତି କି ନାହିଁ।
3: ଆଜ୍ଞା ମହାରାଜ, ମୁଁ ଏଇ ସାଙ୍ଗେ ସାଙ୍ଗେ ଦେଖିକି କହୁଛି।
4: ମହାରାଜ, ମହାରାଜ, ମାମୁଦ୍ର ସୈନ୍ୟ ଗଜନୀ ପଟକୁ ଫେରୁନାହାନ୍ତି ମହାରାଜ।
2: କଣ ହେଲା, ଗଜନୀକୁ ଫେରୁନାହାନ୍ତି? ତେବେ କୁଆଡେ ଯାଉଛନ୍ତି?
4: ସେମାନେ ଆମର ଗୋଡ ପଛପଟ ବାଟ ଦେଇ ଗୋଡର କଡେ କଡେ ମରୁଭୂମିରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି।
2: କଣ ହେଲା, ମାମୁଦ୍ ମୋର ଏଇ ବାଲିଶଯ୍ୟର ରାଜ୍ୟରେ ପ୍ରବେଶ କରୁଛି। 70 ବର୍ଷ ଧରି ମୁଁ ଏ ମରୁସ୍ଥଳୀର ରାଜା, ପ୍ରହରୀ ହେଇ ଅହରହ ମୁଁ ଏହାର ରକ୍ଷା କରିଛି। ମୋର ଆଦେଶ ବିନା ମଣିଷ କଣ, ପକ୍ଷୀଟିଏ ମଧ୍ୟ ଏ ଅଞ୍ଚଳର ଆକାଶରେ ଉଡ଼ିବାରେ ସାହସ କରିବନି। ବିଦେଶୀ ଲୁଣ୍ଠନ କରି ହତ୍ୟା କରି ମ୍ଲେଚ୍ଛ ମାମୁଦ୍ ମୋତେ ଅବମାନନା କରି ମୋରି ଆଖ୍ୟା କରି ମୋରି ରାଜ୍ୟରେ ପ୍ରବେଶ କରୁଛି। ନା, ମୁଁ ବଞ୍ଚିଥିବା ଯାଏ ଏହା କେବେ ବି ସମ୍ଭବ ହେଇପାରେ ନା। ସେନାପତି
4: ମହାରାଜ,
2: ମନେ ରଖ ସେନାପତି, ମୁଁ ଏବଂ ମୋର ବଂଶର କେହି ବି ଜୀବିତ ଥିଲା ପର୍ଯ୍ୟନ୍ତ ମାମୁଦ୍ ଆମ ରାଜ୍ୟରେ ପ୍ରବେଶ କରିବନି ଯେମିତି।
4: କିନ୍ତୁ ମହାରାଜ, ଆମେ ଏବେ କଣ କରିପାରିବା?
2: ଘୋଘାରାଣାର ପୁଅ ହେଇ ତୁ ମତେ ପଚାରୁଛୁ କଣ କରିପାରିବ ବୋଲି? ଆମେ ଯଦି ଶତ୍ରୁକୁ ମାରି ନ ପାରିବା ତାହେଲେ ନିଜେ ତ ମରିପାରିବା। ନିଜ ଆଖିରେ ନିଜ ଦେଶର ଦୁର୍ଦ୍ଦଶା ତ ଦେଖିବା ନାହିଁ। ଯା, ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କର। ମାରିବା ନହେଲେ ମରିବା। ରଣକ୍ଷେତ୍ରରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁମାନେ, ସେମାନଙ୍କ ପାଇଁ କେଶରୀ ରଙ୍ଗର ବସ୍ତ୍ର ଆଉ ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା କର।
4: ଆଜ୍ଞା ମହାରାଜ।
2: କେତେ ସୈନିକ ଆମର ଅଛନ୍ତି?
4: ମୋଟାମୋଟି ଭାବେ 800 ହେବେ ପିତା, ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ।
2: ତେବେ ସମସ୍ତଙ୍କୁ ନେଇ ଚାଲ ପୁତ୍ର, ମାତୃଭୂମି ପାଇଁ ବଳିଦାନର ସୌଭାଗ୍ୟ ପ୍ରାପ୍ତିର ଏ ପବିତ୍ର ସୁଯୋଗ ସମସ୍ତଙ୍କୁ ମିଳୁ।
5: ଏଇ ଛୋଟିଆ ଗଡ଼ରାଜ୍ୟ ସହ ହାରି ଏମିତି ଆଗକୁ ବଢ଼ିବାକୁ ଭଲ ଲାଗୁନି,
6: କିନ୍ତୁ ଏହା ଛଡ଼ା ଆଉ କିଛି ଉପାୟ ନଥିଲା ଚାହାପନା।
5: ତମେ ଠିକ୍ କହିଛ ମସୁଦ, ପରିସ୍ଥିତି ଆମକୁ ବାଧ୍ୟ କଲା।
6: ଆରେ, ଏ କୋଳାହଳ କୋଉଠୁ ଆସୁଛି? ଆରେ, ଏ ଦେଖନ୍ତୁ ସୁଲତାନ, ଗୋଗାଗଡ଼ିରୁ କିଛି ଲୋକ ତଳକୁ ଓହ୍ଲାଉଛନ୍ତି।
5: ଆଶ୍ଚର୍ଯ୍ୟ, ଏମିତି ହାତ ଗଣତି ଲୋକ କାହିଁକି ଏମିତି ନିଜ ଜୀବନକୁ ବିପଦରେ ପକାଇବାକୁ ମାଡ଼ି ଆସୁଛନ୍ତି?
6: ଏ ରାଜପୁତ ମାନଙ୍କର ସବୁ କାମ ଆଶ୍ଚର୍ଯ୍ୟ କରୁଛି ସୁଲତାନ, ମୋତେ ତ ଲାଗୁଛି ଏମାନେ ପାଗଳ।
2: ଗଜନୀର ସୁଲତାନ, ଚୋରଙ୍କ ପରି ଏମିତି ମରୁଭୂମିରେ ପ୍ରବେଶ କରିବା ତୁମକୁ ଶୋଭା ପାଏ ନାହିଁ, ଏହା ବୀରର କାର୍ଯ୍ୟ ନୁହେଁ।
5: ଆମେ ବାଧ୍ୟ ହେଇଛୁ ଏ ପରିସ୍ଥିତିରେ। ଆପଣ ଘୋଘାରାଣା?
2: ହଁ ହଁ, ମୁଁ ଘୋଘାରାଣା, ଏ ମରୁଭୂମିର ପ୍ରହରୀ, ରକ୍ଷକ। ରକ୍ଷକ ଉପରେ ବିଜୟ ପ୍ରାପ୍ତ ନ

0: କରେ ତୁମ ଲକ୍ଷ୍ୟ ଦିଗରେ ଯାଇପାରିବ ନାହିଁ।
1: ଆପଣଙ୍କ ସହ ଯୁଦ୍ଧ କରିବାକୁ ମୁଁ ପ୍ରସ୍ତୁତ ଅଛି, କିନ୍ତୁ ମୋର ପରାମର୍ଶ, ଆପଣ ଏତେ ଅଳ୍ପ ସୈନ୍ୟ ସହ ଯୁଦ୍ଧ ଡାକରା ଦେଇ ଏହି ସୈନ୍ୟମାନଙ୍କୁ ଜବରଦସ୍ତି ଯୁଦ୍ଧାଗ୍ନିକୁ ଠେଲି ଦିଅନ୍ତୁନି।
0: ଦେଶ ପାଇଁ ବଳିଦାନ ଦେବା ଆଉ ନିଆଁରେ ଝାସ ଦେବା ଏକା କଥା ନୁହେଁ ମାମୁଲ।
1: ମୁଁ ଆପଣଙ୍କ ଦେଶ ପ୍ରେମ ଓ ସାହସିକତାକୁ ସମ୍ମାନ ଜଣାଉଛି ରାଜା।
0: କଥାରେ ସମୟ ନଷ୍ଟ କର ନାହିଁ ମାମୁଲ, ଉଠ ଉଠ, ତମର ତରବାରୀ ଆଉ ପ୍ରହାର କର। ପଛରେ କହିବ ନାହିଁ ଯେ ଭୋଗାରଣା ତମକୁ ସୁଯୋଗ ଦେଲା ନାହିଁ ବୋଲି। ଉଠ ଉଠ, ତୁମର ତରବାରୀ।
1: ଠିକ ଅଛି, ଏଇ ସମ୍ଭାଳ।

0: ଆପଣ ବହୁତ କ୍ଷତ ବିକ୍ଷତ ହେଲେଣି ମହାରାଜ, ଆମେ ଆମେ ଯୁଦ୍ଧ
1: ନା ନା ନା ସେନାପତି, ଯୁଦ୍ଧ ସମାପ୍ତ ହବ,
2: ଆତ୍ମସମର୍ପଣ କରନ୍ତୁ,
1: ପରାଜୟ ନୁହେଁ, ମୃତ୍ୟୁକୁ ମୃତ୍ୟୁକୁ ସ୍ୱୀକାର କରିବାକୁ ଚାହେଁ ମୁଁ। ତମେ ମୋର କ୍ଷତ ଆଡ଼େ ଦେଖ ନାହିଁ ସେନାପତି, ନା ତମେ ମୋର କ୍ଷତ
2: ମୁଁ ପ୍ରଥମରୁ କହୁଥିଲି ନା, ଆତ୍ମସମର୍ପଣ କର ବୋଲି।
1: ନିଜ ପ୍ରହାର ବନ୍ଦ କର ନାହିଁ, ମୁଁ ତଳେ ପଡ଼ିଯାଇଛି, କିନ୍ତୁ କିନ୍ତୁ ମୋ ହାତରେ ଏବେ ବି ଏବେ ବି ତରବାରି ଅଛି।
2: ମୂଳରୁ କହୁଥିଲି ନା,
1: ମୋ ବାହୁରେ ବଳ ଅଛି ତମ ପ୍ରହାରର ଉତ୍ତର ଦେବା ପାଇଁ।
3: ସୁଲତାନ, ସେପଟେ ଦେଖନ୍ତୁ, ଘୋଗାଗଡ଼ି ଘୋଡ଼ ଭିତରୁ କେମିତି ଅଗ୍ନିଶିଖା ଦେଖାଯାଉଛି,
2: ଏତେ ନିଆଁ।
1: ପାଗଳ ବାବଦ, ସେ ଜହରର ନିଆଁ, ଗଡ଼ର ବହୁ କନ୍ୟା ଆମଠୁ ଆଗରେ ସ୍ୱର୍ଗରେ ଯାଇ ପହଞ୍ଚିଲେ। ମୋ ଗେଲି ନାତୁଣୀ ମିନଲ ବି ସେମାନଙ୍କ ଭିତରେ ଥିବ, ସେ ମୋତେ ସ୍ୱର୍ଗ ଦ୍ୱାରରେ ଅପେକ୍ଷା କରିଥିବ। ମୁଁ ଆଉ ଏଠି ରହିପାରିବି ନାହିଁ, ମୋତେ ମୋତେ ପାଖକୁ ଯିବାକୁ ହବ। ଉଠା ଉଠା ମାମୁଦ, ତଲୱାର ଉଠା, ତଲୱାର ଉଠା ମାମୁଦ, ଏବେ ବି ମୋ ଶରୀରରେ କିଛି ପ୍ରାଣ ଶକ୍ତି ଅଛି, ମୁଁ ଯୁଦ୍ଧ କରିପାରିବି। ମାମୁଦ ପ୍ରହାର କର, ମୁଁ ଏବେ ବି
2: ଏ ହିନ୍ଦୁସ୍ତାନ, ତତେ ଗଜନୀର ସୁଲତାନ ମାମୁଦ ସଲାମ କରୁଛି। ତୋ ମାଟି ଗୋଘା ରାଣାଙ୍କ ପରି ବୀର ସନ୍ତାନକୁ ଜନ୍ମ ଦେଇଛି। ବିଜୟୀ ସୁଲତାନ ମାମୁଦ ଆଜି ଯୁଦ୍ଧ ଜିତିକି ବି ହାରିଯିବା ପରି ମନେ କରୁଛି। ଅଲବିଦା ମହାନ ବୀର ଘୋଗା ରାଣା, ତମ ବୀରତ୍ୱ ଓ ସାହସକୁ ମୁଁ ସଲାମ କରୁଛି। ମସୁଦ, ଚାଲ ସୋମନାଥ ଆଡ଼କୁ ଆମର ଯାତ୍ରା ଜାରି ରହ।
4: ଜି ଯାହ ପାଲ।
5: ପ୍ରଣାମ ପ୍ରଣାମ ଗୁରୁ ଗଙ୍ଗା ସର୍ବଜ୍ଞ ମହାରାଜ।
6: ଜୟ ସୋମନାଥ, କେମିତି ଅଛ ସଜ୍ଜନ ସିଂ?
5: ଆପଣଙ୍କ ଆଶୀର୍ବାଦ ଗୁରୁଜୀ, ମୋ ସହିତ ଏ ହେଉଛି ମୋ ପୁତ୍ର ସାମନ୍ତ ସିଂ।
6: ପ୍ରଣାମ ଗୁରୁଜୀ। ଯଶସ୍ୱୀ ଭବ।

0: ଗୁରୁଦେବ, ଗଜନୀର ସୁଲତାନ ମାମୁଦ ନିଜ ବର୍ବର ସେନାଙ୍କ ସହ ସୋମନାଥ ମନ୍ଦିର ଆଡ଼କୁ ବକ୍ରଦୃଷ୍ଟି ପକାଇଛି। ଏ ମନ୍ଦିର ଲୁଣ୍ଠନ କରିବା ଲକ୍ଷ୍ୟ ନେଇ ମାଡ଼ି ଆସୁଛି।
1: ଏ ମନ୍ଦିରର ସମୃଦ୍ଧି ଓ ଆଭିଜାତ୍ୟ ତା ଲୋଭ ଓ ଲୋଲୁପ ଦୃଷ୍ଟିକୁ ଟାଣି ଆଣିଛି। ସୂଚନା ମିଳିଛି ମୋତେ ସଜ୍ଜନ, ସୂଚନା ମିଳିଛି
0: ମୋତେ। ପିତା ମହାରାଜ ଘୋଘାରାଣା ଆପଣଙ୍କ ପାଖକୁ ସେହି ଅର୍ଥରେ ପ୍ରେରଣ କରିଛନ୍ତି ଗୁରୁଜୀ।
1: ତାଙ୍କର ଚିନ୍ତା ଅନର୍ଥକ ନୁହେଁ ପୁତ୍ର। ଦେଶର ବାତାବରଣ ଠିକ୍ ନାହିଁ। ଭାରତର ଅଧିକାଂଶ ରାଜ୍ୟ ନିଜର ଅହଙ୍କାର ଓ ଈର୍ଷା ଭାବ ନେଇ ପରସ୍ପର ବିରୁଦ୍ଧରେ ସଂଗ୍ରାମରେ ବ୍ୟସ୍ତ। ବୀରତା ଓ ଅହଙ୍କାର ଶବ୍ଦର ବାସ୍ତବିକ ଅର୍ଥ ବିସ୍ମୃତ ହେଲାଣି। ଧମନୀରେ ବହୁଥିବା ରକ୍ତ ତାର ପରମ୍ପରା, ଶୌର୍ଯ୍ୟ ଓ ସାମର୍ଥ୍ୟକୁ ଭୁଲିଲାଣି। ଏଭଳି ବିକଟ ପରିସ୍ଥିତିରେ ମହାରାଜା ଘୋଗାରାଣାଙ୍କ ଚିନ୍ତା ଓ ଆଶଙ୍କା ଅମୂଳକ ନୁହେଁ ବତ୍ସ।
0: ଗୁରୁଜୀ, ମାମୁଦ୍ର ରାସ୍ତାରେ ପଡ଼ିଥିବା ଅଧିକାଂଶ ରାଜ୍ୟର ରାଜା ଭୟରେ ତା ସହ ସନ୍ଧି କରିଛନ୍ତି। କୌଣସି ରାଜା ନିଜର ମୁଷ୍ଟିମେୟ ସେନାଙ୍କ ସହ ଯଦି ମାମୁଦ୍ର ସାମ୍ନା କରୁଛନ୍ତି, ତେବେ ସେମାନଙ୍କୁ ସେ ଏତେ ନିର୍ଦ୍ଦୟ ଭାବରେ ଦମନ କରୁଛି ଯେ ତାର ବର୍ଣ୍ଣନା କରିବା କଷ୍ଟକର। ସେ ରାଜାମାନଙ୍କର ଦୁର୍ଦ୍ଦଶା କଥା ଶୁଣି ଭୟରେ ଅନ୍ୟ ରାଜାମାନେ ଆତ୍ମସମର୍ପଣ କରିବା ଶ୍ରେୟ ମଣୁଛନ୍ତି।
2: ବାବା, ପରାଜୟ ସ୍ୱୀକାର କରି ସମର୍ପଣ କରୁଥିବା ରାଜାମାନଙ୍କୁ ତାଙ୍କର ପ୍ରଜାଙ୍କ ସମ୍ମୁଖରେ ହତ୍ୟା କରୁଛି ମାମୁଦ। ତାର ସୈନ୍ୟ ମଧ୍ୟ ତାହାରି ପରି ହୀନ, ବର୍ବର, ଅତ୍ୟାଚାରୀ। ଜିତିବା ରାଜ୍ୟରେ ବୟସ ନିର୍ବିଶେଷରେ ମହିଳାଙ୍କୁ ପାଶବିକ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି, ନଚେତ ସେମାନଙ୍କୁ ହତ୍ୟା କରାଯାଉଛି।
1: ପୁତ୍ର ସାମନ୍ତ, ଶାନ୍ତ ହୁଅ। ମାମୁଦ ଜଣେ ଲୁଣ୍ଠନକାରୀ ଆତତାୟୀ। ଏପରି ଆଚରଣ ତାର ରଣନୀତିର ଏକ ଅଂଶ ବିଶେଷ। ଏପରି ରାଜ୍ୟ, ଧନ ସମ୍ପଦ ଓ ମାନବ ସମ୍ବଳକୁ ଲୁଟ୍ ତରାଜ କରିଦେଲେ ତାକୁ ବିରୋଧ କରିବାକୁ କେହି ରହିବେ ନାହିଁ, ଏବଂ ସେ ତାର ଲୁଣ୍ଠନ କରିଥିବା ସମ୍ପତ୍ତି ସବୁ ବିନା ପ୍ରତିରୋଧରେ ଧରି ନିଜ ସ୍ଥାନକୁ ଫେରିଯିବ। ଏହା ହିଁ ତାର ଲକ୍ଷ୍ୟ। 15 ଥର ଧରି ଏହିପରି ଭାବେ ସେ ଭାରତକୁ ଲୁଣ୍ଠନ କରିଛି। ସେ ଏଥର ଆସିଛି, ବାରବାର ଆସିବ, ଏଇ ଲକ୍ଷ୍ୟ ରଖି।
0: ସେତିକି ନୁହେଁ ଗୁରୁଦେବ, ଶୁଣିଛି ସେ ଭାରତୀୟ ସୈନ୍ୟମାନଙ୍କୁ ତା ସହିତ ନେଇଯାଉଛି। ସେମାନଙ୍କୁ ମଧ୍ୟ ଅତ୍ୟନ୍ତ କ୍ରୁର ଆଚରଣ ପ୍ରଦର୍ଶନ କରୁଛି। ଖାଦ୍ୟ ରାନ୍ଧିବା, ପଶୁଙ୍କ ଯତ୍ନ ଇତ୍ୟାଦି କାମରେ ଲଗାଇ ସେମାନଙ୍କୁ ମାନସିକ ଓ ଶାରୀରିକ ଯାତନା ଦେଉଛି।
1: ବିକଟ ପରିସ୍ଥିତି ପୁତ୍ର, ଅତି ବିକଟ ପରିସ୍ଥିତି।
0: ଗୁରୁଦେବ, ଆପଣ ଏ ପରିସ୍ଥିତିରେ କ'ଣ ଆଦେଶ ଦେବେ? ସୋମନାଥଙ୍କୁ ତ ବଞ୍ଚାଇବାକୁ ହେବ।
1: ପାଟଣାର ମହାରାଜ ଭୀମଦେବ ଶପଥ ନେଇଛନ୍ତି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ମାମୁଦ୍ର ପ୍ରତିରୋଧ କରିବେ। ତେଣିକି ଜୟ ହେଉ ଅବା ପରାଜୟ, କିନ୍ତୁ ସଜ୍ଜନ ସିଂ।
0: ଆଜ୍ଞା ଗୁରୁଦେବ।
1: ତୁମେ ଯଥାଶୀଘ୍ର ଏଠାରୁ ପ୍ରସ୍ଥାନ କର, ହାତରେ ସମୟ ବହୁତ କମ୍। ତୁମେ ଚେଷ୍ଟା କର ଯେପରି ମାମୁଦ୍ର ଯାତ୍ରା ପଥରେ ଆସୁଥିବା ରାଜ୍ୟର ରାଜାମାନେ ସାହସର ସହ ତାର ଗତିରୋଧ କରନ୍ତୁ। ସେମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରିବା ଦାୟିତ୍ୱ ତୁମର। ସୋମନାଥର ପବିତ୍ର ପୀଠକୁ ଜବରମାନଙ୍କ ଲୁଣ୍ଠନରୁ ରକ୍ଷା କରିବା ଦାୟିତ୍ୱ ବର୍ତ୍ତମାନ ତମ ହାତରେ ପୁତ୍ର। ମୁଲତାନକୁ ଧୂଳିସାତ କରି ମାମୁଦ ମାଡ଼ି ଚାଲିଛି। ଘୋଗାଗଡ଼ିର ମରୁଭୂମି ଦେଇ ସେ ଯାତ୍ରା କରିବ। ଘୋଗାଗଡ଼ି କ'ଣ
0: ବାବା? ଘୋଗାଗଡ଼ିର ରାଜା, ପ୍ରଜା ଓ ସୈନିକ ତାଙ୍କର ଶେଷ ରକ୍ତବିନ୍ଦୁ ଥିବା ଯାଏ ମାମୁଦ୍ର ପ୍ରତିରୋଧ କରିବେ। ମୋର ପିତା ମହାରାଜ ଘୋଗାରାଣାଙ୍କ 90 ବର୍ଷର ଶରୀରରେ ଏବେ ବି ସେ ଶକ୍ତି ଅଛି ଯେ ସେ ମାମୁଦ୍ର ପଥରୋଧ କରିପାରିବେ। ଘୋଗାଗଡ଼ି ସମ୍ପର୍କରେ ଆପଣ ନିଶ୍ଚିନ୍ତ ରୁହନ୍ତୁ ଗୁରୁଦେବ।
2: ବାବା ଗୋରଖନାଥଙ୍କ ଆଶୀର୍ବାଦ ନେଇ ଜନ୍ମ ହୋଇଛନ୍ତି ମୋର ଜେଜେ ମହାରାଜ ଘୋଗାରାଣା। ସେ କଦାପି ତାଙ୍କ ଇଷ୍ଟଦେବ ସୋମନାଥଙ୍କ ପବିତ୍ର ସ୍ଥାନକୁ କଳଙ୍କିତ ହେବାକୁ ଦେବେ ନାହିଁ ଗୁରୁଜୀ, କଦାପି ନୁହେଁ।
0: ଆମେ ତେବେ ବିଦାୟ ନେଉଛୁ। ରାସ୍ତାରେ ପଡ଼ୁଥିବା ରାଜ୍ୟମାନଙ୍କୁ ସମ୍ଭାବ୍ୟ ବିପତ୍ତି ସମ୍ପର୍କରେ ଖବର ଦେଇ ସେମାନଙ୍କୁ ପ୍ରସ୍ତୁତ କରାଇ ଆମକୁ ଯଥାଶୀଘ୍ର ପିତାଙ୍କୁ ସାହାଯ୍ୟ କରିବା ପାଇଁ ଘୋଗାଗଡ଼ିରେ ପହଞ୍ଚିବାକୁ ହେବ।
1: ବତ୍ସ, ମୁଁ ଦେଖିପାରୁଛି ଏ ଯୁଦ୍ଧର ପରିଣତି ଯାହା ବି ହେଉନା କାହିଁକି ଘୋଗାଗଡ଼ିର ଯଶଗାଥା ଇତିହାସରେ ଲିପିବଦ୍ଧ ହେବ। ଏକଥା

0: ମୁଁ ସେପଟରୁ ହିଁ ତ ଆସୁଛି, ଆଖି ବନ୍ଦ କରି ମୁଁ ରାସ୍ତା ଦେଖାଇ ପାରିବି। ଏଇ 10-12 ଦିନ ସମୟ ଲାଗିବ। ତୁମେ ସବୁ ମହାନ ବିଶ୍ୱ ବିଜୟୀ ବୀର ମାମୁଦଙ୍କ ସିପାହୀ ବୋଧ ହୁଏ।
1: ଚାଲ ଆମର ସାଥ, ଚାଲ ଆମର ବାଦଶାହଙ୍କ ପାଖକୁ
0: ଚାଲ। ଆଚ୍ଛା ଶୁଣ, ମତେ ଭଲ ପୁରସ୍କାର ମିଳିବ ତ?
1: ଆରେ ମୁଁ ବନ୍ଦ ରଖ, ଚୁପଚାପ ଚାଲ।
0: ଏ ତ ବିଶାଳ ସୈନ୍ୟ ବାହିନୀ। ଏବେ ମୁଁ ବୁଝୁଛି କିପରି ମାମୁଦ ଯୁଦ୍ଧ ପରେ ଯୁଦ୍ଧ ଜିତି ଚାଲିଛି। ମୁଲତାନ ନାନ୍ଦୋଡ ପରି ଶକ୍ତିଶାଳୀ ରାଜ୍ୟକୁ ଭୁଲୁଣ୍ଠିତ କରିପାରିଛି। ତେବେ ମୋ ରାଜ୍ୟ ଘୋଗାଗଡ଼ି, ଏମାନେ କ'ଣ ଘୋଗାଗଡ଼ି ଦେଇ ଆସିଛନ୍ତି? ବର୍ତ୍ତମାନ ଘୋଗାଗଡ଼ିର ସ୍ଥିତି କ'ଣ, କେମିତି ଜାଣିହେବ? ହଉ, ଯାହା ବାବା ସୋମନାଥଙ୍କ ଇଚ୍ଛା।
1: ଆରେ ଇଧେର ଆ, ଇଧେର, ଆମର ସୁଲତାନଙ୍କ ମୁଣ୍ଡ ନୁହାଁ ସଲାମ କରିବୁ, ଚୁପଚାପ ଠିଆ ରହିବୁ। ସେ ଯାହା ଫୈସଲା କରିବେ ସେମିତି ହିଁ ହେବ। ସଲାମ ସୁଲତାନ।
0: ତାହେଲେ ଏ ହେଉଛି ଗଜନୀର ସୁଲତାନ ମାମୁଦ। ଆରେ ବାପରେ, ଲମ୍ବା ଚଉଡ଼ା ଭୟାନକ ଚେହେରା, ବିଚିତ୍ର ପ୍ରକାର ବସ୍ତ୍ର ଆଭୂଷଣ, ନାଲି ନାଲି ନିଷ୍ଠୁର ଆଖିରେ ସୁରମା ଲଗେଇ ଭୟଙ୍କର ଦେଖାଯାଉଛି। ଆଉ ତା ଚାରିପାଖରେ ଉନ୍ମୁକ୍ତ ଖଡ଼ଗ ଧରି ତାର ସୈନ୍ୟମାନେ ତାଠାରୁ ବି ଅଧିକ ଭୟ ସୃଷ୍ଟି କରୁଛନ୍ତି।
2: ଆଚ୍ଛା, ତୋ ଚେହେରା ମୋତେ କାହିଁକି ଚିହ୍ନିଲା ଚିହ୍ନିଲା ପରି ଲାଗୁଛି, କିଏ ତୁ?
0: ମୁଁ ଗୋଟେ ସାଧାରଣ ପଶୁପାଳକ ହଜୁର। ମୁଁ କିନ୍ତୁ ତୋତେ ଭଲ ଭାବରେ ଚିହ୍ନିଛି ସମ୍ବେଦ ରାୟ, ଯବନର ପଦଲେହନକାରୀ ଦେଶଦ୍ରୋହୀ। ତୋ ମୃତ୍ୟୁ ମୋ ହାତରେ ହିଁ ଲେଖା ଅଛି, ତୁ ସେତେବେଳେ ମୋତେ ଠିକ୍ ଚିହ୍ନିବୁ।
2: ପଶୁପାଳକ, କିନ୍ତୁ ମୋତେ ଲାଗୁଛି
1: କାଲି ହିଁ ବାହାରିବାର ଅଛି। କୌଣ ସା ରାସ୍ତା ଠିକ୍ ରହିବ ବତା?
0: ମରୁଭୂମିର ମଧ୍ୟ ଦେଇ ଯାଇଥିବା ରାସ୍ତା ଛୋଟ ଆଉ ସୁରକ୍ଷିତ, ଅନ୍ୟ ରାସ୍ତାରେ ଗଲେ ବହୁତ ନଗର ଆଉ ରାଜ୍ୟ ପଡ଼ିବ। ତମକୁ ଅଧିକ ଯୁଦ୍ଧ କରିବାକୁ ପଡ଼ିବ, ଆଉ ରାସ୍ତା ବି ଦୀର୍ଘ, 2 ମାସ ଲାଗିବ ସୋମନାଥରେ ପହଞ୍ଚିବାକୁ। ଏତିକି ଭିତରେ ରାଜାମାନେ ପ୍ରସ୍ତୁତ ହେବାକୁ ସମୟ ପାଇଯିବେ ତୁମ ସହ ଲଢ଼େଇ କରିବାକୁ, ତେଣୁ ସୁଲତାନଙ୍କୁ ଅଧିକ ଯୁଦ୍ଧ କରିବାକୁ ପଡ଼ିବ। ଦେଖ ତୁମର ଇଚ୍ଛା, ତୁମେ ଯେଉଁପଟେ କହିବ ସେପଟେ ନେଇଯିବି।
1: ଠିକ୍ ଅଛି, ଠିକ୍ ଅଛି, କାଲି ହିଁ କାଫିଲା ବାହାରିବ।
0: ଯଥା ଆଜ୍ଞା ହୁକୁମ। ବୁଝିଲୁ ପଦମଣି ବୋହୁ, ସମୟ ଆସିଗଲା। ଏଇ ମରୁଭୂମିରେ ଲୁଣ୍ଠନକାରୀ ଆତତାୟୀ ମାମୁଦ୍ର ସୈନ୍ୟମାନଙ୍କୁ ସମାପ୍ତ କରିବା। ବାସ୍, ତୁ ଏତିକି କରିବୁ, ଯେତେ ବାଲିଝଡ଼ ଆସୁ ତୁ ଅଟକି ନଯାଏ ଚାଲିବୁ। ଚାଲ, ଦେଶ ମାଟି ପାଇଁ ଆମ ବଳିଦାନର ଶେଷ ଯାତ୍ରା ଆରମ୍ଭ କରିବା।
1: ସୁଲତାନକୁ ସର ଝୁକାଇ ସଲାମ କର।
0: ସଲାମ ହଜୁର।
3: 6 ଦିନ ହେଇଗଲାଣି, ତାତିଲା ପବନ, ଅନବରତ ଉଡ଼ୁଥିବା ଗରମ ବାଲି ମାଡ଼ରେ ଆମ ସୈନିକମାନେ ବହୁତ କଷ୍ଟ ପାଇଲେଣି। ତୁ ଆମକୁ ଠିକ୍ ରାସ୍ତାରେ ନଉଛୁ ତ
0: ହଜୁର? ଏଇ ରାସ୍ତା ହିଁ ଠିକ୍।
3: ବାହ, କେତେ ଗରମ, ଅସହ୍ୟ ଗରମ।
0: ଶୁଣିଛି ତମ ସୈନିକମାନେ ବଡ଼ ସାହସୀ ଆଉ ଶକ୍ତିଶାଳୀ, ଏଇ ସାହସ ନେଇ ମରୁଭୂମିକୁ ଆସିଥିଲ? ମରୁଭୂମି କେମିତି ଥାଏ ତା ବିଷୟରେ କ'ଣ କିଛି ଜ୍ଞାନ ନଥିଲା?
3: ସେନାକୁ 3 ଭାଗ କର। ସବୁଠୁ ଆଗରେ ରହିବା ପାଇଁ ସେନାର 1 ଭାଗ ଗୋଟିଏ ଦିନ ଆଗରୁ ଯାତ୍ରା କରିବେ। ସେନାପତି ମସୁଦ ସେ ଭାଗର ନେତୃତ୍ୱ ନେବେ। 2ୟ ଭାଗ ସେନାଙ୍କ ସହ ମୁଁ ନିଜେ ରହିବି, ଆଉ 3ୟ ଭାଗ ସେନା ଶେଷରେ ଯାତ୍ରା ଆରମ୍ଭ କରିବେ। ସେଥିରେ ମରୁଭୂମିର ଗରମ ପବନ ବାଲି

କୁଆଗଡ଼ିରେ କେବଳ ମୁଁ ଆଉ ତମେ, ଆମେ ଦୁଇ ଜଣ ହିଁ ଜୀବିତ ପୁତ୍ର। ଦେଶକୁ ଆକ୍ରମଣ କରୁଥିବା ଶତ୍ରୁକୁ ପରାଜିତ କରିବା ପାଇଁ ହୁଏତ ସମସ୍ତ ରାଜା ଏକତ୍ର ହେଇଥିଲେ ଜିତିବା ବି ସମ୍ଭବ ହୁଅନ୍ତା। ଏକଥାର ଅଭାବ ଏ ଦେଶର ଇତିହାସକୁ କଳଙ୍କିତ କରିଛି ପୁତ୍ର। ଆପୋଷ ବୁଝାମଣାର ଅଭାବ, ଛୋଟ ଛୋଟ ମନାନ୍ତର ମତାନ୍ତର ଶତ୍ରୁ ସାମ୍ନାରେ ଆମର ପରାଜୟର କାରଣ ସାଜୁଛି। ସମୟ ଆସିପାରେ, ଏ ଦେଶ ଘୋଗା ରାଣାର ବୀରତ୍ୱ, ତ୍ୟାଗ ଆଉ ବଳିଦାନର କାହାଣୀକୁ ଭୁଲି ଯାଇପାରେ, କିନ୍ତୁ ଏ ମରୁ ପ୍ରାନ୍ତର, ଏ ବାଲୁକା ସ୍ତୂପ, ଏ ମରୁଭୂମିର ରେଣୁ ତାହା ରକ୍ଷକକୁ ଭୁଲିବ ନାହିଁ। ତାକୁ ଅନନ୍ତ କାଳ ଯାଇ ମନେ ରଖିବ। ଜୟ ସୋମନାଥ, ଜୟ ଘୋଗା ରାଣା, ଜୟ ଘୋଗାଗଢ଼ି।

ଏତେବେଳ ଯାଏଁ ଶୁଣୁଥିଲେ ନାଟକ ମରୁଭୂମିର ପ୍ରହରୀ, ପ୍ରଯୋଜନା କରିଥିଲେ ଗୌରଚନ୍ଦ୍ର ତ୍ରିପାଠୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଚ୍ଚ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଚ୍ଚ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ, କିସ୍ମତ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ନୂର ଦେବାସୀ, ସଙ୍ଗୀତ ପରିଚାଳନା ଓପି ନାୟାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସରଗମ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆପଣମାନେ ଶୁଣିଛନ୍ତି ଗାଇଡ୍ ଚଳଚ୍ଚିତ୍ରର ଗୀତ। ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତ ପରିଚାଳନା ସଚିନ୍ ଦେ ପରମନ୍।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 19 ତାରିଖ ରବିବାର ଅପରାହ୍ନ

5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜଳବାୟୁ ବାଦଲବା ଭିତରେ ଆମେ କାଇତାସ କରଲେ ହେସି। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 19 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423690। ବିଷୟଟି ପୁଣି ଥରେ କହି ରଖୁଛୁ, ଜଳବାୟୁ ବାଦଲବା ଭିତରେ ଆମେ କାଇତାସ କରଲେ ହେସି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ପଡ଼ୋଶନ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କିଶୋର କୁମାର। ଗୀତ ରଚନା କରିଛନ୍ତି ରାଜେନ୍ଦ୍ର କ୍ରିଷ୍ଣା, ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 19 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ଏଥିରେ ବିଷୟ ରହିଛି ଜଳବାୟୁ ବାଦଲବା ଭିତରେ ଆମେ କାଇତାସ କରଲେ ହେସି। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 19 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423090। ବିଷୟଟି ପୁଣି ଥରେ କହି ରଖୁଛୁ, ଜଳବାୟୁ ବାଦଲବା ଭିତରେ ଆମେ କାଇତାସ କରଲେ ହେସି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଆପ୍ କି କସମ୍ ଚଳଚ୍ଚିତ୍ରର ଗୀତଟି। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାହୁଲ ଦେବ ବର୍ମନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15 ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କନ୍ଧବାସାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାନିଙ୍ଗା।

0: ଡିଷ୍ଟ୍ରିକ୍ଟ କୋରାପୁଟ
1: ଜେନେନେ କାମ କି ହିଁ ଯେ
0: ନାନୁ ଏ କିଶୋରୀ ବାଳିକା ଉପରେ କାମ କି ହିଁ ଯୋ ରକ୍ତହୀନତା ହିଁ ନୁହେଁ ଏ ଦା
1: କିଶୋର ବାଳିକା ଯେ ଦେନି କାମ
0: ଇ 10 ବର୍ଷଟେ 19 ବର୍ଷ ପେତେ ଯୋ ପଦା ମାନୁ ଏ ଉପରେ କାମ କି ହିଁ ଏ
1: କିଛି ଏଇଟା ଆସ୍କା ପାଖା ପାଖେ ହଁ
0: ଏଇଟା ଆସ୍କା
1: ଯେତାମି ପାଇଁ ଏନି ସୁବିଧା ମାନେ କିର ଏନି ଏନି ଏନି କେ ଦି କାମ
0: ହଁ ତମେ ପାଇଁ ସୁବିଧା ମାନେ ଚିମା ଧାନ ପାନସନ ତରଫରୁ ଯେଉଁ ନାସକାଣ ମାନୁ ଯେଉଁ ଗଭର୍ଣ୍ଣମେଣ୍ଟ ତି କାମ ଏନା ନାଇଁ ବାହିନେ ତମେ ସୁବିଧା ତାକି ଏ ଦାମା ବୁ ମିଟିଂ କି ହାଁ ବେଶୀ ନୁମି
1: ହଁ ମିଟିଂ କାଁ ବେଶୀ ଜରେ ଯେ ଏ ନା ଯେ ବେଶୀ ଜରେ
0: ଏ ଦିନ ବା ବେଶୀ ନୁମି ଏନିକି ମାଙ୍ଗେ ମା ଆଙ୍ଗା ଭିତରେ କାସା ଡୋଇଲେ ଏ କାସା ମାଙ୍ଗେ ଏନି କିତି ସାରେ ଏନିକି ବାନେ ଇଡ଼ା ଆପଦା ତାକି ସାରେ ନେ ଏ କାସା କମ ଆହା ନେ ସାରେ ଡୋକରା କେ ହାତି ସାରେ ଡାଇ ତାକି ମାଙ୍ଗେ ବେଶୀ ଅସୁବିଧା ନେ ଏ ଦାଁ ତାକି ଯେ ତାମ୍ବୁ ଏନିକି ହିଁ ହିଁ ଏ ରୋଗ ଆଉ ଏ ଦାଁ ଉପରେ ମାମ୍ବୁ ମିଟିଂ କି ହାଁ ସବୁ ଜଣା ବେ ନୁମି
1: ହଁ ଯେ ଏ ଯେ ଡାଇ ଏନି ଅସୁବିଧା ଆନୁ କି ହାଲେ ନେ ଏସ୍କେ ଏନି ଅସୁବିଧା ଆନୁ ଏଦା ଗାଡ଼ି ବ୍ୟସ୍ତାଏ
0: ହାଲେ ସାରେ ନେ ଏଡ଼ା ଆପଦା ଯଦି କାସା କମ ଆହା ନେଇଛି ସାରେ ତାମ୍ବୁ ଯୋ ମାସ ତାକି ମାସ ଆସିକି ଏଇଲେ କି ହେମ୍ବର କାନା ରାଚି ନୁ ଏଚେ ବେଲେ ତା ତାମଗେ କାସା ବେଶୀ ନଷ୍ଟ ହାଜି ନେ ଏଟେ ମାନ ଯାହା ଯୋ ଡୋକରା କେ ହାଚି ସାରେ ମାନ ଯାହା ଏ ଦିନ ଉଣା ବୟସରେ ଡୋକରା କେ ହାନୁ ଏ ଲେକି ହାଲା ଆପୁ ଉଣା ବୟସରେ ଡୋକରା କେ ହାଚାରେ ଆଙ୍ଗା ତା କାସା ଡୟା ଆସାରେ ଏଚେ ବେଲେ ତ କକାର ପଦା ଆହା ନୁ ଏନା ଆଇଛି ସାରେ ଏଚେ ବେଲେ ତ ଜାର୍ନି କିନୁ ଏ ବେଲା ତାକି ତମଗେ ବେଶୀ ଅସୁବିଧା ନେ ହାନି ଚାନ୍ସେସ୍ କେ ମାନେ ଏ ଦାଁ ତାକି ଯେ ମାମ୍ବୁ ଏ ଲେକି ବେହନୋମି
1: ତେବେ ଏ ଇ ବାସ କଥା କି ଯେ ଉଣା ଲୋକ ପାଇଁ ଖାଲି 10 ବର୍ଷଟେ 19 ବର୍ଷ ପର୍ଯ୍ୟନ୍ତ ଏକା ବେଶୀ ଜରି କଥା ହେ ତେବେ ସୁବିଧା ଏନା ନା ହିଁ ଜରି ଯାଇ ଯା ମାର ଖାଲି ବ୍ୟସ୍ତିତ୍ୱ ମିଳି ଏ ତେବେ ତାମ୍ବୁ ଦା ମାନା ଖାଲି ଯଦି ରୋଗତା ପଡ଼ା ତେ ସାର ତାନି ପାଇଁ ଏନି ସୁବିଧା ହିଁ କେ ନି
0: ମାମ୍ବୁ ସରକାର ଇ ବେଶୀ ନମି ଯେ ସରକାର ତାଣାଟି ଆଇରନ୍ ବଟିକା ଇଞ୍ଜି ହିଁ ବା ହିନେ ଏ ଦାଁ କଚେ ନାସ କାଣା ବେଟାସ କେ ଆହି ଲାଉ ଲକା ଅଙ୍ଗନବାଡ଼ି ଆଶା ଇ ବାସ କାତେଲେ ମା ବାଣ୍ଡି ନମି ଏଟେ ମଞ୍ଜା ଏନ୍ଏମ୍ସ କା ବେଶୀ ନମି ଯେ ଆଇରନ୍ ବଟିକା ଏନିକି ପୋଦା ବେଟାନୁ ଆଇରନ୍ ବଟିକା ତିନି ଦ୍ୱାରା ପୋଦା କି କାସା ଏନିକି ବାନେ ଏଟେ ମଞ୍ଜା ଯାଇ କୁଚା ଏନିକି ନେ ହେନେ ହାଣି ତିନୁ ଏ ଦାଁ ହେଲେ ମାମ୍ବୁ ହେନମି ଯେ ଏ ସରକାର ତି ସୁବିଧା ଆନ୍ତି ତାମ୍ବୁ ବେଟା ପୁଞ୍ଜି ହିଁ ସରକାର ସୁବିଧା ତାଣି ମାମ୍ବୁ କିହା ହିଁ ନମି
1: ହଁ ଯେ ନେ ହେଲେ ଯେ ସରକାର ତାଣ୍ଟିଛି ନାଟା ଭିତରେ ଆଶା କିମ୍ବା ଅଙ୍ଗନବାଡ଼ି ତ ସବୁ ନାସ୍କେ ମାଞ୍ଜାମନୁ ହେଲା ଏବାସ କାତାଣ ଅସମାନ ନେଇକି
0: କୋଚେ ଜଣା ତାଣା ହେଲେ ଏ ଲକା ମାମ୍ବୁ ହେଲେ କି ହସ୍ପିଟାଲ ତାହା ଯାହା ଡକ୍ଟର ଯେତେବେଳେ କଥା ହିଁ ନମି ଯା ଏମ୍ବାଟି ରିସା ଚାଚା ହଁ ହି ହି ନମି ନାସ୍କା ହଣା ପଦା କି
1: ହଁ ନାଟା ମାଛାର ତ ଆଶା ତାଣାଟି ବି ତିନୁ ଯେ ହି ମେମ୍ବୁ ପୁଞ୍ଜନେ ନାଗଚି ମାକୁ ବି ନର କି ମାକୁ ବି ଲୋକ କିଛି ପଦା ଆପୁ କି କାଜା ଲୋକ ସେ କାପରେ ପୁଞ୍ଜା ଲୋରେ ଯେ ଏନିକି ମାନାଏ ଏନିକି ତିନାଏ କି ଏନି ରୋଗ ଏ ଉପରେ ତ ଧାରଣା ହେଲେ ଏଦା ପାଇଁ ଏ ଉପରେ ଆସିକି ମେମ୍ବୁ ବେଶୀ ଜରି କଥା ହାଏ
0: ତାନି
1: ପରେ ଯେ ଏ ଲୋକ ତାକି ଏନି ସୁବିଧା ଗୋଟେ ମଜାନେ
0: ଏ ଲୋକ ତ କେ ନିନ ସୁବିଧା ମାନ ଜାନେ ସାରେ ତାମ୍ବୁ ପୁଞ୍ଜା ଲାଉ ମାମ୍ବୁ ମିଟିଂ କି ହାଁ ବେସ୍ତି ସାରେ ଯେ ଏମ୍ବି କଣ୍ଡା ହାତି ସାରେ ମାଙ୍ଗେ ଏ ସୁବିଧା ମେଡ଼ା ଜାନେ ଏ ଦା ପୁଞ୍ଜା ଲାଉ ଲକ ମାମ୍ବୁ ଖାଲି ଜିରୁ ତ ସି ନମି ଇ ଜାଗା ହାତି ସାରେ ଇ ଦି ମାଙ୍ଗେ ତାକି ସୁବିଧା ମାନେ ଇଞ୍ଜି ହିଁ ମାମ୍ବୁ ବେଶୀ ନମି ମା ଅଫିସ୍ ଟି ତ ନେ ଏନ୍ଆଇସ୍ କେ ଔଷଧ ପତ୍ର ବାହାରେ ଏନା କିଛି ଔଷଧ ଜିନିଷ ଅଛି ସାରେ ଅସୁବିଧା ଏ ମାମ୍ବୁ ଇଚ୍ଛା କେ ପୁଞ୍ଜା ନମ ଯେ ସରକାର ତାଣାଟି ତାମ୍ବୁ ଏନିକି ହିଁ ହିଁ ଇ ସୁବିଧା ବେଟାନୁ ଯା ଏ ବେଟା ହିଁ ନି ଔଷଧ ପତ୍ର ଏନିକି ତାମ୍ବୁ ବେଟାନୁ ଏ ଦାଁ ଏମ୍ବେ ହାତ ଯାହା ରିସା ଚିଞ୍ଜାଲ ଆଡ଼ି ନୁ ଯେ ମାମ୍ବୁ ମିଟିଣା ତାମ୍ଗେ କାଲି ଜିରୁ ତ ସି ନମି
1: ସରକାର ତାଣ ତ ସବୁ ସୁବିଧା ମାନେ ଅସ ମାନେ କି ତମେ ୱାର୍କର୍ସ କେ ମାନଜାଣରେ ଯେ କାଲି ଲୋକ ପୁଞ୍ଜାଲ ତାକି ଯେ ମେମ୍ବ ଆୱାରନେସ
0: ଏନିକି ତାମ୍ବୁ ସଫା ସୁତରା ଡୋଇନୁ ଏ ରୋଗ ଏନିକି ବା ଏ ଉପରେ ହେଲେ ହେ ମାମ୍ବୁ ଟ୍ରେନିଂ ହିଁ ହିଁ ବେଶୀ ନମି ପଦା ଆଣି
1: ଏବାସ୍କା କି ମଝି ମଝିରେ ଏବାସ୍କା ମିଟିଂ କି ହିଁ ଜରେ
0: ହଁ ମିଟିଂ କି ହିଁ ନମି ମାସ ତାକି ମାସ ସବୁଦିନ ମାସ ତାକି ମାସ ମାମ୍ବୁ ମିଟିଂ କି ନମି ଏଟେ ଏବାସ୍କା ଆଣି ବେ ନମି
1: ଯେ ଏଇ ଦାଣି ତ ସବୁ ଜାଣ ପୁନି କଥା ହେ ନା କି ସବୁ ଅଞ୍ଚଳ ତା ଯଦି ଲା ହେ ଯଦି ବ୍ୟସ୍ତି ହିଁ ଏବେ ତାମେ ସୁବିଧା ପାଇଁ ଏବେ ନିହେ ଆନୁନି କଥା ନକେ ତାକି ହାଏ
0: ମାଙ୍ଗେ ଏଲେ କି ଯଦି ଚାନ୍ସ ହି ଆନେ ରି ନକିତା ଏଚାରେ ସବୁ ମାମ୍ବୁ ବେଶାଲେ ଆଡ଼ି ନମି ଏଚର ଗୋଟେ ନାସ୍କାଣ ମାଧାନ ପଣ୍ଡସେନ କାମା କି ନେ ଯେତେ ଗ୍ରୁପ ଆହାନୁ ଏ ନାସ୍କା ନାସ୍କାନ୍ତି ପଦାଣି ମାଙ୍ଗେ ବେଶାଲେ ଏଲେ ଜାନେ ରି ଏଟେ ବାକି ନାସ୍କାଣ ମାମ୍ବୁ ବେଶାଲେ ଆଡ଼ି ଲମି ନା କିଛି ଏ ଦିନ ବେ ମା ଗ୍ରୁପ ହିଲେ ଏ ହିଲା ଗୋଟେ ନାସ୍କାଣ ମାମ୍ବୁ ବେଶାଲେ ଆଡ଼ି ଲମି
1: ଓହୋ ଆଚ୍ଛା ଆମେ କଣ୍ଡା ମେମ୍ବୁ କାମା କି ଜରି ଏ ଅଞ୍ଚଳତେ ବେଶାଲେ ଆଡ଼ି ଜରି ଆମେ କଣ୍ଡା ଏ କାମା କି ଅତରି

0: ଥରେ ଦିନ ବା ସାରାଡ଼ି ଲୋକରେ ଏନ୍ କଥା ହେ
1: ଆଏ
0: ତେବେ ଇଦା ତାକେ ନକେ ତାକେ ଏନି ଯୋଜନା କି ଏନି ମି ବଣ ପାଞ୍ଜରେ କି ଯାଇ ଦେ ଏନି କି ବାରେ ନାସ କାଣା ଏନେ ଯେ
1: ମା ବଣ ପି ନମି ଯେ ମା ଅଫିସ ତା ଯଦି ଇଲେ କି ହି ଓଡେ ସରକାର ମାଙ୍ଗେ ଇଲେ କି ମା ଅଫିସ ଇ ଓହା ହା ମାଙ୍ଗେ ଓଡେ ନକିତା ସୁବିଧା କି ହାଲି ହି ମାଙ୍ଗେ ଚାନ୍ସ ହି ଆତି ହି ମା ତାମ୍ବୁ ମାଙ୍ଗେ ସାହାଯ୍ୟ କି ଆତି ମା ମାମ୍ବୁ ଓଡେ ନେହି କି କାମ ଖେଲାଡ଼ି ତମା ଓଡେ ଅଲଗା ନାସ କାଣା ସ୍କେ ମାମ୍ବୁ ବେସାଲାଡ଼ି ତମା ମାଙ୍ଗେ ତ ଏ ଚାନ୍ସ ହେଲେ ଏ ନାକି ନମି ବେସାଲାଡ଼ି ଲୋମି ଯେତକି ନାସ କାଣା ମାନେ ଏ ନାସ କାଣା ଦେ ମାମ୍ବୁ ବେସାଲାଡ଼ି ନମି
0: ଇଦି କାମ ତ କି ଯେ ଇଦା ପର ଓଡେ ନିନୁ ପାଠ ସାଠ ତ ପଢାପଢି କି ହାଡ଼ ଇଦି ତାନି ପର ଓଡେ ନି ଭବିଷ୍ୟତ ତାକେ ଓଡେ ନା ଅଣ ପାଞ୍ଜେ
1: ନାନ ଭବିଷ୍ୟତ କ'ଣ ପିଇଁ ନାନ ତ କଷ୍ଟ ତ ଲେଇଛେ ପଢ଼ ଆତେ ଦଶ କ୍ଲାସ୍ ନାନୁ ସ୍କିଲେ କି କଷ୍ଟ ମଷ୍ଟ ପଢ଼ ଆତେ ଯାହା ପାସ୍ କିତେ ଓଡ଼େ ନେ କଲେଜ ଏନିକି ହଁ ଇ କାମ କିହି କିହି ଏନିକି ନାନ ପାଠ ପଢ଼ା ହେଲା ଡି ପ୍ଲସ୍ ଟୁ ଏନିକି ପାସ୍ ଆଇ ଏ ଦା ନାନୁ ବେଶୀ ଅଣ ପିଇଁ ପ୍ଲସ୍ ଟୁ ପାସ୍ କେ ହେଲା ଡି ମା ନକିତା ଓଡ଼େ ନାନ ଓଡ଼େ ଲୋକତେ ପାଇଁ ନେହିଁ କାମ କିତେ ମାନ ଯେ ନାନ ଅଣ ପିଇଁ
0: ଲୋକତେ ପାଇଁ ଓଡ଼େ ବିଶେଷ ନାୟତି ଆୟା ଲୋକ ଏନି କାମା କି ର ଏନି ନି ଯୋଜନା ଉପରେ କି କି ଏନି ଗୋଡ଼ଇ ନାଇ ତି ନାଇ ମାନା ଏ ଉପରେ ପୁଞ୍ଜା ଲାଉ ଏ ଉପରେ କାମ କି ଜଣ ପିଞ୍ଜେ
1: ହଁ ନାଇ ନିଜର ନାଇ ଉନ୍ନତି କି ହଁ ଓଡ଼େ ମା ନାଇ କେ ହାଁ ଯୋ ମା ସାଇ ପଡ଼ିଶା ମାନୁ ଏ ନାସ କାଣାସ କେ ନାନ ଏନି କି ଉନ୍ନତି କି ହେଲା ଆଡ଼ି ଇଞ୍ଜି ନାନ ଅଣ ପି ଇ ନାଗେ ଇଚ୍ଛେକା ସୁବିଧା ମେଡ଼ାଇତି ମା ନାନ ଏନି କି ପ୍ଲସ୍ ଟୁ ପାସ୍ କି ଇ ପାସ୍ କି ହେଲା ଆଡ଼ି ସାରେ ଓଡ଼େ ନାନୁ ତାନିକେ ଓଡ଼େ ଗାଡ଼ି ପଡ଼ା ହଁ ନିଜେ ଗାଡ଼ି ପୁଚି ସାରେ ଦେ ନାନୁ ଲୋକ କୁସ୍କେ ଗାଡ଼ି ନେଇ କି ବେସାଲା ଆଡ଼ି ଇଞ୍ଜି ନାନ ଅଣ ପି ଇ
0: ହଉ ଯା ହଉ ଚେ ନେହି ମାଗେ ବ୍ୟସ୍ତା ଦିଦି ନିଗେ ବହୁତ ଧନ୍ୟବାଦ
1: ଧନ୍ୟବାଦ ଆଜ୍ଞା
2: ଇ ଦିଦି କଥା ତମାର ଭେଞ୍ଚିଛ ତାନୁ କିଶୋର ବାଳିକା ଆଇନ କି ସେବା କେବେ ହିନେ କି ତାଙ୍କୁ ଏନି ସୁବିଧା ମେଡ଼ା ହିନେ ଏ କଥା ମାର ବେଚ
0: ନେ ରାହା ଶାରଦା ତାକେ ପାଚରଣାଣୀ ମାର ବେନ

ଶୁଣିଲେ କନ୍ଧବାସାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 2.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ହେଲେ ବନ୍ଦିତା ଦାସ। ଗୀତ ରଚନା କରିଛନ୍ତି ମହେଶ୍ୱର ପଣ୍ଡା। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଶୁଣିଲେ ଗୀତିଭାରତୀ କାର୍ଯ୍ୟକ୍ରମ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା
1: ଆଜି ଆମେ ଚାଷବାସ କଥାରେ ଜାଣିବା ବାଇଗଣ ଚାଷ ସମ୍ପର୍କରେ ଆମ ରାଜ୍ୟର ପାଣିପାଗ ଆଉ ମାଟି ହେଉଛି ବାଇଗଣ ଚାଷ ପାଇଁ ଉପଯୁକ୍ତ ତେଣୁ ଚାଷୀ ଭାଇ ଭଉଣୀମାନେ ଏହି ବାଇଗଣ ଚାଷ ଅଧିକ କରିଥାନ୍ତି ଆଉ ବାଇଗଣ ହେଉଛି ଏମିତି ଏକ ପ୍ରମୁଖ ପନିପରିବା ଫସଲ ଯାହା ବର୍ଷ ସାରା ବଜାରରେ ଆମକୁ ବହୁତ ପରିମାଣରେ ମିଳେ ଏହି ବାଇଗଣ ଚାଷରୁ ଅଧିକା ଲାଭ ପାଇବା ପାଇଁ ଆମକୁ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ ତାହେଲେ ଜାଣିବା ବାଇଗଣ ଚାଷ ପାଇଁ ଆମେ ଜମି ପ୍ରସ୍ତୁତି କିପରି କରିବା ବାଇଗଣ ଚାଷ କରିବାକୁ ଚାହୁଁଥିବା ଚାଷୀ ଭାଇ ଓ ଭଉଣୀମାନେ ଜମିକୁ ପ୍ରଥମେ ଚାରି ପାଞ୍ଚ ଓଡ଼ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ ଶେଷ ଓଡ଼ ଚାଷ ସମୟରେ ଏକର ପିଛା

0: ବାର ଗାଡ଼ି ଗୋବର ଖତ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଧାଡ଼ିକୁ ଧାଡ଼ି ତିନି ଫୁଟ ବ୍ୟବଧାନ ଆଉ ଗଛକୁ ଗଛ ଦୁଇ ଫୁଟ ବ୍ୟବଧାନରେ ଚାରାଟିକୁ ଲଗାଇବାକୁ ହେବ। ଆଜିକାଲି ତ ବହୁତ ରକମର ବିହନ ମଧ୍ୟ ବଜାରରେ ମିଳୁଛି, କିନ୍ତୁ ରୋଗ ପୋକ ସହନ ଶକ୍ତି ଥିବା ବିହନ ବ୍ୟବହାର କଲେ ଅମଳ ମଧ୍ୟ ଅଧିକ ମିଳିପାରିବ, ତା ସହିତ ଚାଷୀ ଲାଭବାନ ମଧ୍ୟ ହୋଇପାରିବ। ସେହିପରି ବିହନଗୁଡ଼ିକ ମଧ୍ୟରୁ ବଜାରରେ ମିଳୁଥିବା ବିହନଗୁଡ଼ିକ ହେଉଛି ପୁଷା ବ୍ରାଣ୍ଡ, ପୁଷା ପର୍ପଲ, ପୁଷା କ୍ଲଷ୍ଟର, ପୁଷା ଅନମୋଲ, ପୁଷା କ୍ରାନ୍ତି, ମୁକ୍ତା କେଶୀ, କାଶୀ କୋମଲ, କାଶୀ ପ୍ରକାଶ, ଆର୍କା କୁସୁମକର, ଆର୍କା ନବନୀତ ଭଳି ଉନ୍ନତ କିସମର ବିହନ। ଏଗୁଡ଼ିକ ଚାଷୀକୁ ଅଧିକ ଲାଭ ଦେବ। ପ୍ରାୟ 500 ଗ୍ରାମରୁ 600 ଗ୍ରାମ ମଞ୍ଜି ଏକର ପିଛା ପାଇଁ ଆବଶ୍ୟକ ପଡ଼ିଥାଏ। ଚାରା ଲଗାଇବାର 25 ଦିନ ପରେ କ୍ୟାଲସିୟମ ଏମୋନିୟମ ନାଇଟ୍ରେଟ୍ ଦେଇ ହୁଡ଼ା ଟେକି ଦିଅନ୍ତୁ। ଗଛ ଲଗାଇବାଠାରୁ ଗଛଗୁଡ଼ିକରେ ଚେର ଆସିବା ପର୍ଯ୍ୟନ୍ତ ଟେକା ପାଣି ଦେବାକୁ ହେବ। ହୁଡ଼ା ଟେକିବା ପରେ ଆବଶ୍ୟକ ଅନୁସାରେ ସିଆର୍ କରି ଜଳସେଚନର ବ୍ୟବସ୍ଥା କରନ୍ତୁ। ବାଇଗଣ ଗଛରେ କେତେଗୁଡ଼ିଏ ପୋକ ଲାଗନ୍ତି, ସେ ମଧ୍ୟରୁ କାଙ୍କଡ଼ିଆ ପୋକ ଯେତେବେଳେ ସେ ଲାଗେ ପ୍ରଥମ ଅବସ୍ଥାରେ ପତ୍ରଗୁଡ଼ିକୁ ଉପାଡ଼ି ଫିଙ୍ଗି ଦେବାକୁ ପଡ଼ିବ। ଗଛରେ କାଣ୍ଡବିନ୍ଧା ପୋକ ମଧ୍ୟ ଲାଗିଥାଏ, ସେତେବେଳେ ଗଛର କଅଁଳ ଡାଳକୁ ବାନ୍ଧିବା ବେଳେ ଗଛ ସବୁ ଝାଉଁଳି ଯାଇଥାଏ। ଫଳ ଧରିବା ମାତ୍ରେ ଏହି ପୋକ ଫଳଗୁଡ଼ିକୁ ଆକ୍ରମଣ କରିଥାଏ। ତେଣୁ ଏସବୁ ରୋଗ ଦୂର କରିବାକୁ ହେଲେ 15 ଦିନ ଅନ୍ତରରେ 2 ଥର ସେଭିନ୍କୁ ସ୍ପ୍ରେ କରିବାକୁ ପଡ଼ିବ। ରୋଗ ଓ ପୋକମାନଙ୍କ ଦାୟରୁ ରକ୍ଷା କରିବା ଲାଗି ଉନ୍ନତ ତଥା ରୋଗ ସହ୍ୟ କରିପାରୁଥିବା ବିହନ ବ୍ୟବହାର କରିବାକୁ ହେବ। ହାଇବ୍ରିଡ୍ କିସମଗୁଡ଼ିକ ଅତ୍ୟଧିକ ଅମଳକ୍ଷମ, ତେଣୁ ଏକ ଏକରକୁ ପ୍ରାୟ 100 କ୍ୱିଣ୍ଟାଲରୁ ଅଧିକ ଅମଳ ମିଳିପାରିବ।
1: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:20 ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ମିନତୀ ରାଣୀ ନନ୍ଦ।

ଭାବେ ପ୍ରତ୍ୟେକଙ୍କର କର୍ତ୍ତବ୍ୟ ହେଉଛି ପ୍ରଥମେ ନିଜେ ନିଜ ଭିତରର ମଣିଷଟିକୁ ଚିହ୍ନିବା। କାରଣ ଆମେ ଯଦି ଆମକୁ ଜାଣିଦେବା ତେବେ ଆମେ ନିଶ୍ଚିତ ଭଲ ମଣିଷଟିଏ ହୋଇପାରିବା। ଏ କଥାକୁ ନେଇ କାହାଣୀଟିଏ ମନେ ପଡ଼ୁଛି। ଶୁଣ, ଜଣେ ଫଟୋଗ୍ରାଫର ଥାନ୍ତି, ତାଙ୍କୁ ଭଲ ଭଲ ଫଟୋ ଉଠାଇ ତାକୁ ବନ୍ଧେଇ ରଖିବାକୁ ବହୁତ ଇଚ୍ଛା ଥାଏ। ଏଣୁ ସେ ଯୁଆଡ଼େ ବି ଯାଆନ୍ତି ଫଟୋ ଉଠାନ୍ତି। ଏମିତି ଦିନକର କଥା ପିଲାଏ, ଫଟୋ ଉଠାଉ ଉଠାଉ ଗୋଟିଏ ବ୍ୟକ୍ତିଙ୍କର ଫଟୋ ଉଠାଇଦେଲେ, ତାକୁ ବନ୍ଧେଇଦେଲେ ଆଉ ନିଜ ଘରେ ରଖିଲେ। ଦିନେ ଦେଖିଲେ ସେ ଫଟୋଟି ତାଙ୍କ ଜୀବନରେ ଉଠାଯାଇଥିବା ସବୁ ଫଟୋଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଆଉ ସ୍ୱତନ୍ତ୍ର ମଧ୍ୟ ଥିଲା। କାରଣ କ'ଣ ଜାଣ, ସେ ଫଟୋରେ ଯେଉଁ ଲୋକଟି ଥିଲେ ସେ ଖୁବ୍ ଶାନ୍ତ, ସ୍ଥିର, ନମ୍ର ମିଜାଜର ଥିଲେ। ଯେତେବେଳେ ବି ସେ ଫଟୋକୁ ଦେଖୁଥିଲେ ଖୁବ୍ ଖୁସି ହେଉଥିଲେ। ୟା ଭିତରେ ବିତିଯାଇଥିବା ଅନେକ ବର୍ଷ, ଅନେକ ଫଟୋ ଉଠାଯାଇଛି, ହେଲେ ସେଇ ପୁରୁଣା ଫଟୋ ଭଳି ଆଉ ଅଧିକ ଆକର୍ଷଣୀୟ କେଉଁଟା ବି ଲାଗୁନି ତାଙ୍କୁ। ଏଥର ଫଟୋଗ୍ରାଫର ଚିନ୍ତା କଲେ ଯେ ବିଗତ ଅନେକ ବର୍ଷ ଧରି ଏ ଫଟୋକୁ ଦେଖିଲେଣି, ଏବେ ତାର ବିପରୀତ ମାନେ ଦୁନିଆର ସବୁଠାରୁ କ୍ରୋଧୀ, ରାଗି, କ୍ରୁର ମିଜାଜର ଗୋଟିଏ ବ୍ୟକ୍ତିଙ୍କର ଫଟୋଟେ ଉଠାଇବି ଆଉ ସେ ଫଟୋ ପାଖରେ ଲଗେଇବି। ଏଥର ଆରମ୍ଭ ହେଲା ଖୋଜାଖୋଜି।

ଅନେକ ଜାଗାକୁ ଗଲେ, ସମସ୍ତଙ୍କୁ ଦେଖିଲେ, କିଛି ଫଟୋ ମଧ୍ୟ ଉଠେଇଲେ, ହେଲେ ସେସବୁ ମନକୁ ଜମା ଛୁଇଁ ପାରିଲା ନାହିଁ। ଦିନେ ଖବର ପାଇଲେ ଯେ କାରାଗାରର ଗୋଟିଏ ସେଲ୍ରେ ଜଣେ କଏଦୀ ଅଛି ଯିଏକି ରାଗି ବ୍ୟକ୍ତିଟେ। ଫଟୋଗ୍ରାଫର ସେଠାକୁ ଗଲେ, ଜେଲ୍ କର୍ତ୍ତୃପକ୍ଷଙ୍କଠାରୁ ପରମିସନ ମାଗିଲେ, ତାପରେ ଚାଲିଲେ ଫଟୋ ଉଠେଇବା ପାଇଁ। ଜେଲ୍ରେ ସେ ବ୍ୟକ୍ତିଙ୍କୁ ଦେଖିଲେ, ଫଟୋ ଉଠେଇବା ପାଇଁ ଅନୁମତି ନେଲେ, ଆଉ ବ୍ୟକ୍ତିଙ୍କ ଅନୁମତି ନେଇ ଫଟୋ ଉଠାଗଲା। ଫଟୋଟି ଏଥର ଖୁବ୍ ଆକର୍ଷଣୀୟ ହୋଇଥିଲା। କିଛି ଦିନ ପରେ ଫଟୋଟି ବନ୍ଧେଇ ଜେଲ୍କୁ ଗଲେ ଆଉ କଏଦୀଙ୍କୁ ସେହି ଫଟୋର ଗୋଟିଏ ଦେଲେ। କଏଦୀ ଜଣଙ୍କୁ ତାଙ୍କ ଫଟୋ ଉଠେଇବାର କଥା ମଧ୍ୟ କହିଲେ। କଏଦୀ ଜଣକ ଫଟୋଗ୍ରାଫରଙ୍କୁ କହିଲେ, ଆଚ୍ଛା ଆପଣ ମୋତେ ସେହି ଶାନ୍ତ ବ୍ୟକ୍ତିଙ୍କର ଫଟୋ ଟିକେ ଦେଖେଇ ପାରିବେ। ଫଟୋଗ୍ରାଫର ତୁରନ୍ତ ତାଙ୍କ ପାଖରେ ଥିବା ସେହି ଶାନ୍ତ ସୁଶୀଳ ବ୍ୟକ୍ତିଙ୍କର ଫଟୋଟିକୁ ଦେଖେଇଦେଲେ। ଏଥର ଫଟୋଟି ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ କଏଦୀ। କାରଣ କ'ଣ ଜାଣିଲେ? କାରଣ ସେହି ଶାନ୍ତ ଫଟୋଟି ମଧ୍ୟ ସେହି କଏଦୀଙ୍କର ହିଁ ଥିଲା। ଫଟୋଗ୍ରାଫର ମଧ୍ୟ ଆଶ୍ଚର୍ଯ୍ୟ ହେଲେ, ପଚାରିଲେ, ଆଚ୍ଛା ତୁମର ଏପରି ଅବସ୍ଥା କିପରି ହେଲା? କଏଦୀ ତାଙ୍କର ବିଗତ ଦିନର କିଛି ନାରକୀୟ ଘଟଣା କହିଲେ। ଫଟୋଗ୍ରାଫର ଏଥର ପଚାରିଲେ, ଆଚ୍ଛା ଯଦି ତୁମେ ଜେଲ୍ରୁ ଖଲାସ ହୁଅ, ତେବେ ପ୍ରଥମେ କ'ଣ କରିବାକୁ ଇଚ୍ଛା କରିବ? କଏଦୀ ଜଣକ କହିଲେ, ମୁଁ ମୋର ସେହି ଦିନକୁ ଖୋଜିବି, ସେହି ସ୍ଥାନକୁ ଯିବି, ମୁଁ ଆଉଥରେ ସେହି ରୂପରେ ନିଜକୁ ଦେଖିବାକୁ ଚେଷ୍ଟା କରିବି। ସତରେ ବିଲାଇ, ପରିବେଶ ଓ ପରିସ୍ଥିତି ମଣିଷକୁ ଏପରି ଭାବରେ ପରିବର୍ତ୍ତନ କରିଦେଇପାରେ ଯେ ସେ ଏକଦମ ପରିବର୍ତ୍ତନ ହୋଇଯାଏ। ଏଣୁ ସବୁବେଳେ ନିଜକୁ ନମ୍ର, ସୁଶୀଳ, ଶାନ୍ତ ରଖିବାକୁ ପ୍ରୟାସ କରିବା। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

ଏମିତି ଅନେକ ଘଟଣା ଆମ ଜୀବନର ମୋଡ଼କୁ ପରିବର୍ତ୍ତନ କରିଦେଇଥାଏ। ଆମ ପାଠ ବହିଗୁଡ଼ିକରୁ ମଧ୍ୟ ଅନେକ କାହାଣୀ ଆମେ ପଢ଼ୁ ଯାହା ଆମକୁ ଆନନ୍ଦ ଦିଏ, କିଛି ଶିଖିବାର କଥା କୁହେ। ସେମିତି ଅନେକ ଘଟଣାକୁ ସାହିତ୍ୟର ରୂପ ଦେଇଥିବା ମହାନ କବି ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଯାହାଙ୍କର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଆଜି ଓଡ଼ିଶାର ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି, ଯାହାକୁ ଆମେ ଜାତୀୟ ସଙ୍ଗୀତ ଭଳି ପ୍ରତ୍ୟେକ ଉତ୍ସବରେ ସମ୍ମାନର ସହିତ ଗାନ କରୁଛୁ। ପିଲାଇ, ଲେଖକଙ୍କର ଅନେକ ଗଳ୍ପ ମଧ୍ୟରେ ଗୋଟିଏ ଶ୍ରେଷ୍ଠ ଗଳ୍ପ ହେଉଛି ବୁଢ଼ା ଶଙ୍କାରୀ। ବାତ୍ସଲ୍ୟ, ସ୍ନେହ ଓ କରୁଣରସରେ ପରିପୂର୍ଣ୍ଣ କାହାଣୀ ଆଜି ଗାଁ ଗହଳିରେ ନୁହଁ ବରଂ ସାରା ଭାରତରେ।

0: ଜଳ ପକାଇଛି। ତେବେ ଚାଲ ଆଜି ଶୁଣିବା ସେହି କାହାଣୀକୁ ଭିତ୍ତି କରି ନାଟିକାଟି। ନାଟିକାଟି ହେଉଛି ବୁଢ଼ା ଶଙ୍ଖାରି।
1: କି ଖରା କି ଗରମ, ଝାଳରେ ଦେହ ସାରା ଭିଜିଗଲାଣି, ହାଲିଆ ବି ଲାଗିଲାଣି। ଯାଏ ବାରଣ୍ଡାରେ ଟିକେ ବସି ପଡ଼ିବି। ଶଙ୍ଖା ନବ ଶଙ୍ଖା, ଶଙ୍ଖା ନବ ଶଙ୍ଖା, ଭଳି କି ଭଳି ଶଙ୍ଖା, ସୁନ୍ଦର ସୁନ୍ଦର ଶଙ୍ଖା, ଦେହକୁ ମାନିଲା ଭଳି ରଙ୍ଗ ବେରଙ୍ଗର ଶଙ୍ଖା, ଶଙ୍ଖା ନବ ଶଙ୍ଖା, ଶଙ୍ଖା ନବ ଶଙ୍ଖା।
2: ସେବତୀ ସେବତୀ
3: ଆସୁଛି।
2: କଣ ହେଲା, ମୋତେ ଡାକିଲେ ବୋ ସାନ୍ତାଣୀ? କି କାମ ଏମିତି କରୁଥିଲେ ଯେ ଡାକିଲେ ଶୁଣୁନ? ଚାଉଳ ବାଛୁଡ଼ୁଥିଲି ତ ବୋ ସାନ୍ତାଣୀ, ସେଥିପାଇଁ ଶୁଣିପାରିଲିନି। ହଁ କଣ କହୁଥିଲେ?
4: ବାହାରେ ଦେଖିଲ କିଏ ଜଣେ ଶଙ୍ଖା ଶଙ୍ଖା ବୋଲି ଡାକ ଦେଉଛନ୍ତି।
2: କିଏ ଆଉ ସେ ବୁଢ଼ା ହୋଇଥିବେ, ଶଙ୍ଖା ବିକିବାକୁ ସେ ତ ଆସିଥାନ୍ତି, ଭିତରକୁ ଡାକିବି ବୋ ସାନ୍ତାଣୀ।
4: ହଁ ଯାଅ ଡାକି ଦିଅ।
2: ହଉ ହେଲା, ତମେ ଥାଅ, ମୁଁ ସାଙ୍ଗେ ସାଙ୍ଗେ ଭିତରକୁ ଡାକି ଆଣୁଛି।
4: ହଉ ଯାଅ।
2: କଣ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି?
1: ହଁ ହେଲେ ମା, ଏ ଯେଉଁ ଉଦୁଦିଆ ଖରା, ବୁଢ଼ା ମଣିଷଟା ମୁଁ, ଖରାରେ ମୋ ତଣ୍ଟି ଶୁଖି ଯାଉଛି। ଝିଅ ତୋପେ ପାଣି ଦିଅନ୍ତୁନି, ମୁଁ ପିଇଥାନ୍ତି।
2: ଏଇଟା ଗୋଟେ କଥା, ପାଣି ଟୋପେ କଣ ଦେଇପାରିବିନି, ଅପେକ୍ଷା କର, ଏଇ ଗଲି ଆଉ ଆସିଲି।
1: ଓହ କି ଗରମ, ଗାମୁଛାରେ ମୁହଁଟାକୁ ପୋଛି ଦେଇ ବିଞ୍ଚି ହେଇଯାଏ।
2: ହେଇଟି ଶଙ୍ଖାରି ପୁଅ, ନିଅ ପାଣି ନିଅ।
1: ଦେ ମା ଦେ, ପାଣି ମୁନ୍ଦାଏ ପିଇ ଦିଏ। ଓହ ପ୍ରାଣଟା ବଞ୍ଚିଗଲା, ଝିଅ ତୋର ବଡ଼ ଧରମ ହେଲା।
2: ଆରେ ଶଙ୍ଖାରି ପୁଅ, ପାଣି ଟପାଏ ତ।
1: ହେଲେ ବି ଥକା ପ୍ରାଣଟା ତ ଶାନ୍ତି ପାଇଲା।
2: ହଉ ହେଲା ତ ହେଲା ପଛକେ, ଚାଲ ଭିତରକୁ, ବୋଉ ସାନ୍ତାଣୀ ଡାକୁଛନ୍ତି, କେମିତିକା ଶଙ୍ଖା ଅଛି ସେ ଦେଖିବେ।
1: ବୋଉ ସାନ୍ତାଣୀ ଦେଖିବେ, ଚାଲ ଚାଲ ମୁଁ ତ ପଛେ ପଛେ ଆସୁଛି।
2: ଆସ ମୋ ପଛେ ପଛେ ଆସ। ବୋଉ ସାନ୍ତାଣୀ ଆଗ, ବୋଉ ସାନ୍ତାଣୀ, ବୋଉ ସାନ୍ତାଣୀ ଆସ, ଶଙ୍ଖା ଦେଖିବ ପରା।
3: ଆସୁଛି ଆସୁଛି।
4: କି କି ରକମର ଶଙ୍ଖା ଅଛି ପଚାର, ମୁଁ କେମିତି ତାଙ୍କ ପାଖକୁ ଯିବି।
2: ଛି କର ବୋଉ ସାନ୍ତାଣୀ, ବୁଢ଼ା ମଣିଷଟାକୁ ଏତେ ଲାଜ, ଆସୁନ ଏଠିକି ଆସ, ଟକେଇ ଭିତରେ କି କି ରକମର ଶଙ୍ଖା ଅଛି ନିଜେ ଦେଖିନବ। ହଉ ଚାଲ ମିଶିକି ଯିବା।
1: ଏଡ଼େ ସୁନ୍ଦର, ଏଡ଼େ ନିକ ବୋହୁ, ମୁଁ ଆଗରୁ କେବେ ଦେଖିନି। ଚମ୍ପା ଫୁଲ ପରି ଗୋରା ତକ ତକ ନାଲି, ତହିଁରେ ମୟୂର କଣ୍ଠିଆ କସ୍ତା ଖଣ୍ଡିକ ଭିତରୁ କଞ୍ଚା ସୁନା ଭଳି ଗୋରା ମୁହଁଟା ଦେଖି ଧନ୍ୟ ହୋଇଗଲି ଆଜି।
2: କଣ ଶଙ୍ଖାରି ପୁଅ, ଏମିତି ଭଲ ଭଲ କରି ଆମ ବୋହୁ ସାନ୍ତାଣୀଙ୍କୁ ଅନେଇଛ ବା?
1: ଏ ନାଇଁ ଏମିତି ଆଉ, ମା କି ଶଙ୍ଖା ନବୁ ନେ,
4: ଆସମାନ ତାର ଶଙ୍ଖା ଅଛି।
1: ମା କଣ କହିଲୁ, ଆସମାନ ତାର ଶଙ୍ଖା?
4: ହଁ।
1: ନା ମା।
2: ନାଇଁ ନା, ହେଲେ ଆଉ କି କି ରକମର ଶଙ୍ଖା ରଖିଛ ବା?
1: ରଙ୍ଗ ଝିଲିରି, ବଉଳ ଫୁଲିଆ, ବିଛା ମାଳିଆ, ଚୁନ ଟିପି ଶଙ୍ଖା ପ୍ରସ୍ତୁତ କରି ଆଣିଛି।
4: ହେଲେ
1: ଆସମାନ ତାର ଶଙ୍ଖାକୁ ମନ ବଳେଇଛୁ ତ, ମୁଁ ତାକୁ ତିଆରି କରି ନିଶ୍ଚୟ ଆଣିଦେବି।
4: ହଉ
1: ହେଲେ ଆ ଭିତରୁ କିଛି ପସନ୍ଦ କରେ।
4: ସେବତୀ ଏ ମୁଠାକୁ କେମିତି ଲାଗୁଛି?
2: ଭଲ ଲାଗୁଛି ଯେ ବୋଉ ସାନ୍ତାଣୀ, ଏମିତି ରଙ୍ଗର ଶଙ୍ଖା ତମ ପାଖରେ ତ ଆଗରୁ ଅଛି।
4: ହଉ ଏଇଟା ଥାଉ, ଦେଖିଲ ଏଇ ମୁଠାକ ଶଙ୍ଖା କେମିତି ଲାଗୁଛି,
2: ତମକୁ ହବନି ପରା।

0: ଦେଖାଅ। ଏଇଟା ଦେଖ, ଏଇ ମୁଠାକ ସଂଖ୍ୟା କେମିତି ଲାଗୁଛି?
1: ତମକୁ କେମିତି ଭଲ ଲାଗୁଛି କେଜାଣି, ମତେ ତ ଜମାରୁ ଭଲ ଲାଗୁନି। ହଉ ଥାଉ,
0: ଦେଖ ଏଇ ମୁଠାକ କେମିତି ଲାଗୁଛି।
1: ହଁ ବୋ ସାନ୍ତାଣୀ, ଭାରି ବଢିଆ ହେଇଛି।
2: ଏଇ ମୁଠାକ ପସନ୍ଦ ହେଇଛି ମା।
1: ତମ ହାତକୁ ବେଶ ମାନିବ ବୋ ସାନ୍ତାଣୀ।
2: ଦେ ମା, ହାତ ଦେ, ମୁଁ ସଂଖ୍ୟା କିଛି ଦିଏ।
0: ସେବତୀ, ହାତ କେମିତି ଦେବେ, ମତେ ଲାଜ ଲାଗୁଛି।
2: ଆରେ ଇଏ କଣ ମା, ତୁ ମତେ ନାଜ କରୁଛୁ, ମୁଁ ପରା ତ ପୁଅ, ପୁଅକୁ ମା ନାଜ କରେ ନା।
1: ବୋଉ ସାନ୍ତାଣୀ, ଆଚ୍ଛା ବୁଢା ପୁଅଟିଏ ପାଇଲେ ଏକା, ୟାକୁ କୁହନ୍ତି କପାଳ।
2: ଦେ ମା, ହାତ ଦେ। ଆହ କେଡ଼େ ଟିକିଏ ନିକ ହାତଟି, ଚମ୍ପା କଢି ପରି ଆଙ୍ଗୁଳି ଗୁଡାକ। ଏ କଣ ମଣିଷର ହାତ ନା କେହି କାରିଗର ଠାକୁର ଆକୁ ଗଢିଛି? ଆରେ ଇଏ କଣ, ମୋ ହାତ ତ ଭାରି ମଇଳା ହେଇଛି। ଯଦି ମୁଁ ଏଇ ହାତରେ ମୋ ମା ହାତକୁ ଶଙ୍ଖା ପିନ୍ଧେଇ ଦିଏ, ତାହେଲେ ମୋ ମା ହାତଟା ବି ମଇଳା ହେଇଯିବ। ଆଗେ ମୁଁ ଗାମୁଛାରେ ହାତଟାକୁ ପୋଛି ଦିଏ। ଦେ ମା, ହାତ ଦେ। ତୁ ଭୟ କରେ ନା ମା, ମୁଁ ଅତି ସାବଧାନୀରେ ଏ ଶଙ୍ଖା ମୁଠାକ ତତେ ପିନ୍ଧେଇ ଦେବି। ଦେ ମା, ଆର ହାତଟା ଦେ। ମୁଁ ପ୍ରତିଦିନ ଏମିତି ଏଇ ହାତରେ ଶଙ୍ଖା ପିନ୍ଧାନ୍ତି କି?
1: ଶଙ୍ଖାରି ପୁଅ?
2: ଏ ହଁ, କଣ କହୁଥିଲୁ?
3: କିଲୋ ଶଙ୍ଖା କିଣୁଥିଲୁ କି?
0: ସେପତି, ଶାଶୁମା ଆସିଲେଣି, ମୁଁ ଯାଉଛି।
1: ହଁ ବଡ଼ ସାନ୍ତାଣୀ, ଆମ ବୋଉ ସାନ୍ତାଣୀଙ୍କ ଏ ମୁଠାକ ପସନ୍ଦ ହେଇଛି।
3: ସେବତୀ, ଦାମ କେତେ?
1: ଶଙ୍ଖାରି ପୁଅକୁ ପଚାରୁନ ବା।
3: ଏ ଶଙ୍ଖାରି ପୁଅ, ଦାମ କେତେ?
2: ଶଙ୍ଖା ମୁଠାକ କି ଦାମ ସାନ୍ତାଣୀ?
3: କେତେ ଦେବି
2: ମା ଠୁ? ମୁଁ କଣ ଦାମ ନେବି?
3: କିଲୋ ମା, କେ କିଲୋ?
1: ସେ ଶଙ୍ଖାରି ପୁଅଟି ଆମ ବୋଉ ସାନ୍ତାଣୀଙ୍କ ପୁଅ ହେଇଛି।
3: ଆଚ୍ଛା ଆଚ୍ଛା, ଏଇଥରକ ଶଙ୍ଖାର ଦାମଟା ନେଇଥା, ଆର ଥରକୁ ପଛେ ଖାଲି ଦେଇଯିବ। ତମେ ଗରିବ ଲୋକ, ଟଙ୍କାର ଅଭାବ, ଚଳିବା କଷ୍ଟ ହେବ।
2: ନା ନା, ମୋ ମାଆକୁ ମୁଁ ତ ଦେଇଛି, ମୁଁ ଆଉ ଦାମ ନେବି ନାହିଁ।
3: ଶଙ୍ଖାରି ପୁଅ,
2: ସାନ୍ତାଣୀ, ଏ ଶଙ୍ଖା ମୁଠାକ ଲାଗି ମୁଁ ଗରିବ ହେଇଯିବିନି।
1: ଶଙ୍ଖାରି ପୁଅ ଟିକେ ରୁହ, ଏ ଘରକୁ ଯେ ଆସନ୍ତି ନା ଆମ ମା ସାନ୍ତାଣୀ, ତାକୁ ଖାଲି ହାତରେ ଯିବାକୁ ଦିଅନ୍ତିନି।
3: ଶଙ୍ଖାରି ପୁଅ, ତୁ ଟିକେ ରହ, ମୁଁ ତୋ ପାଇଁ କିଛି ନେଇ ଆସିବି।
2: ରୁହନ୍ତୁ ବଡ ସାନ୍ତାଣୀ, ମୁଁ ଆପଣଙ୍କ ଘରୁ ପାଇ ଯାଇଛି।
3: ଶଙ୍ଖାରି ପୁଅ, ଆମ ଘରେ ତ ତତେ କିଏ କିଛି ଦେଇ ନାହାନ୍ତି, ହେଲେ ତୁ କଣ ପାଇଛୁ?
2: ପାଇଛି ମା, ଆପଣଙ୍କ ଘରୁ ମୁଁ ବହୁତ କିଛି ପାଇଛି। ଏଇ ଘରେ ପରା ମୋ ମା ଅଛି, ମୁଁ ଆଉ ଦାମ ନେବିନି। ଏଥରକ ମୁଁ ଆସୁଛି ସାନ୍ତାଣୀ।
3: ଶଙ୍ଖାରି ପୁଅ, ଏ ଶଙ୍ଖାରି ପୁଅ ରୁହ, ସେବତୀ ସେବତୀ, ଯା ଶଙ୍ଖାରି ପୁଅ ପଳଉଛି, ଡାକି ଆଣ।
1: ଶଙ୍ଖାରି ପୁଅ, ଏ ଶଙ୍ଖାରି ପୁଅ, ଶୁଣ ଶଙ୍ଖାରି ପୁଅ।
2: ବହୁ ଦିନ ହେଲାଣି ମୁଁ ମୋ ମାଆକୁ ଟିକେ ଦେଖି ଆସିନି। ଆଜି ଯେମିତି ହେଲେ ବି ଶଙ୍ଖା ବିକିବା ବାହାନାରେ ଯାଇ ମୋ ମାଆକୁ ଟିକେ ଦେଖି ଆସିବି। ଶଙ୍ଖା ନବ ଶଙ୍ଖା, ଶଙ୍ଖା ନବ ଶଙ୍ଖା, ଭଳିକି ଭଳି ଶଙ୍ଖା, ସୁନ୍ଦର ସୁନ୍ଦର ଶଙ୍ଖା, ଦେହକୁ ମାନିଲା ଭଳି ରଙ୍ଗ ବେରଙ୍ଗର ଶଙ୍ଖା, ଶଙ୍ଖା ନବ ଶଙ୍ଖା, ଶଙ୍ଖା ନବ ଶଙ୍ଖା। ମା, ଆଉ ଶଙ୍ଖା ନବୁ ନବୁ?
0: ନା ନା, ଲୋଡ଼ ନାହିଁ।
2: କାହିଁ, କେତେ ମାସ ହବ ମୁଁ ମୋ ମାଆକୁ ଟିକେ ଦେଖିନାହିଁ, ଆଜି ଭାରି ଇଚ୍ଛା ହେଉଛି ମାଆକୁ ଟିକେ ଦେଖିବା ପାଇଁ। ଶଙ୍ଖା ନବ ଶଙ୍ଖା, ଶଙ୍ଖା ନବ ଶଙ୍ଖା, ଭଳିକି ଭଳି ଶଙ୍ଖା, ସୁନ୍ଦର ସୁନ୍ଦର ଶଙ୍ଖା।

0: ଦେହକୁ ମାନିଲା ଭଳି ରଙ୍ଗ ବେରଙ୍ଗର ଶଙ୍ଖା ଶଙ୍ଖା ନବ ଶଙ୍ଖା ଶଙ୍ଖା ନବ ଶଙ୍ଖା
1: କଣ ଶଙ୍ଖାରି ପୁଅ ଆସିଲ? ଆମ ବୋହୁ ସାନ୍ତାଣୀଙ୍କୁ ନିଘା କରିଛ କି ବା?
2: ହେଟି ଏ ବୋହୁ ସାନ୍ତାଣୀ, ଏ ତମ ପୁଅ ଅଇଲେଣି।
0: ନୂଆ ଶଙ୍ଖା ନବ ନୂଆ ଶଙ୍ଖା?
3: ହଁ ଶଙ୍ଖାରେ ପୁଅ ଆସୁଛି।
0: ନୂଆ ଶଙ୍ଖା ନବ?
3: ନା ଶଙ୍ଖା ନେବି ନାହିଁ।
0: ମାର ମୋର ଆସମାନ ତାରା ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବି। ଆସନ୍ତା ରଜ ସଂକ୍ରାନ୍ତି ବେଳକୁ ଯୁଆଡ଼ୁ ହେଲେ ବି ମା ଲାଗି ଆସମାନ ତାରା ଶଙ୍ଖା ମୁଠାଏ ଆଣିବି। ମା ନୂଆ ଶଙ୍ଖା ନାଇବ, ମୋତେ ହାତ ଦେଖେଇବ, ମୁଁ ପୁଣି କିଛି ଶଙ୍ଖା ଦେବି। ହଉ ମୁଁ ଏଥରକ ଯାଏ, ଆଉ ଦିନେ ଆସିବି।
4: ଓହ ଜର ଜର ଲାଗୁଛି, ଦେହ ହାତ ଥରି ଥରି ଯାଉଛି। ଯାଏ ଟିକେ ଶୋଇପଡ଼େ। ଶୋଇପଡ଼ିଲି ସିନା, ହେଲେ ଉଠିବାକୁ ଭାରି କଷ୍ଟ ହେଉଛି। ଏ ଦେହ ମୁଣ୍ଡରେ ବହୁତ ଯନ୍ତ୍ରଣା ହେଲାଣି, ହାତ ଗୋଡ଼ ସବୁ ବିନ୍ଧୁଛି। ଓହ ପାଖାପାଖି 2 ମାସ ପରେ ହେବ ମୁଁ ମୋ ମାଆକୁ ଟିକେ ଦେଖି ଆସିନି। ମନଟା ମୋର ଖୁରେଇ ତୁରେଇ ହଉଛି ମାଆକୁ ଟିକେ ଦେଖି ଆସିବାକୁ, ହେଲେ କରିବି କ'ଣ? ମୁଁ ତ ଉଠି ବସି ପାରୁନି, ଚାଲିଲେ ତ ହଂସା ଉଡ଼ି ଯାଉଛି। ଏପଟେ ରଜ ସଂକ୍ରାନ୍ତି ଦେଖୁ ଦେଖୁ ଆସି ମୁଣ୍ଡ ଉପରେ ହେଲାଣି। ମୁଁ କ'ଣ ମୋ ମା ଲାଗି ଆସମାନ ତାରା ଶଙ୍ଖା ମୁଠାଏ ଗଢ଼ି ପାରିବିନି? 60 ବର୍ଷର ବେଉସା ମୋର, ଯେତେ କଷ୍ଟ ହେଉ ପଛକେ, ଯେତେ ହାତ ସଫେଇ ମୁଁ ଶଙ୍ଖା ଗଢ଼ିବାରେ ହାସଲ କରିଛି, ସବୁ ଲଗେଇ ମୋ ମା ଲାଗି ଆସମାନ ତାରା ଶଙ୍ଖା ମୁଠାଏ ଗଢ଼ିବି। ହଁ ମୁଁ ମୋ ମା ଲାଗି ଆସମାନ ତାରା ଶଙ୍ଖା ମୁଠାଏ ଗଢ଼ିବି। ଓହ କି କଷ୍ଟ, କି ଯନ୍ତ୍ରଣା! ଓହୋ ନା ନା, ମୋତେ ଯେତେ କଷ୍ଟ ହେଲେ ବି ମୋ ମା ଲାଗି ମୋତେ ଆସମାନ ତାରା ଶଙ୍ଖା ମୁଠାଏ ଗଢ଼ିବାର ଅଛି। ପ୍ରଭୁ ଜଗନ୍ନାଥଙ୍କ କରୁଣା ଓ ମୋର 60 ବର୍ଷର ଅନୁଭୂତି ଆଜି ସଫଳ ହେଲା, ମନ ଘେନି ଫଳ। ଏପରି ଗଢ଼ଣର ଶଙ୍ଖା ମୋ ଜୀବନ କାଳ ଭିତରେ ମୋ ହାତରେ କେବେ ଉତୁରି ନଥିଲା। ଯାହା ହେଉ, ରଜକୁ 2 ଦିନ ଥାଇ ମୋର ଶଙ୍ଖା ଗଢ଼ା କାମ ନିକାଶ ହେଲା। ଆଜି ମୋ ମନ ଭାରି ଖୁସି, ମୋ ମା ହାତକୁ ଏ ଶଙ୍ଖା ମୁଠାକ ଖୁବ୍ ମାନିବ। କାଲି ପହିଲି ରଜ, ସବୁ ନୂଆ ନାଇବେ, ମୋ ମା ବି ଏ ଶଙ୍ଖା ନୂଆ ନାଇବ। ହେଲେ ମୁଁ ତ ଚାଲିପାରୁନି, ଯିବି କେମିତି? ଆଉ କାହା ହାତରେ ଏ ଶଙ୍ଖା ମୁଠାକ ବି ପଠେଇ ହବନି। ଏପଟେ କାହିଁ କେତେ ଦିନ ହେଇଯିବ ମୁଁ ମୋ ମାଆକୁ ଟିକେ ଦେଖି ଆସିନି। ସତରେ କ'ଣ ଏଥିରୁ ବଞ୍ଚିବି ଯେ? ନା, ଯେମିତି ହେଲେ ବି ମୁଁ ଯାଇ ମୋ ମାଆକୁ ଥରୁଟିଏ ଦେଖି ଆସିବି, ଆଉ ତାର ସେଇ ହାତରେ ଶଙ୍ଖା ମୁଠାକ ପିନ୍ଧେଇ ଦେଇ ଆସିବି। ହଉ ଶଙ୍ଖା ତ ତିଆରି ହେଇଗଲା, ଯାଏ ଆକୁ ଯତ୍ନରେ ସାଇତି ରଖିଦିଏ। ମା ପାଇଁ ଅତି ଯତ୍ନରେ ଆସମାନ ତାରା ଶଙ୍ଖା ମୁଠାକ ଗାମୁଛାରେ ବାନ୍ଧି ଧରିବି, ଆଉ ଧୀରେ ଧୀରେ

0: ସାନ୍ତାଣୀଙ୍କ ଦୁଆର ପାଖକୁ ଯିବି। ଶଙ୍ଖାନବ ଶଙ୍ଖାନବ ଶଙ୍ଖାଣିଛି ମାଲୋ ଶଙ୍ଖା ନବୁ ପରା। କ'ଣ ହେଲା ପଦେ ଡାକରେ ମୋ ମା ଆସି ଦୁଆର ବନ୍ଧ ପାଖରେ ଛିଡ଼ା ହେଇଯାଏ। ହେଲେ ଆଜି ମା ମା ଲୋ ମୁଁ ଆସିଛି ତୋ ପୁଅ ଶଙ୍ଖା ଆଣିଛି ତୋ ପାଇଁ ଆସମାନ ତାରା ଶଙ୍ଖା ତୋ ହାତକୁ ବେଶ ମାନିବ ମା। ସାନ୍ତାଣୀ ମୋ ମା କାହିଁ ମୁଁ ତା ପାଇଁ ଶଙ୍ଖା ଆଣିଛି ତାକୁ ଥରୁଟିଏ ଢାକି ଦିଅନ୍ତୁ।
1: ନା ଶଙ୍ଖା ଲୋଡ଼ା ନାହିଁ।
0: ନା ନା ସାନ୍ତାଣୀ ସେମିତି କୁହନ୍ତୁନି। ମୁଁ ବଡ଼ ଶରଧାରେ ମୋ ମା ଲାଗି ଏ ଶଙ୍ଖା ମୁଠାକ ଗଢ଼ି ଆଣିଛି ତା ହାତକୁ ବେଶ ମାନିବ ଯେ।
1: ନା ଶଙ୍ଖା କେହି ନେବେ ନାହିଁ। ଯା ତୁ ଚାଲି ଯା।
0: ହଉ ଶଙ୍ଖା ନ ନେଲେ ନାହିଁ ମୋ ମାଆକୁ ତ ଥରୁଟିଏ ଢାକି ଦିଅନ୍ତୁ। ମୁଁ ତାକୁ ଥରୁଟିଏ ଦେଖିବି କାହିଁ କେତେ ଦିନ ହେବ ମୁଁ ତାକୁ ଥରୁଟିଏ ଦେଖି ନାହିଁ।
1: ନା ଦେଖା ହୋଇପାରିବ ନାହିଁ।
0: ସାନ୍ତାଣୀ ଦେଖା ହୋଇପାରିବ ନାହିଁ ମୁଁ ମୋ ମାଆକୁ ଥରୁଟିଏ ଦେଖିପାରିବି ନାହିଁ। ସାନ୍ତାଣୀ ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ। ଥରୁଟିଏ ଦେଖା କରିବାକୁ ଦିଅନ୍ତୁ ସାନ୍ତାଣୀ।
1: ଠିକ ଅଛି ଥୟଧର ସେବତୀ ସେବତୀ ଯା ବୋହୁକୁ ନେଇ ଆ।
0: ମାଲୋ ଇଏ କ'ଣ ତୋର ଇଏ କି ବେସଲ ମା ତୋ ରଙ୍ଗୀନ ଶାଢ଼ୀ ତୋ ମଥାର ସିନ୍ଦୁର ତୋ ହାତର ଶଙ୍ଖା ତୋ ପାଦର ପାଉଁଜି କୁଆଡ଼େ ଗଲା ଲବା କୁଆଡ଼େ ଗଲା। ମାଲୋ ମୁଁ ରମରି କାହିଁକି କାହିଁକି ତୋର ଏଇ ବିଧବା ବେଶ ଦେଖିବାକୁ ଆସିଥିଲି ଲୋବା। କେଡ଼େ ସରଧାରେ କେଡ଼େ ଯତ୍ନରେ ଏ ଶଙ୍ଖା ମୁଠାକ ମୁଁ ଘୋଡ଼ି ଆଣିଥିଲି ଲୋମା କେବଳ ତୋରି ପାଇଁ ଲୋମା କେବଳ ତୋରି ପାଇଁ। ଏବେ ତୁ ଯଦି ଆକୁ ପିନ୍ଧିବୁନି ଇଏ ମୋର କି କାମରେ ଲାଗିବ ଲୋମା। Ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha

ଏତେବେଳେ ଯାଏଁ ଶୁଣୁଥିଲେ କିଶୋର ଭାରତୀ କାର୍ଯ୍ୟକ୍ରମ, ଉପସ୍ଥାପନା କରିଥିଲେ ମିନତିରାଣୀ ନନ୍ଦ। ଆକାଶବାଣୀ ଜୟପୁର ସମୟ ଦିନ 8:50। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରେଲେ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରେଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।

ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେଲା ଭାରତର ପ୍ରଥମ ଘରୋଇ ମହାକାଶ ଯାନ ବିକ୍ରମ ୱାନ୍, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ବିସ୍ତୃତ ସମ୍ବାଦ, ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ଯାନ ବିକ୍ରମ ୱାନ୍ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05ରେ ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶ ଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ ୱାନ୍ ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷ ମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସଂଶ୍ଳିଷ୍ଟ କର୍ମକ

0: ସମସ୍ତଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ। ଶ୍ରୀ ମୋଦି କହିଛନ୍ତି ସ୍କାଇରୁଟ୍ର ଏହି ଦଳରେ ଅଧିକାଂଶ ବୃତ୍ତିଗତ ଯୁବଗୋଷ୍ଠୀ ସାମିଲ ଅଛନ୍ତି। ବିକ୍ରମ ୱାନ୍ ସହ ଜଡ଼ିତ କର୍ମକର୍ତ୍ତାଙ୍କୁ ଭେଟିବାକୁ ଶ୍ରୀ ମୋଦି ଆମନ୍ତ୍ରଣ କରିଛନ୍ତି।
1: जमीन में भी उस रूट्स को आपने मजबूती दी है जो देश के नौजवानों को आगे आने की प्रेरणा देगी। और मुझे ये सफलता के लिए तो आनंद होना ही होना था, लेकिन आप लोगों ने जिस कमिटमेंट के साथ मेहनत की, मैं आपको आपकी पूरी टीम को इस महत्वपूर्ण निर्णय के लिए और महत्वपूर्ण सफलता के लिए मैं बहुत बहुत बधाई देता हूँ।
0: केन्द्र विज्ञान और प्रजुक्ति विद्या मंत्री डॉक्टर जितेन्द्र सिंह मध्य विक्रम वन रो ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି କେବଳ ଏକ ବିବୃତ୍ତି ନୁହେଁ, ବରଂ ମତ ଆଧାରରେ ଦୃଢ଼ ଭାବେ ପଦକ୍ଷେପ ଗ୍ରହଣ କରୁଛି। ନୂଆଦିଲ୍ଲୀରେ ଆଜି ଫୋର୍ସ ଫାଷ୍ଟ ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି କେବଳ ଦେଶର ସୀମା ଭିତରେ ନୁହେଁ, ଆବଶ୍ୟକ ସ୍ଥଳେ ସୀମା ଆରପଟେ ଆତଙ୍କବାଦୀ ଶିବିରଗୁଡ଼ିକୁ ଆକ୍ରମଣ କରିବାକୁ ଭାରତ ପଶ୍ଚାତପଦ ହେବ ନାହିଁ। ଅପରେସନ୍ ସିନ୍ଦୁର ସମୟରେ ଭାରତ ଏହି ନୀତିକୁ ପ୍ରତିପାଦନ କରିସାରିଛି। ସେ କହିଛନ୍ତି ପ୍ରଯୁକ୍ତିବିଦ୍ୟା ହେଉଛି ଯୁଦ୍ଧର ଏକ ବଡ଼ ଆବଶ୍ୟକତା। ଆକାଶ କ୍ଷେପଣାସ୍ତ ପ୍ରଣାଳୀ ଏବଂ ବ୍ରହ୍ମସ୍ ସମେତ ଅନେକ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ଅପରେସନ୍ ସିନ୍ଦୁରରେ ବ୍ୟବହୃତ ହୋଇ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି।
2: आतंकवाद के खिलाफ भी हमारी गवर्नमेंट ने पूरी दुनिया के सामने अपने बदले हुए नजरिए को स्पष्ट किया है। आतंकवाद के विरुद्ध जीरो टॉलरेंस हमारे लिए केवल एक स्टेटमेंट नहीं है, बल्कि लाइन ऑफ एक्शन है। आतंकवाद के खिलाफ हम दरवाजे पर नहीं बल्कि घर में घुसकर मारेंगे। ऑपरेशन सिंदूर के दौरान सारी दुनिया ने यह देख भी लिया, हमारी सेनाओं का पराक्रम तो हमेशा ही अद्भुत रहा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ପ୍ରତିରକ୍ଷା ଆବଶ୍ୟକତା ପୂରଣ ଲକ୍ଷ୍ୟ ନେଇ ସରକାର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସଂକଳ୍ପ ନେଇଛନ୍ତି। ସଶସ୍ତ ବାହିନୀର ଆଧୁନିକୀକରଣ ପାଇଁ ବରାଦ ହୋଇଥିବା ବଜେଟ୍ର 75% ଭାରତୀୟ ଶିଳ୍ପୋଦ୍ୟୋଗଗୁଡ଼ିକରୁ କ୍ରୟ ପାଇଁ ସଂରକ୍ଷିତ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ସରକାର ଏକ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଦେଶର ପ୍ରତିରକ୍ଷା ଉତ୍ପାଦନ 2014 ମସିହାରେ 40,000 କୋଟି ଟଙ୍କା ରହିଥିବା ବେଳେ ଏବେ ଏହା ରେକର୍ଡ ପରିମାଣ 1,78,000 କୋଟି ଟଙ୍କାରେ ପହଞ୍ଚିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମ୍ୟାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଦ୍ୱାରା ଆୟୋଜିତ 3-ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ସୁଶ୍ରୁତମ 2026 ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଭାରତ ସମେତ ଥାଇଲାଣ୍ଡ, ଇସ୍ରାଏଲ, ଅଷ୍ଟ୍ରେଲିଆ, ବ୍ରିଟେନ୍, ଶ୍ରୀଲଙ୍କା, ଇଣ୍ଡୋନେସିଆ, ନେପାଳ ଏବଂ ଗ୍ରୀସ୍ ଆଦି ରାଷ୍ଟ୍ରଗୁଡ଼ିକର ଆୟୁର୍ବେଦ କ୍ଷେତ୍ରର ଶିକ୍ଷାବିତ୍, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ପ୍ରମୁଖ

0: ଅଂଶଗ୍ରହଣ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଅଂଶଗ୍ରହଣକାରୀ ଆୟୁର୍ବେଦ ଆଧାରିତ ଶଲ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ନେଇ ମତ ବିନିମୟ କରିଛନ୍ତି। ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଜୟପୁରସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ଜାମନଗରସ୍ଥିତ ଆୟୁର୍ବେଦ ଶିକ୍ଷା ଓ ପ୍ରତିଷ୍ଠାନ ଆଦିର ବିଶେଷଜ୍ଞ ଏବଂ ଅଧ୍ୟାପକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରୀ ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀର ଉପ ପୁଲିସ କମିଶନର ସଚିନ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ବିଶେଷଜ୍ଞ ଡାକ୍ତରୀ ପରାମର୍ଶ ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ କିଛିଦିନ ଧରି ଶ୍ରୀ ୱାଙ୍ଗଚୁକ୍ ଯନ୍ତରମନ୍ତରରେ ଅନଶନ କରୁଛନ୍ତି। ସଫଦରଜଙ୍ଗ ମେଡିକାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଚାରୁ ବାମ୍ବା କହିଛନ୍ତି, ଶ୍ରୀ ୱାଙ୍ଗଚୁକ୍ ନିରନ୍ତର ଡାକ୍ତରୀ ନିରୀକ୍ଷଣରେ ରହି ଚିକିତ୍ସା ପାଉଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପୁଣେଠାରେ 16,700 କୋଟିରୁ ଅଧିକ ଟଙ୍କାର 3 ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଯୋଗାଯୋଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସହ ଯାତ୍ରା ସମୟ ତଥା ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ପିଭି ସିନ୍ଧୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ବର୍ଗରେ ଟୋକିଓଠାରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ଚୀନ୍ର ଚେ ୟୁଫେଇଙ୍କୁ ଭେଟିଥିଲେ, ତେବେ ଖେଳ ମଝିରେ ଚୀନ୍ର ପ୍ରତିଯୋଗୀ ଆହତ କାରଣରୁ ଓହରି ଯାଇଥିଲେ। ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମ୍ରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେଲା ଭାରତର ପ୍ରଥମ ଘରୋଇ ମହାକାଶ ଯାନ ବିକ୍ରମ 1, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଶଗୁନ୍ ଚୋପ୍ରା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ। India's first privately developed orbital rocket Vikram 1 launched successfully from Satish Dhawan Space Center at Sriharikota. Prime Minister Narendra Modi congratulates the Skyroot Aerospace team, calls it a defining moment in India's space journey. Defence Minister Rajnath Singh says India's zero tolerance against terrorism is not merely a statement but a firm line of action. Red colour warning issued for very heavy rainfall over sub-Himalayan West Bengal and Sikkim till tomorrow. And in badminton, PV Sindhu storms into women's singles final of Japan Open in Tokyo. And now the news in detail. India's first privately developed orbital rocket Vikram 1 under Mission Agaman has successfully reached orbit after completing its final burn and injecting payloads into a 450-kilometer orbit. The liftoff took place at 12:05 p.m. from the Satish Dhawan Space Center at Sriharikota in Andhra Pradesh.
2: 2-1-0.
3: And we have liftoff of Vikram 1, India's first private orbital launch
2: lift
3: vehicle.
2: Off, normal.
3: Vikram 1 ne apni udan bhari pratham charan ka prajwalan.
1: Our correspondent reports that the milestone makes India the third country in the world to achieve private orbital launch capability. Developed under Mission Agaman, the rocket is intended to provide cost-effective and flexible launch services for small satellites. Named after Dr. Vikram Sarabhai, the father of the Indian space program, Vikram 1 features three solid propellant stages and a liquid-fueled Raman engine in its orbital adjustment module for precise orbital insertion and maneuvers. It is capable of placing payloads into low Earth orbit, a report.
4: Mission Agaman marks the first successful

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ।

ଆପଣ ମାନେ ଶୁଣୁଛନ୍ତି ମେରା ସାୟା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ରାଜା ମେହେଦି ଅଲି ଖାନ। ସଙ୍ଗୀତ ପରିଚାଳନା ମଦନ ମୋହନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ସମୟ ଦିନ 2:30 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା

ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜି ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଓ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଛନ୍ତି। ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ୍ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପର ମରାମତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶ ଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ 1 ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଜଡ଼ିତ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ଯୋଗାଇବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱର ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତା ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ନାତକ କଳା ଶ୍ରେଣୀରେ 1,06,880 ଆସନ ଫାଙ୍କା ରହିଥିବାବେଳେ ବିଜ୍ଞାନ ଶ୍ରେଣୀରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତା 21-23 ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇ ପାରିବେ। ଚଳିତ ମାସ 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ମାସ 27 ତାରିଖରୁ ସ୍ନାତକ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ବିଦ୍ୟାଳୟ

0: ଗୁଡ଼ିକର ପରିଚାଳନା ବ୍ୟବସ୍ଥା ସୁସଂହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ସର୍ଭେ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏ ନେଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରହିତ ସମସ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅନୁମତି କିମ୍ବା ସ୍ୱୀକୃତି ନଥାଇ ଯଦି କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ପରିଚାଳିତ ହେଉଥିବ ସେଗୁଡ଼ିକୁ ଚିହ୍ନଟ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ ସମ୍ପୃକ୍ତ ବିଦ୍ୟାଳୟ କିମ୍ବା ବିଦ୍ୟାଳୟ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସରକାରୀ ନିର୍ଦ୍ଦେଶାବଳୀ ଓ ଦିବ୍ୟାଙ୍ଗ ଅଧିକାର ଆଇନ 2016 ଅନୁଯାୟୀ ଅନୁମତି ଓ ସ୍ୱୀକୃତି ଲାଗି ଆବେଦନ କରିବାକୁ କୁହାଯିବ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀମାନେ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟର ନାମ ଠିକଣା ପରିଚାଳନାକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ଅନୁମତି ଏବଂ ସ୍ୱୀକୃତିପତ୍ର ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ରାଜ୍ୟରେ 35% ସ୍ୱତନ୍ତ୍ର ବିଦ୍ୟାଳୟ କୌଣସି ପଞ୍ଜୀକରଣ ନଥାଇ ପରିଚାଳିତ ହେଉଥିବା ଗତବର୍ଷ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏବେ ରାଜ୍ୟରେ 108 ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବାବେଳେ ସମସ୍ତଙ୍କ ପାଇଁ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ନିୟମାବଳୀ ପାଳନ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ ଦେଶର 27 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 1,21,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ୍ୱ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଯୋଗଦେଇ କହିଛନ୍ତି ବାଲ୍ୟ ବିବାହ ଆଇନଗତ ଅପରାଧ ସହିତ ଏହା ଶିଶୁ ସୁରକ୍ଷା, ମାନବିକ ଅଧିକାର ଓ ସମାଜର ପ୍ରଗତି ପଥରେ ଏକ ବଡ଼ ପ୍ରତିବନ୍ଧକ। ଜିଲ୍ଲାକୁ ଏକ ପ୍ରଗତିଶୀଳ ଓ ବାଲ୍ୟ ବିବାହ ମୁକ୍ତ କରିବା ପ୍ରଶାସନର ପ୍ରାଥମିକ ସଂକଳ୍ପ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ଭିଭିଭୂମି ପ୍ରକଳ୍ପକୁ ସାଂସଦ ଡକ୍ଟର ସମ୍ବିତ ପାତ୍ର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ମାନକୁ ଅଧିକ ସହଜ, ସୁବିଧାଜନକ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ତା ସହିତ ପ୍ରବଳ ଅତିପ୍ରବଳ ବର୍ଷା, ଏଠି ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟିଏ ଜାଗାରେ ରେକର୍ଡ କରାଯାଇଛି। ଅତିପ୍ରବଳ ବର୍ଷା 9 ସ୍ଥାନରେ ରେକର୍ଡ କରାଯାଇଛି ଏବଂ ପ୍ରବଳ ବର୍ଷା 48 ସ୍ଥାନରେ ରେକର୍ଡ କରାଯାଇଛି। 21, 22, 23 ରାଜ୍ୟରେ କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ରହିବ, ପ୍ରବଳ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।
0: ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 mm ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଠଗଡ଼ର ବିଭିନ୍ନ ବନ୍ୟାଞ୍ଚଳକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣଯାନ ବିକ୍ରମ 1 ସଫଳ ପରୀକ୍ଷଣ। ସ୍ନାତକରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 mm ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: मन चाहे गीत,
1: मन चाहे गीत,
0: मन चाहे गीत।

0: ହାଏ, କଣ କରୁଛୁ?
1: କିଛି ନାଇଁ, ଏମିତି ଟିକେ ବସିଥିଲି ଆରି।
0: ଓହୋ, ବସିଛୁ ଯେ, ମୁହଁଟା କାହିଁକି ଶୁଖେଇକି ବସିଛୁ?
1: ଭିଡିଓ ଯାଉ ଦେଖୁଥିଲି, ଆହୁରି ସମାନ ଟାଇମରେ ରିଚାର୍ଜ ସରିଗଲା, ଆଉ କଣଟା କରିବି।
0: ଓହୋ, ଏଇଟା ପାଇଁ ମୁହଁ ଶୁଖେଇଛୁ କି?
1: ହଇ ପରା।
0: ଓହୋ, ଖାଲି ଫୋନ ଭିତରେ ପଶିକି ରହିଲେ ହବ କି? କହ ତ ତୁଇ।
1: ଏ ବର୍ଷାକୁ କାଦୁଅକୁ ଆର କଣଟା କରିବୁ, ମୋବାଇଲ ଆଖା ଗୋଟେ ସାଥି।
0: ପାଠ ସାଠ କି କିଛି ମିଶା ତୋର କାମ ଦାମ ନାହିଁ କି? ଖାଲି ମୋବାଇଲ ଧରିକି ବଇଲେ ଏକା ହବ କି? କହ ତ।
1: ସେଟା ଠିକ କଥା ଯେ, ହେଲେ କଣଟା କରିବି ତୁଇ ଏକା କହ।
0: ଖାଲି ମୋବାଇଲ ଭିତରେ ପଶିକି ରହିଲେ ନାଇଁ କି ତୁଇ ଅଲଗା କିଛି ଶିଖିପାରିବୁ ନାହିଁ, ହେଲା? ମନା ନାହିଁ, ମୋବାଇଲ ଦ୍ଵାରା ତୁଇ ପାଠ ପଢି ପାରୁଥିବୁ ଟିକେ ନହେଲେ ଟିକେ। ବେଶୀ ଟାଇମ ତୁଇ ତ ଖାଲି ରିଲ୍ସ ଆଉ ଫେସବୁକ୍ ଏସବୁ ଜିନିଷରେ ଦେଖିଦେଇକି ତୋର ସମୟ ସବୁ ନଷ୍ଟ କରିଦଉଥିବୁ, ମୁଁ ଜାଣିଛି। ତୋର ମୁଁ ଦେଖିଲେ ମୁଁ କହିଦେବି, ଖାଲି ଫୋନ ଦେଖି ଦେଖି ବସିଛୁ। ମୋବାଇଲକୁ ଛାଡ଼ିକି ବାହାରକୁ ବି ଯା, ଦୁନିଆରେ କେତେ କଣ ଅଛି ଜାଣିବୁ।
1: ହଁ, ସେଟା ତ ସତ କଥା ଯେ, ହେଲେ କଣଟା କରିବି କହିଲୁ।
0: ହଉ ଛାଡ଼େ, ଏବେ ତ ତୋର ମୋବାଇଲରେ ରିଚାର୍ଜ ନାହିଁ, ଏବେ ଆମର ଭାଇ ଭଉଣୀ ମାନଙ୍କ ପାଖରେ ଟିକେ ଯିବା, ଆହୁରି କଥାବାର୍ତ୍ତା ହେଇକି ଆଇବା, ତତେ ଭଲ ଲାଗିବ। ରିଚାର୍ଜ ନଥିଲେ ବି ଜାଣିବୁ ସମୟ ନେଇକି ଅଲଗା ଆଡେ ଧ୍ୟାନ ଦେଲେ ମଧ୍ୟ, ଅଲଗା ଆଡେ କାମ କଲେ ମଧ୍ୟ କେତେ କଣ କାମ ହେଇପାରିବ। ଆଉ ଡେରି କରିବା ନାହିଁ, ଚାଲ ଆମର ଭାଇ ଭଉଣୀ ମାନଙ୍କ ସହିତ ଟିକେ କଥା ହେବା।
1: ହଉ ଚାଲେ ଚାଲେ।
0: ହଁ ହଁ, ଯିବା ଯିବା। ହେଲେ ଭାଇ ଭଉଣୀ ମାନେ, ଆଜିର ଜୁଆନ କାତା କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁଇଟା, ମୁଇଁ ପୁଷ୍ପାଞ୍ଜଳି
1: ଆରେ ମୁଇଁ ନରେନ
0: ଜୁଆର।

0: ଏ ନରେନ, କଣ ଆହୁରି ମୁହଁ ଶୁଖେଇକି ବସିଲୁ? ଆହ ଏଡ଼ା ସେ ଆସେ, କଥା ଗୋଟେ କହିବି ତତେ, ଆଶୁଣି ବା।
1: ହଁ କହ କହ।
0: ଏମିତି ମୁହଁ ଶୁଖେଇକି ବୋଇଲେ ହବ କି? ତୋଇ ବୋଲି ନାଇଁ, ତୋର ପରା କେତେ ଗୁଡ଼ିଏ ଏମିତି ଆମର ଯୁବପିଢ଼ି ନେଇକି ଏମିତି ଆଗା ସକାଳୁ ଉଠୁ ଉଠୁ ଫୋନ, ଦିନ ଯାକ ରାତି ଯାକ ଖାଲି ଫୋନ ଆଗା ଚଲଉଥିବେ, ଖାଇଲେ ଫୋନ, ଉଠିଲେ ଫୋନ, ଯୁଆଡେ ଗଲେ ଫୋନ। ସେମିତି ହେଲେ ହବ କି କହ ତ? ଟିକେ ନିଜକୁ ନେଇକି ନିୟନ୍ତ୍ରଣ କରିକିନା ରଖିଲେ ନେଇକି ଆମେ ଜୀବନରେ ଆଗକୁ ମିଶା ବଢ଼ିପାରିବା, ଆହୁରି ସଫଳତା ମଧ୍ୟ ପାଇପାରିବା।
1: ହଁ ସତ କଥା ଯେ, ହେଲେ ଯୋଉ ଆମେ ରିଚାର୍ଜ କରିଥିବୁ ତାର 1.5 GB ଡାଟା ଥିବ, ତାକୁ ବି ତ ସରାଇବାର ଅଛି ନା?
0: ସେଟା ତୁ ଠିକ କହିଲୁ ଯେ, ମାତ୍ର ତାକୁ ଆମେ ଭଲ ଜାଗାରେ ଉପଯୋଗ କଲେ ନେଇକି ଏଇଟା ଠିକ ହେଇପାରିବ। ଯେମିତିକି ତୁ ଅନଲାଇନ୍ କ୍ଲାସ୍ କରିପାରିବୁ, ଭଲ ଦକ୍ଷତା ଶିଖିପାରିବୁ, କିଛି ନୂଆ ଜିନିଷ ଶିଖିକି ଜିନିଷ ଘରେ ବନେଇ ପାରିବୁ, କିଛି ହସ୍ତତନ୍ତ୍ର ବନେଇ ପାରିବୁ, ନୂଆ ନୂଆ ଜିନିଷ ତୁ ଶିଖିକି କିଛି ନହେଲେ କିଛି କରିପାରିବୁ। ତା ଦ୍ଵାରା କଣ, ତତେ ନୂଆ ଜିନିଷ ଶିଖିବାକୁ ମିଳିବ ଆଉ ନୂଆ ଅନୁଭୂତି ମଧ୍ୟ ମିଳିବ।
1: ହଉ ହଉ, ମୁଇଁ ସେ ଏଥର ସେ ଫାଲତୁ ଜିନିଷ ଯାକ ବେଶୀ ଦେଖିବି ନାହିଁ, ଯେତିକି ଦରକାର ସେତିକି ଦେଖିବି, ବାକି ଯୋଉଟା ଆମର ପାଇଁ ଲାଭଦାୟକ ସେସବୁ ଆଗ ଟିକେ ବେଶୀ ଦେଖିବି। ହେଲା ଶାନ୍ତି ତ?
0: ଭଲ ପିଲା, ଭଲ ପିଲା।
1: ହେଲେ ପୁଷ୍ପା, ମୁଇଁ ଗୋଟେ କଥା କହିବି, ଶୁଣ ତ।
0: କଣ ନୂଆ କଥା କହିବୁ କି?
1: ହଁ ନୂଆ ଆକା।
0: ହଉ ହଉ କହ, ମୁଁ ଶୁଣିବି।
1: ତୁ ଯେମିତି କହିଲୁ ମୁଇଁ ଖାଲି ଫୋନରେ ବ୍ୟସ୍ତ ରହିଥାଉଛି, ଆର ଆଜିକାଲିର ପିଲାମାନେ ସମସ୍ତେ ଫୋନ ୟୁଜ୍ କରୁଛନ୍ତି, ସେମିତି ନାହିଁ। ଫୋନ ୟୁଜ୍ କରୁଛନ୍ତି, ପାଠ ପଢୁଛନ୍ତି, ତାର ସହିତ ଆହୁରି ଗୋଟେ ଜିନିଷରେ ନେଇକି ପିଲାମାନେ ବେଶୀ ଆଗ୍ରହ ଅଛନ୍ତି।
0: କୋଉ ଜିନିଷ?
1: ସେଟା ହେଲା ରାଜନୀତି। ଏଇ ଲାଇନରେ ନେଇକି ଆମର ଯୁବ ନେତାମାନେ ନେଇକି କଣ କରନ୍ତି, ଲୋକମାନଙ୍କର ସେବା କରନ୍ତି, କଲ୍ୟାଣ କରନ୍ତି, ଆଉ ବିଭିନ୍ନ ପ୍ରକାର ସବୁ ଅଧିକାର ବିଷୟରେ ଆମକୁ ଜଣାନ୍ତି, ଏମିତି ବହୁତ କିଛି।
0: ବଢିଆ କଥା।
1: ହେଲେ ସେ ବିଷୟରେ ଏକା ମୁଁ ଜଣେ ସାଙ୍ଗରେ କଥା ହେଇଛି, ଆଜିର ଯୁବପିଢ଼ି ସବୁ ରାଜନୀତିରେ କେତେ ସକ୍ରିୟ ଅଛନ୍ତି, କେତେ ସଚେତନ ଅଛନ୍ତି, ସେ ବିଷୟରେ ଆଲୋଚନା କରିବା।
0: ହଉ ଚାଲ।
2: ଜୁହାର
3: ଜୁହାର ଜୁହାର ନରେନ,
2: ଆମର କାର୍ଯ୍ୟକ୍ରମ ଯୁବବାଣୀକୁ ଆପଣଙ୍କୁ ସ୍ୱାଗତ।
3: ବହୁତ ବହୁତ ଧନ୍ୟବାଦ।
2: କେମିତି ଅଛନ୍ତି?
3: ହଁ ବହୁତ ଭଲ, ଆପଣ କେମିତି ଅଛନ୍ତି?
2: ଆମେ ମଧ୍ୟ ଭଲ ଅଛୁ। ଆପଣଙ୍କର ପରିଚୟ ଟିକେ ଆମର ରେଡିଓ ଶୁଣିବା ଭାଇ ଭଉଣୀ ମାନଙ୍କୁ ଟିକେ ଜଣେଇଦେବେ।
3: ଠିକ ଅଛି, ମୁଁ ଶୁଭଶ୍ରୀ ପଟ୍ଟନାୟକ, ଶିକ୍ଷା ଅଧ୍ୟାପିକା ଅଛି ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜ ଚୌପୁରରେ।
2: ବହୁତ ବଢିଆ। ଆଜିର ଆମର କାର୍ଯ୍ୟକ୍ରମ ଯୁବବାଣୀର ଗୋଟେ ବିଷୟ ଅଛି, ଆଜିର ଯୁବପିଢ଼ି ରାଜନୀତି ପ୍ରତି କେତେ ସଚେତନ?
3: ମୋ ମତରେ ଆଜିର ଯୁବପିଢ଼ି ଆଗ ଅପେକ୍ଷା ତ ବହୁତ ସଚେତନ ଅଛନ୍ତି, ଯେହେତୁ ସୋସିଆଲ ମିଡିଆ, ନ୍ୟୁଜ ପେପର, ଟିଭି ଆଉ ଏଜୁକେସନ ସିଷ୍ଟମ ଯେତେ ଷ୍ଟ୍ରଙ୍ଗ ହେଇସାରିଲାଣି, ତ ଦେଶର ଯେତେ ବି ରାଜନୈତିକ ଘଟଣା ସବୁ ଅଛି ସେମାନେ ସବୁ ଜାଣୁଛନ୍ତି, କିନ୍ତୁ ସଚେତନତା ସହିତ ସଠିକ ସୂଚନା ପାଇବା ବି ନିହାତି ଜରୁରୀ।
2: ହେଲେ ଆଜିର ଯୁବପିଢ଼ି ଏଇ ରାଜନୀତିରେ ଘଟୁଥିବା ସବୁ ଘଟଣାବଳୀକୁ କେମିତି ପାଉଛନ୍ତି?
3: ଯେମିତିକି ଆଜିକାଲି ସୋସିଆଲ ମିଡିଆ, ମେନଲି ସୋସିଆଲ ମିଡିଆ, ନ୍ୟୁଜ ଚ୍ୟାନେଲ, ନ୍ୟୁଜ ପେପର, ରେଡିଓ ଆଉ ଯୋଉ ଅନଲାଇନ ପୋର୍ଟାଲ୍ସ ଗୁଡାକ ଅଛି ସେ ସବୁରୁ ସେମାନେ ସୂଚନା ପାଉଛନ୍ତି।
2: ହେଲେ ଯେମିତି ଏବେ ସୋସିଆଲ ମିଡିଆ କହିଲେ, ସୋସିଆଲ ମିଡିଆ ରାଜନୈତିକ ସଚେତନତା ବଢେଇବାର କେମିତି ଆମକୁ ସାହାଯ୍ୟ କରୁଛି?
3: ଆମ ମତରେ ସୋସିଆଲ ମିଡିଆ ରାଜନୈତିକ ସଚେତନତା ବଢେଇବା ପାଇଁ ବହୁତ ବଡ ଭୂମିକା ନେଉଛି, କାରଣ ଆମେ ଏଇଠି ଥାଇକି ବି ବହୁତ ଦେଶ ବିଦେଶର ଖବର ବି ଜାଣିପାରୁଛେ କି ନିଜର ମାନେ ଯାହା ବି ଡିଟେଲ୍ସ ରହିଯାଇଛି ରାଜନୈତିକ ଘଟଣାବଳୀ, ଯାହା ବି ତାର ପୂର୍ବ ଘଟଣାବଳୀ, ତାର ଇତିହାସ।

0: କହିପାରିବ କି ଗୋଟେ ଜାଗାର ରାଜନୀତିକ ଖବର ଜଣାଇବା ତାର ପୁରା ଇତିହାସ ଆମେ ପାଇଯାଉଛୁ କେବଳ ଆଉ କେବଳ ସୋସିଆଲ ମିଡିଆରେ ସାହାଯ୍ୟ ନେଇକିନା ତ କିନ୍ତୁ ତା ସହିତ କିଛି ଭୁଲ ସୂଚନା ମଧ୍ୟ ବାପି ଥାଉଛି ନରେନ୍ଦ୍ର ଭାଇ ତ ତା ପାଇଁ ଯୁବପିଢି ଯେତେ ବି ମାନେ ଯେତେ ରାଜନୀତିକ ଖବର ଜାଣୁଛି ସଠିକ ଖବର ଜଣାଇବା ବି ନିହାତି ଭାବରେ ଦରକାର ତ ସୋସିଆଲ ମିଡିଆ ବହୁତ ବଡ ଭୂମିକା ନିଭାଉଛି
1: ଅନେକ ସମୟରେ ଭୁଲ ଖବର ଦେଇଥାଏ ଠିକ ଖବର ମଧ୍ୟ ଦେଇଥାଏ କିନ୍ତୁ ଯେଉଁମାନେ ନୂଆ ନୂଆ ସୋସିଆଲ ମିଡିଆ ୟୁଜ କରିଥାଉଛନ୍ତି ସେମାନେ କେମିତି ଜାଣିପାରିବେ ଯେ ଏଇଟା ଭୁଲ ଏଇଟା ଠିକ ବୋଲି
0: ସେମାନଙ୍କୁ ପୁରା ଗ୍ରାସ ରୁଟ ଲେଭେଲରେ ବୁଝିବାକୁ ପଡିବ କେବଳ ଜଣେ କହିଦଉଛି ତା ମାନେ ଯେ ହଁ ସେ ଜିନିଷ ଠିକ ହିଁ କରୁଥିବ ତ ସେ ଯିଏ ବି ଯୁବପିଢି

0: ଦେବା ପାଇଁ?
1: ହଁ, ନିହାତି ନିହାତି ଭାବରେ ନରେନ୍ ଭାଇ, ମୁଁ ଆଜିର କଥା ଗୋଟେ କହୁଛି, ଯେତେବେଳେ ମୁଁ କ୍ଲାସରେ ମାନେ କ୍ଲାସ କରୁଥିଲି ସେତେବେଳେ ଜଷ୍ଟ ଏମିତି ପଚାରିଥିଲି ପିଲାମାନେ ଭୋଟ ଦେଲେଣି ନା ନାଇଁ, ତ ସେମାନେ କହିଲେ ନାଇଁ ମ୍ୟାଡମ୍ ଆମେ ଭୋଟ ଦେଲୁ କିନ୍ତୁ ଏଥର ରେଜିଷ୍ଟର କରିଛୁ, ଆମେ ଭୋଟ ଦେବା ପାଇଁ ବହୁତ ଇଚ୍ଛା କରୁଛୁ। ମୁଁ କହିଲି ପଚାରିଲି କାହାକୁ କେମିତି କଣ, କିନ୍ତୁ ସେମାନେ ପୁରା ଇଚ୍ଛା କହୁଛନ୍ତି କି ଆମେ ଏଥର ଫାର୍ଷ୍ଟ ଟାଇମ୍ ଭୋଟ ଦେବୁ। ତ ଆଜି ଜଣେ ଉଦାହରଣଟା କହୁଛି, ତ ମୁଁ ଅନ୍ୟମାନଙ୍କ ଉତ୍ସରୁ ବି ଜାଣିଛି, ଯେତେବେଳେ ମୁଁ ବି ଭୋଟ ଦେବା ପାଇଁ ମାନେ ମତେ ବି ଇଚ୍ଛା ହୁଏ। କାହିଁକି, କାହିଁକିନା ଯୁବମାନେ ହେଉଛନ୍ତି ଦେଶର ଭବିଷ୍ୟତ, ସେମାନଙ୍କର ନୂଆ ଚିନ୍ତାଧାରା ଉତ୍ସାହ ଶକ୍ତି ଯେତେ ବି ରହିଛି, ସେମାନେ ଯେତେବେଳେ ରାଜନୀତିରେ ସକ୍ରିୟ ହେବେ ତାହେଲେ ଆମର ଯୋଉ ଦେଶର ଗଣତନ୍ତ୍ର ଅଛି ସେଟା ଆହୁରି ଷ୍ଟ୍ରଙ୍ଗ ହେଇପାରିବ। କାହିଁକିନା ଯୁବପିଢ଼ିଙ୍କର ମତ ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ, ତ ସେମାନଙ୍କର ଦେଶ ମାନେ କେବଳ ଭୋଟକୁ ମାନେ ଭୋଟ କେବଳ ଅଧିକାର ବୋଲି ଭାବୁନାହାନ୍ତି, ଦେଶ ପ୍ରତି ତାଙ୍କର ଗୋଟେ ଦାୟିତ୍ୱ ଅଛି। ସେମାନେ ଭାବୁଛନ୍ତି କି ହଁ ଠିକ, ଆମେ ଯଦି ଏବେ ପାର୍ଟିସିପେଟ କରିବା ତାହେଲେ ଆମର ଆଗାମୀ ଦିନ ଆମେ ନିଜେ ଗଢିପାରିବା। ତ ମତେ ଲାଗୁଛି କି ବର୍ତ୍ତମାନ ଯୁବମାନଙ୍କ ଭିତରେ ଭୋଟ ଦାନ ମାନେ ଦବା ପାଇଁ କଥା ସେମାନଙ୍କ ଆଗ୍ରହ ରହିଛି।
0: ଆପଣ କେବେ ଭୋଟ ଦେଇଛନ୍ତି କି ନାଇଁ?
1: ହଁ, ନିହାତି ଭାବରେ ଦେଇଛି, ଆଉ ମତେ ବହୁତ ଏକ୍ସାଇଟେଡ ଲାଗିଥିଲା, ବହୁତ ଆଗ୍ରହ ହେଇଥିଲା ଭୋଟ ଦବା ପାଇଁ।
0: ହଁ, ଆଉ ଅଟୋନମସ୍ କଲେଜ ମାନଙ୍କରେ ଛାତ୍ର ନିର୍ବାଚନ ମଧ୍ୟ ହୁଏ, ସେଥିରେ ଯୁବକ ଯୁବତୀ ମାନେ ପ୍ରଥମ ଥର କରି ଭୋଟ ଦେବା ପାଇଁ ସେମାନେ ଅନୁଭବ ନେଇଥାନ୍ତି।
1: ଅନଫର୍ଚୁନେଟଲି ମୋ ଜୀବନରେ ମୁଁ କେବେ ସେଟା ଭାବିନି, କାହିଁକି ନା ମାନେ କେବେ ହେଇନି, ମାନେ ଯେତେବେଳେ ଆମେ ୟୁନିଭର୍ସିଟି ପଢୁଛୁ କଲେଜରେ ପଢୁଛୁ ସେତେବେଳେ ଅଲମୋଷ୍ଟ ବନ୍ଦ ହେଇଯାଇଥିଲା ଏ ଯୋଉ ଷ୍ଟୁଡେଣ୍ଟ ଇଲେକ୍ସନ। ହଁ, କିନ୍ତୁ ମୁଁ ଦେଖିଛି ମୋ ଭାଇ ମାନେ ଯେତେବେଳେ ପଢୁଥିଲେ କି ଅନ୍ୟମାନଙ୍କୁ ଶୁଣିଛି କି ବହୁତ ଇଣ୍ଟରେଷ୍ଟିଂ ଲାଗେ, ସେମାନେ ସେମାନଙ୍କୁ ପଏଣ୍ଟ ରଖିପାରନ୍ତି। ଆଉ ଗୋଟେ ପ୍ରକାର କହିପାରିବ ଯଦି ଛାତ୍ରଛାତ୍ରୀ ମାନେ ଯୋଉ ବଡ ଆକାରର ମାନେ ରାଜନୀତି ଅଛି ଭୋଟ ଅଛି ତାହେଲେ ଗୋଟେ ଛୋଟ ପ୍ରିପାରେସନ କହିପାରିବା, ସେମାନେ ସେଇଠୁ ଇଣ୍ଟରେଷ୍ଟ କ୍ରିଏଟ ହୁଏ କି ଆମେ କହିବୁ, ଆମେ ଆମର ଓପିନିଅନ ସେୟାର କରିବୁ, ଆମେ ଆମର ନିଜର ମତ ରଖିପାରିବୁ, ଏସବୁ ଜିନିଷ। ତ ଛାତ୍ର ନିର୍ବାଚନ ଏଗୁଡାକର ପିଲାମାନଙ୍କୁ ମଧ୍ୟ ଆଗ୍ରହ ସୃଷ୍ଟି ହେଇଥାଏ।
0: ଆଚ୍ଛା, ହେଲେ ରାଜନୀତିରେ ଯୁବକ ଯୁବତୀ ମାନଙ୍କର ସକ୍ରିୟ ଅଂଶଗ୍ରହଣ କଣ ପାଇଁ ଆବଶ୍ୟକ?
1: ନିହାତି, ଯେମିତି ମୁଁ କହିଲି ଯୁବମାନେ ଦେଶର ଭବିଷ୍ୟତ, ଠିକ ଅଛି, ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି ଆମେ ପଢିଛେ, ଠିକ ସେଇଭଳିଆ ଯୁବମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। କାହିଁକିନା ସେମାନଙ୍କର ଯାହା ବି ନୂଆ ନୂଆ କ୍ରିଏଟିଭିଟି ଆସୁଛି, ନୂଆ ଚିନ୍ତାଧାରା ଆସୁଛି, ସେମାନଙ୍କ ଭିତରେ ଥିବା ଏକ୍ସାଇଟମେଣ୍ଟ ଯୋଉ ଉତ୍ସାହ ଅଛି ବା ଯେତିକି ଆଜିକାଲିର ଯୁବପିଢ଼ି ଏନର୍ଜେଟିକ ଏସଲେଟଲି ସେମାନେ ଯଦି ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ ତାହେଲେ ଗଣତନ୍ତ୍ର ଯେମିତି ଆମର ଆହୁରି ଷ୍ଟ୍ରଙ୍ଗ ହେଇପାରିବ, ବହୁତ ମାନେ ଯାହା ବି କିଛି କରପ୍ସନ ଚାଲୁଛି ସେସବୁ ଯାକ ଦୂର ହେଇପାରିବ, ଠିକ ଅଛି। ତ ଯୁବମାନଙ୍କର ସକ୍ରିୟ ଅଂଶଗ୍ରହଣ ନିହାତି ଭାବରେ ଆବଶ୍ୟକ ରାଜନୀତିରେ।
0: ହେଲେ ଆଜିର ଯୁବପିଢ଼ି ରାଜନୈତିକ ଦଳ ମାନଙ୍କର, ଯେମିତି ବିଭିନ୍ନ ପ୍ରକାର ରାଜନୈତିକ ଦଳ ଅଛି, ସେମାନଙ୍କର କାର୍ଯ୍ୟକଳାପକୁ କେମିତି ମୂଲ୍ୟାୟନ କରୁଛନ୍ତି?
1: ଆଜିର ଯୁବପିଢ଼ି ମତେ ଯେତେ ଦୂର ଲାଗେ କି ସେମାନେ ଅନ୍ଧ ଭାବରେ କାହାକୁ ସମର୍ଥନ କରୁନାହାନ୍ତି ନରେନ୍ଦ୍ର ଭାଇ, ଯେମିତିକି ମାନେ ଗୋଟେ ମନପିଲି ଚାଲି ଆସିଲା ସେ ଭଳିଆ ନା, କାହିଁକିନା ଯୋଉ ପାର୍ଟି ଅଛି ଯେମିତି ଆପଣ କହିଲେ ବହୁତ ସାରା ପାର୍ଟି, ସେ ପାର୍ଟିର କାମ କଣ, ସେ କଣ ଦେଇଥିଲା, ସପୋର୍ଟ କଣ କରିଥିଲା, ସେ କଣ କରୁଛି, ତାର ଡେଭଲପମେଣ୍ଟାଲ ଷ୍ଟେପ ଗୁଡାକ ସେ କଣ କଣ ନେଇଛି, ସେ ରୋଜଗାର ଦଉଛି କି ନାହିଁ, ଶିକ୍ଷା ସ୍ୱାସ୍ଥ୍ୟ ଏସବୁରେ କେତେ କଣ ଡେଭଲପମେଣ୍ଟ କରିଛି, ସେସବୁ ଜିନିଷକୁ ଦେଖିକି ସେମାନେ ମତ ରଖୁଛନ୍ତି। ତ ଏସବୁ ଜିନିଷ ଆଜିର ଯୁବପିଢ଼ି ରାଜନୈତିକ ଦଳ ମାନଙ୍କର କାର୍ଯ୍ୟକଳାପକୁ ନିହାତି ଭାବେ ମୂଲ୍ୟାଙ୍କନ କରୁଛନ୍ତି, କିଭଳି ଭାବରେ ସେମାନେ ଡେଭଲପମେଣ୍ଟ କରିଛନ୍ତି, ବହୁତ ସେକ୍ଟରରେ କଣ କଣ ସେମାନେ କାମ କରିଛନ୍ତି, କଣ କହିଥିଲେ, ସେ କଥା କେତେ ରଖିଛନ୍ତି, ସେସବୁକୁ ଦେଖିକି ସେମାନେ ନିଜର ମତ ରଖୁଛନ୍ତି।
0: ଆଉ ଗୋଟେ କଥା, ଯେମିତି ଆମର ଯୁବକ ଯୁବତୀ ମାନଙ୍କର ରାଜନୈତିକ ତାର ଶିକ୍ଷା ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ଶିକ୍ଷାନୁଷ୍ଠାନରେ କଣ କଣ ସବୁ କରାଯିବା ଦରକାର ଯେ ସେମାନେ ଅଧିକ ରାଜନୈତିକ ଜ୍ଞାନ ଲାଭ କରିପାରିବେ?
1: ହଁ, ଯେମିତିକି ଆମେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବିଧାନ ବିଷୟରେ ବତେଇବା, ନାଗରିକ ଅଧିକାର ବିଷୟରେ ବତେଇବା। ଆଉ ମତେ ଯୋଉଟା ଲାଗେ, ଦେଖନ୍ତୁ ଆମେ କେବଳ ଆମେ ଅଧିକାର ବିଷୟରେ ଜାଣିଦେଲେ କି ଆମେ ଅଧିକାରକୁ ପାଇବା ପାଇଁ ସଂଘର୍ଷ କରିବା, ମାନେ କେବଳ ଆଉ କେବଳ ସେଇଟା କରିବା କଥା ନା, ଆମକୁ ଆମର ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଯୋଉଟା ଆମର କର୍ତ୍ତବ୍ୟ ସେଇଟା ମଧ୍ୟ ଜାଣିବା ଦରକାର। ଆଉ ସେଇଟା ଷ୍ଟୁଡେଣ୍ଟ ମାନଙ୍କୁ ନିହାତି ଭାବରେ ଜଣାଇବା ଦରକାର କି ତମର ତମ ଦେଶ ପ୍ରତି କଣ କଣ କର୍ତ୍ତବ୍ୟ ରହିଛି, ତାପରେ ତମେ ଅଧିକାର ପାଇଁ କହିପାରିବା। ତ ମାନେ ନାଗରିକର ଅଧିକାର କଣ ଅଛି, ତାର କର୍ତ୍ତବ୍ୟ ଅଛି କଣ, ତ ସେସବୁ ବିଷୟରେ ଅଧିକ ସଚେତନ କରିବା ଦରକାର। ଯେମିତିକି ଆମେ ଡିବେଟ କରିପାରିବା, ସେମିନାର କରିପାରିବା, ୱାର୍କସପ କରିପାରିବା, ଆୱେରନେସ ପ୍ରୋଗ୍ରାମ ଗୁଡାକ କରିପାରିବା, ତ ଏଇସବୁ ଜିନିଷ କଲେ ବହୁତ ଭଲ ଭାବରେ ଫଳ ମିଳିପାରିବ। ତ ଏବେ ଯେମିତି ଆମର ବିକଶିତ ଭାରତକୁ ନେଇକିନା ଗୋଟେ ୟୁଥ ପାର୍ଲାମେଣ୍ଟ ହେଇଥିଲା ନରେନ୍ଦ୍ର ଭାଇ, ଯଦି ଆପଣ ଶୁଣିଥିବେ, ତ ସେସବୁ ଜିନିଷ ମଧ୍ୟ ଆମେ ଯେତେବେଳେ କରୁଛେ ତ ଛାତ୍ରଛାତ୍ରୀମାନଙ୍କ ଭିତରେ ନିହାତି ଭାବରେ ଗୋଟେ ଆଗ୍ରହ ଆସିବ କି ଆମେ କଣ କରିପାରିବା, ଆମେ ଆମର ଭଏସଟା କେମିତି ରିଲିଜ କରିପାରିବା, ଆଉ ଦେଖିଲେ ଏଜୁକେସନାଲ ଇନଷ୍ଟିଚ୍ୟୁସନ ଗୁଡାକ ଏଇଭଳି ଭାବରେ ଆୱେରନେସ କରିପାରିବା ଆମେ।
0: ଠିକ କଥା, ହେଲେ ଯୁବପିଢ଼ି ମଧ୍ୟରେ ରାଜନୀତି ପ୍ରତି ତାର ଆଗ୍ରହ ନ ହେବାର କାରଣ କିଡା କିଡା ହେଇପାରିବ?
1: ଦେଖନ୍ତୁ, ଏମିତି ଯେମିତି ଆମେ କହିଲେ କି କିଛି ପିଲା ଭୋଟ ଦେବା ପାଇଁ ବି ଚାହୁଁଛନ୍ତି, କିଛି ପିଲା ଆମର ନୋଟାରେ ପଳାଉଛନ୍ତି, ହେଲା। ମୁଁ ପର୍ସନାଲି ଦେଖିଛି କିଛି ଜଣ କହନ୍ତି କି ଆମେ କାହାକୁ ଭୋଟ ଦେବିନି, ଇଭେନ୍ ହେଇପାରେ କି ମୁଁ ଯେତିକି ସେମାନଙ୍କୁ ଆନାଲିସିସ କରିଛି, କେତେ ଜଣ ଭାବୁଛନ୍ତି କି ମାନେ ଯେମିତି ଦୁର୍ନୀତି ରହୁଛି, ଯେମିତିକି ନେଗେଟିଭ ସବୁ ପ୍ରଚାର ଗୁଡାକ ହଉଛି କି ଭୁଲ ସୂଚନା ଗୁଡାକ ମିଳୁଛି ରାଜନୀତି ପ୍ରତି ସେମାନଙ୍କର, କିଛି ବି ସେମାନଙ୍କର ପର୍ସନାଲ କିଛି ବି ତାଙ୍କର ଯଦି କିଛି ଅସୁବିଧା ହେଇଛି ତ

0: ତାଙ୍କର ବିଶ୍ୱାସ ରହୁନି, ତ ଏ ସବୁ ପାଇଁ ସେମାନେ ଆଗ୍ରହ ଦେଖାନ୍ତିନି। ତାହେଲେ କହିଲେ କି ହଁ ମୁଁ ଯଦି ଜଣେ ନ ଦେଇଦେଉଛି ତାହେଲେ କଣ ହେଇଯିବ ଭୋଟର, ଠିକ ଅଛି। କିନ୍ତୁ ସେମାନେ ସେଇ ଟାଇମରେ ସେମାନଙ୍କୁ ସଚେତନ କରିବା ଦରକାର କି ଗୋଟେ ଭୋଟ ବି ସେମାନଙ୍କ ପାଇଁ ବହୁତ ମୂଲ୍ୟ, ମାନେ ଦେଶର ଭବିଷ୍ୟତ ଲଢିବା ପାଇଁ ସେମାନେ ଗୋଟେ ଭୋଟ ବି ବହୁତ ଇମ୍ପୋର୍ଟାଣ୍ଟ ଅଛି। ତ ସେମାନଙ୍କ ଭିତରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବାକୁ ପଡିବ। ଏମିତି କିଛି ହେଇଥାଏ ଦୁର୍ନୀତି କି ପ୍ରଚାର ହେଇଗଲା କି ଭୁଲ ସୂଚନା ହେଇଗଲା କି କିଛି କହିଦେଲା, ତ ସେମାନେ ସହଜରେ ବିଶ୍ୱାସ କରିଦିଅନ୍ତି, ସେମାନଙ୍କ ପ୍ରତି ସେମାନଙ୍କ ଆଗ୍ରହ ସୃଷ୍ଟି ହୁଏନି ରାଜନୀତି ପାଇଁ।
1: ବହୁତ ସୁନ୍ଦର। ରାଜନୀତିରେ ଆମର ଯୁବକ ଯୁବତୀ ମାନଙ୍କର ନେତୃତ୍ୱ କେତେ ଗୁରୁତ୍ୱପୂର୍ଣ୍ଣ?
0: ନୂଆ ଦିଗରେ ଯୁବ ନେତୃତ୍ୱ ଦେଶକୁ ନୂଆ ଦିଗ ଦେଖାଏ, ଠିକ ଅଛି। ସେମାନଙ୍କ ପାଖରେ ଯୋଉ ନୂଆ ଚିନ୍ତାଧାରା ଅଛି, ଯୋଉ ଇଚ୍ଛା ଅଛି, ଆଉ ଗୋଟେ ଆମେ ଦେଖିପାରିବା ଟୁ ମାନେ ପରିବର୍ତ୍ତନ କରିବା ପାଇଁ, ଠିକ ଅଛି। ଯୋଉଟା ଚାଲି ଆସିଛି ସେଇଟା ହିଁ ଚାଲିବ ବୋଲି ସେମାନଙ୍କର କିଛି ଧରିକି ବସିବାର ନାହିଁ କି ଆମକୁ ଏତେ ମାନେ ଏଇ ସବୁ ଡେଭଲପମେଣ୍ଟ ହେଲା, ଏଇ ଜିନିଷ ସବୁ ଡେଭଲପମେଣ୍ଟ ହେଇନାହିଁ, ତ ଆମେ ଗୋଟେ ଚେଞ୍ଜ ମେସ ଆଣିବା, ଠିକ ଅଛି। ତ ସେଇସବୁ ଜିନିଷ ଯୁବ ନେତୃତ୍ୱ ହିଁ କରିପାରିବ। ଯେତେବେଳେ ଗୋଟେ ଦେଶର ଗୋଟେ ଲିଡର ଯେତେବେଳେ ଯୁବକ ହବ ବା ଯୁବ ଭଳିଆ ତାର ଇଚ୍ଛାଟା ଆସିବ, ତାର ଶକ୍ତି ଆସିବ, ତାର ଉତ୍ସାହ ଥିବ, ତାହେଲେ ଡେଫିନେଟଲି ଗୋଟେ ଦେଶ ବା ରାଜନୀତି ଗୋଟେ ବହୁତ ଷ୍ଟ୍ରଙ୍ଗ ହେଇପାରିବ। ତ ଯେହେତୁ ଯୁବପିଢି ବା ଯୁବ ନେତୃତ୍ୱ ଦେଶକୁ ଗୋଟେ ନୂଆ ଦିଗ ଦେଖିବ, ତାଙ୍କ ପାଖରେ ନୂଆ ଚିନ୍ତାଧାରା ଅଛି, ଉତ୍ସାହ ଅଛି, ପରିବର୍ତ୍ତନ ଆଣିବାର ଇଚ୍ଛା ଥାଏ, ସେଥିପାଇଁ ଯୁବ ନେତୃତ୍ୱର ଭୂମିକା ଅତ୍ୟନ୍ତ ଭାବରେ ଗୁରୁତ୍ୱପୂର୍ଣ୍ଣ।
1: ଠିକ କଥା। ଆଜିର ଯୁବପିଢି ତ ଆଗାମୀ ଦେଶର ଭବିଷ୍ୟତ, ହେଲେ ଭବିଷ୍ୟତରେ ଆମର ଯୁବକ ଯୁବତୀ ମାନେ ଦେଶର ରାଜନୈତିକ ପରିବର୍ତ୍ତନ ପ୍ରତି କେମିତି ଅବଦାନ କରିପାରିବେ?
0: ଯେମିତିକି ସଚେତନ ଭାବରେ ଭୋଟ ଦାନ କରିବେ, ସମାଜ ସେବା କରିପାରିବେ, ସତ୍ୟନିଷ୍ଠ ଭାବରେ ନେତୃତ୍ୱ ନେବେ, ଆଉ ଗଣତାନ୍ତ୍ରିକ ଯୋଉ ମୂଲ୍ୟବୋଧ ଗୁଡାକ ଅଛି ସେସବୁକୁ ସେମାନେ ସମ୍ମାନ ଦେବେ। ମୁଁ ଯେମିତି କହିଲି ଅଧିକାର, ଯୋଉଟା ଆମର ମୌଳିକ ଅଧିକାର ଅଛି, ନାଗରିକ ଅଧିକାର ଅଛି, ତା ଛଡା ସେମାନଙ୍କର କର୍ତ୍ତବ୍ୟ ବି କଣ ଅଛି, ସେସବୁ ପ୍ରତି ସେମାନେ ଧ୍ୟାନ ଦେବେ। ତ ଏଇସବୁ ଯେତେବେଳେ କରିବେ ତ ଯୁବପିଢି ଦେଶର ଉନ୍ନତିରେ ବହୁତ ବଡ଼ ଅବଦାନ ରଖିପାରିବେ ଭାଇ।
1: ବହୁତ ସୁନ୍ଦର କଥା। ହେଲେ ରାଜନୈତିକ ସଚେତନତା ଆହୁରି ଦାୟିତ୍ୱବୋଧ, ଏ ଦୁଇଟା ମଧ୍ୟରେ କଣ ସମ୍ପର୍କ ଅଛି?
0: ଏମିତି ସମ୍ପର୍କ ଯେମିତିକି ରାଜନୈତିକ ସଚେତନତା ବଢିବ ଯେତେବେଳେ, ସେତେବେଳେ ହିଁ ଜଣଙ୍କ ଭିତରେ ଦାୟିତ୍ୱବୋଧଟା ଆସିବ। ଜଣେ ସଚେତନ ନାଗରିକ ହିଁ ନିଜର ଅଧିକାର ସହିତ କର୍ତ୍ତବ୍ୟ ଗୁରୁତ୍ୱ ଦବ। ଯେତେବେଳେ ଯଦି ଆମେ ରାଜନୈତିକ ସଚେତନ ପିଲାମାନଙ୍କ ଭିତରେ କ୍ରିଏଟ୍ କରେଇବା, ତାହେଲେ ସେମାନଙ୍କୁ ଅନୁଭବ ହବ କି ଆମର କଣ କଣ ଦାୟିତ୍ୱ ଅଛି, ଯେହେତୁ ଆମେ ଦେଶର ମେରୁଦଣ୍ଡ। ସେଇଥିପାଇଁ ରାଜନୈତିକ ସଚେତନତା ଆଉ ଦାୟିତ୍ୱ ମଧ୍ୟରେ ଗୋଟେ ଗଭୀର ସମ୍ପର୍କ ଅଛି।
1: ଆଚ୍ଛା, ହେଲେ ଆପଣଙ୍କର ମତରେ, ଯେହେତୁ ଆପଣ ଜଣେ ଶିକ୍ଷିତ ମହିଳା, ତେବେ ଆପଣଙ୍କ ମତରେ ଆଜି ଯୁବପିଢି ଆଉ ପୂର୍ବ ଯୁବପିଢି, ଏ ଦୁଇଟା ଯୁବପିଢିଙ୍କ ମଧ୍ୟରେ କଣ ରାଜନୈତିକ ତୁଳନା କରିପାରିବେ?
0: ମୋ ମତରେ ଆଜିର ଯୁବପିଢି ପୂର୍ବ ପିଢି ତୁଳନାରେ ଅଧିକ ସଚେତନ, କାରଣ ଆଜି ଆମେ ସୂଚନା ପାଇପାରୁଛେ, ସୂଚନା ପାଇବା ପାଇଁ ବହୁତ ସାରା ସୁବିଧା ଆସିଯାଇଛି, ଯେମିତିକି ଶିକ୍ଷାର ପ୍ରସାର ହଉଛି କି ଡିଜିଟାଲ ମିଡିଆ ଗୁଡାକ ଅଛି, ତ ସେମାନେ କଣ କରୁଛନ୍ତି ନା ବିଶ୍ୱ ସବୁଥିର ଘଟଣା ଗୁଡାକ ଶୀଘ୍ର ପହଞ୍ଚେଇ ପାରୁଛନ୍ତି, ହେଲା। ତ ସେଇଥିପାଇଁ ମତେ ଯାହା ଲାଗେ କି ଯୁବପିଢି, ବର୍ତ୍ତମାନର ଯୁବପିଢି ପୂର୍ବ ପିଢି ତୁଳନାରେ ଅଧିକ ସଚେତନ ବୁଝିପାରୁଛନ୍ତି, ଏବେ ଆମେ ରେସ୍ପନ୍ସିବିଲିଟି ନେବାକୁ ଚାହୁଁଛେ, ଆମେ ନିଜ ଦାୟିତ୍ୱ ନେବାକୁ ଚାହୁଁଛେ। ଆଗରେ ଆମେ କହୁଥିଲେ ହଁ ଠିକ ଅଛି ଏଇଟା ଚାଲି ଆସିଥିଲା ତ ଏଇଠି ଚାଲିବ, ହେଲା, କିନ୍ତୁ ଆମେ ବର୍ତ୍ତମାନ ପରିବର୍ତ୍ତନକୁ ଆମର ମୁଖ୍ୟ ଅସ୍ତ୍ର ହିସାବରେ ଭାବୁଛେ, ନିହାତି ଭାବରେ ଆଜିର ଯୁବପିଢି ପୂର୍ବ ପିଢି ତୁଳନାରେ ଅଧିକ ସଚେତନ।
1: ଆଚ୍ଛା, ହେଲେ ଆପଣ ରାଜନୀତିରେ ଭୋଟ ଦେବା ଅପେକ୍ଷା ଭୋଟ ଦେବାକୁ ଛାଡିଦେଲେ ଆପଣ ଆହୁରି କୌଣସି ରାଜନୈତିକ କ୍ଷେତ୍ରରେ ଭାଗ ନେବା ପାଇଁ ପସନ୍ଦ କରିବେ କି?
0: ହଁ, ଯେତେବେଳେ କଥା ପଡେ କି ଆମେ କାହାକୁ ସପୋର୍ଟ କରୁ, କଣ କଣ ଚେଞ୍ଜ ଆସିପାରେ, ଏଇ ଦଳ ଏଇ ସବୁ ପରିବର୍ତ୍ତନ କରିଛି ଆଉ କେତେ କରିବା ଦରକାର, ନିହାତି ଭାବରେ ମୁଁ ମୋର ମତ ଦିଏ। ମୋତେ ତ ଭଲ ମଧ୍ୟ ଲାଗେ ବିଷୟରେ ଜାଣିବା ପାଇଁ କା ବିଷୟରେ କହିବା ପାଇଁ ମଧ୍ୟ, କିନ୍ତୁ ନିଜ ମତ ରଖିବାରୁ ଅଧିକା ଭଲ ବୋଧ ଲାଗୁଛି ଆଉ କିଛି ହେଇପାରିବନି। ଆମେ ଯାହା ଭାବୁଛେ ଆମର ଓପିନିୟନ ମ୍ୟାଟର କରେ, ତ ମୁଁ ଭୋଟ ଦେଇଛି ଆଉ ଦେବି ମଧ୍ୟ, କିନ୍ତୁ ମୁଁ ଜାଣିଛି ମୋ ଭୋଟର ଗୋଟେ ଭୋଟର ମୂଲ୍ୟ ଅଧିକା।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଏବଂ ଆମ ଆକାଶବାଣୀ କେନ୍ଦ୍ରକୁ ଦେଇଥିବାରୁ।
0: ବହୁତ ବହୁତ ଧନ୍ୟବାଦ ମତେ ଇନଭାଇଟ କରିଥିବାରୁ।
1: ଧନ୍ୟବାଦ
0: ଆପଣଙ୍କୁ ଆକାଶବାଣୀ। ଧନ୍ୟବାଦ।
2: ହେଲେ ଭାଇ ଭଉଣୀ ମାନେ, ଆପଣମାନଙ୍କୁ କେମ୍ ଲାଗିଲା ଆମର ସାକ୍ଷାତକାରଟି, ଯାହାର ବିଷୟ ଥିଲା ଆଜିର ଯୁବପିଢି ରାଜନୀତି ପ୍ରତି କେତେ ସଚେତନ।

0: ହେଲେ ନରେନ୍, ତୁ ତ ଫୋନ୍ ଦେଖିଥିବୁ, ବେଶୀ କିଛି ଜାଣିଥିବୁ, ହେଲେ ଏ ଯୋଉ ଶିକ୍ଷା ବିଷୟରେ ମଧ୍ୟ କେତେ ଗୁଡ଼ିଏ ଜାଣିବା କଥା ବିଷୟରେ ଜାଣୁଥିବୁ ନା ଫୋନ୍ ଦେଖୁଛୁ ବୋଲେ?
1: ହଁ, ଟିକେ ଟିକେ ଜାଣିଛି।
0: ହେଲେ ଚାଲ ଏବେ ଜାଣିବା କିଛି ଜାଣିବା କଥା ସମ୍ପର୍କରେ, ହେଲା? ହେଲେ ଆଜି କଣ ଜାଣିଛୁ କି ନାଇଁ?
1: ହଁ, ନେଲସନ୍ ମାଣ୍ଡେଲାଙ୍କର ଜନ୍ମଦିନ ବୋଧେ, ନାଇଁ କି?
0: ଯା ହଉ, ମନେ ରଖୁଛୁ ନେଇ। ହେଲେ ହଉ, ତୁ କହ ହେଲେ ଏ ବିଷୟରେ ଜାଣିଛୁ ନା ବେଶୀ କିଛି?
1: ହଁ ଶୁଣ, ସେ ନାଇଁ କି ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଆହୁରି ମାନବ ଅଧିକାର ନେତା ଥିଲେ। ସେ 18 ଜୁଲାଇ 1918 ମଭେଜର୍ର ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିଲେ। ସେ ନାଇଁ କି ଦକ୍ଷିଣ ଆଫ୍ରିକାରେ ଚାଲୁଥିବା ବର୍ଣ୍ଣଭେଦ ବ୍ୟବସ୍ଥା ବିରୋଧରେ ସଂଗ୍ରାମ କରିଥିଲେ, ଆରି ମାନବ ଅଧିକାର ପାଇଁ ଲଢ଼ିଥିଲେ। ସେ 23 ବର୍ଷ ଜେଲ୍ରେ ରହିଥିଲେ, କିନ୍ତୁ ନିଜର ଆଦର୍ଶରୁ ପଛକୁ କେବେ ହଟିନଥିଲେ। 1994 ସେ ଦକ୍ଷିଣ ଆଫ୍ରିକାର ପ୍ରଥମ କଳା ବର୍ଣ୍ଣର ରାଷ୍ଟ୍ରପତି ହୋଇଥିଲେ। ଆମର ଭାରତ ଯେମିତି ଗାନ୍ଧି, ମହାତ୍ମା ଗାନ୍ଧି ଅଛନ୍ତି, ସେମିତି ସିଏମିସା ଦକ୍ଷିଣ ଆଫ୍ରିକାର ଗାନ୍ଧି ଭାବରେ ପରିଚିତ। 1993 ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ନେଲସନ୍ ମାଣ୍ଡେଲା ଜଣେ ମହାନ ନେତା, ସ୍ୱାଧୀନତା ସଂଗ୍ରାମୀ, ଆହୁରି ମାନବ ଅଧିକାରର ରକ୍ଷକ ଥିଲେ। ତାଙ୍କର ଜୀବନୀ ଆମକୁ ସାହସ, ଧୈର୍ଯ୍ୟ, ଆମକୁ ସମାନତାର ଶିକ୍ଷା ଦେଇଥାଏ।
0: ବଢିଆ କହିଲୁ ମାତ୍ର ନେଇକି। ଏବେ ଜାଣିବା ଆବ୍ରାହମ ଲିଙ୍କନଙ୍କ ବିଷୟରେ। ଆବ୍ରାହମ ଲିଙ୍କନ ଯୁକ୍ତରାଷ୍ଟ୍ର ଆମେରିକାର 16ତମ ରାଷ୍ଟ୍ରପତି ଥିଲେ। ସେ ଦାସପ୍ରଥା ବିରୋଧରେ ତାଙ୍କର ଦୃଢ଼ ଭୂମିକା ପାଇଁ ବିଶ୍ୱପ୍ରସିଦ୍ଧ। ସେ 12 ଫେବୃଆରୀ 1809 କେଣ୍ଟୁକିର ଆମେରିକାରେ ଜନ୍ମଗ୍ରହଣ କରିଥିଲେ। ଆମେରିକାରେ ଦାସପ୍ରଥା ଉଚ୍ଛେଦ ପାଇଁ କାମ କରିଥିଲେ, ଆଉ ସେ ମାନବ ସମାନତା ଆଉ ସ୍ୱାଧୀନତାର ପକ୍ଷରେ କାର୍ଯ୍ୟ କରିଥିଲେ, ଗଣତନ୍ତ୍ର ଓ ମାନବାଧିକାରକୁ ସୁଦୃଢ଼ କରିଥିଲେ। ସେଥିପାଇଁ ସେ ଆମେରିକାର ସବୁଠାରୁ ମହାନ ରାଷ୍ଟ୍ରପତିମାନଙ୍କ ମଧ୍ୟରୁ ଜଣେ ଭାବେ ପରିଚିତ ଥିଲେ। ତାଙ୍କ ନେତୃତ୍ୱ ଆଜି ମଧ୍ୟ ସମଗ୍ର ବିଶ୍ୱକୁ ପ୍ରେରଣା ଦେଇଥାଏ।
1: ଏବେ ଜାଣିବା ୱିନଷ୍ଟନ୍ ଚର୍ଚ୍ଚିଲ ବିଷୟରେ। ୱିନଷ୍ଟନ୍ ଚର୍ଚ୍ଚିଲ ବ୍ରିଟେନର ଜଣେ ପ୍ରସିଦ୍ଧ ରାଜନେତା, ଲେଖକ, ଆହୁରି ବକ୍ତା ଥିଲେ। ସେ 30 ନଭେମ୍ବର 1874 ଅକ୍ସଫୋର୍ଡ ସାୟର ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ରିଟେନକୁ ଦୃଢ଼ ନେତୃତ୍ୱ ଦେଇଥିଲେ। ଜର୍ମାନୀ ବିରୋଧରେ ମିତ୍ର ଶକ୍ତିଙ୍କ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। 1953 ସାହିତ୍ୟ ପାଇଁ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ। ତାଙ୍କର ପ୍ରେରଣାଦାୟକ ଭାଷଣ ବ୍ରିଟିଶ ନେତାଙ୍କ ପାଇଁ ମନୋବଳ ବଢ଼ାଇଥିଲା। ୱିନଷ୍ଟନ୍ ଚର୍ଚ୍ଚିଲ ବିଶ୍ୱ ଇତିହାସରେ ଜଣେ ପ୍ରଭାବଶାଳୀ ନେତା ଥିଲେ। ତାଙ୍କ ସାହସ ଓ ଦୃଢ଼ ସଂକଳ୍ପ ଆଜି ମଧ୍ୟ ଲୋକମାନଙ୍କୁ ପ୍ରେରଣା ଦେଇଥାଏ।
0: ଏବେ ଜାଣିବା ଜନ୍ ଏଫ୍ କେନେଡିଙ୍କ ବିଷୟରେ। ଜନ୍ ଏଫ୍ କେନେଡି ଯୁକ୍ତରାଷ୍ଟ୍ର ଆମେରିକାର 35ତମ ରାଷ୍ଟ୍ରପତି ଥିଲେ। ସେ JFK ନାମରେ ମଧ୍ୟ ପରିଚିତ ଏବଂ ଆମେରିକାର ସବୁଠାରୁ ଯୁବ ନିର୍ବାଚନ ରାଷ୍ଟ୍ରପତିମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ 29 ମେରେ ଆମେରିକାରେ ଜନ୍ମଗ୍ରହଣ କରିଥିଲେ। 1961 ପର୍ଯ୍ୟନ୍ତ ଆମେରିକାରେ ରାଷ୍ଟ୍ରପତି ଭାବେ ଥିଲେ। ଚନ୍ଦ୍ରରେ ମଣିଷ ପଠାଇବା ପାଇଁ ଆମେରିକାର ମହାକାଶ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ। ଜନ୍ ଏଫ୍ କେନେଡି ଜଣେ ଦୂରଦର୍ଶୀ ନେତା ଥିଲେ। ତାଙ୍କର ନେତୃତ୍ୱ, ସାହସ ଓ ଦେଶସେବାର ଆଦର୍ଶ ଆଜି ମଧ୍ୟ ବିଶ୍ୱବ୍ୟାପୀ ଭାବେ ସ୍ମରଣୀୟ ଅଟେ।

0: ହଇ ପୁଷ୍ପା, ଠିକ୍ କଥା ଏକା। ସମୟ ଜଣା ପଡ଼ିଲା ନାହିଁ, ବିତିଗଲା। ମାତ୍ର ବେଶି କିଛି ଜଣା କଥା ଆମେ ଜାଣିଲୁ ଆଜି, ବେଶି ବଢ଼ିଆ ଲାଗ୍ଲା।
1: ହେଲେ କାର୍ଯ୍ୟକ୍ରମ ଶେଷ କରିବା ଆଗରୁ ନେଇକି କହିଦେବା ହେଲେ
0: କଣଟା
1: ଆଗାମୀକାଲିର ଆକର୍ଷଣ ଭୁଲି ଯାଇଛୁ କି?
0: ହଁ ହଁ ହଁ,
1: ହଉ କହିଦେ ଟିକେ।
0: ତେବେ ଭାଇ ଭଉଣୀମାନେ, ଆଗାମୀକାଲି ତ ରବିବାର, ଆମର ସୁରଭି କାର୍ଯ୍ୟକ୍ରମରେ ଶୁଣିବେ ଆମ ପ୍ରିୟ ଶ୍ରୋତାବନ୍ଧୁମାନଙ୍କ ଦ୍ୱାରା ପଠାଯାଇଥିବା ମେସେଜ, ଭଏସ୍ ମେସେଜ୍ର ପ୍ରତି ଉତ୍ତର, ଆଉ କେତେଟା ଜାଣିବା କଥା।
1: ହେଲେ ଭାଇ ଭଉଣୀମାନେ, ତମମାନଙ୍କୁ ଆମର କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ମେସେଜ୍ କିମ୍ବା ଭଏସ୍ ମେସେଜ୍ ମାଧ୍ୟମରେ ନିଶ୍ଚୟ ଜଣେଇବେ। ଆମକୁ ମେସେଜ୍ କିମ୍ବା ଭଏସ୍ ମେସେଜ୍ ପଠାଇବା ପାଇଁ ଆମର ନମ୍ବରଟି ହେଉଛି
0: 9438268568।
1: ଆହୁରି ଆମର ଜିମେଲ୍ ଆଇଡିଟି ହେଉଛି
0: airjaipur@gmail.com।
1: ହେଲେ ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁଇଟା, ମୁଇଁ ପୁଷ୍ପାଞ୍ଜଳି
0: ଆରେ ମୁଇଁ ନରେନ୍,
1: ରହିଲୁ ଜୁଆର।

ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଆଜିର ଯୁବବାଣୀ ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା ଏହି ସୂଚନାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଜୁଲାଇ ମାସର 19 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜଳବାୟୁ ବାଦଲବା ଭିତରେ ଆମେ କାଇ ତାର୍ସ କଲେ ହେଇସି। ଏ ସମ୍ପର୍କରେ ଆପଣ ଜୁଲାଇ ମାସର 19 ତାରିଖ ରବିବାର ଅପରାହ୍ନ 5:30 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ଜଳବାୟୁ ବଦଳବା ଭିତରେ ଆମେ କାଇତାସ କଲେ ହେସି। ଏହି ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ। ଉପସ୍ଥାପନା ମନୋଜ କୁମାର ପାତ୍ର ଏବଂ ସନ୍ତୋଷୀ ଆଚାରୀ।

0: ସେଇ ଧନୁଷ୍ଟଙ୍କାର ବାତ କଣ୍ଠ ଆଳତୀ ଲହରା କାଶ ସବୁ ଏମିତି କେତେ ଗୁଡିଏ ରୋଗ ଅଛି ସବୁ ରୋଗ ହବ ଜନ୍ମ ଭ୍ୟାକ୍ସିନ ନ ନବ ସେ ଛୁଆ ମାନେ ସେ ଟିବିର ସମ୍ମୁଖୀନ ହବ ପୋଲିଓର ପୋଲିଓ ହେଇଯାଇପାରେ ଜଣ୍ଡିସ ହବ ଯେ ସବୁ ଭ୍ୟାକ୍ସିନ ଯେକୌଣସି ବି ନ ନବ ସେ ପିଲା ପାଇଁ ଅସୁବିଧା ହବ ଆଉ ରୋଟା ଯୋଉ ପାଟିରେ ଖୁଆ ଅଛି ସେଟା ଯଦି ଖାଇବନି ଝାଡା ରୋଗରୁ ମୁକ୍ତ ହବନି ଆପଣ ତ ଜାଣିଥିବେ ବର୍ଷା ଦିନ ହେଲେ ପିଲାଙ୍କୁ ଝାଡା ଡାଇରିଆ ହେଇକି ପିଲାମାନେ ମୃତ୍ୟୁ ମରଣ କରୁଛନ୍ତି ହଇଜା ସବୁ ହଉଛି ସେଇ ଡାଇରିଆ ନ ହବା ପାଇଁ ରୋଟା ଦିଆ ହଉଛି ଯୋଉଟା କି ପାଟିରେ ଖୁଆଯିବ ସେଟା ନହେଲେ ପିଲାମାନେ ବି ଝାଡା ରୋଗ ହେଇକି ମୃତ୍ୟୁବରଣ କରିବେ ସେଟା ବି ଏବେ ଧୀରେ ଧୀରେ ବନ୍ଦ ହେଇଗଲାଣି ହଇଜା ଝାଡା ରୋଗ ସବୁ
1: ହେଲେ
0: ଜନ୍ମ 24 ଘଣ୍ଟା ଭିତରେ ମେଡିକାଲ ଡେଲିଭରି ହବାର ଅଛି ମେଡିକାଲ ଡେଲିଭରି 24 ଘଣ୍ଟା ଭିତରେ ସେ ଭ୍ୟାକ୍ସିନ ଟା ଦିଆଯାଏ ଜଙ୍ଘରେ ଆମର 4 କି ମେସେଜ ଅଛି ଯୋଉଟା କି ତାକୁ ଦେବା ସାଙ୍ଗେ ସାଙ୍ଗେ ଆମେ ତାକୁ କହିବୁ କହିଲେ ସେ ଭଲ କି ବୁଝେଇବ ଭ୍ୟାକ୍ସିନ ଦେବା ପୂର୍ବରୁ ତାକୁ ସବୁ ଜିନିଷ ବୁଝେଇକି କାର୍ଡରେ ଲେଖିକି ତାକୁ ଦେଇକି ଯିବୁ ଯେମିତିକି ଶିକ୍ଷିତ ଅଶିକ୍ଷିତ କେହି ବି ଭ୍ୟାକ୍ସିନ କିନ୍ତୁ ବଞ୍ଚ ହେବେନି
1: ସବକେ ଲଢା ପଡୁଛି ସୁଜା ମାରବାଟା ସୁଜା ତ ମୁଖ୍ୟ ଦିଦି ସେଟା ତ ନ ଦେଲେ ନାଇଁ ନଥିବା ରୋଗ ମାନେ ପିଲା ଟୋକି ମାନକେ ହେଇଯାଇଛି ଆଉ ପିଲା ଟୋକି ତ ଆମର ଭବିଷ୍ୟତ କି ନାଇଁ ଆମ ଦେଶର ଭବିଷ୍ୟତ ଆଲେ ତମ ସାଙ୍ଗରେ କଥା ଏକ ଜବରଦସ୍ତ ଲାଗିଲା ଦିଦି ଏମିତି ସେ କଥାବାର୍ତ୍ତା କରତେ ରୁ ଆର ଏମିତି ସେ ଭଲ ଭଲ କଥା ମାନେ କହିତେ ରୁ ଆମକେ
2: ନାଇଁ ଠିକ କଥା ସେ ଜନ ଠିକ ଆମ ଦେବା କଥା ସେଟା ଦଉଲା ଖା ପିଲା ଟୋକି ମାନକେ ସେଟା ସମ୍ମାନ ଦେଲେ ସରି ପିଲା ଟୋକି ମାନେ ମଜବୁତ ହେଇକରି ବାରବା
1: ନିକି
2: ହେଲେ ଯାତ୍ରା ତ ତୁ ଦେଖଲୁ ମୁଇଁ ଦେଖି ନାଇଁ ଯାତ୍ରା ଦେଖୁ ବଡ଼ ଯାତ୍ରା ଦିନ ଯାଇକରି ରଜିକୁ ଯିବା ଦାନେ ମାତ୍ର ଗୀତ ଗୋଟା ଶୁଣେଇ ଦେଉ ତା

0: ଜୟପୁର ମହାରାଜଙ୍କର ପରିଚାଳନାଧୀନ ଭିତରେ ବର୍ତ୍ତମାନ ସରକାରଙ୍କ ପରିଚାଳନାଧୀନ ଦେବତୀ ବିଭାଗ ଜୟପୁର ଏ କରିବା ବଡ଼ରଥ ହଉଛି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଚକ୍ର ସଦସ୍ୟ ବସୁଛନ୍ତି ଦୁଇ ଆଡ଼େ ପଚିତ ପାବନ ବସୁଛନ୍ତି ଗୋଟେ ରଥ ହଉଛି ତିନିରେ ପୁରୁଣାଗଡ଼ରେ ଗୋଟେ ରଥ ହଉଛି ଚାରିରେ ବାଟ ଜଗନ୍ନାଥପୁର ରଥ ହଉଛି ପାଞ୍ଚରେ ଧାମିକିରି ଗୋଟେ ରଥ ହଉଛି ଛଅରେ ବାଗଦେଇ ଗୋଟେ ରଥ ହଉଛି ଏସବୁ ଜୟପୁର ପରିଚାଳନାଧୀନ
1: ନାଇଁ ମୁଁ ଜୟପୁର କଥା କହିଲି ଜୟପୁର କେତେଟା ରଥ ହେଲାନି
0: ଜୟପୁରରେ ଦିଟା ରଥ ପଡିବ ବର୍ତ୍ତମାନ
1: ହେଲେ ସବୁବେଳେ ତିନିଟା ରଥ କଲାଇନି ନହେଲେ ଗୋଟେ ରଥ କଲାଇନି ଆମର ଜୟପୁର କହିବେ ଦୁଇଟା ରଥ
0: ଏଠି ଆମର କଣ ପଚିତ ପାବନ ମହାପ୍ରଭୁ ପ୍ରଜା କଣ କରୁଛନ୍ତି ଗୋଟେ ରଥରେ ବିରାଜମାନ କରିକି ପଚିତ ପାବନକୁ ଗୋଟେ ପୃଥକ ରଥ କରି ତାଙ୍କୁ ତାଙ୍କ ଯାତ୍ରା କରିବା ବ୍ୟବସ୍ଥା ପ୍ରଜା ମହାରାଜ ଆମର ଚାଲି ଆସିଛି
1: ହେଲେ ତୁମେ ଜାଣିବା ଭିତରେ
0: କଣ
1: ଆଗ ତୁ ଜୟପୁର ଭିତରେ ତିନିଟା ରଥ ହେଲା କି ଏମିତି ଦୁଇଟା ହେଲା ବାବୁ
0: ନାଇଁ ନାଇଁ ରଥ ଥିଲା ବୋଲି ସେ ଯାହା କହୁଥିଲେ ବୟସ୍କ ଲୋକ ମାନେ ରଜାର ଘର ଭିତରେ ନହର ଭିତରେ ଗୋଟେ ରଥ ହଉଥିଲା କିନ୍ତୁ ଯୋଉ ବଡ ଠାକୁର ସୁଭଦ୍ରା ଦେବୀ ଜଗନ୍ନାଥ ଚକ୍ର ସଦର୍ଶନ ଗୋଟିଏ ରଥରେ ଯାଉ ବିରାଜମାନ କରୁଥିଲେ ବଡ ରଥ ଗୋଟିଏ ହିଁ ଯାଉଥିଲା ରଜା ଅମଳରେ ଆଉ ପତିତ ପାବନ ରଥ ହଉଥିଲା ରଜାହାର ନହରରେ ପୁଣି ଗୋଟେ ରଥ କରୁଥିଲେ ବୋଲି ଯାହା ପୂର୍ବପୁରୁଷ ମାନେ କହୁଥିଲେ ତାହା ଆମେ ଶୁଣିଛୁ ସେଠି
1: ସେଟା ସଙ୍ଗେ ତିନିଟା ହେଇଥିଲା ନାଇଁ କି
0: ତିନିଟା ହେଇଥିଲା
1: ହେଲେ ଏବେ ସେ ଗୋଟେ ରଜା ଗୋଟା ଗୋଟେ ବନ୍ଦ ହେଇଗଲା ଏବେ ଦୁଇଟା ଚାଲିଲା ଅଛି ହେଲେ ଏ ପରମ୍ପରାରେ ଏକା ଆମର ରଥଯାତ୍ରା ଜୟପୁର ରଥଯାତ୍ରା ହେଲାନି ହେଲେ ଜୟପୁର ରଥଯାତ୍ରା ହେଲା ଭିତରେ ଯାଇକରି ସେଦିନ ଏକା ବାସି ତିନି ତ ଇଚ୍ଛା ଅଛି ବୋଲୁବେ ସେଦିନ ଏକା ସେ ମାଉସୀ ମା ମନ୍ଦିର ଲକ୍ଷ୍ୟ ଭାଇ କି କେନ୍ତା
0: ନାଇଁ ନାଇଁ ସେଦିନ ଗୁଣ୍ଡିଚା ବାଡ଼ିକି କ୍ଷତି ହେବ ମହାପୁର ଗୋଟିଏ ଦିନରେ ରଥ ପଡ଼ିଆଠୁ ରଥ ପଡ଼ିଆଠୁ ଆଡ଼ପ ମନ୍ଦିର ଯୋଉଟା ବାଙ୍କ ମଠ ଗୁଣ୍ଡିଚା ବାଡ଼ି ଗୋଟିଏ ଦିନରେ କ୍ଷତିରେ
1: ହେଲେ ଆଇଲା ବେଳେ କେନ୍ତା ବାବୁ ବାହୁଡ଼ା ଯାତ୍ରା କେନ୍ତା
0: ଆଇଲା ବେଳେ କି ଏଠି ଆମର ଜୟପୁର ପରମ୍ପରା ଯାହା ହେଇଛି ଅନ୍ୟ ପରମ୍ପରା ମାନଙ୍କରେ ମାଉସୀ ମା ପାଖରେ ରଥ ରହିଛି ପୋଡ଼ପୁଟ ବିଧା ହେଲେ ଠାକୁର ଇଏ ବିଜେ କରିବେ କିନ୍ତୁ ଆମର ଜୟପୁରରେ ଯେତେବେଳେ ମାଉସୀ ମା ଚୈତନ୍ୟ ମନ୍ଦିରକୁ ଆସିବେ ରଥ ଜଗନ୍ନାଥ ମହାପ୍ରଭୁ ଧୋଇଯିବେ ରାତି ତା ପରବର୍ତ୍ତୀ ଦିନ ଯାଇକି ରଥ ଟଣା ହବ ଏଇଟା ହଉଛି ଜୟପୁରର ପରମ୍ପରା ଆଉ ଐତିହ୍ୟ
1: ବାହୁଡ଼ା ଯାତ୍ରା ଦିନେ ମାଉସୀ ମା ଘରେ ଯାଇକରି ଗୋଟେ ରାତି ରହିବେ ଯାତ୍ରା ହେଇଛି ନିକି ହେଲେ ଜୟପୁର ଯାତ୍ରା ଖଣ୍ଡେ ଯେମିତି କଲେ ଖଣ୍ଡେ ବିନେ ଆକା ନିକି ଏବେ ଗୁଣ୍ଡିଚା ବୋଲୁବେ ଦୁଇ ଦିନ ବାହୁଡ଼ା ଗୁଣ୍ଡିଚା ଦୁଇ ଦିନ ହେଲେ ଏଟାର ପାଇଁ ଜୟପୁର ସବୁ ତାନୁ ଖଣ୍ଡେ ସ୍ୱତନ୍ତ୍ର ନିକି
0: ସ୍ୱତନ୍ତ୍ର
1: ହେଲେ ଆର ଉପରେ ଲୋକେ କାଇ ବୋଲି କହିବା ସେ ବାବୁ ତମେ
0: ଲୋକ ସହିତ ମୁଁ ବହୁତ କହିବାକୁ ହବନି ବିଶେଷ କରି ଯେତେବେଳେ ତୁଳନାତ୍ମକ କଥା କହିବେ ଏଠି ଏମିତି ହେଲା ସେଠି ସେମିତି ହେଲା ଏଠି ସେମିତି ହେଲା ବୋଲି ଯଦି କହିବେ ମୋ ଆଗରେ ମୁଁ ଟିକେ ଭାବ ବିଭଳ ହେଇଯାଏ ଯେ ଜୟପୁର ସହିତ କୌଣସି ଜାଗାକୁ ଖାପରି କରିବାକୁ ହବ ତୁଳନା କରିବାକୁ ହବନି ଜୟପୁରର ନିଆରା ଗୋଟେ ଅଲଗା ଜୟପୁରର ଅନୁଭୂତି ଗୋଟେ ଅଲଗା ସେବା ପୂଜା ଗୋଟେ ଅଲଗା ଐତିହ୍ୟ ଅଲଗା ଆକୁ କୌଣସି ସଂସ୍କୃତି ସହିତ କୌଣସି ଜାଗା ସହିତ ମତେ ଟିକେ କଣ ଆସିବ
1: କରି ନା
0: ଗୋଟେ ବିରକ୍ତି ଭାବ ଆସିଯାଉଛି
1: ହେଲେ ଆମର ଲୋକ ଏବେ ଆମର ଯାତ୍ରା ଦେଖି ଆସତ ଗୁଣ୍ଡିଚା ଯାତ୍ରା ଦେଖି ଆସତ ବାହୁଡ଼ା ଯାତ୍ରା ଦେଖି ଆସତ ଏତିକି ଆମର କାମନା ତମେ ଆମର ଲୋକକେ କହିଲା ସେ ବାବୁ ଆରି ଗୋଟେ ଦିନ କଥାବାର୍ତ୍ତା ହଉଛୁ
0: ଜୟ ଜଗନ୍ନାଥ
2: ଜୟପୁର ଯାତ୍ରା ହେଲାନି ସେ ବାବୁ କେମିତି ଗୋଟେ ଗୀତ ଗୋଟେ ଶୁଣାଇବାର
3: ଶୁଣାଇ ଦେଉ।

0: ଚୈତିଜନ କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଉପସ୍ଥାପନାରେ ଥିଲେ ମନୋଜ କୁମାର ପାତ୍ର ଏବଂ ସନ୍ତୋଷୀ ଆଚାରୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं जया भारती।

ସନ୍ଧ୍ୟା 6:30 30 ମିନିଟ୍ ପ୍ରଚାର କରିବୁ କେତୋଟି ହିନ୍ଦୀ ଭଜନ। ଶିଳ୍ପୀମାନେ ହେଲେ ଅନୁରାଧା ଏବଂ ମହେନ୍ଦ୍ର କପୁର। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ପୁଣି ଥରେ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 7:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10। ଏଥିରେ ଶୁଣିବେ ସାକ୍ଷାତକାର, ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା କାହିଁକି ଜରୁରୀ। ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ବର୍ଷା ଦିନେ ଛୋଟ ପିଲାଙ୍କର ଯତ୍ନ ନେବା କେମିତି। ଜାତୀୟ ଚଳଚ୍ଚିତ୍ର ପତ୍ରିକାର କାର୍ଯ୍ୟକ୍ରମ ଶୁଣିବେ ରାତି 9:30 ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ପ୍ରସାରଣ ସମୟ ରାତି 10:00। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଚଳିତ ଜୁଲାଇ ମାସର 19 ତାରିଖ ଅର୍ଥାତ୍ ରବିବାର ଆସନ୍ତାକାଲି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜଳବାୟୁ ବାଦଲବା ଭିତରେ ଆମେ କାଇ ତାର୍ସ କଲେ ହେସି। ଏ ସମ୍ପର୍କରେ ଆପଣ ଜୁଲାଇ ମାସର 19 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ଜଳବାୟୁ ବାଦଲବା ଭିତରେ ଆମେ କାଇତାସ କଲେ ହେସି। ଏହି ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ବର୍ତ୍ତମାନ ଆପଣ ପାଇଁ ନେଇ ଆସିଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଆଦମି ଔର ଇନ୍ସାନ୍ ଏହି ଚଳଚ୍ଚିତ୍ରରୁ। ସାହିର୍ଙ୍କ ରଚନାରେ ଶିଳ୍ପୀମାନେ ଥିଲେ ମହେନ୍ଦ୍ର କପୁର ଏବଂ ଆଶା ଭୋସଲେ। ସଙ୍ଗୀତ ପରିଚାଳନା କରିଥିଲେ ରବି। ଏଥର ଆନନ୍ଦ ବକ୍ସିଙ୍କ ରଚନାରେ ଶିଳ୍ପୀ ହେଲେ କିଶୋର କୁମାର। ସଙ୍ଗୀତ ପରିଚାଳନା ସଚିନ ଦେବ ବର୍ମନ। ଚଳଚ୍ଚିତ୍ର ଆରାଧନା।

ଶେଷରେ ସାହିରଙ୍କ ରଚନାରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ସଙ୍ଗୀତ ପରିଚାଳନା ରବି। ଚଳଚ୍ଚିତ୍ର ଆଖେଁ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 142ତମ ଭାଗ।

ସଂସାର ହେଉଛି ଅରଣ୍ୟ ସଦୃଶ, ଜୀବ ସମୂହ ସେଥିରେ ବ୍ୟବସାୟୀ ଦଳ, ଇନ୍ଦ୍ରିୟମାନେ ବାସ୍ୟ ସ୍ୱରୂପ, ସେମାନେ ଜୀବର ଧର୍ମଧନ ଉପଭୋଗ ଛଳରେ ହରଣ କରିଥାନ୍ତି। ସଂସାରରେ ଜୀବ ସମୂହର ବ୍ୟବହାର ସହିତ ଅରଣ୍ୟରେ ବ୍ୟବସାୟୀଙ୍କ ବ୍ୟବହାରର ସମାନ୍ତରାଳ ଚିତ୍ର ପ୍ରଦାନ କରି ଭରତ ବିଦାୟ ନେଇଛନ୍ତି। ଏବେ ଏହି ଦୁର୍ବୋଧ୍ୟ ରୂପକଟିକୁ ଦୃଷ୍ଟାନ୍ତ ସହିତ ବୁଝାଇ ଦେବାକୁ ଶ୍ରୀ ଶୁକମୁନିଙ୍କୁ ଅନୁରୋଧ କରିଛନ୍ତି ପରୀକ୍ଷିତ।

0: ପରେ ଶୁଣିଲେ କେତୋଟି ହିନ୍ଦୀ ଭଜନ। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ ପରେ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିଜ୍ଞାପନ ବିରତି ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଭୋଇ ସେବକମାନଙ୍କ ଦ୍ୱାରା ଚାରମାଳ ବନ୍ଧା କାର୍ଯ୍ୟ

0: ରହିଛି। ଏହାପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ କରାଯାଇ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ଉପଲବ୍ଧ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
1: ଆଡ଼ପ ମଣ୍ଡପ ପହଣ୍ଡିରେ ମହାପ୍ରଭୁ ଏବଂ ସମସ୍ତ ରଥତ୍ରୟରେ ଅବସ୍ଥାପିତ ଶ୍ରୀବିଗ୍ରହମାନେ ଆଡ଼ପ ମଣ୍ଡପକୁ ଯିବେ। ତେଣୁ ଆସନ୍ତାକାଲି ଯେହେତୁ ଆଡ଼ପ ମଣ୍ଡପ ବିଜେ କଲା ପରେ ଆଡ଼ପ ଅଭଡ଼ା ବାହାରିବ, ତେଣୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଆସିବେ। ତେଣୁ ଆମେ ଆଶା କରିବୁ ସମସ୍ତଙ୍କ ସହଯୋଗରେ ଯେଉଁ ବି ଶ୍ରଦ୍ଧାଳୁ ଭକ୍ତ ଆସିବେ ଗୋଟେ ସୁଖଦ ଅନୁଭୂତି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିବେ। ବିଗତ ଦିନର ବୈଠକ ପରେ ଆଜି ଆମେ ତାର ଜଏଣ୍ଟ କୋଅର୍ଡିନେସନ ମିଟିଂ କରିଛୁ, କିନ୍ତୁ ପ୍ରସ୍ତୁତିକରଣ ସରିଛି। ତେଣୁ ସେହି ବୈଷୟିକ ଦଳ ଏବେ ଯାଇକି ତାର ଅନୁଧ୍ୟାନ କରିବେ। ଜଗମୋହନ ନାଟମଣ୍ଡପ ଭୋଗମଣ୍ଡପର ଯାହାର ବି ସଂରକ୍ଷଣ କାର୍ଯ୍ୟ ଅଛି, ତା ଉପରେ ଆମେ ଆଗତରା ଆଲୋଚନା କରିକି ତାର ପ୍ରସ୍ତୁତିକରଣ କରିଛୁ। ସେହି କାର୍ଯ୍ୟ ସେମାନେ ତୁରନ୍ତ ଆରମ୍ଭ କରିବେ।
0: ସମାଜର ସମସ୍ତ ବର୍ଗ ବିଶେଷକରି ଜନଜାତିଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ଜନଜାତିଙ୍କ ବିକାଶ ପାଇଁ ସରକାର ବୈଷୟିକ ଶିକ୍ଷାରେ ସମାନୁପାତିକ ସଂରକ୍ଷଣ, ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ବୃଦ୍ଧି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଅଣୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ଆଦି କର୍ମଯୋଗୀ, ଧରତୀ ଆବା ଜନଭାଗିଦାରୀ ଆଦି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅନ୍ତୋଦୟର ମୂଲ୍ୟବୋଧରେ ସମାଜର ଅନ୍ତିମ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚ ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ମାସରେ ଇନ୍ଭେଷ୍ଟର୍ସ ରୋଡ୍ ଶୋ ଆୟୋଜିତ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ଶୋରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଏଥିରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହେବା ସହିତ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନିୟମିତ ପୁଞ୍ଜିନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେବା ସହିତ ସମୀକ୍ଷା କରୁଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ଅଭିଷେକ ହଲ୍ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରବଣ ଶକ୍ତିବାଧିତ ବାଳିକାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତିବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ଶିଳ୍ପ କ୍ଷେତ୍ର ସହ ସେମାନଙ୍କୁ ଯୋଡ଼ିବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ। ଏହାଦ୍ୱାରା ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସମ୍ମାନଜନକ ଜୀବନଯାପନ କରିପାରିବେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗଦେଇ କହିଛନ୍ତି ଚିକିତ୍ସା ଶିକ୍ଷା, ଗବେଷଣା, ନବସୃଜନ ଏବଂ ରୋଗୀ ସେବାରେ ପ୍ରତିଷ୍ଠାନର ଉତ୍କର୍ଷତା ଯାତ୍ରାରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଡାକ୍ତରୀ ବୃତ୍ତିକୁ ଦାୟିତ୍ୱ, ପ୍ରତିବଦ୍ଧତା ଏବଂ ସେବା ମନୋଭାବ ସହ ନିର୍ବାହ କରିବା ପାଇଁ ସ୍ନାତକ ଡାକ୍ତରମାନଙ୍କୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି।
2: और ये सभी डॉक्टर्स, ये सभी हमारे नर्सिंग प्रोफेशनल्स देश का भविष्य हैं। हम सभी एक स्वस्थ भारत के जरिए एक विकसित भारत एट 2047 बनाने की दिशा में अग्रसर हैं। और मैं यही उम्मीद करती हूँ कि ये सभी बच्चे जब अपनी प्रैक्टिस प्रारंभ करें तो देश के हर नागरिक के प्रति मन में सेवा भाव के साथ काम करें।
0: କେନ୍ଦ୍ର ସରକାର ଏମ୍ସରେ ବିଶ୍ୱସ୍ତରୀୟ ଭିଭିଭୂମି, ଉନ୍ନତ ଚିକିତ୍ସା ଓ ଗବେଷଣା ସୁଯୋଗ ପ୍ରଦାନ କରୁଛନ୍ତି। ସୁଲଭ ସ୍ୱାସ୍ଥ୍ୟସେବା ପ୍ରତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ମତବ୍ୟକ୍ତ କରି ଶ୍ରୀମତୀ ପଟେଲ କହିଛନ୍ତି ଡିଜିଟାଲ୍ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ମେଡିକାଲ ସିଟ୍ ଏବଂ 85,000 ସ୍ନାତକୋତ୍ତର ସିଟ୍ ରହିଛି। କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ ଆଜି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ଭାବେ ଚୟନ କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ରାଜକୁମାର ରାଓଙ୍କ ଅଭିନୀତ ଶ୍ରୀକାନ୍ତକୁ ଶ୍ରେଷ୍ଠ ହିନ୍ଦୀ ସିନେମା ଭାବେ ଚୟନ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗର ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଚଳିତ ବର୍ଷ ବଜେଟ୍ରେ ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ସାମିଲ ହୋଇଛି। ଏଥିସହିତ 121 ପ୍ୟାକେଜ୍କୁ ଗୋପବନ୍ଧୁ

0: ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍କଟ ରୋଗର ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ବିଧାନସଭା ବାଚସ୍କତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଶୁଭାରମ୍ଭ କରିଛନ୍ତି। ରଣପୁର ଅଞ୍ଚଳରେ ସଂସ୍କୃତି ଓ ବିକାଶର ଧାରା ନିରନ୍ତର ଆଗକୁ ବଢ଼ିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧିକୁ ନେଇ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ୱାରା ପ୍ରତିଭା ସମ୍ଭର୍ଦ୍ଧନା ସମାରୋହ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସାହିତ୍ୟ ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 58 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନୂଆପଡ଼ା ପୁଲିସ୍ ପକ୍ଷରୁ ସୁସ୍ଥ ଶରୀର ସୁଦୃଢ଼ ମନ ଓ ନିଶାମୁକ୍ତ ସମାଜ ଗଠନ ବାର୍ତ୍ତା ନେଇ ମିଶନ୍ ଫିଟ୍ ନୂଆପଡ଼ା ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ୱାକାଥନ୍ରେ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ବିଧିସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅଦାଲତରେ 80 ମାମଲା ଚିହ୍ନଟ କରାଯାଇ ସେଥିମଧ୍ୟରୁ 13 ମାମଲାର ଆପୋଷ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟରେ ଦ୍ୱାଦଶ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ନବରଙ୍ଗପୁର ବାପୁଜୀ ପବ୍ଲିକ ବିଦ୍ୟାଳୟଠାରେ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛତା ହିଁ ସେବା ଅଭିଯାନର ଆଭିମୁଖ୍ୟକୁ ଆଧାର କରି ପୁରୀ ରଥଯାତ୍ରାରେ ସାମିଲ ହେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ଏକ ବୃହତ ନାଗରିକ ସେବା ଅଭିଯାନ ଜାରି ରହିଛି। ସହରକୁ ନିର୍ମଳ ରଖିବା ପାଇଁ ନିରନ୍ତର ଶ୍ରମଦାନ କରୁଥିବା ହଜାର ହଜାର ସଂଖ୍ୟକ ଉତ୍ସର୍ଗୀକୃତ ସଫେଇ କର୍ମଚାରୀ ଏହି ଅଭିଯାନର କର୍ଣ୍ଣଧାର ସାଜିଛନ୍ତି। ମୌସୁମୀ ବର୍ଷା ପରିସ୍ଥିତି ସତ୍ତ୍ୱେ ବର୍ତ୍ତମାନ ପରିବେଶକୁ ସ୍ୱଚ୍ଛ ସୁରକ୍ଷିତ ଓ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ପୁରୀ ମହାନଗର ନିଗମ ପକ୍ଷରୁ ଏକ ବୃହତ ନାଗରିକ ସେବା ଯୋଜନା ଆରମ୍ଭ କରାଯାଇଛି। ଏହି ଅଭିଯାନରେ 1451 ଜଣ ସଫେଇ କର୍ମଚାରୀ 570 ଆବର୍ଜନା ସଂଗ୍ରହ ଗାଡ଼ି 15 ସେସ୍ପୁଲ୍ ଗାଡ଼ି ଏବଂ 3 ମେକାନିକାଲ୍ ରୋଡ୍ ସୁଇପିଂ ମେସିନ୍ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାୟ 1,600 ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। 3,000 ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 610.21 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 84,767 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 32,608 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଥିବାବେଳେ ଶାଖାନଦୀ ଗେଙ୍ଗୁଟି କୋଚିଳା ରେବ କପାଳୀ କଣ୍ଡିଆରେ ବନ୍ୟା ଜଳ ପ୍ରବେଶ କରିଛି। ଜିଲ୍ଲାର 7 ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାରଙ୍କ ଭବିଷ୍ୟମୁଖୀ ସଂସ୍କାର ମାଧ୍ୟମରେ ଭାରତର ମହାକାଶ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରୁଛି। ଘରୋଇ ଭାବେ ବିକଶିତ ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ

ପହଞ୍ଚିଛି। ଆଗମନ ମିଶନ ଅଂଶସ୍ୱରୂପ ଏହି ଯାନ ପୃଥିବୀ ପୃଷ୍ଠରୁ 450 କିଲୋମିଟର ଉର୍ଦ୍ଧ୍ୱରେ ଏକ ପେ ଲୋଡ୍କୁ ସଫଳତାର ସହ କକ୍ଷପଥରେ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଆଜି ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଘରୋଇ ଷ୍ଟାର୍ଟଅପ୍ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ଏହି ଯାନକୁ ବିକଶିତ କରିଛି। ମହାକାଶକୁ ଏକ ପେଲୋଡ୍ ଉତ୍କ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କାଏରୁଟ୍ ଏରୋସ୍ପେସ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟେଲିଫୋନ୍ ମାଧ୍ୟମରେ ଶ୍ରୀ ମୋଦି ସେମାନଙ୍କ ସହିତ କଥାବାର୍ତ୍ତା ହେବା ସହ ଏହି ଯାନ ସହ ଜଡ଼ିତ ଅଂଶୀଦାରଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ଶ୍ରୀ ମୋଦି ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋହାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏହି ଷ୍ଟାର୍ଟଅପ୍ ସଂସ୍ଥା ସ୍କାଏରୁଟ୍ ଏରୋସ୍ପେସ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ବର୍ଦ୍ଧିତ ଘରୋଇ ମହାକାଶ ଇକୋସିଷ୍ଟମ୍କୁ ଏହା ପ୍ରତିଫଳନ କରୁଛି। 2023 ସରକାର କାର୍ଯ୍ୟକାରୀ କରିଥିବା ଭାରତୀୟ ମହାକାଶ ନୀତି ଦେଶରେ ଘରୋଇ କ୍ଷେତ୍ର ପାଇଁ ମହାକାଶ କ୍ଷେତ୍ରକୁ ଉନ୍ମକ୍ତ କରିଛି। ନବସୃଜନ ନିବେଶ ଏବଂ ଏ କ୍ଷେତ୍ରର ଘରୋଇ ଉଦ୍ୟୋଗ ଏହାଦ୍ୱାରା ପ୍ରୋତ୍ସାହିତ ହେଉଛନ୍ତି। ସାଟେଲାଇଟ୍ ନିର୍ମାଣ ସହ ପ୍ରକ୍ଷେପଣ ସେବା, ମହାକାଶ ପ୍ରୟୋଗ ଏବଂ ଡାଉନ୍ ଷ୍ଟ୍ରିମ୍ ବ୍ୟବସ୍ଥାରେ ଦେଶର ଶିଳ୍ପକ୍ଷେତ୍ର ଅଂଶଗ୍ରହଣ କରୁଛି। 2014 ଦେଶରେ ମହାକାଶ କ୍ଷେତ୍ର ପାଇଁ ଗୋଟିଏ ଷ୍ଟାର୍ଟଅପ୍ ରହିଥିବା ବେଳେ 2026 ଏହା 400କୁ ବୃଦ୍ଧି ପାଇଛି। ମହାକାଶ କ୍ଷେତ୍ରରେ ବର୍ଦ୍ଧିତ ଘରୋଇ ଅଂଶଗ୍ରହଣକୁ ଏହା ପ୍ରମାଣ କରିବା ସହ ନବସୃଜନର ଦ୍ରୁତ ପ୍ରସାରକୁ ପ୍ରତିଫଳନ କରୁଛି। ସରକାରୀ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାର ଦେଶର ମହାକାଶ ଅର୍ଥନୀତିକୁ ଅଭିବୃଦ୍ଧି ପ୍ରଦାନ କରୁଛି। ଦେଶର ମହାକାଶ କ୍ଷେତ୍ର ଏବେ ପ୍ରାୟ 8.4 ବିଲିୟନ୍ ଆମେରିକୀୟ ଡଲାର ରହିଥିବା ବେଳେ ଆସନ୍ତା 2030 ସୁଦ୍ଧା ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। 2040 ସୁଦ୍ଧା ଏହାକୁ 100 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ମହାକାଶ ପ୍ରୋହାହନ ଏବଂ ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ୱେସ୍ ସରକାରୀ ପ୍ରତିଷ୍ଠାନ ଏବଂ ବେସରକାରୀ ସହଯୋଗ ମାଧ୍ୟମରେ ମହାକାଶ କ୍ଷେତ୍ର ପାଇଁ ଏକ ସ୍ୱୟଂଚାଳିତ ସିଙ୍ଗିଲ୍ ୱିଣ୍ଡୋ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଗତ ଜୁନ୍ ମାସ ସୁଦ୍ଧା ଏହି କେନ୍ଦ୍ର ଅଧୀନରେ 4,500ରୁ ଅଧିକ ସଂଗଠନ ପଞ୍ଜିକୃତ ହୋଇଛନ୍ତି। ଏହି କେନ୍ଦ୍ର ଫେବୃୟାରୀ ସୁଦ୍ଧା 150 ନିୟୁତ ଆମେରିକୀୟ ଡଲାର ନିବେଶକୁ ସୁଗମ କରିପାରିଛି। ମହାକାଶ ଷ୍ଟାର୍ଟଅପ୍ ଏବଂ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଇନ୍ ସ୍ୱେସ୍ ଭିତ୍ତିଭୂମି ପାଣ୍ଠି ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିପାଇଁ 1,000 କୋଟି ଟଙ୍କାର ଏକ ଭେଞ୍ଚର କ୍ୟାପିଟାଲ ପାଣ୍ଠି ପ୍ରସ୍ତୁତ କରାଯାଇଛି। ଗତ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ପାଣ୍ଠି ଆସନ୍ତା 2029-30 ଆର୍ଥିକ ବର୍ଷ ଅର୍ଥାତ୍ 5 ବର୍ଷ ପାଇଁ ଜାରି ରହିବ। ପାଣ୍ଠି ଅଧୀନରେ ବାର୍ଷିକ ନିବେଶ 100 କୋଟିରୁ 250 କୋଟି ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ୱେସ୍ ଅଧୀନରେ 500 କୋଟି ଟଙ୍କାର ପ୍ରଯୁକ୍ତି ବିଦ୍ୟା ଗ୍ରହଣୀୟ ପାଣ୍ଠି ପ୍ରଚଳନ କରାଯାଇଛି। ମହାକାଶ କ୍ଷେତ୍ର ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିକୁ ଅଧିକ ନିବେଶକ ଅନୁକୂଳ କରିବା ପାଇଁ ସରକାର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ମାଧ୍ୟମରେ ସାଟେଲାଇଟ୍ ଉତ୍ପାଦନ ଏବଂ ପରିଚାଳନାରେ ସ୍ୱୟଂଚାଳିତ ଭାବେ 74% ପର୍ଯ୍ୟନ୍ତ ବିଦେଶୀ ନିବେଶର ସୁବିଧା ରହିଛି। ସେହିପରି ପ୍ରକ୍ଷେପଣ ଯାନ ଏବଂ ମହାକାଶ କେନ୍ଦ୍ର ପାଇଁ 49% ଏବଂ ସାଟେଲାଇଟ୍ ଉତ୍ପାଦନ ଓ ଉପପ୍ରଣାଳୀ ନିର୍ମାଣରେ 100% ପର୍ଯ୍ୟନ୍ତ ବିଦେଶୀ ନିବେଶ ପାଇଁ ମାର୍ଗ ଉନ୍ମକ୍ତ ରହିଛି। ଏଭଳି ସଂସ୍କାରମୂଳକ ପଦକ୍ଷେପ ଦେଶର ମହାକାଶ କ୍ଷେତ୍ରରେ ବ୍ୟବସାୟ କରିବା ସହଜତାକୁ ଅଧିକ ତ୍ୱରାନ୍ୱିତ କରିବା ଆଶା କରାଯାଉଛି। ଅନ୍ୟ ପ୍ରକାରେ କହିଲେ ଭାରତର ମହାକାଶ କ୍ଷେତ୍ର ଏକ ନୂତନ ଯୁଗର ଦ୍ୱାରଦେଶରେ ଠିଆ ହୋଇଛି। ଏ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବିଶ୍ୱ ମହାକାଶ ଶକ୍ତି ଏବଂ ଏ କ୍ଷେତ୍ରର ଭବିଷ୍ୟତ ଅର୍ଥନୀତିରେ ଭାରତକୁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉପସ୍ଥାପନ କରିବା

0: ଆଜିର ପ୍ରସଙ୍ଗରେ ଶୁଣିଲେ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ।
1: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଆଇ ଲଭ୍ ମାଇ ଇଣ୍ଡିଆ ଏହି ଚଳଚ୍ଚିତ୍ରରୁ। ବିଜୟ ମାଲ୍ୟଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଇରା ମହାନ୍ତି ଏବଂ କୁମାର ପାପି। ସଙ୍ଗୀତ ପରିଚାଳନା କରିଥିଲେ ପ୍ରେମାନନ୍ଦ। ଏଥର ନିଜାମଙ୍କ ରଚନାରେ ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ର। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। ଚଳଚ୍ଚିତ୍ର ରଙ୍ଗିଲା ଟୋକା।

ଶେଷରେ ସୂର୍ଯ୍ୟ ମହାପାତ୍ରଙ୍କ ରଚନାରେ ଶିଳ୍ପୀମାନେ ହେଲେ ବିଷ୍ଣୁମୋହନ କବି ଏବଂ ସୋହିନୀ। ସଙ୍ଗୀତ ପରିଚାଳନା ବୈଦ୍ୟନାଥ ଦାସ। ଚଳଚ୍ଚିତ୍ର ରୋମକୁ ଝୁମାନା।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣନ୍ତୁ ଜିଲ୍ଲା ହାଲଚାଲ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରାରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଆର୍ଟିକିଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ପରସ୍କରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତ

ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ତିନି ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ଚିକିତ୍ସା ଶିକ୍ଷା ଓ ଗବେଷଣା ନବସୃଜନ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ଅନୁଷ୍ଠାନର ଉତ୍କର୍ଷତା ଦେଶର ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, ଏବେ ଦେଶରେ ଏମ୍ସ ସଂଖ୍ୟା 23କୁ ବୃଦ୍ଧି ପାଇଛି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷାର କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ତାଲିମ ମାଧ୍ୟମରେ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତରୀ ସ୍ନାତକ ସମାଜରେ ସ୍ୱତନ୍ତ୍ର ଭାବେ ପରିଗଣିତ ହୁଅନ୍ତି, ଏପରିକି ତାଙ୍କୁ ଡାକ୍ତର ପ୍ଲସ୍ ଭାବେ ମାନ୍ୟତା ମିଳିଥାଏ। ସୁଲଭ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ସମ୍ପର୍କରେ ବର୍ଷ୍ଣନା କରିଛନ୍ତି। ଦେଶବ୍ୟାପୀ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ଅଧିକ ସୁବ୍ୟବସ୍ଥିତ ତଥା ସଶକ୍ତ କରିବାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଭୂମିକା ଉପରେ ରାଷ୍ଟ୍ରପତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏବେ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ଡାକ୍ତରୀ ସିଟ୍ ଏବଂ ପ୍ରାୟ 85,000 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଉପଲବ୍ଧ ରହିଛି। ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ଏଭଳି ଭିତ୍ତିଭୂମି ଅଧିକ ସୁଯୋଗ ପ୍ରଦାନ କରିପାରିଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏକ ସୁସ୍ଥ ସମାଜ ହେଉଛି ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ। ନୂଆଦିଲ୍ଲୀରେ ଆଜି ଭାରତୀୟ ଡାକ୍ତରୀ ସଂଘ ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ଚିକିତ୍ସା ବୃତ୍ତିଗତ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ଦେଶର ବିକାଶ ଯାତ୍ରାକୁ ମଧ୍ୟ ସଶକ୍ତ କରିଛନ୍ତି। ସମର୍ପଣ ଏବଂ ସେବା ମାଧ୍ୟମରେ ଡାକ୍ତରମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଡାକ୍ତରଙ୍କୁ ସମ୍ମାନିତ କରିବା ହେଉଛି ରାଷ୍ଟ୍ର ସେବା ଏବଂ ରାଷ୍ଟ୍ର ନିର୍ମାଣର ମନୋଭାବକୁ ସମ୍ମାନିତ କରିବା ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଉଲ୍ଲେଖ କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆଧାରିତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଦୁଇଦିନିଆ ଜାତୀୟ ସମୀକ୍ଷା ବୈଠକ ଆଜି ଉଦ୍ଯାପିତ ହୋଇଛି। ବୈଠକରେ ଏହି ଦୁଇଟିଯାକ କାର୍ଯ୍ୟକ୍ରମର ପ୍ରଗତି ନେଇ ସମୀକ୍ଷା କରାଯିବା ସହ କାର୍ଯ୍ୟାନ୍ୱୟନ ଉପରେ ପ୍ରାଥମିକତା ପ୍ରଦାନ କରାଯାଇ ଆଲୋଚନା ହୋଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବାର ପ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ମତ ବିନିମୟ ହେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭବିଷ୍ୟତ ସଂସ୍କାର ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି, ଏହି ଦୁଇଟିଯାକ କାର୍ଯ୍ୟକ୍ରମ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବିଚ୍ଛେଦ୍ୟ ଅଂଶ ଭାବେ ପରିଗଣିତ ହୋଇଛି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବୈଠକ ଅବସରରେ ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ 15 ପୁରସ୍କାର ପ୍ରଦାନ କରାଯାଇଥିବା ସଚିବ ଶ୍ରୀବାସ୍ତବ କହିଛନ୍ତି। ବାସ୍ତରିତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ସଞ୍ଜୀବ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ଭାବେ ମନୋନୀତ କରାଯାଇଥିବା ବେଳେ ସର୍ବୋତ୍ତମ ଚଳଚ୍ଚିତ୍ର ଲେଖା ପାଇଁ ପ୍ରଦୀପ କୁମାର ସେଟ୍ଟିଙ୍କୁ ଚୟନ କରାଯାଇଛି। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ଭାବେ ବିବେଚିତ ହୋଇଛି। ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମାମୁଟି ଓ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇବେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକତାକା ପ୍ରତୀକ ପାଇଁ ଆନନ୍ଦ ଏଲ୍ ରାୟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ଇଣ୍ଡିଆ ପୋଷ୍ଟର ସରକାରୀ ମାସ୍କଟ୍ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଡାକ ବିଭାଗ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଇନୋଭେଟ୍ ଇଣ୍ଡିଆ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏଥିପାଇଁ ପ୍ରସ୍ତୁତ ଡିଜାଇନ୍ ଦାଖଲ କରିବାକୁ କୁହାଯାଇଛି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ସ୍ୱତନ୍ତ୍ର ମାସ୍କଟ୍ ପ୍ରସ୍ତୁତି, ଯାହାକି ବିଭାଗ ଉପରେ ଥିବା ବିଶ୍ୱାସ, ନିର୍ଭରଯୋଗ୍ୟତା, ସେବା ଏବଂ ଡିଜିଟାଲ ନବସୃଜନକୁ ପ୍ରତିଫଳନ କରିପାରିବ। ଡାକ ବିଭାଗ କହିଛି ଏହି ପ୍ରତିଯୋଗିତା ସମାଜର ସବୁବର୍ଗର ଲୋକଙ୍କ ପାଇଁ ଉନ୍କକ୍ତ ରହିଛି। ପ୍ଲାଟଫର୍ମ ମାଧ୍ୟମରେ ଏକ ମାସ୍କଟ୍

0: ପ୍ରସ୍ତୁତି ସହ ଏହାର ନାମ ଏବଂ ସଂକ୍ଷିପ୍ତ ବିବରଣୀ ଦାଖଲ କରିବାକୁ ପଡ଼ିବ। ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଶ୍ରେଷ୍ଠ ବିବେଚିତ 3ଟି ମାସ୍କଟ୍କୁ ବିଭାଗ ପକ୍ଷରୁ 75,000, 50,000 ଏବଂ 25,000 ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀ, କଳାକାର, ସୃଜନଶୀଳ ବୃତ୍ତିଗତଙ୍କୁ ଏଥିରେ ଅଂଶଗ୍ରହଣ କରିବା ଲାଗି ଡାକ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ତିଆରି ତଥା ପ୍ରକ୍ରିୟାକରଣ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟି 8 ଜଣଙ୍କର ମୃତ୍ୟୁ ହୋଇଛି। ରାମୋଲ ଗାତ୍ରାଡ ରୋଡ୍ସ୍ଥିତ ଏହି କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ଅନ୍ୟ 10 ଜଣ ଆହତ ହୋଇଛନ୍ତି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ 8 ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଜଳୁଥିବା ସ୍ଥାନରେ ଅଟକି ରହିଥିବା ଆହତଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିଥିଲା। ରାମନଗର ଡେରାଡୁନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଏହି ଟ୍ରେନ୍ ଉତ୍ତରାଖଣ୍ଡ କୁମାଉଁ ଏବଂ ଗଡ଼ୱାଲ ମଧ୍ୟରେ ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବ। ସେଠାକାର ନାଗରିକଙ୍କର ବିକାଶ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ହରିଦ୍ୱାରରେ ଯାତ୍ରୀଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ ରିଷିକେଶ ରେଳ ଷ୍ଟେସନ୍କୁ ଏକ ସହଯୋଗୀ ଷ୍ଟେସନ୍ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 5,069କୁ ବୃଦ୍ଧି ପାଇଛି। ଜାତୀୟ ସଂସଦର ସଭାପତି ଜର୍ଜ ରୋଡ୍ରିଗେଜ୍ କହିଛନ୍ତି 16,740 ଜଣ ଏହି ଭୂକମ୍ପରେ ଆହତ ହୋଇଥିବାବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ କାରାକସ୍ ଏବଂ ଲା ଗୁଆଇରା, ମିରାଣ୍ଡା ଏବଂ ଆରାଗୁଆ କେନ୍ଦ୍ରୀୟ ଅଞ୍ଚଳଗୁଡ଼ିକରେ 107ଟି ଅସ୍ଥାୟୀ ରିଲିଫ୍ ଶିବିରରେ 21,235 ଜଣ ଆଶ୍ରୟ ନେଇଛନ୍ତି ବୋଲି ସେ କହିଛନ୍ତି। ଗତ ମାସରେ ଲଗାତାର ଭାବେ ହୋଇଥିବା 7.2 ଏବଂ 7.5 ତୀବ୍ରତାର ଭୂକମ୍ପ ପରେ ଇତିମଧ୍ୟରେ 1,331 ପରବର୍ତ୍ତୀ ମୃଦୁ ଭୂକମ୍ପ ଅନୁଭୂତ ହୋଇସାରିଲାଣି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୂକମ୍ପ ପ୍ରଭାବିତଙ୍କୁ ମାନବୀୟ ସହାୟତା ଯୋଗାଇ ଦେଇଥିବା 28 ଦେଶକୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ରେଜ୍ ଧନ୍ୟବାଦ ଅର୍ପଣ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ୱେନ୍ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ୱେନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗ୍ଲାସ୍ଗୋର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଘାଟନୀ ସମାରୋହରେ ଭାରତୀୟ ଦଳର ପତାକା ଏବଂ ବ୍ୟାଟନଧାରୀଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ଅଲମ୍ପିକ୍ ସଂଘ ଆଜି ଏହା ଘୋଷଣା କରିଛି। ଅଲମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁ ଜାତୀୟ ପତାକା ଏବଂ ଲଭ୍ଲିନା ବୋର୍ଗଭେହେ ବ୍ୟାଟନ ଧରିବେ। ଉଦ୍ଘାଟନୀ ସମାରୋହ ଆସନ୍ତା 23 ତାରିଖରେ ଓଭୋ ହାଇଡ୍ରୋ ଆରେନାଠାରେ ଅନୁଷ୍ଠିତ ହେବ। ଏକ ପ୍ରେସ୍ ବିଜ୍ଞପ୍ତିରେ ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ପିଟି ଉଷା କହିଛନ୍ତି ଭାରତୀୟ କ୍ରୀଡ଼ାରେ ଏହି ଦୁଇ କ୍ରୀଡ଼ାବିତ୍ଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଧ୍ୟାୟ ଯୋଡ଼ିଛି କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଲାଗି ଆଜି ପରସ୍କରକୁ ଭେଟିବେ ଫ୍ରାନ୍ସ ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ଭାଦଦାତା ବସନ୍ତ କୁମାର ଜେନା, ଉପସ୍ଥାପନାରେ ମୁଁ ନୀନା ସାହୁ। ସୁନ୍ଦରଗଡ଼ ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା 15-ଦିନିଆ ସ୍ୱତନ୍ତ୍ର ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅଂଶସ୍ୱରୂପ ରାଉରକେଲା ମହାନଗର ନିଗମ ସଭାଗୃହରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆର୍ଏମ୍ସିର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିଶୁମାନଙ୍କ ସ୍ଥାନ

0: କାର୍ଯ୍ୟାଳୟରେ, କୌଣସି କାରଖାନା, ଦୋକାନ କିମ୍ବା ବିପଦପୂର୍ଣ୍ଣ କାର୍ଯ୍ୟସ୍ଥଳରେ ନୁହେଁ। ସଭାରେ ଜିଲ୍ଲାକୁ କିପରି ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ସେ ନେଇ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏ ସମ୍ବନ୍ଧରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀବନ୍ତ ଜେନା କହନ୍ତି,
1: ଚାଇଲ୍ଡ ପ୍ରୋଟେକ୍ସନ ମେକାନିଜମ ହିସାବରେ ପ୍ରାୟ ଆମର ପ୍ରତି ବ୍ଲକରେ ଏବଂ ପଞ୍ଚାୟତରେ ଚାଇଲ୍ଡ ପ୍ରୋଟେକ୍ସନ କମିଟି ଅଛି। ଏହି କମିଟିମାନଙ୍କୁ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି। ତା ଛଡ଼ା ଆମେ ବିଭିନ୍ନ ପ୍ରକାର ଆୱାରନେସ୍ କାମ କରୁଛୁ, ସଚେତନତା କାମ କରୁଛୁ, ବିଶେଷ କରି ଚାଇଲ୍ଡ ଲେବର ଉପରେ ପିଲାମାନଙ୍କୁ କେମିତି ସ୍କୁଲକୁ ଅଣାଯିବ ସେ ଦିଗରେ ମଧ୍ୟ କାମ କରୁଛୁ। ଜିଲ୍ଲା ସ୍ତରୀୟ ଯୋଉ ସଚେତନ କାର୍ଯ୍ୟକ୍ରମ ହଉଛି, ଯେମିତି ଯାତ୍ରା ହେଲା, ତୋଷାଳୀ ମେଳା ହେଲା, ସେଠି ମଧ୍ୟ ଆମର ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଡିସିପି ୟୁନିଟ୍ ତରଫରୁ ଷ୍ଟଲ ଲାଗୁଛି ଏବଂ ଲିଫ୍ଲେଟ୍ ସବୁ ଦିଆହଉଛି। ଆଉ ବଡ ବଡ ଜାଗାରେ ମଧ୍ୟ କରାହେଇଛି, ବିଶେଷ କରି ସୁନ୍ଦରଗଡ଼ରେ ଶିଶୁ ଶ୍ରମିକ ଉଚ୍ଛେଦ କରିବା ପାଇଁ। ସୁନ୍ଦରଗଡ଼ ଯେହେତୁ ଟ୍ରାଇବାଲ ଡୋମିନେଟେଡ୍ ଏରିଆ, ଆଉ ଏଠି ବିଶେଷ କରି ରାଉରକେଲା କୋଡ଼ିଆ ସାଇଡ୍ରେ ଫ୍ଲୋଟିଂ ପପୁଲେସନ ରହୁଛନ୍ତି, ତେଣୁ ବାହାରୁ ଆସୁଛନ୍ତି ବହୁତ। ଏବଂ ଯେହେତୁ ରେଲୱେ ଲାଇନ୍ ରହୁଛି, ବହୁତ ସମୟରେ ପିଲାମାନେ ଆସୁଛନ୍ତି, ଭିକ୍ଷାବୃତ୍ତି କରୁଛନ୍ତି, ଚାଇଲ୍ଡ ଲେବର ହିସାବରେ କାମ କରୁଛନ୍ତି ଏବଂ ତାଙ୍କୁ ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଲେବର ଡିପାର୍ଟମେଣ୍ଟ ତରଫରୁ ମିଳିତ ଆନୁକୂଲ୍ୟରେ ମଧ୍ୟ ଆମର ପ୍ରୋଗ୍ରାମ କରାହଉଛି। ପିଲାମାନଙ୍କୁ ମଧ୍ୟ ରେଡ୍ କରାହଉଛି, ପିଲାମାନଙ୍କୁ ରେସ୍କ୍ୟୁ କରାହଉଛି। ରେସ୍କ୍ୟୁ କରାହେଇକି ତାଙ୍କର ହୋମ୍ ଡିଷ୍ଟ୍ରିକ୍ଟ ହେଲା, ହୋମ୍ ଷ୍ଟେଟ୍ ହେଲା, ତାଙ୍କୁ ଇଣ୍ଟିମେଟ୍ କରାହଉଛି ଏବଂ ସେ ଅନୁସାରେ ପିଲାମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଉ।
0: ବିଶ୍ୱ ସାଇକେଲ ଦିବସ ପାଳନ ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଅନ୍ତର୍ଗତ ସିଟି ସ୍ତରୀୟ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ସଂଗଠନର ମହିଳା ସଦସ୍ୟଙ୍କ ସହ ସ୍କୁଲ ଓ କଲେଜର ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଯୁବ ଓ ସ୍ପୋର୍ଟସ୍ ମନ୍ତ୍ରଣାଳୟ, ସ୍ୱୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ, ଫିଟ୍ ଇଣ୍ଡିଆ, ସିଏଫ୍ଆଇ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଅସ୍ମିତା ସାଇକେଲିଂ ଲିଗ୍ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜିଲ୍ଲାର ସମସ୍ତ 7ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଗଣନା ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ମଧ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ମୋଟ 14,64,547 ଜଣ ଭୋଟର ରହିଛନ୍ତି। ସେହିଭଳି 13,76,912 ପରିଗଣନା ଫର୍ମର ଡିଜିଟାଇଜେସନ ହୋଇଛି। ରାଉରକେଲା ମହାନଗର ନିଗମ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ରାଉରକେଲାର ମିଳିତ ଆନୁକୂଲ୍ୟରେ ବାଲୁଘାଟସ୍ଥିତ ମ୍ୟାଟେରିଆଲ ରିକଭରି ଫାସିଲିଟି ସେଣ୍ଟରରେ ପ୍ଲାଷ୍ଟିକ୍ ବର୍ଜ୍ୟର ମୂଲ୍ୟାଙ୍କନ ଓ ପୃଥକୀକରଣ ନିର୍ଦ୍ଧାରଣ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଆର୍ଏମ୍ସିର ଡେପୁଟି କମିଶନର ଶ୍ରୀମତୀ ଅନିତା ନାୟକ ଯୋଗଦେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ଅଗଷ୍ଟ 2ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତଗିରିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ।
1: ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କେ ଜୟ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ଏନ୍ସିଡି ଆପ୍ରେସିଏସନ୍ ରହିଛି। ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ ରୋଜଗାର ଯୋଜନାରେ ଏମ୍ଜିଏନ୍ଆର୍ ସ୍କିମ୍ରେ ମଧ୍ୟ ପ୍ଲାଣ୍ଟେସନ୍ କରାଯାଉଛି। ତା ସହିତ ଜାତୀୟ ବନୀକରଣ ଯୋଜନା ଯେଉଁଟା ରହୁଛି ଆମର ନ୍ୟାସନାଲ୍ ଆପ୍ରେସିଏସନ୍ ପ୍ରୋଗ୍ରାମ୍, ସେଥିରେ ମଧ୍ୟ ଆମର ପ୍ଲାଣ୍ଟେସନ୍ ସବୁ ନିଆଯାଇଛି। ଆମର ସାଧାରଣତଃ ଜୁଲାଇ 31 କିମ୍ବା ଅଗଷ୍ଟ 15 ପର୍ଯ୍ୟନ୍ତ ସାଧାରଣତଃ ପ୍ଲାଣ୍ଟେସନ୍ କରାଯାଇଥାଏ। ଏମିତି ଦେଖାଯାଇଛି ଯେ ଯେଉଁଠି ବର୍ଷା ଆଗ ଆସୁଛି ସେ ସମୟରେ ମଧ୍ୟ ଜୁନ୍ 15 ପରେ ପରେ କି ଜୁନ୍ 25-30 ମଧ୍ୟ ପ୍ଲାଣ୍ଟେସନ୍ କାମ ଆରମ୍ଭ କରାଯାଇଥାଏ।
1: ତେବେ କଥା ହେଉଛି ଯେମିତି ଗୋଟିଏ ପିଲା ଜନ୍ମ ନେବା ପରେ ତାର ଯେମିତି ଯତ୍ନ ନେଇଥାଉ, ସେହିପରି ଗୋଟିଏ ଛୋଟ ଶିଶୁ ଅବସ୍ଥାରେ ଗୋଟିଏ ଚାରା ଯେତେବେଳେ ଥାଏ ତାକୁ ମଧ୍ୟ ସେହିଭଳି ଯତ୍ନ ନେବା ନିହାତି ଆବଶ୍ୟକ ରହିଛି। ତେଣୁ ସେହି ଯେଉଁ ଗଛ ଆମେ ଲଗେଇଛେ ସମୟ ଅନୁସାରେ ତାର ଯତ୍ନ ନେବା କଥା, ତାହା ଗୁରୁତ୍ୱପୂର୍ଣ୍ଣ ନା କ'ଣ କହୁଛନ୍ତି
0: ଆପଣ? ସାଧାରଣତଃ ଦେଖନ୍ତୁ ଆମର ଗଛ ଲଗାଇବା ପୂର୍ବରୁ ନର୍ସରୀ କାର୍ଯ୍ୟ ଆମର ନଭେମ୍ବର ଡିସେମ୍ବର କିମ୍ବା ଜାନୁଆରୀ ମାସରେ ଆରମ୍ଭ ହୋଇଥାଏ। ସେ ଯେଉଁ ଚାରାଟି ଜୁନ୍ 15 କି ଜୁନ୍ 20 ଭିତରେ ହୋଇଯାଏ ଗଛ ଲଗାଇବା ପାଇଁ 1.5-2 ଫୁଟ ଉପରେ ହାରାରେ ସାଧାରଣତଃ ଚାରା ଗୁଡ଼ିକ ଆମେ ଲାଗିଥାଏ। ଗଛ ଲଗାଇବା ସମୟରେ ଆମର ଯେଉଁ ପ୍ଲାଣ୍ଟେସନ୍ ଆକ୍ଟିଭିଟି ରହିଛି, ସ୍ପିଟ୍ଗୁଡ଼ା ଯେଉଁ ଗାତ ଖୋଳାଯାଏ 1 ଫୁଟ ଲମ୍ବା, 1 ଫୁଟ ଚଉଡ଼ା, 1 ଫୁଟ ଓସାର ମଧ୍ୟ 1 ଫୁଟ ହେବା ଦରକାର। ଏବଂ ବିଭିନ୍ନ ସ୍କିମ୍ର ବିଭିନ୍ନ ପ୍ରକାର ସବୁ ପ୍ଲାଣ୍ଟିଂ ମଡେଲ ରହିଛି। ଯେଉଁ ଲଣ୍ଡା ପାହାଡ଼ର ବୃକ୍ଷରୋପଣରେ ସେଠି ଆମର ପିଚ୍ ସାଇଜ୍ ମଧ୍ୟ ଆମେ 1.5 ଫୁଟ ଆକାର ନେଇଥାଉ। ସେ ଜାଗାରେ ଆପଣଙ୍କର ଫରେନ୍ ବାହାରୁ ମାଟି ଦିଆଯାଏ ସେଠି ଏବଂ ସାର ଦିଆଯାଏ, ଖତ ଦିଆଯାଏ। ମାର୍ଚ୍ଚ ମାସ ପୂର୍ବରୁ ସାଧାରଣତଃ ଆପଣଙ୍କର ପିଚ୍ଗୁଡ଼ାକ ସରିଯିବା ଦରକାର। ଏବଂ ମାର୍ଚ୍ଚ ମାସରେ ସରିଲେ ସେ ପିଚ୍ଗୁଡ଼ାକ ଆପଣଙ୍କର ଏପ୍ରିଲ ମେ ଜୁନ୍ ମାସ ଯେଉଁ ହେଲା ସେଟା ୱେଦରିଂ ହେବା ଦରକାର, ଯେମିତି ଖରା ଖାଇଯିବ। ଠିକ୍ ବର୍ଷା ହଉ ଆମର ଯେଉଁ ଜୁଲାଇ ମାସରେ ଗଛ ଲାଗିଥାଏ, ସାଧାରଣତଃ ଜୁଲାଇ ମାସ ଗଛ ଲଗାଇବା ପୂର୍ବରୁ ମଧ୍ୟ ଖତ ଦିଆଯାଏ, ସାର ଦିଆଯାଏ, କୀଟନାଶକ ଔଷଧ ମଧ୍ୟ ଦିଆଯାଇଥାଏ। ତାପରେ ଗଛଟା ଲଗାଇ ସାରିଲା ପରେ 1 ମାସ କି 2 ମାସ ପରେ ପରେ ସାଧାରଣତଃ ଚାରିପଟେ ବହୁତ ଅନାବନା ଗଛ ସବୁ ହୋଇଯାଇଥାଏ, ତାକୁ ମଧ୍ୟ ଅଗଷ୍ଟ ମାସରେ ସେଟା ସବୁ ସଫା ସୁତୁରା କରିବାକୁ ପଡିବ। ସଫା ସୁତୁରା କରିସାରିଲା ପରେ ସଏଲ ୱାର୍କିଂ ମାନେଜିଂ ଗୋଟେ ରହିଛି, ଗଛର ଚାରିପଟୁ ଆପଣ ମାଟିଟେ କାଢି ଦେଇକି ସେଠି ୟୁରିଆ ଦିଅନ୍ତୁ କି ଏନ୍ପିକେ ଦିଅନ୍ତୁ, ଡିଏପି ଦିଅନ୍ତୁ, ତା ସହିତ କ୍ଲୋରୋପାଇରିଫସ୍ ଦିଆଯାଏ ଏବଂ ଫୋରେଟ୍ ମଧ୍ୟ କୀଟନାଶକ ଦିଆଯାଏ। ତାପରେ ଆପଣ ଅକ୍ଟୋବର ନଭେମ୍ବର ମାସ ବେଳକୁ ସେକେଣ୍ଡ ୱିଡିଂ ଗୋଟେ କରାଯାଏ, ଯେଉଁଥିରୁ ଯଦି ଅନାବନା ଗଛ ଯଦି ଆପଣ ନ କାଢିବା ତାହେଲେ ଗଛକୁ ସେଟା ଆବୁଡ଼ି ବସିବ ଏବଂ ଗଛଟା ଭଲ ଭାବରେ ବଢ଼ିପାରିବ ନାହିଁ। ସଏଲ ମାସରେ କନଜର୍ଭେସନ୍ ଆକ୍ଟିଭିଟି ମଧ୍ୟ କରାଯାଏ ଆପଣଙ୍କର ଅକ୍ଟୋବର ନଭେମ୍ବର। ଜଳ ସଂରକ୍ଷଣ କରିବା ପାଇଁ ମଧ୍ୟ ଆମର ବିଭିନ୍ନ ଜାଗାରେ ସବୁ ଷ୍ଟାଗାର୍ଡ ଟ୍ରେନ୍ ସବୁ ରହୁଛି, ଯାହାର ସାଇଜ୍ ହେଉଛି 2 ମିଟର ଅଧା ମିଟର ଏଣ୍ଡ ଅଧା ମିଟର ସାଇଜ୍ର ଷ୍ଟାଗାର୍ଡ ଟ୍ରେନ୍ କରାଯାଉଛି। ମାଟି ଖୋଳା ହୋଇଥିବ, ତା ସହିତ ଚେକ୍ ଡ୍ୟାମ୍ ମଧ୍ୟ ଛୋଟ ଛୋଟ ଜାଗାରେ ଯେଉଁଠି ଆପଣ ପାଣି ଖସି ଆସୁଛି ମାଟି ଖାଇଯାଉଛି ସେ ଜାଗାରେ ଚେକ୍ ଡ୍ୟାମ୍ଟେ ପଥର ବନ୍ଧ କରିଦେଇ ମଧ୍ୟ ସେଠି ଆମେ ମୃତ୍ତିକା ସଂରକ୍ଷଣ କରିପାରିବା ଏବଂ ଜଳ ମଧ୍ୟ ସଂରକ୍ଷଣ କରିପାରିବା। ତାପରେ ପର୍କ୍ଲୋସନ୍ ଛୋଟ ଛୋଟ ପିଟ୍ ମଧ୍ୟ ବିଭିନ୍ନ ପ୍ଲାଣ୍ଟେସନ୍ ଏରିଆ ଭିତରେ 5 ଫୁଟ ବାଇ 5 ଫୁଟ କି 10 ଫୁଟ ବାଇ 10 ଫୁଟ ଛୋଟ ଛୋଟ ପିଟ୍ କରାଯାଏ ଏବଂ ଗଲି ପ୍ଲଗିଂ ମଧ୍ୟ ବିଭିନ୍ନ ଜାଗାରେ କରାଯାଏ, ଯେଉଁଠି ପାଣିଟା ଜୋରରେ ଗଡ଼ି ଆସୁଛି ସେଠି ମୃତ୍ତିକା କ୍ଷୟ ହୋଇ ସେ ଜାଗାରେ ମଧ୍ୟ ଏଭଳି ସଏଲ ମାସରେ କନଜର୍ଭେସନ୍। ସହରାଞ୍ଚଳ ବନୀକରଣରେ ଟାଉନ୍ ମାନଙ୍କରେ ଯେଉଁ ଗଛ ଲଗାଯାଉଛି ଆପଣ ଅର୍ବାନ୍ ପ୍ଲାଣ୍ଟେସନ୍ ତାକୁ କୁହାଯାଉଛି, ବିଭିନ୍ନ ଜାଗାରେ କଟକ ହଉ, ଭୁବନେଶ୍ୱର ହଉ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ରାଉରକେଲା, ସମ୍ପୁର ବିଭିନ୍ନ ଜାଗାରେ ସବୁ ଆମର ଅର୍ବାନ୍ ପ୍ଲାଣ୍ଟେସନ୍ ସ୍କିମ୍ରେ ମଧ୍ୟ ଗଛ ଲଗାଯାଉଛି, ସହରାଞ୍ଚଳ ବୃକ୍ଷରୋପଣ କରାଯାଉଛି। ସହରରେ ଗଛ ସଂଖ୍ୟା ରହିବା ଦରକାର, ଗୋଟେ ଗ୍ରୀନ୍ ମାସ୍ ଡେଭଲପ୍ ହେବା ଦରକାର। ସେ ଜାଗାରେ ମଧ୍ୟ ଆପଣଙ୍କ ସ୍ପେଶାଲ କେୟାର ନିଆଯାଉଛି, ଚାରିପଟେ ତାର ଫେନ୍ସିଂ କରାଯାଉଛି ଯାହାଫଳରେ ସେଠି ଗାଈ ଗୋରୁ କିମ୍ବା ଅନ୍ୟାନ୍ୟ ନପଶି ସେଠି ନଷ୍ଟ ହୋଇପାରିବ ନାହିଁ। ପଥପାର୍ଶ୍ୱ ବନୀକରଣ ମଧ୍ୟ ଗୋଟେ ସ୍କିମ୍ ରହିଛି, ସେଠି ମଧ୍ୟ ଆଭିନ୍ୟୁ ପ୍ଲାଣ୍ଟେସନ୍ ଯେଉଁ କରାହଉଛି ବିଭିନ୍ନ ରୋଡ୍
1: ସାଇଡ୍ରେ
0: ପ୍ଲାଣ୍ଟେସନ୍ କରାଯାଉଛି, ଗୋଟେ ଗୋଟେ ଗଛରେ ମଧ୍ୟ ତାର ଫେନ୍ସିଂ କରାଯାଉଛି, ଗୋଟେ ଇଣ୍ଡିଭିଜୁଆଲ ଗଛ ମଧ୍ୟ ସେଠି ଫେନ୍ସିଂ କରାଯାଉଛି। 500-1000 ଗଛ କୋଉ ଜାଗାରେ ଲଗା ହେଇଥିବ ଅର୍ବାନ୍ ପ୍ଲାଣ୍ଟେସନ୍, ସେଠି ମଧ୍ୟ ଚାରିପଟେ ବାର୍ବେଡ୍ ୱାର୍ ଫେନ୍ସିଂ ମଧ୍ୟ ଦିଆଯାଉଛି। ତା ସହିତ ଗୁଜୁରା ଜଙ୍ଗଲ ପୁନରୁଦ୍ଧାର କୁହାଯାଉଛି, ସେଠି ମଧ୍ୟ 200-800 ଗଛ ପର୍ଯ୍ୟନ୍ତ ମଧ୍ୟ ଲଗାଇ ସେ ଜାଗାକୁ ରିଷ୍ଟକ୍ ଆଉ ଥରେ କରାଯାଉଛି। ଏଇ ଯେଉଁ ଆମର ପ୍ଲାଣ୍ଟେସନ୍ ଆକ୍ଟିଭିଟି ଆପଣ ଦେଖୁଛନ୍ତି, ଆମର ବ୍ଲକ୍ ପ୍ଲାଣ୍ଟେସନ୍ ସାଧାରଣତଃ 1600 ଗଛ ଲାଗିଥାଏ ଏବଂ ଅର୍ବାନ୍ ପ୍ଲାଣ୍ଟେସନ୍ ସେ ଜାଗାରେ ଯେତିକି ଫାଙ୍କା ଥିବ ସେ ଜାଗାରେ ଲାଗିବ ଏବଂ ପଥପାର୍ଶ୍ୱ ବନୀକରଣରେ ଆପଣ ସାଧାରଣତଃ 4 ମିଟର ଗ୍ୟାପ୍ରେ ଗଛ ଲାଗିଥାଏ ଏବଂ ଗୋଟେ ରନିଂ କିଲୋମିଟର ଆପଣଙ୍କର 250 ଗଛ ଲାଗିଥାଏ। ଯେଉଁ ଲୋକମାନଙ୍କୁ ମଧ୍ୟ ବାମ୍ବୋ ପ୍ଲାଣ୍ଟେସନ୍ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି, ନ୍ୟାସନାଲ୍ ବାମ୍ବୋ ପ୍ରୋଗ୍ରାମରେ ମଧ୍ୟ ଦିଆଯାଉଛି ଏବଂ ଡିପାର୍ଟମେଣ୍ଟ ମଧ୍ୟ ବାମ୍ବୋ ସବୁ ପ୍ଲାଣ୍ଟେସନ୍ କରୁଛି। ତା ସହିତ ଏଇ ଯେଉଁ ବୃକ୍ଷରୋପଣ କାର୍ଯ୍ୟକ୍ରମ କେବଳ ସରକାରୀ ସ୍ତରରେ ହେଉନି ଏବଂ ବିଭିନ୍ନ ଡିପାର୍ଟମେଣ୍ଟ ମଧ୍ୟ କରୁଛି, ଫରେଷ୍ଟ ଡିପାର୍ଟମେଣ୍ଟ କରୁଛି, ସଏଲ୍ କମିଶନ ଡିପାର୍ଟମେଣ୍ଟ କରୁଛି, ହର୍ଟିକଲଚର ଡିପାର୍ଟମେଣ୍ଟ ମଧ୍ୟ କରୁଛି। 2-3 ବର୍ଷ ହେବ ଆମର ବିଭିନ୍ନ ସ୍କିମ୍ରେ ମଧ୍ୟ ଲୋକମାନଙ୍କୁ ସବୁ ମାଗଣା ଚାରା ଦିଆହେଉଛି, ଲୋକମାନେ ମଧ୍ୟ ବିଭିନ୍ନ ଚାରା ସବୁ ନେଉଛନ୍ତି, ସେମାନଙ୍କୁ କାହାକୁ 50ଟା, କାହାକୁ 20ଟା, କାହାକୁ 100ଟା ଯେଉଁ ଚାରା ଦିଆଯାଇଛି ସେମାନେ ମଧ୍ୟ ତାଙ୍କ ନିଜର ବାରିଆରେ କି ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି। ଏଇ ଯେଉଁ ପ୍ଲାଣ୍ଟେସନ୍ ଆକ୍ଟିଭିଟି ସବୁ ରହିଛି, କେମିତି ପିଟ୍ ଖୋଳିବେ, କେମିତି ଗଛ ପୋତିବେ ଏବଂ କେମିତି ସାର ଦେବେ, ସେମାନେ ମଧ୍ୟ ଗଛ ଯତ୍ନ ନେଇଥାନ୍ତି, ଯେମିତି ସରକାରୀ ସ୍ତରରେ ଅଫିସିଆଲ୍ସ ମାନେ କରୁଛନ୍ତି ଏବଂ ପ୍ରାଇଭେଟ୍ ଲୋକମାନେ ମଧ୍ୟ ଏଇ ଯେଉଁ ଚାରା ନେଇକି ସେମାନେ ମଧ୍ୟ ନିଜର ବାଡ଼ି ବଗିଚା ଲଗାଉଛନ୍ତି ଏବଂ ତାର ମଧ୍ୟ ଯତ୍ନ ନେଉଛନ୍ତି।
1: ଯେମିତି ଆପଣ କହିଲେ ଉଜୁଡ଼ା ଜଙ୍ଗଲ ଯେଉଁଗୁଡ଼ା ରହିଛି ବା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ କି ପଥପାର୍ଶ୍ୱ ବନୀକରଣ କାର୍ଯ୍ୟକ୍ରମ, ଯେଉଁ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କର ସବୁ ରହିଛି ସେ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଆମେ ଦେଖୁଛେ କି ସେ ଗଛଟି ବଞ୍ଚିଲା ଏବଂ ତାର ଉପଯୁକ୍ତ ଯେମିତି ଆମେ ସାର ଦେବା କଥା, ଘାସ ବଛା କାମ, ଏଗୁଡ଼ା ସବୁ କେମିତି ପରିଚାଳନା କରନ୍ତି?

0: କିଭଳି ଭାବରେ ସମ୍ଭବ ହୁଏ?
1: ଏଟା ସବୁ ଟାଇମଲି ସବୁ କାମ କରିବାକୁ ପଡେ, ଯେମିତି ଡିସେମ୍ବର କି ନଭେମ୍ବର କିମ୍ବା ଜାନୁଆରୀ ମାସରେ ନର୍ସରୀ କରାଯାଏ ଏବଂ ଚାରାଟା ମଧ୍ୟ ଲାଗେ 6-7 ମାସ ବଢିବା ପାଇଁ। ସେଭଳି ଭାବରେ ଏସବୁ ଟାଇମ ଅନୁସାରେ ଆପଣଙ୍କର ସାଇକ୍ଲିକ ପ୍ରୋସେସ କରାଯାଏ। ଚାରାଟା ଠିକ୍ ହେଇଗଲା ଆପଣଙ୍କର ଜୁନ୍ 15 ଜୁନ୍ 20 ଭିତରେ ଚାରାଟା ଠିକ୍ ହେଇଗଲା, ଚାରା ଯାଇକି ଆପଣ ପ୍ଲାଣ୍ଟେସନ ସାଇଟ୍ରେ ପହଞ୍ଚିଗଲା ଏବଂ ମାର୍ଚ୍ଚ ଏପ୍ରିଲ ଭିତରେ ଗାତ ଖୋଳାଟା ସରିଗଲେ ଭଲ। ଏବଂ ତା ସହିତ ଗଛ ଲଗା ପରେ ପରେ ଯେମିତି ୱିଡିଂ କରିବାକୁ ପଡିବ, ସଏଲ ୱାର୍କିଂ କରିବାକୁ ପଡିବ, ସଏଲ ମଶ କନଜର୍ଭେସନ ଆକ୍ଟିଭିଟି କରିବାକୁ ପଡିବ। ଏସବୁ ହେଇସାରିଲା ପରେ ପ୍ରଥମ କଥା ହେଉଛି ଆମେ ପ୍ରୋଟେକ୍ସନ କେମିତି ଦେବା ଗଛ।
0: ହୁଏତ ପାହାଡ଼ରେ ସେଇଠି ଆପଣଙ୍କର ଗଛଟି ଲାଗିଗଲା, କିନ୍ତୁ ତାକୁ ପୁଣି ସୁରକ୍ଷା ଦେବାକୁ ପଡିବ।
1: ସୁରକ୍ଷା ଆମର ପ୍ରୋବ୍ଲେମ ରହୁଛି, ଉଜାଡ଼ ଜଙ୍ଗଲ ଯୋଉଠି ଆମର ଗଛ ଲଗାଯାଉଛି ସେ ଜାଗାରେ ଆପଣଙ୍କର ଗ୍ରୀନ ଫେନ୍ସିଂ ଗୋଟେ କରାହଉଛି, ଆପଣ ବାଉଁଶ ଲଗାହଉଛି, ତା ମଝି ମଝି ଆଗେବ ଲଗାଯାଉଛି ଏବଂ ଡ୍ରାଇ ଫେନ୍ସିଂ ମଧ୍ୟ କରାହଉଛି। ଦୁଇ ପ୍ରକାର ଫେନ୍ସିଂ କରାହଉଛି ଉଜାଡ଼ ଜଙ୍ଗଲର ପୁନରୁଦ୍ଧାରରେ, ଡ୍ରାଇ ଫେନ୍ସିଂ ଏବଂ ଗ୍ରୀନ ଫେନ୍ସିଂ କରାହଉଛି।
0: ସେଟା କେମିତି କ'ଣ?
1: ସେଠି 2 ବାଉଁଶ ଲଗାଯିବ, ତା ମଝିରେ 3 ଆଗେବ ଗଛ ଲଗାଯିବ। ଏମିତି ପ୍ଲାଣ୍ଟେସନ ଚାରିପଟେ ଆପଣଙ୍କର ବାଉଁଶ ଲଗାଯିବ ଏବଂ ଆଗେବ ଲଗାଯିବ, ଆମେ କହୁଛୁ ଗ୍ରୀନ ଫେନ୍ସିଂ କହୁଛୁ। ତା ସହିତ ମଧ୍ୟ ଆପଣ ଡ୍ରାଇ ଫେନ୍ସିଂରେ ବିଭିନ୍ନ ପ୍ରକାର ଚାରିପଟୁ ବାଡ଼ କରାଯିବ, ବାଉଁଶ ବାଡ଼ କରାଯିବ କିମ୍ବା ବିଭିନ୍ନ ଲଟାରେ ଝାଟିରେ ବାଉଁଶ ବାଡ଼ କରାଯିବ, ବାଡ଼ କରାଯାଇ ଚାରିପଟୁ ଆପଣ ପ୍ଲାଣ୍ଟେସନଟା ବାଡ଼ କରାଯିବ ଉଜୁଳା ଜଙ୍ଗଲ ପୁନରୁଦ୍ଧାରରେ। ଆପଣଙ୍କ ଅର୍ବାନ ପ୍ଲାଣ୍ଟେସନ ମଧ୍ୟ ଚାରିପଟୁ ବାଡ଼ କରାଯିବ। ଏସବୁ କରିବା ପରେ ମଧ୍ୟ ଆପଣଙ୍କର ଗୋଟେ ଗୋଟେ ପ୍ରୋଟେକ୍ସନ ୱାଚର ମଧ୍ୟ ରଖାଯାଏ, ବର୍ଷ ତକ ରଖାଯାଏ। ଏବଂ ଏଇ ଯେଉଁ ପ୍ଲାଣ୍ଟେସନ କରାହଉଛି ଆପଣଙ୍କ ବିଭିନ୍ନ ପ୍ରକାର ପ୍ଲାଣ୍ଟେସନ ସ୍କିମ୍ରେ 3 ବର୍ଷ ପ୍ରୋଟେକ୍ସନ ରହିଛି, 4 ବର୍ଷ ପ୍ରୋଟେକ୍ସନ ରହିଛି, 5 ବର୍ଷ ମଧ୍ୟ ବାଉଁଶ ପ୍ଲାଣ୍ଟେସନ ମଧ୍ୟ 5 ବର୍ଷ ପ୍ରୋଟେକ୍ସନ କରାଯାଉଛି। 12 ହେକ୍ଟର କି 15 ହେକ୍ଟର ପାଇଁ ଗୋଟେ ଗୋଟେ ଲୋକ ରଖାଯାଉଛି। ଯୋଉଠି ବ୍ଲକ ପ୍ଲାଣ୍ଟେସନ କରାଯାଉଛି ସେଠି ଆପଣଙ୍କର ହାରାହାରି 50 ହେକ୍ଟର ପ୍ଲାଣ୍ଟେସନ କରାଗଲା କିମ୍ବା 20 ହେକ୍ଟର ପ୍ଲାଣ୍ଟେସନ କରାଗଲା, 30 ହେକ୍ଟର ପ୍ଲାଣ୍ଟେସନ କରାଗଲା, ସେଇ ଜାଗାରେ ଆପଣ 2-3 ଲୋକ ହାରାହାରି ସେ ଜଗୁଛନ୍ତି, ଚାରିପଟେ ଜଗୁଛନ୍ତି।
0: ଯେମିତି ଗାଈ ଗୋରୁ କି ଛେଳି ମେଣ୍ଢା ଏସବୁ
1: ଆମର ମେଜର ପ୍ରୋବ୍ଲେମ ହେଉଛି ଆମର ବାୟୋଟିକ୍ ଇଣ୍ଟରଫରେନ୍ସ ଲୋକମାନେ ଏବଂ ଗାଈ ଗୋରୁ ଛେଳି ମେଣ୍ଢା ଏସବୁ ପଶିକି ଯୋଉ ପ୍ଲାଣ୍ଟେସନ ନଷ୍ଟ କରିଥାନ୍ତି। କେବଳ ଆମେ ଏଇ ଯୋଉ ଲୋକମାନଙ୍କୁ ରଖିକି ପ୍ଲାଣ୍ଟେସନଟା ହେଇପାରିବ ଠିକ୍ ନାହିଁ, ପ୍ଲାଣ୍ଟେସନ ପାଖରେ ମଧ୍ୟ ନିଆଁ ଲାଗିଯାଏ। ସେଥିପାଇଁ ମଧ୍ୟ ଫେବୃଆରୀ ଜାନୁଆରୀ ମାସରେ କି ଫେବୃଆରୀ ମାସରେ ଆପଣ ଫାୟାର ଲାଇନ୍ ମଧ୍ୟ କରାଯାଏ, ଯେମିତି ନିଆଁଟା ଆସିଲେ ମଧ୍ୟ ଗୋଟେ ଜାଗାରୁ ଆଉ ଜାଗାକୁ ଯାଇପାରିବନି, ଫାୟାର ୱାଚର ମଧ୍ୟ ବିଭିନ୍ନ ଜାଗା ସବୁ ରଖାଯାଇଥାଏ। ଏଇ ଯୋଉ ପ୍ରୋଟେକ୍ସନ କରିବା ପାଇଁ ଯୋଉ ଥାନ୍ତି ପ୍ଲାଣ୍ଟେସନ ୱାଚର ମାନେ ଥାନ୍ତି, ତା ପରିବର୍ତ୍ତେ ମଧ୍ୟ ଯୋଉ ଜାଗାରେ ପ୍ଲାଣ୍ଟେସନ କରାଯାଇଥାଏ ସେ ଜାଗାରେ ଆପଣଙ୍କ ବିଭିନ୍ନ ପ୍ରକାର ଗାଁ ସବୁ ଥାଏ ଏବଂ ସେ ଲୋକମାନଙ୍କୁ ମଧ୍ୟ ଆୱାରନେସ୍ କ୍ରିଏଟ୍ କରାଯାଇ ଏଇ ଯୋଉ ପ୍ଲାଣ୍ଟେସନଟା କରାଯାଇଛି ତାର ମଧ୍ୟ ଜଗା ରଖା କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଏ। ଏବଂ ବିଭିନ୍ନ ପ୍ରକାର ଆମର ରହିଛି ବନ ସୁରକ୍ଷା ସମିତି ବହୁ ଜାଗା ରହିଛି, ବିଭିନ୍ନ ଜାଗାରେ ଏନ୍ଜିଓ ମାନେ ମଧ୍ୟ ପ୍ଲାଣ୍ଟେସନ ସୁରକ୍ଷା କରୁଛନ୍ତି, ଗାଁର ଲୋକମାନେ ମଧ୍ୟ ପ୍ଲାଣ୍ଟେସନ ସେମାନେ ସବୁ ସୁରକ୍ଷା କରୁଛନ୍ତି, ସେମାନେ ମଧ୍ୟ ଆମର ଫାୟାର ପ୍ରୋଟେକ୍ସନରେ ଏବଂ ବିଭିନ୍ନ ଭିଏସ୍ଏସ୍ ମାନଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଥାଏ ଜଙ୍ଗଲ ଜଗିବେ ଏବଂ ନୂଆ ପ୍ଲାଣ୍ଟେସନକୁ ମଧ୍ୟ ଜଗିବା ପାଇଁ।
0: ତେବେ ଜନସାଧାରଣଙ୍କର ଏଠି କିଭଳି ଭାବରେ ଭୂମିକା ରହିଛି? କାହିଁକି ନା ଯୋଉ ଚାରା ଧରନ୍ତୁ ସେମାନେ ନେଲେ ତାକୁ ବଞ୍ଚେଇବେ, ନହେଲେ ଆମେ ସେଠି ଖର୍ଚ୍ଚାନ୍ତ ହେଇଥିବା ସେ ଚାରା ଗୋଟେ ଉତ୍ପାଦନ କରିବା ପାଇଁ ଦେଖିଲା ବେଳକୁ ସେ ଚାରା ଆପଣଙ୍କର ମରିଯିବ। ଏ କ୍ଷେତ୍ରରେ କେମିତି କ'ଣ ଆପଣମାନଙ୍କର କିଛି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ନା ଲୋକମାନେ ପ୍ରକୃତରେ କ'ଣ ଦେଖୁଛନ୍ତି ସେମାନେ ସଚେତନ ହେଲେଣି?
1: ଜଙ୍ଗଲ ପାଖାପାଖି ଯୋଉଠି ପ୍ଲାଣ୍ଟେସନ କରାଯାଉଛି ସେ ଜାଗାରେ ଆମର ବନ ସୁରକ୍ଷା ସମିତି କିମ୍ବା ଗାଁ ଲୋକମାନେ ସୁରକ୍ଷା ଦେଇଥାନ୍ତି। ତା ସହିତ ମଧ୍ୟ ପ୍ଲାଣ୍ଟେସନ କରିବା ପୂର୍ବରୁ ସେ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ଗ୍ରାମ ପଞ୍ଚାୟତ ଯେଉଁମାନେ ଅଛନ୍ତି କର୍ମକର୍ତ୍ତା ସେମାନେ ସହିତ ମଧ୍ୟ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଥ୍ରୁରୁ ଆମର ଫରେଷ୍ଟର କି ଫରେଷ୍ଟ ଗାର୍ଡ କିମ୍ବା ରେଞ୍ଜ ଅଫିସର ସେମାନେ ମଧ୍ୟ ଯୋଗାଯୋଗ କରିଥାନ୍ତି ଏବଂ ସେମାନେ ପ୍ରଥମ ପ୍ଲାଣ୍ଟେସନ କରିବା ପୂର୍ବରୁ ଯୋଗାଯୋଗ କରିଥାନ୍ତି। ଆଜିକାଲି ବହୁତ ଗାଁରେ ଡିମାଣ୍ଡ ହେଉଛି ତାଙ୍କର ଗାଁ ପାଖରେ ଯେଉଁ ଫାଙ୍କା ଜାଗା ରହୁଛି ତା ପ୍ଲାଣ୍ଟେସନ କରିବା ପାଇଁ ଏବଂ ସେଥିପାଇଁ ସେମାନେ ଯେତେବେଳେ ତାଙ୍କ ଆଡ଼କୁ ସେମାନେ କହିଥାନ୍ତି ପ୍ଲାଣ୍ଟେସନ କରିବା ପାଇଁ ଏବଂ ଡିପାର୍ଟମେଣ୍ଟରେ ପ୍ଲାଣ୍ଟେସନ କରିଥାଏ ସେ ସମୟରେ ଗୋଟେ ଭଲ ସମ୍ପର୍କ ସ୍ଥାପନ ହୋଇଥାଏ ଏବଂ ସେମାନେ ତାଙ୍କ ଆଡ଼ ମଧ୍ୟ ଲୋକ ଦେଇକି ପ୍ଲାଣ୍ଟେସନକୁ ଜଗିଥାନ୍ତି। ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାର ଏନ୍ଜିଓ ମାନେ ଅଛନ୍ତି, ପ୍ରଶାସନିକ ସ୍ତରରେ ଅନ୍ୟାନ୍ୟ ଅଫିସର ମାନେ ବି ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି, ବିଭିନ୍ନ ପ୍ରକାର ଆମର ମିଟିଂ ହୋଇଥାଏ ସେଠି ମଧ୍ୟ ସମସ୍ତେ ଚେଷ୍ଟା କରନ୍ତି ଗୋଟେ ଜାଗାରେ ଯେଉଁ ପ୍ଲାଣ୍ଟେସନ ହେଉଛି। ବର୍ତ୍ତମାନ ଅବସ୍ଥାରେ ସମସ୍ତେ ଦେଖୁଛନ୍ତି ଯେ ଯେମିତି ଆମର ଉତ୍ତାପ ବଢ଼ିଯାଉଛି ଏବଂ ବର୍ଷା ଠିକ୍ ଭାବରେ ହେଉନି, ସମସ୍ତେ ଚେଷ୍ଟା କରୁଛନ୍ତି ଯେଉଁ ଜାଗାରେ ପ୍ଲାଣ୍ଟେସନ ହେଉଛି ସେ ଜାଗାରେ ଠିକ୍ ରହୁ ଏବଂ ଗଛଟି ଭଲ ଭାବରେ ବଢୁ ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ଆଡୁ ଯେଭଳି ଭାବରେ ଆପଣଙ୍କର ପ୍ଲାଣ୍ଟେସନ ୱାଚର ରହୁଛି, ବନ ସୁରକ୍ଷା ସମିତିର ସଭ୍ୟମାନେ ସେମାନେ ମଧ୍ୟ ଆସୁଛନ୍ତି ଜଗିବା ପାଇଁ। ତାହା ସହିତ ବିଭିନ୍ନ ପ୍ରକାର ଭିଏସ୍ଏସ୍ ମାନଙ୍କୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ଆୱାର୍ଡ ଦେଇଥାଉ, ପ୍ରୋଟେକ୍ସନ ଏବଂ କନଜରଭେସନ ପାଇଁ ଆୱାର୍ଡ ଦେଇଥାଉ। ତା ସହିତ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଅନରାରୀ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ମାନେ ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରନ୍ତି ପ୍ଲାଣ୍ଟେସନ ଠିକ୍ ରହୁ, ଜଙ୍ଗଲ ଠିକ୍ ରହୁ ଏବଂ ଜନ୍ତୁ ମଧ୍ୟ ଠିକ୍ ରୁହନ୍ତୁ। ତା ପାଇଁ ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି ଯେ ଯେଉଁ ଜାଗାରେ ପ୍ଲାଣ୍ଟେସନ ହେଉଛି ସେ ଜାଗାରେ ମଧ୍ୟ ଗଛ ଠିକ୍ଠାକ୍ ରହିଥାଉ, ଯେଉଁ ଜାଗାରେ ମଧ୍ୟ ମାଗଣାରେ ଚାରା ସବୁ ଦିଆଯାଇଛି ତାକୁ ମଧ୍ୟ ଆମେ ଦେଖିବା ପାଇଁ ବେଳେବେଳେ ଯାଉ ଯେ ଗୋଟେ ଲୋକ 200 ଚାରା ନେଇଛି ସେ କ'ଣ ଲଗେଇବ। ସେ ପ୍ରଥମ କହୁଛନ୍ତି ନା ଆଜ୍ଞା ମୋର ବହୁତ ଫାଙ୍କା ଜାଗା ଅଛି ଆମେ ସବୁ ଲଗେଇବୁ, ଆମେ ଦେଖିଥାଉ ସେ ଲୋକଟି ଚାରା ନେଇକି ଠିକ୍ରେ ଲଗେଇଲା କି ନାହିଁ। ଆମେ ଏମିତି ଦେଖିଛୁ ବିଗତ ଦିନମାନଙ୍କରେ ଯେଉଁ ଗଛ ଲାଗିଛି ବିଭିନ୍ନ ଯେଉଁ ଲୋକ ଲଗେଇଛନ୍ତି ସେମାନେ ମଧ୍ୟ ତାଙ୍କ ପ୍ଲାଣ୍ଟେସନ ମଧ୍ୟ ଯେମିତି ଫରେଷ୍ଟ ଡିପାର୍ଟମେଣ୍ଟ ଗଛ ଲଗାଉଛି ବ୍ଲକ ପ୍ଲାଣ୍ଟେସନ କରୁଛି ସେମାନେ ମଧ୍ୟ ଚାରା ନେଇକି ତାଙ୍କ ବାରିରେ ଲଗେଇଛନ୍ତି ଏବଂ ସେମାନେ ମଧ୍ୟ ଭଲ ଭଲ ଗଛ କରିପାରିଛନ୍ତି।
0: ଏଇ ଯେଉଁ ବର୍ତ୍ତମାନର ଅନିୟମିତତା ଯେଭଳି ଭାବରେ ବର୍ଷାର ଆମେ ଦେଖୁ

0: ଅଛେ। ଆମେ ହୁଏତ ଗଛ ଲଗେଇଲେ ନିଶ୍ଚିତ ଭାବରେ ମୃତ୍ତିକା ଜଳ ସଂରକ୍ଷଣ ବ୍ୟବସ୍ଥା ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଏଇ ଦିଗରେ କିଭଳି ଭାବରେ ଧରନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ବର୍ଷା ହେଲା ନାହିଁ, ଯୋଉ ଛୋଟ ଗଛଟି ରହିଥିବ ହୁଏତ ପରବର୍ତ୍ତୀ ସମୟରେ ପାଣିର ଅଭାବ ଦେଖାଗଲା ତାହେଲେ ସେ ମରିଯିବ, ଏହାର କିଛି ପଦକ୍ଷେପ ସ୍ୱତନ୍ତ୍ର ଆପଣମାନେ?
1: ଆପଣ ଦେଖନ୍ତୁ ବିଭିନ୍ନ ସ୍କିମରେ ବିଭିନ୍ନ ପ୍ରକାର ସବୁ ସିଷ୍ଟମ ରହିଛି। ପଥପାର୍ଶ୍ୱ ବନୀକରଣରେ ଆମର ରହିଛି ଆଭିନ୍ୟୁ ପ୍ଲାଣ୍ଟସନରେ ଖରାଦିନେ ପାଣି ଦେବା ପାଇଁ ସିଷ୍ଟମ ରହିଛି, ଫେବୃୟାରୀ ମାର୍ଚ୍ଚ ମାସରେ ପାଣି ଦେବା କାମ ମଧ୍ୟ ଅପ୍ ଟୁ ଜୁନ୍ ମାସ ପର୍ଯ୍ୟନ୍ତ ପାଣି ଦିଆଯାଉଛି। ଆପଣ ସହରାଞ୍ଚଳ ବନୀକରଣ ମଧ୍ୟ ସିଂହାରେ ପାଣି ଦିଆଯାଉଛି, ଏବଂ କେତେ ଜାଗାରେ ମଧ୍ୟ ଆମର ବ୍ଲକ ପ୍ଲାଣ୍ଟସନ ଯୋଉଠି 50 ହେକ୍ଟର କି 30 ହେକ୍ଟର ପ୍ଲାଣ୍ଟସନ ହେଉଛି ସେ ଜାଗାରେ ପାଣି ଦିଆଯାଉନି। ଏବଂ ସେଠି ଆମେ ଦେଖୁଛୁ ପ୍ରଥମ ବର୍ଷ ମାନଙ୍କ 50 ହେକ୍ଟର ଜାଗାରେ ଆମକୁ 80,000 ଗଛ ଲଗେଇଲୁ, ତା ପରବର୍ଷ ଆମେ ଦେଖୁଛୁ କେତେ କାଜୁଆଲିଟି ହେଇଛି। ଯଦି 80,000 ଗଛରୁ ମୋର 20,000 ଗଛ ମରିଯାଇଛି କି 10,000 ଗଛ ମରିଯାଇଛି, ଆମେ ତା ପରବର୍ଷ ମଧ୍ୟ
0: ସେ ଯୋଉ ଫାଙ୍କା ଜାଗା ମାନଙ୍କରେ
1: ଯୋଉଠି ଗଛ ଲାଗିଥିଲା ସେ ଜାଗାରେ ମଧ୍ୟ ଗଛ ଲାଗୁଛି। କାରଣ ଦେଖନ୍ତୁ ଯେତେବେଳେ 3-4 ବର୍ଷ ମେଣ୍ଟେନ କରାଯାଉଛି ପ୍ଲାଣ୍ଟସନକୁ, କିଛି ନା କିଛି ଗଛ ମରିବ, ଏବଂ ପ୍ରତିବର୍ଷ ମେଣ୍ଟେନ କରିକି ଚାଲିଲେ ଆପଣଙ୍କର ଷ୍ଟକ୍ଟା ସେଇ ପ୍ରଥମେ ଯେତେ ଲଗେଇଥିଲେ ସେ ଅନୁସାରେ ହେଇଯାଇଥିବ। ଗୋଟେ ଜାଗାରେ ମୋର 30,000 ଗଛ ଲାଗିଲା, ପ୍ରଥମ ବର୍ଷ ଆପଣ 20,000 ଗଛ ଭଲ ଭାବରେ ବଢିବ। ୱାନ୍ସ ଯଦି ଏଷ୍ଟାବ୍ଲିଶ କରିଗଲା ଗଛ ସେଠି ଆଉ କିଛି ଏତେ ପ୍ରୋବ୍ଲେମ୍ ନାହିଁ। 30,000-20,000 ଏଷ୍ଟାବ୍ଲିଶ କଲା ପରେ ଆଉ ଯୋଉ 10,000 ଗଛ ଏଷ୍ଟାବ୍ଲିଶ କଲା ନାହିଁ ତାକୁ ମଧ୍ୟ ସ୍ପେଶାଲ ଟ୍ରିଟମେଣ୍ଟ ନେକ୍ସଟ ଇୟର ଦିଆଯାଏ, ଅଧିକା ସାର ଦିଆଯିବ, ସଏଲ ୱାର୍କିଂ କରାଯିବ, କ'ଣ ପାଇଁ ଗଛଟା ବଢ଼ିଲାନି ତାକୁ ମଧ୍ୟ ଫିଲ୍ଡରେ ସମସ୍ତେ ଦେଖିବେ। ତାପରେ ସେକେଣ୍ଡ ଇୟର ମଧ୍ୟ ତାକୁ ଟ୍ରିଟମେଣ୍ଟ କରାଯାଏ, ଥାର୍ଡ ଇୟର ବି ମଧ୍ୟ ଦେଖାଯାଏ ଯୋଉଠି ସାର ଦିଆଯାଏ ଗଛଟା କାହିଁ ବଢ଼ିଲାନି କ'ଣ ହେଲାନି ତାର ମଧ୍ୟ ଆକ୍ସନ ଦିଆଯାଇଥାଏ ଯେମିତି ଗଛଟା ଠିକ୍ ଭାବରେ ବଢ଼ିବ। ଆପଣ ଦେଖନ୍ତୁ ସାଧାରଣତଃ ଯୋଉଠି ପ୍ରଥମେ ଫାଷ୍ଟ ପ୍ଲାଣ୍ଟିଂ କରିଥାନ୍ତି ଜୁନ୍ 25 ଭିତରେ ପ୍ଲାଣ୍ଟସନ୍ ଷ୍ଟାର୍ଟ କରିଥାନ୍ତି, ଏବଂ ଜୁଲାଇ ପ୍ରଥମ ସପ୍ତାହ କି ଜୁଲାଇ 15 ତାରିଖ ଭିତରେ ଯୋଉ ପ୍ଲାଣ୍ଟସନ୍ ସରିଥାଏ ସେଠି ଆମର ପ୍ଲାଣ୍ଟସନ୍ ସକ୍ସେସ ହେବାର ବେଶୀ ପସିବିଲିଟି ଥାଏ ଫାଷ୍ଟ ପ୍ଲାଣ୍ଟିଂ ଯୋଉଟା ହେଇଥାଏ। ଯୋଉଠି ଲେଟ୍ ପ୍ଲାଣ୍ଟିଂ ଟିକେ ହୁଏ ଜୁଲାଇ ଲାଷ୍ଟ ରୁ ସରେ କି ଅଗଷ୍ଟ 15 ତାରିଖ ଭିତରେ ସରେ ପ୍ଲାଣ୍ଟିଂ ଯୋଉ ଚାଲିଥାଏ ସେଠି ଟିକେ ପ୍ରୋବ୍ଲେମ୍ ଟିକେ ଦେଖାଯାଇଥାଏ, କିଛି ଗଛ ମରିଗଲେ ବି ନେକ୍ସଟ ଇୟରକୁ ଆମେ ତାକୁ କାଜୁଆଲ ରିପ୍ଲେସମେଣ୍ଟ କରାଯାଇଥାଏ ଏବଂ ସେ ଗଛ କେମିତି ବଢିବ ସେଥିପାଇଁ ମଧ୍ୟ ଯତ୍ନ ନିଆଯାଇଥାଏ। ବିଲକୁଲ ତ ବର୍ଷା ହେବନି ବୋଲି ସେ ମାନେ ନାହିଁ, କିନ୍ତୁ ବର୍ଷା ହୋଇଥାଏ ଯୋଉଟା ଫାଷ୍ଟ ପ୍ଲାଣ୍ଟିଂ ହେଇଥାଏ ସେ ଗଛ ସର୍ଭାଇଭ କରିଯାଇଥାଏ। ତାପରେ ଦେଖନ୍ତୁ ଜୁଲାଇ ମାସରେ ବର୍ଷା ଟିକେ କମ୍ ହେଲା, ଅଗଷ୍ଟ ମାସରେ ଟିକେ ବର୍ଷା ହେବ, ତାପରେ ମଝିରେ ମଝିରେ ମଧ୍ୟ ଆପଣ ସେପ୍ଟେମ୍ବର ମାସରେ ବର୍ଷା ହେଇଥାଏ, ଶୀତ ଦିନେ ମଧ୍ୟ ବର୍ଷା ହେଇଥାଏ, ଯୋଉ ଗଛଟା ଟିକେ ବଢି ନ ପାରିଥାଏ ସେଇଟା ଆପଣଙ୍କର ଅଗଷ୍ଟ ମାସରେ କି ସେପ୍ଟେମ୍ବର ମାସରେ ବର୍ଷାରେ ମଧ୍ୟ ସେଇଟା ଗଛରେ ବଢିପାରିଥାଏ। ଯେମିତି ଆପଣଙ୍କର ଚାଷ କ୍ଷେତ୍ର ଦେଖାହଉଛି ଗଛଟା ଟୋଟାଲି ମରୁଡ଼ି ହେଇଗଲା, ସେମିତି ଜଙ୍ଗଲ କ୍ଷେତ୍ର ହୁଏ ନାହିଁ। ତ ଆମର ଯେତେବେଳେ ଲଗଉଛେ ତା ପୂର୍ବରୁ 6-7 ମାସ ପର୍ଯ୍ୟନ୍ତ ଗଛଟା ନର୍ସରୀରେ ଥାଏ, ଏବଂ ବିଭିନ୍ନ କ୍ଷେତ୍ର ମଧ୍ୟ ଦେଖାଯାଏ 1 ଇୟର ଚାରା ମଧ୍ୟ ଗୋଟେ ବର୍ଷ ଚାରା ମଧ୍ୟ ପ୍ଲାଣ୍ଟସନ ଲଗାଯାଇଥାଏ। ସେ ଯେତେବେଳେ 6-7 ମାସ ଗୋଟେ ଜାଗାରେ ଥାଏ ଗୋଟେ ପଲିଥିନ ପଟରେ ଥାଏ, ଅଧା ଦେଢ ଫୁଟ କି ଏମିତି ଗଛଟା ହେଇଯାଇଥାଏ, ଆମେ ଲଗେଇଲା ପରେ ସେ ଗଛଟା ସାଙ୍ଗେ ସାଙ୍ଗେ ଚେର ଧରିକି ବଢି ଚାଲେ, ଏବଂ ଆପଣଙ୍କର ଯୋଉ ଲାଗିଥାଏ ଆପଣଙ୍କର ଟିକ୍ କୁହନ୍ତୁ, ଆକାଶେ କୁହନ୍ତୁ, ଶିଶୁ କୁହନ୍ତୁ, ଗମ୍ଭାରୀ କୁହନ୍ତୁ, ଏସବୁ ଗଛ ମଧ୍ୟ ଜଙ୍ଗଲରେ ମଧ୍ୟ ଏମିତି ବି ଅଛି, ତାକୁ ମେଣ୍ଟେନ ନ କଲେ ମଧ୍ୟ ଚାରା ମଞ୍ଜି ପଡିକି ସେଠି ଗଛ
0: ଗୋଟେ ପ୍ରାକୃତିକ ପରିବେଶ ଗୋଟେ ସୃଷ୍ଟି।
1: ଯେତେବେଳେ ଆମେ ଆର୍ଟିଫିସିଆଲ ଭାବରେ ପ୍ଲାଣ୍ଟସନ କରୁଛେ ଏବଂ ଚାରାଟା ଯେତେବେଳେ 6-7 ମାସର ହେଇଥାଏ ଏବଂ ଫୁଟେ କି 2 ଫୁଟ ହେଇଥାଏ ଏକ ରକମ ସେଟା ଏଷ୍ଟାବ୍ଲିଶ ଭଳିଆ ହେଇଯାଇଥାଏ, ତେଣୁ ଆମେ ଲଗେଇଲା ପରେ ଆସ୍ତେ ଆସ୍ତେ ଗଛଟା ବଢି ବଢି ଚାଲେ। କିଛି ଚାରା ଥାନ୍ତି ଯେଉଁମାନେ ବଢି ପାରନ୍ତି ନାହିଁ, ଆମେ ସେକେଣ୍ଡରକୁ ଦେଖୁ ଗଛଟା ବଢିଲା ନାହିଁ, ତାକୁ ସେଠି ମଧ୍ୟ ସେକେଣ୍ଡର କାଜୁଆଲ ରିପ୍ଲେସମେଣ୍ଟ ଆଉଥରେ କରାଯାଏ, ତାକୁ ସ୍ପେଶାଲ ଟାଇପ୍ର ଟ୍ରିଟମେଣ୍ଟ କରାଯାଏ। ଯୋଉଠି ପାଣି ଦେବା ସୁବିଧା ଅଛି ଆପଣ ଦେଖନ୍ତୁ ଆଭିନ୍ୟୁ ପ୍ଲାଣ୍ଟସନ ଲାଗିଛି, ଆମ୍ବ ଲାଗୁଛି, ବର ଲାଗୁଛି, ଅସୁସ୍ଥ ଲାଗୁଛି, ଶିଶୁ ଲାଗୁଛି, ନିମ୍ବ ଲାଗୁଛି, କରଞ୍ଜା ଲାଗୁଛି, ସେ ଜାଗାରେ ଆମେ ପାଣି କାଇଁ ଦେଉ? କାରଣ 3 ବର୍ଷ ଭିତରେ ସେ ଗଛଟାକୁ 10-12 ଫୁଟ ହେବା ଦରକାର, ଯେହେତୁ ପଥପାର୍ଶ୍ୱ ବନୀକରଣ ସ୍ପେଶାଲ କେୟାର ନେଇଯାଏ ଗଛଟା ଜଲ୍ଦି ଜଲ୍ଦି ବଢିବା ଦରକାର। ତା ସହିତ ମଧ୍ୟ ଆପଣ ଦେଖନ୍ତୁ ସହରାଞ୍ଚଳ ବନୀକରଣ ଯୋଉଠି କରାଯାଉଛି ସେଠି ମଧ୍ୟ ଟୋଟାଲ ପାଣି ଦେବାର ବ୍ୟବସ୍ଥା ରହିଛି ବା ସ୍ପେଶାଲ କେୟାର ନେବାର ବ୍ୟବସ୍ଥା ରହିଛି। ତ ବିଭିନ୍ନ ସ୍କିମରେ ବିଭିନ୍ନ ପ୍ରକାର ପ୍ଲାଣ୍ଟସନ କେମିତି ଯତ୍ନ ନିଆଯିବ ସେସବୁ ରଖାଯାଇଛି। ସାଧାରଣ ଭାବରେ ଯୋଉମାନେ ସରକାରୀ ସ୍ତରରେ ଗଛ ଲାଗୁ ତା ମଧ୍ୟ ବଞ୍ଚୁଛି, ଗାଁ ଲୋକମାନେ ଚାରା ନେଉଛନ୍ତି ସେମାନେ ମଧ୍ୟ ଆସ୍ତେ ଆସ୍ତେ ଚାରା ନେଇକି ସେମାନଙ୍କ ବାଡ଼ି ବଗିଚାରେ ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି।
0: ଯୋଉ ଗଛ ଆମେ ଲଗାଉଛେ ବା ଚାରା ଆମେ ଲଗାଉଛେ ସଫଳତା ହାର କେତେ ରହୁଛି?
1: ଆପଣ ଦେଖନ୍ତୁ ଯୋଉଠି ଆପଣଙ୍କର ଗୋଟେ 10 ହେକ୍ଟର ଜାଗାରେ 16,000 ଗଛ ଲାଗିଲା ତାକୁ ଆମେ ଭଲ ସକ୍ସେସ କହିପାରିବା ଯଦି 80-85% ରହିଲା ଆମର ପ୍ଲାଣ୍ଟସନ 3 ବର୍ଷ କି 4 ବର୍ଷ ପରେ ସର୍ଭାଇଭ ହେଲା ତାକୁ ମଧ୍ୟ ସଫଳ କରିପାରିବା। ପ୍ଲାଣ୍ଟସନ ଏମିତି ଆସ୍ତେ ଆସ୍ତେ ବଢି ଚାଲିଲା ପରେ 4 ବର୍ଷ ମେଣ୍ଟେନାନ୍ସ ପରେ ଯଦି ଲୋକମାନଙ୍କ କୋଅପରେସନ ଭଲ ରହିଲା ଏବଂ ଡିପାର୍ଟମେଣ୍ଟର ଷ୍ଟାଫ ମାନେ ଭଲ ଭାବରେ ଦେଖିପାରିଲେ ତେଣୁ ସେ ଗଛଟା ଆପଣଙ୍କର ଭଲ ଭାବରେ ରହିପାରିବ। ଯୋଉଠି ହେଭି ବାୟୋଟିକ୍ ପ୍ରେସର ରହିଲା, ଯୋଉଠି ମାନେ ଚାରିପଟେ ଗାଁ ରହିଲା ଏବଂ ଅଳ୍ପ ଜାଗାରେ ଗଛ ଲାଗିଛି, 20 ହେକ୍ଟର ଜାଗାରେ ଗଛ ଲାଗିଛି, ମାନଙ୍କର 32,000 ଗଛ ଲାଗିଛି ଏବଂ ଚାରିପଟେ ବାୟୋଟିକ୍ ପ୍ରେସର ଯୋଉଠି ରହୁଛି ଏବଂ ସେ ଜାଗାରେ ଗଛଟା ସର୍ଭାଇଭାଲ ପରସେଣ୍ଟ କମ୍ ରହୁଛି, ସେଠି 50% ରହୁଛି, 60% ରହୁଛି। କିନ୍ତୁ ସାଧାରଣତଃ ଏମିତି ଦେଖିଲେ ଆପଣ ଗୋଟେ ଫୁଲ୍ ଷ୍ଟକ୍ ଫରେଷ୍ଟ ଭିତରେ ଆପଣଙ୍କର ଯଦି 400 ଗଛ ରହିଲା 20 ବର୍ଷ 25 ବର୍ଷ ପରେ ଯଦି 600 ଗଛ ରହିବ ତାହେଲେ ସେଟା ବି ଆମେ ସକ୍ସେସଫୁଲ୍ ଧରିପାରିବା।
0: ଆଚ୍ଛା।

0: ଗୋଟେ ହେକ୍ଟର ମଧ୍ୟ ଷୋଳଶହ ଗଛ ଲଗେଇଲେ ସବୁ ଗଛ ବଞ୍ଚିବି ମାନେ ନାହିଁ। ଗଛ ଭିତରେ ମଧ୍ୟ କମ୍ପିଟିସନ ଚାଲିବ, କିଛି ଗଛ ସପ୍ରେସ ହେଇଯିବ, କିଛି ଗଛ ଆଗୁଆ ବଢ଼ି ଚାଲିବ। ଏବଂ ଦଶ ବର୍ଷ ପନ୍ଦର ବର୍ଷ ଯୋଉ ପ୍ଲାଣ୍ଟେସନ ହେଇଥାଏ ଲୋକମାନେ ମଧ୍ୟ କିଛି କିଛି କାଟି ଦିଅନ୍ତି ଏବଂ ନଷ୍ଟ କରିଥାନ୍ତି। କିନ୍ତୁ ଗୋଟେ ଜଙ୍ଗଲ ଯଦି 80% 60% 70% ଗଛ ରହିଲା ଏବଂ ଫୁଲ୍ ଗ୍ରୀନ୍ କଭରେଜ ରହିଲା, ସେଠି ଆମେ ସକ୍ସେସଫୁଲ ଧରିଥାଉ। ପ୍ଲାଣ୍ଟେସନ ୱାଟସପ୍ ବ୍ୟତୀତ ମଧ୍ୟ ଜଙ୍ଗଲ ଜଗିବା ପାଇଁ ଏବଂ ପୁରୁଣା ପ୍ଲାଣ୍ଟେସନ ଜଗିବା ପାଇଁ ମଧ୍ୟ ଆମ ବିଭିନ୍ନ ପ୍ରକାର ସ୍କ୍ୱାର୍ଡ ସବୁ ରହିଛି, ଆଣ୍ଟି ସ୍ମଗ୍ଲିଂ ସ୍କ୍ୱାର୍ଡ ରହିଛି ଏବଂ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ସବୁ ରହିଛନ୍ତି ଏବଂ ବିଭିନ୍ନ ଷ୍ଟାଫ ମାନେ ମଧ୍ୟ ଅଛନ୍ତି। ସେମାନେ ମଧ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ମଧ୍ୟ ପୁରୁଣା ପ୍ଲାଣ୍ଟେସନ ମଧ୍ୟ ସୁରକ୍ଷା ଦେଇଥାନ୍ତି। ଯୋଉଠି ଆପଣଙ୍କର ଉଜୟା ଜଙ୍ଗଲର ପୁନରୁଦ୍ଧାର ଜଙ୍ଗଲ ଭିତରେ ପ୍ଲାଣ୍ଟେସନ କରାଯାଉଛି, ସେଠି ଜଙ୍ଗଲମାନଙ୍କୁ 100 ହେକ୍ଟର ରହିଛି, ଆପଣ 20 ହେକ୍ଟର ଫାଙ୍କା ଜାଗା ପାଇଲେ ପ୍ଲାଣ୍ଟେସନ କଲେ ଗ୍ରୋଥ ଭଲ ହୋଇଥାଏ। କାରଣ ସେଠି ଅଟୋମେଟିକାଲି ସେ ଜାଗାରେ ମଧ୍ୟ ଅନ୍ୟାନ୍ୟ ପ୍ଲାଣ୍ଟେସନ କରିବା ପରେ ମଧ୍ୟ ଯୋଉ ଗଛ ଆପଣ ଲଗେଇଥାନ୍ତି ତାପରେ ମଧ୍ୟ ନେଚୁରାଲି ଭଲ ଭଲ ଗଛ ସେଠି ଆସିଥାଏ। କିନ୍ତୁ ଯୋଉ ଜାଗାରେ ଟୋଟାଲ ବ୍ୟାରେନ୍ ଥାଏ, ଫାଙ୍କା ଥାଏ, ଆଗରୁ ବିଲକୁଲ ସେଠି ଜଙ୍ଗଲ ନାହିଁ ଏବଂ ସେ ଜାଗାରେ ଫାଙ୍କା ରହିଛି, ସେଠି ଆପଣ ପ୍ଲାଣ୍ଟେସନ କଲେ ବହୁତ କେୟାର ନେବାକୁ ପଡ଼ିଥାଏ। କାରଣ ସେ ଜାଗାଟା
1: ଉର୍ବର ନଥିବ,
0: ସେଠି ଆପଣ ଖତ ଦେବେ, ସାର ଦେବେ, ପେଷ୍ଟିସାଇଡ୍ ଦେବେ ଏବଂ ତାକୁ ପ୍ରୋଟେକ୍ସନ କରିବା ପାଇଁ ମଧ୍ୟ ବହୁତ ଦରକାର, ଯେ ଚାରିପଟୁ କେମିତି ଗଛଟା ଠିକ୍ ରହିବ। ଯୋଉ ଫାଙ୍କା ଜାଗା ଥାଏ ସେଠି ଆପଣ ସଫିସିଏଣ୍ଟ ପ୍ରୋଟେକ୍ସନ ନେବାକୁ ପଡ଼ିବ, ଗଛଟା ଏଷ୍ଟାବ୍ଲିଶ ହେବ।
1: ତେବେ ସବୁଠାରୁ ବଡ କଥା ହେଉଛି ଯୋଉ ସୁରକ୍ଷା, ଏ ଦିଗରେ ଆମେ କେତେଦୂର ସଫଳ ହେଉଛେ? କାହିଁକି ନା ଅନେକ ସମୟରେ ସୁରକ୍ଷା ବ୍ୟବସ୍ଥା ଯଦି ଠିକ୍ ଭାବରେ ନ ହେଲା, ପ୍ରତିବର୍ଷ ଲଗାଉଥିବା କିନ୍ତୁ ଗଛ ବଞ୍ଚୁ ନଥିବ।
0: ଆପଣ ଦେଖନ୍ତୁ ଯୋଉଠି ସହରାଞ୍ଚଳ ବନୀକରଣ କରାଯାଉଛି ସେଠି ସର୍ଭାଇଲ ପର୍ସନ ଅଧିକା ଏବଂ ସେଠି ସକ୍ସେସ ପର୍ସନ ଅଧିକା, କାରଣ ସେଠି ହାଇ କଷ୍ଟ ପ୍ଲାଣ୍ଟେସନ ସେଠି ଏବଂ ତାର ପ୍ରୋଟେକ୍ସନ ପାଇଁ ମଧ୍ୟ ସ୍ପେଶାଲ କେୟାର ନିଆଯାଉଛି ଏବଂ ପ୍ଲାଣ୍ଟେସନ ଚାରିପଟେ ଆପଣ ଫେନ୍ସିଂ କରାହଉଛି ଏବଂ ଖରାଦିନେ ମଧ୍ୟ ସେଠି ପାଣି ଦେବାର ବ୍ୟବସ୍ଥା ରହୁଛି। ଏବଂ ତା ସହିତ ମଧ୍ୟ ପଥପାର୍ଶ୍ୱ ବନୀକରଣ ମଧ୍ୟ ପ୍ଲାଣ୍ଟେସନ ସକ୍ସେସ ହେଉଛି, ଯୋଉଠି ଗାଁ ଲୋକମାନେ ଇଣ୍ଟରେଷ୍ଟ ନେଇକି ତାଙ୍କର କୋପ୍ରୋତ୍ସାହନରେ ସେଠି ଗଛ ଲଗାଯାଉଛି, ସେଠି ମଧ୍ୟ ସକ୍ସେସ ପର୍ସନ ବହୁତ ରହୁଛି। ଏବଂ ଉଜୁଡ଼ା ଜଙ୍ଗଲ ଯୋଉଠି ପୁନରୁଦ୍ଧାର କରାଯାଉଛି ସେଠି ମଧ୍ୟ ପ୍ଲାଣ୍ଟେସନ ସକ୍ସେସ ରହୁଛି। ପ୍ଲାଣ୍ଟେସନ ଗୋଟେ ଜାଗାରେ କରାଗଲା ଏବଂ ଚାରିପଟେ ଗାଁ ରହିଲା, ସେ ଜାଗା ଯୋଉଠି ଆପଣ ବେଶୀ ବାୟୋଟିକ୍ ପ୍ରେସର ରହୁଛି, ଲୋକମାନଙ୍କର ଯିବା ଆସିବା କିମ୍ବା ବଳଦ କି ଶଗଡ଼ ଆଗରୁ ଯାଉଥିଲା, ସେ ଜାଗାରେ ଆପଣଙ୍କ ପ୍ଲାଣ୍ଟେସନ କଲା ପରେ ସେଠି ଟିକେ ସକ୍ସେସ ପର୍ସେଣ୍ଟ କମ୍ ରହୁଛି, ଯେହେତୁ ବାୟୋଟିକ୍ ପ୍ରେସର ଅଧିକା ରହୁଛି।
1: ତେବେ ଶେଷରେ ଆପଣ କ'ଣ ଆହ୍ୱାନ ରହିବ?
0: ଯେମିତି ଆପଣ ଦେଖନ୍ତୁ ଛୋଟ ପିଲାଟେ ଜନ୍ମ ହେଲା ପରେ ଯେମିତି ପିତାମାତା ଚେଷ୍ଟା କରିଥାନ୍ତି ପିଲାଟି ଆମେ ଭଲ ଭାବରେ ପଢ଼ୁ ଏବଂ ଭଲ ପାଠ ପଢ଼ୁ, ଯେମିତି ଭଲ ମଣିଷ ହଉ, ସେମିତି ଯେକୌଣସି ଜାଗାରେ ଆପଣ ଗଛଟେ ଲଗେଇଲେ ଚେଷ୍ଟା କରିବା ଦରକାର। ସେ ଛୋଟ ପିଲା ଭଳିଆ ତାର ମଧ୍ୟ ଯତ୍ନ ଆପଣ ନେବେ ଏବଂ ଯଦି ଯତ୍ନ ଭାବେ ଠିକ୍ ଭାବେ ନେଇପାରିବେ ନିଶ୍ଚୟ ଗଛ ଲାଭଦାୟକ ହୋଇପାରିବ। ବହୁତ ଲୋକ ନିଜ ନିଜର ଫାଙ୍କା ଜାଗା ସବୁ ଗଛ ଲଗେଇଛନ୍ତି, ଆମେ ଦେଖିଛୁ ବିଭିନ୍ନ ଜାଗାରେ ଫରେଷ୍ଟ ଡିପାର୍ଟମେଣ୍ଟ ତାଙ୍କର ଯେମିତି ଗଛ ଗ୍ରୋଥ ହେଇଛି ତାଠୁ ମଧ୍ୟ ଅଧିକା ଗ୍ରୋଥ ହେଇଛି, ସେମାନେ ମଧ୍ୟ ବହୁତ ଯତ୍ନ ନେଇକି ସେମାନେ ଗଛ ବଢ଼ିଛନ୍ତି। ତେଣୁ ଆମେ ଚେଷ୍ଟା କରିବା ଦରକାର, ବର୍ତ୍ତମାନ ଯୋଉ ଅବସ୍ଥାରେ ଯେମିତି ଟେମ୍ପରେଚର ବଢ଼ିଯାଉଛି, ବର୍ଷା ଠିକ୍ ଭାବରେ ହେଉନି, ଯୋଉଟାକି ଆମ ପ୍ରାକୃତିକ ଜଙ୍ଗଲ ଥିଲା ଯେମିତି ଆସ୍ତେ ଆସ୍ତେ ନଷ୍ଟ ହେଇଛି, ଆମେ ଚେଷ୍ଟା କରିବା ଦରକାର ସେ ଜଙ୍ଗଲ କେମିତି ପୁନରୁଦ୍ଧାର ହୋଇପାରିବ, ସମ୍ପୂର୍ଣ୍ଣ ଭାବରେ ବହୁତ ପରିମାଣରେ ଗଛ ଲଗେଇ ସେ ଜାଗାକୁ ମଧ୍ୟ ଗ୍ରୀନେରୀ କରିପାରିବା ଏବଂ ସମସ୍ତେ ଚେଷ୍ଟା କରିବା ଯେ ସବୁ ଜାଗାରେ ଗଛ ବଞ୍ଚିଦେଉ, ବୃକ୍ଷ ହିଁ ଜୀବନ। ଏବଂ ତା ସହିତ ଆମେ ଗଛଟି ଲଗେଇଲା ପରେ ଯାହାର ଲାଭ ପାଇବା ଆପଣ ସମସ୍ତେ ଜାଣିଛନ୍ତି, ତେଣୁ ଆମେ ଚେଷ୍ଟା କରିବା ଦରକାର ଯେ ପ୍ରତ୍ୟେକ ଜାଗାରେ ଗଛ ଲଗେଇ ତାର ଯତ୍ନ ନେଲେ ନିଶ୍ଚୟ ସମାଜ ପ୍ରତି ଗୋଟେ ମଙ୍ଗଳ କାମ ହେବ।
1: ତେବେ ଯାହା ହଉ ସୁଦର୍ଶନ ବାବୁ, ଆପଣ ଆସିଲେ ବନାନୀ କାର୍ଯ୍ୟକ୍ରମକୁ, ଆଲୋଚନା ଯୋଉ ଆମେ କଲେ ବୃକ୍ଷରୋପଣ କାହିଁକି କରୁଛେ, ୟାର ଉପକାରିତା କ'ଣ, ଏବଂ ଏଇ ଯୋଉ ଚାରା ଗଛଟି ଲଗାଉଛେ ତାର ଯତ୍ନ କିପରି ଭାବରେ ନେବା, ସୁରକ୍ଷା କେମିତି ଦେବା, ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଆଶା କରିବା ଶ୍ରୋତାବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଉପକୃତ ହେବେ, ସେଥିପାଇଁ ଆପଣଙ୍କୁ ବନାନୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

କରନ୍ତୁ, ରହିଲେ ବୃକ୍ଷ ପରିବେଶ ଆମ ହୋଇବ ସ୍ୱଚ୍ଛ। ହଁ ଶ୍ରୋତା ବନ୍ଧୁ, ବୃକ୍ଷର ଯତ୍ନ ନେବା ସହିତ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରି ଧରିତ୍ରୀ ମାକୁ ସବୁ ଜିମାମୟ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ। ପିଲାଟିଏ ବୃକ୍ଷଟିଏ ଏଇ ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାର ବାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ବନାନୀ। ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଯାନ କାର୍ଯ୍ୟକ୍ରମରେ ଚଳିତ ଜୁଲାଇ ମାସର 19 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜଳବାୟୁ ବାଦଲ ବା ଭିତରେ ଆମେ କାଇ ତାସ କରଲେ ହେସି। ଏ ସମ୍ପର୍କରେ ଆପଣ ଜୁଲାଇ ମାସର 19 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ଜଳବାୟୁ ବାଦଲ ବା ଭିତରେ ଆମେ କାଇତାସ କରଲେ ହେସି। ଏହି ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ପ୍ରଥମ ଗୀତଟି ଥିଲା ମେଟ୍ରିକ୍ ଫେଲ୍ ଚଳଚ୍ଚିତ୍ରରୁ। ଡକ୍ଟର ନିର୍ମଳ ନାୟକଙ୍କ ରଚନାରେ ଶିଳ୍ପୀମାନେ ଥିଲେ ସାହିଲ ହଡ୍ଡା ଏବଂ ଇରା ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ଅଭିଜିତ ମଜୁମଦାର। ଶେଷରେ ବସନ୍ତରାଜ ସାମଲଙ୍କ ରଚନାରେ ଶିଳ୍ପୀମାନେ ହେଲେ କୁମାର ବାପି ଏବଂ ସୁଦୀପ୍ତ। ସଙ୍ଗୀତ ପରିଚାଳନା ପ୍ରେମାନନ୍ଦ। ଚଳଚ୍ଚିତ୍ର ଚାନ୍ଦିନୀ ଆଇ ମିସ୍ ୟୁ।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଏଠି ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ବେହେରା, ପ୍ରସାରଣ ସମୟ ଆଜି ରାତି 10। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଭେଟି ଦେଉଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଉପସ୍ଥାପନା ସୃଷ୍ଟି ସର୍ଜନା ତ୍ରିପାଠୀ।

ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରରେ ପୁଣି କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ତାର ସମାଧାନକୁ ନେଇ ଆସିଯାଇଛି। ମୁଁ ସୃଷ୍ଟି, ନମସ୍କାର।

0: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ତାତି ଓ ଅସହ୍ୟ ଗୁଳୁଗୁଳି ପରେ ବର୍ଷା ଋତୁ ଆସିଥାଏ। ଆକାଶରେ ଘନ କଳା ମେଘମାଳା ଖେଳିଯାଏ ଏବଂ ରିମଝିମ୍ ବର୍ଷା ସମସ୍ତଙ୍କ ମନକୁ ଖୁସିରେ ଭରିଦେଇଥାଏ। ବର୍ଷା ଋତୁରେ ପ୍ରକୃତି ଏକ ନୂତନ ରୂପ ଧାରଣ କରେ। ଶୁଷ୍କ ଓ ଧୂଳି ଧୂଷରିତ ଧାରା ସବୁ ଜିମାରେ ଭରିଯାଏ। ନଦୀ ନାଳ ପୋଖରୀ ଓ ବିଲ ପାଣିରେ ପରିପୂର୍ଣ୍ଣ ହୁଏ। ବର୍ଷା ଦିନେ ପ୍ରବଳ ବୃଷ୍ଟିପାତ ଯୋଗୁଁ ଆବର୍ଜନା ମଳମୂତ୍ର ଏବଂ ନାଳ ନର୍ଦ୍ଦମାର ଦୂଷିତ ପାଣି ଆସି ନଦୀ ପୋଖରୀ ଏବଂ କୂଅ ଆଦିରେ ମିଶିଯାଇଥାଏ। ଅନେକ ସମୟରେ ମାଟି ତଳେ ଥିବା ପାଇପ୍ ଲାଇନ୍ ମଧ୍ୟ ଫାଟିଯାଏ ଏବଂ ସେଥିରେ ବର୍ଷା ପାଣି ପଶି ପାନୀୟ ଜଳ ଦୂଷିତ ହୁଏ, ଫଳରେ ଅସଂଖ୍ୟ ବ୍ୟାକ୍ଟେରିଆ ଭାଇରସ୍ ଓ ପରଜୀବୀ ବୃଦ୍ଧି ପାଇଥାଏ। ଏବଂ ଏହି ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ବର୍ଷା ଦିନେ ଜଳବାହିତ ରୋଗର ପ୍ରଭାବ ଦେଖାଦେଇଥାଏ। ଏହି ସମୟରେ ସେହି ଦୂଷିତ ଜଳ ପିଇ ହଇଜା ଜଣ୍ଡିସ୍ ଟାଇଫଏଡ୍ ଡାଇରିଆ ଏବଂ ଆମାଶୟ ଭଳି ଅନେକ ରୋଗ ଆମକୁ ହୋଇଥାଏ। ଶିଶୁ ଏବଂ ବୃଦ୍ଧମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ସେମାନେ ଏହି ରୋଗ ଦ୍ୱାରା ଶୀଘ୍ର ଆକ୍ରାନ୍ତ ହୋଇଥାନ୍ତି। ଆମ ଓଡ଼ିଶାର ଗ୍ରାମାଞ୍ଚଳରେ ବର୍ଷା ଦିନରେ ଝାଡ଼ାବାନ୍ତିର ପ୍ରକୋପ ଅଧିକ ଦେଖାଦେଇଥାଏ। ତେବେ ଚାଲନ୍ତୁ କଥା ହେବା ଆୟୁଷ ଡକ୍ଟର ହରିପ୍ରସାଦ ରଥଙ୍କ ସହ ଏବଂ ଜାଣିବା ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା କାହିଁକି ଜରୁରୀ। ସାର୍, ଆମେ ତ ଜାଣୁ ବର୍ତ୍ତମାନ ବର୍ଷା ଋତୁ ଆସିଯାଇଛି ଏବଂ ବର୍ଷା ଋତୁ ଆସିବା ସହିତ ଥଣ୍ଡା ଜ୍ୱର ଭଳି ଅନେକ ରୋଗ ବି ଆସିଯାଇଛି, ତେବେ ବର୍ଷା ଦିନରେ ସାଧାରଣତଃ କେଉଁ ଜଳବାହିତ ରୋଗ ହୋଇଥାଏ ଯୋଉଟାକି ଆମକୁ ଅଶୁଦ୍ଧ ଜଳ ପିଇବା ଦ୍ୱାରା ହୋଇଥାଏ, ଏବଂ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଗୁଡିକ କ'ଣ ଥାଏ?
1: ମୁଖ୍ୟତଃ ଆପଣ ଯେମିତି କହିଲେ ବର୍ଷା ଦିନେ ଜଳବାହିତ ରୋଗ ହିଁ ବିଶେଷତ୍ୱ ହୁଏ। ଥଣ୍ଡା ସର୍ଦ୍ଦି ଏଗୁଡାକ ସଦାବେଳେ କୌଣସି ପ୍ରକାର କ୍ଲାଇମେଟ୍ ଚେଞ୍ଜ ହେଲେ ହେଇଯାଇଥାଏ, କିନ୍ତୁ ଜଳବାହିତ ରୋଗଟା ବର୍ଷା ଦିନେ କାହିଁକି ହୁଏ ନା, ଜଳ ବିଭିନ୍ନ ପ୍ରକାର ଦୂଷିତ ପଦାର୍ଥ ଦ୍ୱାରା ମାନେ ସମିଶ୍ରିତ ହେଇଯାଏ। ସେଇ ଫଳରେ କଣ ହୁଏ ନା, ସେଥିରେ ଆମର ଜଳବାହିତ ରୋଗରେ ମୁଖ୍ୟତଃ ତରଳ ଝାଡା ଏମିତି ଗୋଟେ ରୋଗ ଯୋଉଟାକି ଆମର ବିବ୍ରିଓ କଲେରା କିମ୍ବା କୌଣସି ପ୍ରକାର ସାଲମୋନେଲା ସିକେଲା ଏଗୁଡାକ ବ୍ୟାକ୍ଟେରିଆଲ ଇନଫେକ୍ସନ ଏସବୁ ଯାକରେ ମଧ୍ୟ ଉଡ଼ାଇ ହେଇପାରେ। ଏଗୁଡା ଜଳବାହିତ ଅଣୁଜୀବ ଦ୍ୱାରା ଏସବୁ ହେଇଥାଏ। ତ କଲେରା ହଇଜା ଯୋଉଟାକୁ କୁହାଯାଏ, ଆଉ ମୁଖ୍ୟତଃ ଏଇଟାକୁ ବର୍ଷା ଦିନେ ଟିକେ ଜଗିବାକୁ ପଡେ। ସେଇଥିପାଇଁ ଆମେ ଜଳକୁ ବିଶୁଦ୍ଧ କରିକି ପିଇବା ଜରୁରୀ ଅଟେ। ଆଉ ତା ସହ ଜଳବାହିତ ରୋଗରେ ଭେକ୍ଟର ବର୍ନ ହିସାବରେ ଆମର ଯୋଉଠି ସେଠି ପାଣି ଯେତେବେଳେ ଜମା ହେଇକି ରହେ ମଶାର ପ୍ରାଦୁର୍ଭାବ ବଢିଯାଏ। ତ ମଶା ପ୍ରାଦୁର୍ଭାବ ବଢିଗଲେ କଣ ହୁଏ ନା, ଆମର ମ୍ୟାଲେରିଆ ଡେଙ୍ଗୁ ଚିକେନଗୁନିଆ ଏସବୁ ମଧ୍ୟ ବ୍ୟାପିଥାଏ। କାରଣ ଏଇ ମଶାଟା ହଉଛି ଭେକ୍ଟର ବର୍ନ, ଗୋଟେ ପ୍ରୋଟୋଜୋଆ ଆମର ପାରାସାଇଟ ହେଲା, ପରଜୀବୀ ଆମର ମ୍ୟାଲେରିଆର ଯୋଉ ଅଛି ମ୍ୟାଲେରିଆ ପାରାସାଇଟ, ତାକୁ ସେ ଭେକ୍ଟର ବର୍ନ ମାନେ ମଶାଟା ଜଳରୁ ସୃଷ୍ଟି ହେଇଥାଏ। ଆଉ ସେଟା ହ୍ୟୁମାନ ଟୁ ହ୍ୟୁମାନ ମାନେ ମଣିଷ ଗୋଟେ ମ୍ୟାଲେରିଆ ରୋଗୀ ଠାରୁ ଆଉ ଗୋଟେ ମ୍ୟାଲେରିଆ ରୋଗୀକୁ କିମ୍ବା ଗୋଟେ ଡେଙ୍ଗୁ ରୋଗୀ ଠାରୁ ଆଉ ଗୋଟେ ଡେଙ୍ଗୁ ରୋଗୀକୁ ଏ ପ୍ରବାହିତ ଭେକ୍ଟର ବର୍ନ ଦ୍ୱାରା ହେଇଥାଏ। ତେଣୁ ମଶା ଯେହେତୁ ଜଳରୁ ସୃଷ୍ଟ ହୁଏ, ତେଣୁ ଜଳ କୋଉଠି ଡିପୋଜିଟ୍ ସ୍ଥିର ହେଇକି ରହିବା ଏସବୁ ଯାକ ଦ୍ୱାରା ପ୍ରୋବ୍ଲେମ ହେଇଥାଏ। ତେଣୁ ଆମେ

0: କୌଣସି ଟାୟାର ଭଙ୍ଗା ମାନେ ଭଙ୍ଗା ମାଠିଆ ଭଙ୍ଗା ପାତ୍ର କୌଣସି ଛାତ ଉପରେ ଏମିତି ରଖିବାନି ଯୋଉଠିକି ବର୍ଷା ପାଣି ପଡି ଜଳ ସ୍ଥିର ହେଇକି ରହିବ ଯୋଉଠିକି ଆମର ମଶା ସୃଷ୍ଟି ହବ।
1: ତାହେଲେ ସାର୍ ମାନେ କୋଉ କାରଣ ଯୋଗୁଁ ବର୍ଷା ସମୟରେ ପିଇବା ପାଣି ସହଜରେ ଦୂଷିତ ହେଇଯାଉଛି?
0: ଦୂଷିତ ହେବାର ବିଭିନ୍ନ କାରଣ ଅଛି, ଯେହେତୁ ଆମର ନଦୀ ନାଳ ଏଗୁଡାକ ସବୁ ଯାକ ବିଭିନ୍ନ ବର୍ଜ୍ୟବସ୍ତୁ ଏସବୁ ଯାକ ମିଶିଥାଏ। ତା ଛଡା ଆମର ମଧ୍ୟ ବର୍ଜ୍ୟବସ୍ତୁ ଆମେ ଯୋଉଠି ସେଠି ଯୋଉ ଫୋପାଡି ଦେଉ ଗାଁ ମାନଙ୍କରେ ହଉ କି ସହର ମାନଙ୍କରେ ହଉ, ସେଗୁଡାକ ଜଳ ସହିତ ମିଶିକି ଗୋଟିଏ ଜାଗାରୁ ଆଉ ଗୋଟେ ଜାଗାକୁ ପ୍ରବାହିତ ହେଇଯାଏ, ଯେତେବେଳେ ଜଳର ଧାରାଟା ବଢିଯାଏ। ତେଣୁ ଜଳ ଦୂଷିତ ହେବାର ସେମିତି ଗୋଟିଏ କାରଣ ନୁହଁ ଯେ ବର୍ଷା ଦିନ, ବର୍ଷା ଦିନରେ ଯେହେତୁ ଧାରଟା ବଢିଯାଏ ସେଟା ଜଳ ଦୂଷିତ ହେଇକି ଦୂଷିତ ଜଳ ଭଲ ଜଳ ସହିତ ମିଶିଯାଏ, ସେଟା ହଉଛି ସେଠି ଅସୁବିଧା।
1: ତେବେ ସାର୍ ଆମ ଓଡ଼ିଶାରେ ଏବଂ ବିଶେଷ କରି କୋରାପୁଟ ଜିଲ୍ଲାରେ ବହୁତ ଗୁଡିଏ ଲୋକ ଗ୍ରାମାଞ୍ଚଳରେ ହିଁ ବାସ କରନ୍ତି, ପୋଖରୀ କୂଅ ଭଳି ଜାଗାରୁ ପାଣି ନେଇ ସେଇଟାକୁ ହିଁ ପିଅନ୍ତି। ତେବେ ବର୍ଷା ଦିନେ ପାଣି ପରିଷ୍କାର ସେମାନେ କେମିତି କରିପାରିବେ ବା କୋଉ ପଦ୍ଧତିରେ କରିପାରିବେ?
0: ସ୍ୱଚ୍ଛତା ରଖିବା ତ ଜରୁରୀ, ପୋଖରୀ ଯୋଉ ଗୁଡାକ ଅଛି ନାଳରୁ ପାଣି ପିଇବେ ନାହିଁ, ଆଉ ପୋଖରୀ ପାଣି ସ୍ୱଚ୍ଛତା ସହିତ ସେଇ ପାଣିଟାକୁ ଫୁଟେଇକି ପିଇବେ, କିମ୍ବା କ୍ଲୋରିନ ବଟିକା ଆମର ଅଙ୍ଗନବାଡି ଆଶା ମହିଳା ସ୍ୱାସ୍ଥ୍ୟ କର୍ମୀ ଏମାନଙ୍କ ପାଖରୁ ମିଳିଯାଏ, ସେ କ୍ଲୋରିନ ବଟିକା ପକେଇ କ୍ଲୋରିନେଟେଡ୍ ପାଣି ପିଇ ପାରିବେ। ସବୁଠୁ ବେଷ୍ଟ ହେଲା ଆମର 100°C ଆମେ ତାକୁ ଫୁଟେଇ ଦେଲେ ସେଟା ପାଣିଟା ଆମର ବିଶୁଦ୍ଧ ହେଇଯାଏ। ଦାଟ ଟୁ ସେଇଟା ବି ଆମର 24 ଘଣ୍ଟା ଭିତରେ ହିଁ ୟୁଜ କରିବା ଦରକାର, 24 ଘଣ୍ଟା ପରେ ଆଉ ତା ବ୍ୟବହାର ଉପଯୋଗୀ ହୋଇନଥାଏ, ଯୋଉଟାକୁ ଫୁଟା ପାଣି ମାନେ ବଏଲ୍ଡ ୱାଟର ବୋଲି କୁହାଯାଏ। ତା ସହ ଆମର କୂଅରେ ମଧ୍ୟ ଆମେ ବ୍ଲିଚିଂ ଏସବୁ ପକେଇକି ଆମର ଶୋଧନ କରିପାରିବା ପାଣିଟାକୁ। ଆଉ କ୍ଲୋରିନ ବଟିକାଟା ଆମେ ପାଣି ଆଣିସାରିଲା ପରେ ଘରେ କ୍ଲୋରିନ ବଟିକା ପକେଇକି ତାର ଲିଟର ଅନୁସାରେ ସେଟା ଆମେ ପିଇବା ଉପଯୋଗୀ କରି ବ୍ୟବହାର କରିପାରିବା।
1: ଆପଣ ଯେମିତି କହୁଥିଲେ କି ବର୍ଷା ଋତୁରେ ପେଟ ସଂକ୍ରମଣ ହେବାର ବେଶୀ ସମ୍ଭାବନା ଥାଏ, ତେବେ ଯଦି ହଠାତ୍ ପେଟ ସଂକ୍ରମଣ କିମ୍ବା ଝାଡା ହେଲେ ତୁରନ୍ତ ପ୍ରାଥମିକ ଚିକିତ୍ସା ଆମେ କଣ କରିବା ଉଚିତ?
0: ପ୍ରାଥମିକ ଚିକିତ୍ସା ବିଶେଷତଃ ଆମର ଡିହାଇଡ୍ରେସନ ମାନେ ଯୋଉ ଜଳୀୟ ଅଂଶ ଶରୀରରୁ ନ କମିବା ପାଇଁ ଆମେ ORS ବ୍ୟବହାର କରିପାରିବା। ହୋମ୍ ମେଡ୍ ORS ମଧ୍ୟ ଆମେ ଟିକେ ପିଞ୍ଚ ଅଫ୍ ସଲ୍ଟ ମାନେ ଗୋଟେ ଚିମଟାଟେ ଲୁଣ ଆଉ ଆମର ସୁଗର ହିସାବରେ ଆମର ଚିନି ବି ନେଇପାରିବା, ଲେମ୍ବୁ ଟିକେ ଚିପୁଡିକି ଗୋଟେ ଗ୍ଲାସ୍ ପାଣି ଆମର ORS ହିସାବରେ ମଧ୍ୟ ଘରେ ହଠାତ୍ ପିଇପାରିବା। ତା ସହ ଆମ ORS ଯୋଉଠି କଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଆମର ଦୋକାନ ମାନଙ୍କରୁ ନେଇକି ORS ଆମେ ପିଇପାରିବା। ତା ସହ ଆଉ ଗୋଟେ ମଧ୍ୟ ମୁଁ କହିବି, ଦହିଟାକୁ ଚଲା ପାଣି ମାନେ ଆମର ଦହିରେ 3 ଗୁଣ ପାଣି ମିଶେଇକି ଲୁଣ ପକେଇ ସେଟାକୁ ଚଲା ପାଣି ହିସାବରେ ତାକୁ ଭଲ ଭାବେ ମନ୍ଥିକି ଯଦି ଆମେ ୟୁଜ କରିପାରିବା ଆମର ବ୍ୟାକ୍ଟେରିଆଲ ଫ୍ଲୋରାଟା ଠିକ ମେଣ୍ଟେନ ହୁଏ, ଯଦ୍ୱାରା କି ଆମର ସ୍ୱତଃପ୍ରବୃତ ଭାବେ ସାଙ୍ଗେ ସାଙ୍ଗେ ଆମର ଝାଡ଼ାଟା ଯୋଉ ପାଣି ଝାଡ଼ା ହୁଏ ବନ୍ଦ ହେଇଯାଏ, ଯୋଉଟାକି ମାନେ ପେଟ ଜନିତ ସମସ୍ୟା ଯୋଗୁଁ ହେଇଥାଏ। ସେଟା ଆମେ ଯଦି ଦହି ଆମର ମିଳିପାରୁନି ନିକଟସ୍ଥ କୌଣସି ପ୍ରକାର ମେଡିସିନ ଷ୍ଟୋରରେ ଆମର ସେଇ ଲାକ୍ଟୋବାସିଲସ ଥାଇକି ପ୍ରୋବାୟୋଟିକ ପ୍ରି ଆଣ୍ଡ ପ୍ରୋବାୟୋଟିକ ଆମେ ୟୁଜ କରିପାରିବା, ଯୋଉଗୁଡା କି ଆମର ପେଟର ଯାବତୀୟ ସମସ୍ୟା ଦୂର କରିଥାଏ।
1: ତାହେଲେ ସାର୍ ବର୍ଷା ଦିନ ଅସୁରକ୍ଷିତ ପାଣି ପିଇଲେ ପିଲା କିମ୍ବା ବୃଦ୍ଧଙ୍କ ପାଇଁ କଣ ସବୁ ବିପଦ ରହିଛି?
0: ସବୁ ପ୍ରକାର ଏଇ ପେଟ ଜନିତ ସମସ୍ୟା ବି ହେଇପାରେ, ଥଣ୍ଡା ସର୍ଦ୍ଦି ଏଗୁଡାକ ବି ହେଇପାରେ, ଜ୍ୱର ବି ହେଇପାରେ। ମୁଖ୍ୟତଃ ତରଳ ଝାଡା ହେଲେ କଣ ନା ଯୋଉ ଜଳୀୟ ଅଂଶ ଶରୀରରେ କମିଯାଏ, ତଦ୍ୱାରା କଣ ହୁଏ ମଣିଷ ମୃତ୍ୟୁ ମୁଖରେ ମଧ୍ୟ ପଡିଥାଏ। ତେଣୁ ପିଲାମାନଙ୍କ କେସ୍ରେ କଣ ସେମାନେ ଜାଣିପାରନ୍ତି ନାହିଁ, ଏଇ ଝାଡା ଏସବୁ ହେଲା ବେଳେ ଭୋକ ନ ଲାଗିଲେ ସେମାନେ ଖାଆନ୍ତି ନାହିଁ କିମ୍ବା ପାଣି ମଧ୍ୟ ଠିକରେ ପିଅନ୍ତି ନାହିଁ, ତଦ୍ୱାରା ଆମେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ଭିତରେ ମଧ୍ୟ ତାଙ୍କର ଜଳୀୟାଂଶ ବହୁତ ପ୍ରକାର ସରିଯାଇଥାଏ। ତେଣୁ ଆମକୁ ସେଇଟାକୁ ମେଣ୍ଟେନ କରିବା ଦରକାର, ସେଥିପାଇଁ କୁହାଯାଏ ORS, ତରଳ ଝାଡା ହେଲା ମାତ୍ରେ ORS ପିଇବା ପାଇଁ।
1: ପାନୀୟ ଜଳ ବ୍ୟତୀତ ଖାଦ୍ୟପେୟର ବି କିଛି ଧ୍ୟାନ ଦେବା ଉଚିତ କି ସାର ଏହି ସମୟରେ?
0: ଖାଦ୍ୟପେୟ ବାହାର ଜିନିଷ ଖାଇବାଟା ଭଲ ନୁହଁ, ଘରୋଇ ହୋମ୍ ମେଡ୍ ଡାଇଟ୍ ଘରେ ସୁସ୍ଥ ସ୍ୱଚ୍ଛ ପରିବେଶରେ ତିଆରି ହେଇଥିବା ଦରକାର। କାରଣ ଆମେ ଆପଣ ଯେମିତି କହିଲେ ଦୂଷିତ ପାଣି, ସେମିତି ଦୂଷିତ ଯାହା ପରିବେଶ ମଧ୍ୟ ହେଇଥାଏ, ଯୋଉଟାରେ କି ବାହାରେ ଯୋଉ ଖାଦ୍ୟ ସବୁ ତିଆରି ହେଇଥାଏ କୋଉଠି ରଖାଯାଇଥାଏ କୋଉଠି ହେଇଥାଏ ସେଗୁଡାକ ମଧ୍ୟ ଆମର ଦୂଷିତ ହେଇଥାଏ। ତେଣୁ ସେଇଥିପାଇଁ ଆମେ ବାହାର ଜିନିଷକୁ ବର୍ଷା ଦିନେ ଯେତେ ପରିମାଣରେ ଏଭଏଡ କଲେ ଭଲ, ମାନେ ଆମେ ଦୂରରେ ରହିଲେ ଭଲ। ତା ସହ କଣ ହୁଏ ନା ମାଛି ବହୁତ ବସିଥାଏ, ତ ସେ ମାଛି ମଧ୍ୟ ଏଇ ଯୋଉ ଆମର ଦୂଷିତ ଜୀବାଣୁ ମାନଙ୍କୁ ପରିବହନ କରିଥାଏ, ଯୋଉଟା ବାହାର ଆମର ଦୂଷିତ ଜୀବାଣୁ ନେଇକି ସେଇଠି ଆମର ଖାଦ୍ୟ ଜିନିଷରେ ରଖିଥାଏ। ଆଉ

0: ବିଶେଷତଃ କହିବାକୁ ଗଲେ ଥଣ୍ଡା ଜିନିଷ ମାନେ ଯୋଉଟା କି ବାହାରେ ବହୁତ ସମୟ ହେଲା ତିଆରି ହେଇକି ରହିଯାଇଥାଏ ସେଗୁଡାକ ବିଶେଷ ପ୍ରକାର ଦୂଷିତ ହେଇକି ଥାଏ, ତାକୁ ଆମେ କେବେ ବି ଗ୍ରହଣ କରିବା ଉଚିତ ନୁହେଁ। ଗରମ ଜିନିଷ ହିଁ ବ୍ୟବହାର କରିବା ଦରକାର। କୌଣସି ଜିନିଷରେ ଯଦି କୌଣସି ପ୍ରକାର ସଂକ୍ରମଣର ଭୟ ଦେଖାଯାଉଛି ସେଇଟା ଆମେ ବର୍ଷା ଦିନେ ମୁଖ୍ୟତଃ ନ କରିବା ହିଁ ବ୍ୟବହାର।
1: ସାର୍ ଯେମିତି କହୁଥିଲେ ପାଣିକୁ ଫୁଟେଇକି ପିଇବେ, ତ କିଛି ଏମିତି ଅଛି କି କେତେ ଟାଇମ ପାଣି ଫୁଟିବା ଦରକାର?
0: କହିଲେ ଯେମିତି 100 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଆମେ ଫୁଟେଇବା ତାକୁ, ତଦ୍ୱାରା କଣ ହୁଏ ତାର ବିଶୋଧନ ଠିକ ପରିମାଣରେ ହେଇଯାଏ।
1: ଠିକ ଅଛି ସାର୍, ଶେଷରେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ବର୍ଷା ଋତୁରେ ସେମାନେ ନିଜର କେମିତି ଯତ୍ନ ନେବେ ଏ ଉପରେ କଣ କହିବେ?
0: ବର୍ଷା ଦିନ ପାଇଁ ମୁଖ୍ୟତଃ 2ଟା ଜିନିଷ ମନେ ରଖିବେ। ଦୂଷିତ ପାଣି ପିଇବେ ନାହିଁ, ଘର ଫୁଟା ପାଣି ପିଇବେ କିମ୍ବା କ୍ଲୋରିନେଟେଡ ପାଣି ପିଇବେ, କିମ୍ବା ବାହାର ପାଣି ଯଦି ପରିଷ୍କାର ଯଦି ବ୍ଲିଚିଂ କରାଯାଇଥାଏ ସେଇ ଜାଗାରୁ ପିଇ ପାରନ୍ତି ନା ନାହିଁ, କିନ୍ତୁ ମୁଖ୍ୟତଃ ଘରୁ ପାଣି ନେଇକି ବାହାରେ ଯାଆନ୍ତୁ। ଯୋଉଠି ଗଲେ ଘର ପାଣି ପିଅନ୍ତୁ, ବାହାର ପାଣି ପିଇବାଟା ଭଲ ନୁହଁ, କୋଉଠି ଦୂଷିତ ହେଇଥିବା ଆମେ ଜାଣିପାରିବା ନାହିଁ। ଦ୍ୱିତୀୟ ଜିନିଷ, କୋଉଠି ପାଣି ଜମା ହେବାକୁ ଦେବେ ନାହିଁ, ଯଦ୍ୱାରା କି ମଶା ସୃଷ୍ଟି ହବ ନାହିଁ କି ମଶା କାମୁଡ଼ିକି ଆମକୁ ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ ଏ ପ୍ରକାର ଯାବତୀୟ ଭେକ୍ଟର ବର୍ନ ଡିଜିଜ୍ କିଛି ହବ ନାହିଁ। ଆଉ ଗୋଟେ କଥା ବି କହିବି, ବର୍ଷା ଦିନ ହଉ କି ଶୀତ ଦିନ ହଉ କି ଖରା ଦିନ ହଉ, ମୁଖ୍ୟତଃ ପକ୍ଷେ ବର୍ଷା ଦିନ ମଶାରୀ ବାନ୍ଧିକି ଶୋଇବେ, ଯେମିତିକି ଆମକୁ ମଶା କାମୁଡ଼ିବ ନାହିଁ କି ଆମର କୌଣସି ପ୍ରକାର ରୋଗ ବ୍ୟାଧି ହବ ନାହିଁ। ବର୍ତ୍ତମାନ ସରକାର ମଧ୍ୟ ଯୋଉ MDD ମ୍ୟାଲେରିଆ, ଡେଙ୍ଗୁ ଏଣ୍ଡ ଡାଇରିଆ ଏସବୁ ଯାକ ଉପରେ ବିଶେଷତଃ ବର୍ଷା ଦିନେ ହିଁ ଫୋକସ୍ ଦିଅନ୍ତି, କାହିଁକି ନା ଏଗୁଡାକ ବର୍ଷା ଦିନରେ ବହୁତ ବ୍ୟାପି ଥାଏ। ତେଣୁ ପ୍ରତିକାର ହିଁ ଆମର ସୁସ୍ଥ ରହିବାର ମୁଖ୍ୟ ମୂଳମନ୍ତ୍ର।
1: ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ, ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ବର୍ଷା ଦିନରେ ଆମେ କେମିତି ନିଜ ଦେହର ଯତ୍ନ ନେବା ଏହା ଉପରେ ବହୁତ ସୁନ୍ଦର ଭାବେ ବୁଝେଇ ଦେଇଥିଲେ, ତେଣୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ।
1: ବର୍ଷା ଋତୁରେ ସୁସ୍ଥ ରହିବା ପାଇଁ କିଛିଟା ସତର୍କତା ଆମକୁ ଅବଲମ୍ବନ କରିବା ଉଚିତ, ଯେମିତିକି ପାଣିକୁ ଅତି କମ୍ରେ 10ରୁ 15 ମିନିଟ୍ ଫୁଟାଇ ଥଣ୍ଡା କରି ଛାଣି ପିଇବା। ଏହାଦ୍ୱାରା ଜଳରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ। କୂଅ ବା ନଳକୂପ ଆଦିରେ ବ୍ଲିଚିଂ ପାଉଡର ବା ହାଲୋଜେନ୍ ବଟିକା ବ୍ୟବହାର କରି ଜଳ ବିଶୋଧନ କରିବା। ପାଣି ରଖୁଥିବା ପାତ୍ରକୁ ସବୁବେଳେ ଢାଙ୍କି ରଖିବା ଏବଂ ପାଣି କାଢ଼ିବା ପାଇଁ ଏକ ଲମ୍ବା ଚାମଚ ବ୍ୟବହାର କରିବା। ଏହାଛଡ଼ା ସବୁବେଳେ ମଶାରୀ ବ୍ୟବହାର କରିବା। ମଶାରୀ ବ୍ୟବହାର କରିବା ଦ୍ୱାରା ଆମେ ମଶା କାମୁଡ଼ାରୁ ନିଜକୁ ରକ୍ଷା କରିପାରିବା, ଏହାଫଳରେ ମ୍ୟାଲେରିଆ ଭଳି ରୋଗରୁ ନିଜକୁ ଦୂରେଇ ରଖିବା।

ବର୍ଷା ଋତୁରେ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। କାଶ, ଥଣ୍ଡା, ଜ୍ୱର ଏବଂ ପେଟ ରୋଗରେ ସହଜରେ ଆକ୍ରାନ୍ତ ହୋଇଥାନ୍ତି। ତେଣୁ ଏହି ସମୟରେ ପିଲାମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ସଠିକ୍ ଖାଦ୍ୟପେୟ, ସ୍ୱଚ୍ଛତା ଏବଂ ମଶାମାନଙ୍କଠାରୁ ଦୂରେଇ ରଖିବା। ସବୁବେଳେ ଘରେ ପ୍ରସ୍ତୁତ ଗରମ ଏବଂ ସତେଜ ଖାଦ୍ୟ ପିଲାମାନଙ୍କୁ ଦେବା। ବାହାରେ ମିଳୁଥିବା କଟା ଫଳ, ଫାଷ୍ଟଫୁଡ୍ ଏବଂ ଖୋଲା ଖାଦ୍ୟ ଦେବା ନାହିଁ। ପାଣିକୁ ଭଲ ଭାବରେ ଫୁଟେଇ ତାକୁ ଥଣ୍ଡା କରି ପିଇବାକୁ ଦେବା। ଏହାଛଡ଼ା ଖାଦ୍ୟରେ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଯେମିତିକି ଲେମ୍ବୁ, କମଳା ଏବଂ ପ୍ରୋଟିନ୍ ଖାଦ୍ୟ ସାମିଲ କରିବା। ବ୍ୟକ୍ତିଗତ

ସ୍ୱଚ୍ଛତା ବି ସୁସ୍ଥ ରହିବା ପାଇଁ ଆବଶ୍ୟକ। ହାତ ଗୋଡ଼ ଧୋଇବା ଅଭ୍ୟାସ କରିବା, ନଖକୁ ସଫା ରଖିବା ଏବଂ ନଖ କାଟିବା, ଶୁଖିଲା ପୋଷାକ ଓ ସଫା ପୋଷାକ ପିନ୍ଧିବା। ବର୍ଷା ଦିନେ ମ୍ୟାଲେରିଆ ଏବଂ ଡେଙ୍ଗୁ ହେବାର ସମ୍ଭାବନା ଥାଏ, ତେଣୁ ପରିବେଶ ସଫା ରଖିବା, ମଶାରୀ ବ୍ୟବହାର କରିବା ଏବଂ ପିଲାମାନଙ୍କୁ ହାଲୁକା ଲମ୍ବା ପୋଷାକ ପିନ୍ଧିବା। ପିଲାମାନଙ୍କୁ ଜ୍ୱର, ବାନ୍ତି କିମ୍ବା ଝାଡ଼ା ହେଲେ ନିଜେ କୌଣସି ଔଷଧ ନ ଦେଇ ତୁରନ୍ତ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ ନେବା। ବର୍ଷା ଋତୁରେ ସାମାନ୍ୟ ଅସାବଧାନତା ବଡ଼ ବିପଦର କାରଣ ହୋଇପାରେ, ତେଣୁ ସତର୍କତା ହିଁ ସୁରକ୍ଷା। ସରକାରୀ ସ୍ତରରେ ଜଳ ବିଶୋଧନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ସଚେତନତା ଜରୁରୀ। ବିଶୁଦ୍ଧ ପାନୀୟ ଜଳର ବ୍ୟବହାର ଦ୍ୱାରା ହିଁ ବର୍ଷା ଦିନେ ନିଜକୁ ଏବଂ ନିଜ ପରିବାରକୁ ସୁସ୍ଥ ଓ ନିରୋଗ ରଖିପାରିବା। ସୁସ୍ଥ ରହିବା ପାଇଁ ପରିବେଶକୁ ସଫା ରଖିବା ବି ଆବଶ୍ୟକ। ତେବେ ନିଜେ ସୁସ୍ଥ ରହିବା, ପରିବେଶକୁ ସଫା ରଖିବା, ଆଶା କରୁଛି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚୟ ଭାବେ ଭଲ ଲାଗିଥିବ। ତେବେ ଯଦି ଭଲ ଲାଗିଛି, ଆମ ନମ୍ବର 9438268568ରେ ମତାମତ ଦେବେ। ପୁଣି ଥରେ କିଛି ସୁସ୍ଥ ସମାଜ ଗଠନର ବାର୍ତ୍ତା ନେଇ ମିଶିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି। ନମସ୍କାର।

ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଏତିକିରେ ଶେଷ ହେଲା। ଉପସ୍ଥାପନାରେ ଥିଲେ ସୃଷ୍ଟି ସର୍ଜନା ତ୍ରିପାଠୀ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସନ୍ତୁର୍ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମିଶ୍ର ଶିବରଞ୍ଜନୀ।

0: ଆକାଶବାଣୀ ଜୟପୁର ବର୍ତ୍ତମାନ ଆସନ୍ତୁ ଶୁଣିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ। ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

0: କଣ କରିବା ମ, କଥା କଣ ମୋ ବନ୍ଧୁ, ଆଜି ଚାରୁଲତାଙ୍କର ଆସିବାକୁ ଏତେ ବିଳମ୍ବ କାହିଁକି?
1: କଣ ପାଇଁ ଏତେ ଉଚ୍ଛୁର କରୁଛନ୍ତି?
2: ବନ୍ଧୁ ବନ୍ଧୁ, ମୁଁ ଭାବୁଛି।
0: କଣ ଭାବୁଛ କଣ ଭାବୁଛ, କୁହ ବନ୍ଧୁ କୁହ।
2: କହୁଛି କହୁଛି ବନ୍ଧୁ କହୁଛି, ଆଜି ଆଜି କେତେ ଜଣ ନୂଆ ଗ୍ରାହକ ଆସିଛନ୍ତି ତ, ତେଣୁ ଚାରୁମୁଖୀ ନିଜକୁ ଟିକେ ଅଧିକ ଆକର୍ଷଣୀୟ କରି ସଜେଇ ହଉଥିବେ।
0: କଥାଟା ମନକୁ ପାଇଲା ଯେ, ହେଲେ ମୋର କହିବା କଥା ହେଲା, ତାଙ୍କ ପ୍ରିୟ ସହଚରୀ ଆସି ମିଠା ମିଠା କଥା କହି ସମ୍ବାଦଟା ଦେଇଯାନ୍ତେ ନାହିଁ?
1: ତମେ ନିଶ୍ଚୟ ମଲ୍ଲି କଥା କହୁଛ ବନ୍ଧୁ।
0: ଅଣ୍ଟାକୁ ହଲେଇ ଖିଖି ନଛେଇ ବେଣିକି ବୁଲେଇ ଯୋଉ ରସ ରସିଆ କଥା ସେ କହନ୍ତି ନା।
2: ବନ୍ଧୁ ବନ୍ଧୁ ବନ୍ଧୁ ବନ୍ଧୁ, ତାଙ୍କୁ
0: ଡକାଯାଉ ଡକାଯାଉ ଡକାଯାଉ।
2: ହେ ମଲ୍ଲି
1: ମଲ୍ଲି
2: ମଲ୍ଲି,
3: ଏ ମଲ୍ଲି
4: ଆସିଲି, ଏମିତି ଉଚ୍ଛନିଆ ହେଇ ଡାକୁଥିଲେ ଯେ।
0: ନାଇଁ କଥା କଣ କି, ଇଏ ଦେବୀ ଚାରୁଲତା ଆଜି କଣ
4: ବାଇ ସିଙ୍ଗାର ହଉଛନ୍ତି, ଟିକେ ଡେରି ହବ।
1: ନାଇଁ ସେ କଣ ହେଇଛି, ବସି ବସି ଅଣ୍ଟା ପିଠି ଲାଗିଗଲାଣି ତ, ଆମେ କଣ କହୁଥିଲୁ କି?
4: କହିବେ କହୁନାହାନ୍ତି।
2: ଚାରୁଲତା ଆସିବା

0: ଗୁରୁ, ତମେ ଯଦି ମନ ଖୁସିଆ ଗୀତ ପଦେ ଗାଆନ୍ତ ନା, ତାହେଲେ ଜମି ଯାଆନ୍ତା।
1: ଏ ମା, ମୁଁ ଗୀତ ଗାଇବି?
2: ମନା କର ନାହିଁ, ଖାଲି ପଦଟିଏ ଗାଅ। ଗା ଗାଅ ନା ମଲ୍ଲି, ଗାଅ।
1: ନାଇଁ ଲୋ ମା, ମୋ ଦେଇ ଗୀତ ଫିତ ହବନି।

0: କଣ ହେଲା, ମୋ ଗୀତ ମନକୁ ପାଇଲା?
1: ଚମତ୍କାର, ଅତି ଚମତ୍କାର, ଏକା ବେଳକା ମନ ମୋହି ନେଲା।
2: କୋଉଠି ରଖିଥିଲ ମୋ ଗୀତ?
1: ଆଉ ପଦେ ଗା
2: ଗାଓ,
1: ଆଉ ପଦେ ଗା ଗାଓ, ପଦେ ଗା ପଦେ ପଦେ ପଦେ ପଦେ
0: ଗାଇବି।
2: ହଁ
0: ହଉ,

0: അതി
1: ബായി ആസിലേണി
2: ഭാഗ്യോ
3: ഭാഗ്യോ
2: മഹാഭാഗ്യോ
4: മല്ലി അതിഥി മാനം കഹിദെ ആജിര നൃത്യ ഗീതര ആസര സ്ഥഗിത കരയിച്ചി സെമനെ കാലി ആസിബെ
3: കാഹിക ചാരുലത്തെ ଏଭଳି ଦାରୁଣ ନିଷ୍ପତ୍ତିର କାରଣ କଣ ଚାରୁଲତେ?
2: ଏହା ଅନ୍ୟାୟ, ଘୋର ଅନ୍ୟାୟ ଚାରୁଲତେ।
1: ବାଇ ତ କହିଦେଇ ଭିତରକୁ ଚାଲିଗଲେଣି, ଆଉ ପଚାରୁଛନ୍ତି କାହାକୁ?
3: ହେଲେ ଏତେ ରାତିରେ ଆମେ ଯିବୁ କୁଆଡେ ଯେ?
1: ସମୁଦ୍ର କୂଳକୁ ଚାଲି ଯାଆନ୍ତୁ, ଶୀତଳ ପବନ ବହୁଥିବ, ରାତିଟା ସେଇଠି କଟେଇ ଦେବେ।
2: ତାହେଲେ ଚାଲ ବନ୍ଧୁ।
3: ଚାଲୁନ
5: ଚାରୁଲତେ।
4: କୁହନ୍ତୁ ପ୍ରିୟତମ।
5: ଏ ତୁମେ କଣ କଲ?
4: କଣ କଲି?
5: ଅତିଥିମାନଙ୍କୁ ନିରାଶ କରି ଫେରିଦେଲ ଯେ।
4: କାଲିକି ଆସିବା ପାଇଁ କଣ୍ଟ ଦେଲି ପରା।
5: କେତେ ଆଶା ନେଇ ରାତିକ ପାଇଁ ଆସିଥିଲେ। ସଥିରେ ଆଣିଥିଲେ ମନ ଲାଖେ ଉପହାର, ବିପୁଳ ଧନ, ଆୟ ଅଳଙ୍କାର, ସେସବୁକୁ ତୁଚ୍ଛ କରିଦେଲ।
4: ମୋର ଅତି ପ୍ରିୟ ଭକ୍ତ କବି ବଳରାମ ଦାସଙ୍କ ତୁଳନାରେ ସେ ସମସ୍ତ ମୂଲ୍ୟବାନ ଉପହାର ଅତି ତୁଚ୍ଛ, ଅତି ନଗଣ୍ୟ। କହିଲେ ଏତେ ଦିନ ପରେ ଏ ଅଭାଗିନୀ ଚାରୁ କଥା ଆପଣଙ୍କର କେମିତି ମନେ ପଡ଼ିଲା?
5: ତମେ ତ ଜାଣିଛ ଚାରୁ, ପ୍ରଭୁ ଚକାଟୁଳାଙ୍କର ଏ ଅଧମ ସେବକ ତା ନିଜ ଆୟତ୍ତରେ ନଥାଏ। ତା ଡୋରି ଯେଉଁଆଡ଼କୁ ଟାଣି ନିଏ, ମୁଁ ସେଇ ଆଡ଼କୁ ଉଟାରି ହିଁ ଚାଲିଯାଏ।
4: ବୁଝିଲି, ରାତି ପାହିଲେ ନୀଳାଦ୍ରି ବିହାରୀଙ୍କର ପବିତ୍ର ଘୋଷଯାତ୍ରା, ତ ତାରି ରଥ ଦୌଡ଼ି ଟାଣିବାକୁ ଶ୍ରୀକ୍ଷେତ୍ରକୁ ଆଗମନ। ଠିକ କହିଲି ନା?
5: କାଳିଆର ଡୋରି ଠାରୁ ଆଉ ଏକ ଶକ୍ତ ଡୋରି ମୋତେ ଏଠିକି ଆକର୍ଷିତ କରିଥାଏ ଚାରୁ।
4: ସେ ପୁଣି କେଉଁ ଡୋରି ପ୍ରିୟ?
5: ମୋ ହୃଦୟର ରାଣୀ ପ୍ରିୟତମା ଚାରୁମୁଖୀଙ୍କର

0: ମୋ ଡୋରି।
1: ତେବେ ତ ଚାରୁଲତାର ଜୀବନ ଧନ୍ୟ ହେଇଗଲା, ଏ ଦାସୀ ପ୍ରତି ଏତିକି ସୁଦୟା ରଖିଥିବେ ପ୍ରିୟତମ। ବସନ୍ତୁ, ଏଇ କୁସୁମ ସଜ୍ଜିତ ପଲଙ୍କ ଉପରେ ବସନ୍ତୁ। ଆପଣଙ୍କର ଚିତ୍ତ ବିନୋଦନ ପାଇଁ ଗୀତଟିଏ ଗାଉଛି।

ଅନିନ୍ଦ୍ୟ ରୂପ ଛଟାରେ କେତେ ଯେ ଯୁବକ ପ୍ରଲୁବ୍ଧ ହୋଇ ସର୍ବଶାନ୍ତ ହୁଅନ୍ତି ତାର ଠିକଣା ନାହିଁ। ମୁଁ ଅଲକ୍ଷଣୀ କେତେ ଯେ ସୁଖୀ ଦମ୍ପତିଙ୍କର ସୁନା ସଂସାରକୁ ଚୂନା କରିଛି, କେତେ କେତେ ପତିବ୍ରତା ରମଣୀଙ୍କ କୋଳରୁ ତାଙ୍କ ସ୍ୱାମୀ ଦେବତାଙ୍କୁ ଛଡ଼ାଇ ଆଣିଛି, ତାର ମୋତେ ହୀୟତା ନାହିଁ। ଶ୍ରେଷ୍ଠୀ ଆଉ ଧନିକମାନେ ତ ଏ ବାରାଙ୍ଗନାର ପାଦ ତଳେ ଆୟ ଅଳଙ୍କାର ଆଉ ବିପୁଳ ପରିମାଣର ଧନ ଅଜାଡ଼ି ଦେଇ ସର୍ବହରା ପାଲଟିଛନ୍ତି। ଏତେ ପାଇବା ସତ୍ତ୍ୱେ ବି ଏ ଜାତି ସନ୍ତୁଷ୍ଟ ନୁହେଁ।

0: କେତେ ଯେ ନିମ୍ନ ସ୍ତରକୁ ଯାଇପାରେ ସେ କଥା ଶୁଣିଲେ ଆପଣ ମଧ୍ୟ ଆମକୁ ଘୃଣା କରିବେ।
1: ଘୃଣ୍ୟ ଲାଳସା
0: ମଲ୍ଲି କୁହ ଭାଇ, ଆମର ଏ ଘୃଣ୍ୟ ପ୍ରବୃତ୍ତିକୁ ଆକ୍ଷେପ କରି ବିଦ୍ୱାନ ପଣ୍ଡିତମାନେ କ'ଣ କହନ୍ତି? ଆମର ଏ ବ୍ୟବସାର ମୂଳମନ୍ତ୍ର କ'ଣ? ସେ କଥା ଟିକେ ଭକ୍ତ କବିଙ୍କୁ ଶୁଣେଇଦେଲୁ।

0: ଶୁଣିଲେ ତ କବି, ନିଶ ନିର୍ଦ୍ଧନମାନଙ୍କୁ ଆମ ଦୁଆର ମନା, ଆମର ସାନ୍ନିଧ୍ୟ ଲାଭ ତାଙ୍କ ପାଇଁ ସାତ ସପନ।
1: ବେଶ, ମୁଁ ତେବେ ଚାଲିଲି। ଚରୁଲତା
0: ଚାଲିଲେ କୁଆଡ଼େ?
1: ମୁଁ କଙ୍ଗାଳ, ଦରିଦ୍ର, ସର୍ବହରା। ମୋର ଏକମାତ୍ର ଧନ ମୋ ପ୍ରଭୁ ଜଗନ୍ନାଥ। ତୁମ ମନ କିଣିବାକୁ ମୁଁ ତ ପୁରା ଅସମର୍ଥ, ଅଯୋଗ୍ୟ।
0: ନା, ସେମିତି ଭାବନ୍ତୁ ନାହିଁ ପ୍ରଭୁ ଭକ୍ତ ବଳରାମ। ଆପଣଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଶପଥ କରି କହୁଛି, ଏ ଚାରୁଲତା କୌଣସି ଦିନ ଆପଣଙ୍କ ଠାରୁ କୋଡ଼ିଟିଏ ସୁଦ୍ଧା ଆଶା କରିନାହିଁ। ଆପଣଙ୍କୁ ପାଇଲେ ମୁଁ କୁବେର ସମ୍ପତ୍ତି ପାଇଲା ପରି ଭାବେ। ଆପଣଙ୍କ ଚାରୁଲତାକୁ ଏପର୍ଯ୍ୟନ୍ତ ଚିହ୍ନି ପାରିଲେନି।
1: ହେଲେ ମୋ ଠାରେ ଏମିତି କଣ ଦେଖି?
0: ଆପଣଙ୍କ ପରି ଭକ୍ତ କବିଙ୍କୁ ମୋ କୁଟୀରରେ ପାଇଲେ ମୋ ଦେହରେ ଯେମିତି ଏକ ଶିହରଣ ସୃଷ୍ଟି ହୁଏ, ମୁଁ ମୋର ସତ୍ତା ହରାଇ ବସେ।
1: ଚାରୁ,
0: ମୁଁ ଆପଣଙ୍କୁ କାୟ ମନ ବାକ୍ୟରେ ଅନ୍ତର ଦେଇ ଭଲ ପାଏ କବି। ମୋ ମନ କହେ
1: କଣ ଚାରୁଲତା,
0: ଆପଣଙ୍କ ପରି ପରମ ଭକ୍ତଙ୍କର ସାନ୍ନିଧ୍ୟ ଲାଭ କରି ମୁଁ ଏ ପାପ ପଙ୍ଖିଳ ନରକରୁ ମୁକ୍ତି ପାଇଯିବି। କୁସୁମ ପରସରେ ପଟ ନିସ୍ତରିଲା ପରି ମୋର ସମସ୍ତ ପାତକ ଧୋଇ ହେଇଯିବ। କେବଳ ଆପଣ ମୋତେ ନରକରୁ ଉଦ୍ଧାର କରିପାରିବେ।
1: ହେଲେ ଚାରୁ, ନିଜକୁ କାହିଁକି ଏତେ ଧିକ୍କାର କରୁଛ? ତୁମେ ଆଉ ତୁମର ଏ ବୃତ୍ତି ଆଦୌ ଅପବିତ୍ର ନୁହେଁ। ତୁମ ଦ୍ୱାର ପବିତ୍ର, ତାର ମାଟି ବି ପବିତ୍ର। ତୁମେ କଣ ଜାଣିନ, ତୁମ ଦ୍ୱାରରୁ ପବିତ୍ର ମାଟି ମୁଠାଏ ନଗଲେ ନୂତନ ଗୃହ ଆଉ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ପ୍ରତିଷ୍ଠା ସମ୍ଭବ ହୁଏ ନାହିଁ ବୋଲି?
0: ଆପଣ ମୋର ଅନ୍ୟ ଦିଗଟି କଥା ଥରେ ଭାବନ୍ତୁ କବି, ଯାହା ଅନ୍ଧକାର ଆଉ ହାହାକାରରେ ପରିପୂର୍ଣ୍ଣ।
1: ମୁଁ ବୁଝିପାରିଲିନି ଚାରୁ।
0: ଆଜି ମୋର ଏଇ ନଶ୍ୱର ଦେହରେ ଯେଉଁ ଯୌବନ ଫୁଲ ଫୁଟି ତାର ମନମତାଣିଆ ମହକରେ ରସିକ ଭଅଁରମାନଙ୍କୁ ପ୍ରଲୁବ୍ଧ କରୁଛି, ସେ ଦିନେ ବାସି ହେଇଯିବ, ରଙ୍ଗ ଫିକା ପଡ଼ିଯିବ, ସୌରଭ ଉଡ଼ିଯିବ, ଦେହରେ ବାର୍ଦ୍ଧକ୍ୟ ଆଧିପତ୍ୟ ବିସ୍ତାର କରିବ। ସେତେବେଳେ ମୋ ଅବସ୍ଥା କ'ଣ ହବ ଥରେ ଭାବିଛନ୍ତି? ଆଡ଼ ଆଖିରେ କେହି ବି ଥରେ ଚାହିଁବେନି, ମୁଁ ହେଇଯିବି ଅଲୋଡ଼ା ଅପାଙ୍କ୍ତେୟ।
1: ଚାରୁ,
0: କଥା ଦିଅନ୍ତୁ ଭକ୍ତ ବଳରାମ, ଆପଣଙ୍କ ଆରାଧ୍ୟ ଦେବତାଙ୍କ ଚରଣ ତଳେ ଏ ପତିତା ଚାରୁଲତା ପାଇଁ ଟିକେ ସ୍ଥାନ କରେଇ ଦେବେ ନା?
1: ଶାନ୍ତ ହେଇଯାଅ ଚାରୁ,
0: କୁହନ୍ତୁ
1: ଶାନ୍ତ ହେଇଯାଅ। ଏତେ ରାତିରେ ମନକୁ ଏତେ ଭାରାକ୍ରାନ୍ତ କର ନାହିଁ, ମୋତେ ଟିକେ ଭାବିବାକୁ ସମୟ ଦିଅ।
0: ସତେ ତ ରାତି ଅନେକ ହେଲାଣି, ମୋ ସ୍ୱାର୍ଥ ଲାଗି ଆପଣଙ୍କ ଆନନ୍ଦରେ ବାଧା ଦେଲି। ହଉ, ଆପଣଙ୍କ ମନ ପସନ୍ଦର ଗୀତଟିଏ ଗାଉଛି, ତାପରେ ଭୋଜନ ସାରି ନିଦ୍ରା ଯିବେ।

0: ବାଇ, ତମ ପ୍ରାଣବନ୍ଧୁ ଭକ୍ତ କବିଙ୍କର ଆଜି କଣ ନିଦ୍ରା ଭଙ୍ଗ ହବନି କି? ବେଳ ଆସି ପରା ଦିଘଡ଼ି ହେଲାଣି।
1: ପାଟି କଣ, ସେ ବିଶ୍ରାମ ନିଅନ୍ତୁ, କେତେବେଳେ ଉଠିବେ ଉଠନ୍ତୁ।
0: ତମ ଆଖି ବି ତ ମାଡି ମାଡି ପଡୁଛି, ଜଣା ଯାଉଛି ତମେ ବି ବୋଧେ ରାତି ସାରା ଶୋଇନ। ମଧୁର ଆଳପ ଆଲିଙ୍ଗନରେ ରାତିଟା ପାହିଗଲା ବୋଧେ।
1: ତୋର ଯୋଉ କଥା ନା, ହଁ ଶୁଣ, ଚଞ୍ଚଳ ଗାଧୁଆ ପାଧୁଆ ସାରି ଚୁଲି ଲିପା ପୋଛା କରି ଅରୁଆ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଦେ। ସେ ଉଠିଲେ ନିତ୍ୟକର୍ମ ସାରି ଭୋଜନ କରି ରଥ ଟାଣିବାକୁ ଯିବେ।
0: ହଉ ଭାଇ।

0: ଜେଜେ
1: କଣରେ ମଣି
0: ଇଏ ତାଳ ଧ୍ୱଜ ଆଉ ଦର୍ପ ଦଳର ରଥ ଟଣା ହେଇ ଅନେକ ବାଟ ଆଗେଇ ଗଲେଣି। ଇଏ କାଳିଆ ଠାକୁରଙ୍କ ନନ୍ଦୀ ଘୋଷକୁ ଟାଣିବା ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ବଡ ଉଚ୍ଛଳ କଲେଣି। କେତେବେଳେ ଆଉ ରଥ ଟଣା ହବ?
1: ବୁଝିଲୁ ରେ ନାତି, ଏ ରଥରେ ପରା ମନୁଆ ଠାକୁର ବସିଛି, ତା ମନ ନହେଲେ ରଥ ଟିକେ

0: ବଞ୍ଚିବନି, ତାର ଆଜ୍ଞା ହେଲେ ରଥ ପବନ ଗତିରେ ଘର ଘର ନାଦ କରି ଦୌଡ଼ିବ। ଆରେ କିଏ ଜାଣେ କେଉଁ ଭକ୍ତର ପ୍ରାର୍ଥନା ଶୁଣି ଯଦି ଅଟକି ରହିଥିବେ।
1: ପ୍ରଭୁ ପ୍ରଭୁ ଚକାଟୁଳା, ମୁଁ କାଳିଆ ସନ୍ତ, ମୁଁ ଦୋଷ ଧରିବ ନାହିଁ ପ୍ରଭୁ। ମୁଁ ପ୍ରାଣ ପିଆ କରେ ସକାଳୁ ଟିକେ ନିଦ ଲାଗିଯାଇଥିଲା ଯେ ଆସିବାକୁ ଟିକେ ଉଚ୍ଚର ହେଇଗଲା। ଯା ହଉ, ମୋ ଲାଗି ତ ଆମେ ଅପେକ୍ଷା କରିଛ, ଏ ଦାସ କୃତାର୍ଥ ହେଲା। ଭାଇମାନେ ଭାଇମାନେ ଟିକେ ଆଡ଼ ହେଇଯାଆନ୍ତୁ, ମୁଁ ଯାଇ ମୋ ପ୍ରାଣବନ୍ଧୁ କାଳିଆ ସାନ୍ତକୁ ଟିକେ ଆଖି ପୁରେଇ ଦର୍ଶନ କରି ଆସିବି। ଟିକେ ଆଡ଼ ହେଇଯାଆନ୍ତୁ, ଟିକେ ଆଡ଼ ହୁଅନ୍ତୁ।
0: କ'ଣ ଭୟା ବାତୁଣଙ୍କ ପରି ରଥ ଉପରେ ସିଧା ଦିଅଙ୍କ ପାଖକୁ ଝପାଲି ଆସୁଛି।
2: ତାକୁ ଚିହ୍ନି ପାରିଲନି କି? ଇଏ ପରା ସେଇ ବଳରାମ ଦାସ, ବୁଝିଲ? ମତେ ଲାଗୁଛି ବେହିପ ଚାରୁ ମାଳି ଘରୁ ସିଧା ଏଠିକି ଦୌଡ଼ି ଆଇଛି।
0: ସତ ନା କ'ଣ? ସତ୍ୟାନାଶ ସତ୍ୟାନାଶ ହେଇଗଲା, ପ୍ରଭୁଙ୍କ ପବିତ୍ର ରଥକୁ ମାରା କରିଦେଲା ବେହିପ।
1: ମନା କରନ୍ତୁ ନାହିଁ ପଣ୍ଡାଏ, ଟିକେ ପାଖେଇ ଯାଆନ୍ତୁ, ମୁଁ ଖାଲି ଥରେ ମୁଁ ପ୍ରଭୁଙ୍କୁ ଦର୍ଶନ କରି ବାହୁଡ଼ି ଆସିବି।
0: ସ୍ନାନ ଶୌଚ ନଇ ଅପବିତ୍ର ଦେହରେ ତୁ ଦିଅଙ୍କୁ ଦର୍ଶନ କରିବୁ।
1: ଆପଣଙ୍କ ଗୋଡ଼ ତଳେ ପଡ଼ୁଛି, ଆପଣଙ୍କ ନେହୁରା ହେଉଛି, ମୋ ପ୍ରାଣ ବନ୍ଧୁଙ୍କୁ ରଥ ଉପରେ ଦର୍ଶନ କରିବାକୁ ମୋତେ ଥରେ ମାତ୍ର ସୁଯୋଗ ଦିଅନ୍ତୁ।
0: ପ୍ରଭୁଙ୍କ ରଥରେ ଚଢ଼ିବା ଆଗରୁ ନରେନ୍ଦ୍ରକୁ ଯାଇ ଟିକେ ସ୍ନାନ ଶୌଚ ହେଇ ଆସିବାକୁ ତ ବିଭେଦ କହିଲାଣି। ଭକତି କ'ଣ ରାଜ ସରମ ବୋଲି ତୋର କିଛି ନାହିଁ।
1: ମୁଁ ନରେନ୍ଦ୍ରକୁ ଯାଇ ସ୍ନାନ ଶୌଚ ହେଇନି ସତ, ହେଲେ ଜଗନ୍ନାଥଙ୍କୁ ଦୁଆହି ଦେଇ କହୁଛି, ମୋ ମନ ଆଉ ହୃଦୟ ନିର୍ମଳ, ହରିଗୁଣ କୀର୍ତ୍ତନ ବ୍ୟତୀତ ମୋ ତୁଣ୍ଡରେ ଆଉ କିଛି ନଥାଏ। ତା ଛଡ଼ା ଆଜି ଯେତେବେଳେ ପ୍ରଭୁ ପତିତ ପାବନ ରୂପରେ ରତ୍ନ ସିଂହାସନରୁ ଓହ୍ଲେଇ ଆସି ବଳଦଣ୍ଡରେ ଦୁଃଖୀ ରଙ୍କୀ ପାପି ତପି ଧନୀ ଦରିଦ୍ର ସମସ୍ତଙ୍କୁ ଅମୃତ ଦୃଷ୍ଟିରେ ଦର୍ଶନ ଦେଉଛନ୍ତି, ସେତେବେଳେ ଛୁଆଁ ଅଛୁଆଁ ଶୌଚ ଅଶୌଚର ଭେଦଭାବ ରହିଲା କେଉଁଠି?
2: ବୁଝିଲେ, ୟା ରୂପକୁ ଟିକେ ଚାହୁଁ ମୋତେ ଯା, ପିନ୍ଧା ଦୋଷଡ଼ା ହଳଦୀ ଗୁରୁ ଗୁରୁ କେମିତି ହେଇଛି, ଦେହଟା ସାରା ଦେଖୁନ କୁଙ୍କୁମରେ ଜର ଜର।
0: ପାଚନ ପାଣି ନିଶାରେ ବେପ ଏମିତି ପାଗଳ ହେଇଗଲା ଯେ ନରେନ୍ଦ୍ର ବୁଡ଼ଟିଏ ନ ପକେଇ ସିଧା ସିଧା ଦିଅ ଦର୍ଶନ କରିବାକୁ ଧପାଇଲା।
2: ହେଇଛି ଯେ ସେମିତି କହିଲେ ସେ କ'ଣ ଏଠୁ ଯିବେ ନା କ'ଣ? ଯଦି କହିବ ତାକୁ ଗଳା ଧକ୍କା ଦେଇ ଏଠୁ ଘୋଡ଼େଇ ଦବା,
0: ଦେଖିବା
2: କୋଉ ବୋପା ତା ପିଠିରେ ପଡିବ।
0: ହଁ ହଁ, ସେଇଆ କରିବା ରାତି।
2: ହଁ।

0: ଲୋଟା ଜେଜେ ଦି ହାତ ମଥାରେ ଲଗେଇ ରଥ ଉପରେ ଦିହଙ୍କୁ ଚାହେଁ କଣ ଗୁଡାଏ ଗୁଣୁ ଗୁଣୁ ଗୁଣୁ ଗୁଣୁ ହଉଛି।
1: ପ୍ରଭୁ ପ୍ରଭୁ ଶରଣ ରକ୍ଷଣ ମହାବାହୁ, ତୋ ମନରେ କଣ ଏଇଆ ଥିଲା? ତୁ ପୁରା ଭକ୍ତ ବଚଳ ହରି, ତୁ ଲଲଦି ଘୋଷରେ ଥାଉ ଥାଉ ମୋତେ ପର ହସ୍ତରେ ଦଣ୍ଡ ଦେଲୁ। ତୋ ସୁଦର୍ଶନ ଚକ୍ରରେ ଯଦି ମୋ ମୁଣ୍ଡ ଗଣ୍ଡିକୁ ହାଣି ଦିଗଡ଼ କରିଦେଇଥାନ୍ତୁ, ମୁଁ ମୋଟେ ବି ଦୁଃଖ କରିନଥାନ୍ତି। ତୁ ମୋର ପ୍ରାଣ ବନ୍ଧୁ ବୋଲି ତୋ ଛାମକୁ ଦୌଡ଼ି ଆସିଥିଲି ଯେ ତୁ ମୋତେ ଏହି ପୁରସ୍କାର ଦେଲୁ।

0: ପାଇନ ଯା ଯା।
1: ତାକୁ ଏମିତି ଧକ୍କାଟିଏ ଦେଲି ଯେ ରଥରୁ ଗଡି ଗଡି ଯାଇ ତଳେ ପଡିଲା, ଗୋଡ ହାତ ଛିଣ୍ଡି ଯାଇ ଲହୁ ଲୁହାଣ ହେଇଯାଇଛି। ହେଇ ଦେଖୁନ ଜେଜେ, ଦେଖୁନ ସେଠି କେମିତି ସେ ଉଠିକି ବସିଲାଣି।
2: ଆରେ ସିଏ ତ ସେଠି ବସି କାନ୍ଦୁଛି।
1: ହଁ।

0: ତମ ହୃଦୟସ୍ୱର ବଳରାମ ଦାସଙ୍କୁ ନନ୍ଦିଘୋଷ ରଥର ସେବାୟତ ମାନେ ଅପମାନ ଦେଇ ମାଡ଼ ମାରି ରଥରୁ ପେଲି ଦେଇଛନ୍ତି ଯେ ସିଏ ଲୋହ ଲୁହାଣ ହେଇ ଯାଇଛନ୍ତି।
1: ଏମିତି ଘଟିଛି ହେଲେ କାହିଁକି, ତାଙ୍କର ଦୋଷ କଣ?
0: ରଥରେ ଚଢି ଦିଅଙ୍କୁ ଦର୍ଶନ କରିବାକୁ ଯାଆନ୍ତେ, ସେବାୟତ ମାନେ ତାଙ୍କୁ ଅଶୌଚ ଅପବିତ୍ର କହି ରଥରୁ ପେଲି ଦେଲେ।
1: ମଲ୍ଲି, ସେ ଏବେ କୋଉଠି ଅଛନ୍ତି? ତୁ ଯା, ତାଙ୍କୁ ଏଠିକି ନେଇ ଆସିବୁ।
0: କାଳୀ ମାଡ଼ ଖାଇ ଲୋହ ଲୁହାଣ ହେଇ କାଳିଆ ଠାକୁରଙ୍କୁ ଅନେଇ ଢେର କାନ୍ଦିଲେ, ତାପରେ ଏକ ମୁହା ହେଇ କୁଆଡେ ଚାଲିଗଲେ।
1: ହେ ଅଗତିର ଗତି, ହେ କୃପା ସିନ୍ଧୁ ଜଗନ୍ନାଥ, ଶୁଣିଛି ଏ ଦାସୀର ଜୀବନ ସର୍ବସ୍ୱ ବଳରାମ ଦାସ, ତୁମର ପ୍ରିୟ ଭକ୍ତ, ତାଙ୍କର କିଛି ହେଇଗଲେ ମୁଁ ପ୍ରାଣ ଧରି ବଞ୍ଚିବି ନାହିଁ। ପ୍ରଭୁ, ପଡ଼ତପାତି ଭିକ୍ଷା ମାଗୁଛି, ତାଙ୍କୁ ସୁରକ୍ଷା ଦବ, ତାଙ୍କ ମାନ ରକ୍ଷା କରିବ।

0: ଗଜପତି ମହାରାଜାଙ୍କର ଜୟ ହେଉ।
1: ସମ୍ବାଦ କ'ଣ ମହାମନ୍ତ୍ରୀ? ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥଟଣା ଉତ୍ସବ ସୁଚାରୁ ରୂପେ ସମ୍ପାଦିତ ହେଉଛି ତ? ନୀରବ କାହିଁକି?
0: ମଣିମା, ପୂର୍ବ ଅବସ୍ଥାର କୌଣସି ପରିବର୍ତ୍ତନ ଘଟିନାହିଁ।
1: ଆମ୍ଭେ ଆଦେଶ ଦେଇଥିଲୁ ମହାବଳବାନ ମତ୍ତହସ୍ତିମାନଙ୍କୁ ନିୟୋଜିତ କରି ରଥ ଟଣାଇବେ, କିଛି କ'ଣ ସୁଫଳ ମିଳିଲା ନାହିଁ? ନିର୍ବିଘ୍ନରେ ପ୍ରକାଶ କରନ୍ତୁ।

0: ବେଶ, ଆମ୍ଭେ ଏଇ ମୁହୂର୍ତ୍ତରେ ବଡ଼ଦାଣ୍ଡକୁ ଯାତ୍ରା କରି ଆକୁଳ ନିବେଦନ ସହ ରଥରଜ୍ଜୁ ଧରି ଟାଣିମୁ। କାଳେ ଦାସ ପ୍ରତି ମହାବାହୁ କରୁଣା କରିବେ, ଆପଣ ପାଲିଙ୍କିର ବ୍ୟବସ୍ଥା କରନ୍ତୁ।
1: ଯଥାଜ୍ଞା ମଣିମା।
2: ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର। ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର।
0: ବଡ଼ ଆଚମ୍ବିତ କଥା, ଆମ୍ଭେ ସ୍ୱୟଂ ଆଜି ରଥ ଟାଣି ବିଫଳ ହେଲୁ। କାଳିଆ ରଖେଲା ନାହିଁ ଆମ୍ଭର ନିବେଦନ। ଭାବୁଛି ଏ ଦାସାନୁଦାସ ତାଙ୍କ ଶ୍ରୀଚରଣରେ ନିଶ୍ଚୟ କୌଣସି ଅପରାଧ କରିଛି, ଯାହାଫଳରେ ଖଟିଆ ଠାକୁର ହଟ କରିଛନ୍ତି। ଆପଣ ଏଇ ମୁହୂର୍ତ୍ତରେ ରଥ ଛାଇରେ ତୃଣସଜ୍ଜା କରିଦିଅନ୍ତୁ। ଆମ୍ଭେ ତହିଁରେ ଅଧିଆ ପଡ଼ି ତାଙ୍କ ମନ କଥା ଜାଣିବାକୁ ପ୍ରାର୍ଥନା କରିବୁ।

0: ରାଜା ପ୍ରତାପ ରୁଦ୍ର, ମୋର ପ୍ରିୟ ଭକ୍ତ ବଳରାମ ଦାସ କେଡ଼େ ଶ୍ରଦ୍ଧା ଓ ଭକ୍ତିରେ ମୋତେ ଦର୍ଶନ କରିବ ବୋଲି ମୋ ନନ୍ଦିଘୋଷ ରଥରେ ଚଢ଼ିଥିଲା ଯେ, ତୋ ସେ ମୂର୍ଖ ସେବାୟତଗଣ ତାକୁ ଅଶୁଚି ଆଉ ଅପବିତ୍ର କହି ଗଳା ଧକ୍କା ଦେଇ ରଥ ଉପରୁ ପେଲିଦେଲେ, ତାକୁ ଲହୁଲୁହାଣ କଲେ।
1: ପ୍ରଭୁ ପ୍ରଭୁ,
0: ଦୁଃଖ ଆଉ ଅପମାନରେ ଜର୍ଜରିତ ହୋଇ କାନ୍ଦି କାନ୍ଦି ସେ ବାଙ୍କି ମୁହାଣଠାରେ ବସି ବାଲିରେ ତିନି ଗୋଟି ରଥ ନିର୍ମାଣ କରି ମୋତେ ଧ୍ୟାନ କରୁଛି। ତା ଭକ୍ତି ଡୋରିରେ ବାନ୍ଧି ହୋଇ ମୁଁ ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସହ ତିନି ଠାକୁର ତା ବାଲିରଥରେ ବିଜେ କରିଛୁ। ସେଇଥିପାଇଁ ତ ବଡ଼ଦାଣ୍ଡରେ ଆଜି ରଥଟଣା ଉତ୍ସବ ବାଧାପ୍ରାପ୍ତ ହୋଇଛି।
1: ପ୍ରଭୁ ପ୍ରଭୁ, ଏହା ମୋ ସେବାୟତମାନଙ୍କର ଅକ୍ଷମଣୀୟ ଅପରାଧ। ଦୟାକରି ପ୍ରତିକାରର ଉପାୟ କହିଦିଅନ୍ତୁ ପ୍ରଭୁ, କହିଦିଅନ୍ତୁ।

0: ପ୍ରଭୁ ଚକାଡୋଳା, ମୋ କାଳିଆ ସାନ୍ତ, ମୁଁ ରାଣ ଖାଇ କହୁଛି, ଆଉ ଦିନେ ତୋ ବଡ଼ଦାଣ୍ଡର ଛାଇ ସୁଦ୍ଧା ମାଡ଼ିବି ନାହିଁ। ଏ ବାଙ୍କି ମୁହାଣରେ ମୋ ନିଜ ହାତରେ ଗଢ଼ିଥିବା ତିନି ଗୋଟି ବାଲିରଥରେ ତମ ତିନି ଠାକୁରଙ୍କୁ ବସେଇ ମୁଁ ପୂଜା କରିବି। ଦେଖିବି ଦେଖିବି କିଏ ତତେ ମୋଠୁ ଛଡ଼େଇ ନବ। ସତରେ ତୁ ଯଦି ମୋର ପ୍ରାଣ ବନ୍ଧୁ ହେଇଥିବୁ, ମୁଁ ତୋର ଭକ୍ତ ବୋଲି ଗର୍ବ କରୁଥିବି, ତେବେ ତୁ ସେ କାଠ ତିଆରି ରଥରୁ ଚାଲିଆସି ମୋ ବାଲି ରଥରେ ଭିଜି କରିବୁ। ତା ନହେଲେ ମୁଁ ଜାଣିବି ତୁମର କେହି ନୁହଁ, ସାତ ପର ତୋ ପ୍ରଭୁ ପଣ ମିଛ, ଆଉ ଫର ଫର ହେଇ ଉଡ଼ୁଥିବା ତୋର ସେ ପତିତ ପାବନ ମାନା, ସିଏ ବି ମିଛ, ସବୁ ଖାଲି ଛଳନା, ସବୁ ଖାଲି ଛଳନା। ମୋ ସର୍ବାଙ୍ଗରେ କାହିଁକି ଶିହରଣ ଖେଳି ଯାଉଛି, ଏ ଅପନ୍ତରାରେ ବି କସ୍ତୁରୀ ଚନ୍ଦନ ଦୟଣାର ମହକ ଭରିଗଲାଣି। ଏସବୁ ତ ମୋ କାଳିଆ ସାନ୍ତଙ୍କର ଅଙ୍ଗଲାଗି ପଦାର୍ଥ, ତେବେ କ'ଣ ମୋ ଅନ୍ତର୍ଯ୍ୟମୀ ଠାକୁର ଏ ଅପନ୍ତରାକୁ ଚାଲି ଆସିଛନ୍ତି? ମୋ ଅନ୍ତର ଭିତରେ ମୋ ପ୍ରଭୁ ଯେମିତି କ'ଣ କହିଯାଉଛନ୍ତି।
1: ଭକ୍ତ ଶିରୋମଣି ବଳରାମ ଦାସ, ତୁମ ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ମୋର ସେବକମାନଙ୍କ ଦ୍ୱାରା ତୁମେ ପାଇଥିବା ଅପମାନ ନିର୍ଯାତନା ମୋତେ ଖୁବ୍ ବାଧିଛି, ସେମାନେ ଅବଶ୍ୟ ଶାସ୍ତି ପାଇବେ। ମୁଁ ତୁମ ଦୁଃଖରେ ଅତ୍ୟନ୍ତ ଦୁଃଖୀ ବଳରାମ।

ନା ନା ପ୍ରଭୁ ନା, ଇଏ ତୁମେ କଣ କଲ? ମୋ ବାତୁଳଙ୍କ ପରି କଣ କହିଦେଲି ବୋଲି ମୋ ପରି ଛାର ଭକ୍ତ ଲାଗି ତୁମେ ନନ୍ଦୀ ଘୋଷ ବର୍ଜନ କରି ଅକିଞ୍ଚନରେ ବାଲିରଥକୁ ଚାଲି ଆସିଲ। ତୁମ ରଥ ଟାଣିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କର ଆଶା ଆକାଂକ୍ଷାକୁ ଧୂଳିସାତ କରିଦେଲ। ତମେ ତମେ କିଛି ଭଲ କଲନି ପ୍ରଭୁ, କିଛି ଠିକ କଲନି, କିଛି ଠିକ କଲନି।

0: ଜୟ ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମୋର ଜୟଗାନ କରି ଏ ବିରାଟ ଜନସମୁଦ୍ର କଣ ଇଆଡ଼େ ମାଡ଼ି ଆସୁଛି? କିଏ ମାନେ?
3: ମଣିମା, ଇଏ ହେଉଛନ୍ତି ମତ ବଳରାମ ଦାସ। ଧ୍ୟାନ ମୁଦ୍ରାରେ ସେ ବାଲି ଉପରେ ବସିଛନ୍ତି।
2: ମନ୍ତ୍ରୀଙ୍କ ଗହଣରେ ସ୍ୱୟଂ ଗଜପତି ମହାରାଜା ବିଜେ କରୁଛନ୍ତି।
4: ଭକ୍ତ ଶିରୋମଣି ବଳରାମ ଦାସଙ୍କର ଜୟ। ଆମ୍ଭର ସଭକ୍ତି ପ୍ରଣାମ ଗ୍ରହଣ କରିବା କୁହନ୍ତୁ।
2: ଏ କଣ କରୁଛନ୍ତି ମଣିମା? ଲକ୍ଷ୍ମୀ ରାଜାର ମୌଡ଼ମଣି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ସ୍ୱୟଂ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବ, ଯିଏ ଲକ୍ଷ ଲକ୍ଷ ଭକ୍ତଙ୍କର ଚିର ନମସ୍ୟ, ଯାହାଙ୍କର ପାଦ ସ୍ପର୍ଶ କରି ସେମାନେ ନିଜ ଜୀବନକୁ ଧନ୍ୟ ମଣନ୍ତି, ସେହି ଠାକୁର ରାଜା ମୋ ପରି ଅକିଞ୍ଚନର ପାଦ ସ୍ପର୍ଶ କରି ମୋତେ ଅପରାଧ କରୁଛନ୍ତି।
4: ଅପରାଧ ତୁମ୍ଭେ କରିନାହ ଭକ୍ତ ବଳରାମ, ଅପରାଧ ଆମ୍ଭେ କରିଅଛୁ।

0: ଭକ୍ତଶ୍ରେଷ୍ଠ ବଳରାମ, ତୁମ୍ଭଙ୍କୁ ଚିହ୍ନି ନ ପାରି ମୁଁ ଅଧମ ସେବାୟତ ଅପମାନିତ କରିଥିବାରୁ ତୁମ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କରୁଛି।
1: ଏହି ସେବାୟତ ମଧ୍ୟ ସମ ପରିମାଣରେ ଦୋଷୀ, ପାଦ ଧରି କ୍ଷମା ମାଗୁଅଛି, ଦୋଷ ମାର୍ଜନା କରନ୍ତୁ।
2: ମହାମନ୍ତ୍ରୀ
3: ମଣିମୟ,
2: ପ୍ରଭୁ ନୀଳାଦ୍ରି ବିହାରୀଙ୍କ ସ୍ୱପ୍ନାଦେଶ ଅନୁଯାୟୀ ସାଥିରେ ଆଣିଥିବା ପାଟ ଶାଢ଼ୀ ଦିଅନ୍ତୁ।

0: ଆମ୍ଭେ ସହସ୍ତରେ ବଳରାମ ଦାସଙ୍କ ମସ୍ତକରେ ବାନ୍ଧି ତାଙ୍କୁ ଭକ୍ତ ଶିରୋମଣିର ମର୍ଯ୍ୟାଦା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇବୁ।
1: ନିଅନ୍ତୁ ମଣିମା।
0: ଭକ୍ତ ଶିରୋମଣି ବଳରାମ ଦାସ, ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ଏହି ରାଜକୀୟ ମର୍ଯ୍ୟାଦା ସାଦରେ ଗ୍ରହଣ ପୂର୍ବକ ଆମ୍ଭଙ୍କୁ କୃତାର୍ଥ କରନ୍ତୁ।
2: ନିସ୍ତରିଲି ପ୍ରଭୁ, ନିସ୍ତରିଲି।
3: ଭକ୍ତ ଶିରୋମଣି ବଳରାମ ଦାସଙ୍କର, ଭକ୍ତ ଶିରୋମଣି ବଳରାମ ଦାସଙ୍କର।
0: ମହାମନ୍ତ୍ରୀ, ଆଉ ବିଳମ୍ବ ନ କରି ଭକ୍ତ ବଳରାମଙ୍କୁ ସୁସଜ୍ଜିତ ପାଲିଙ୍କିରେ ବସାନ୍ତୁ, ଆମ୍ଭେ ସଭିଏଁ ବଡ଼ଦାଣ୍ଡ ଅଭିମୁଖେ ବାହୁଡ଼ି ଯିବା।
1: ଯଥାଜ୍ଞା ମଣିମା।

0: ଆସନ୍ତୁ ଆସନ୍ତୁ ଭକ୍ତ ବଳରାମ ଦାସ, ନନ୍ଦିଘୋଷ ରଥ ଉପରେ ଏହି ସୁଶୋଭିତ ଆସନରେ ବସିବା ହୁଅନ୍ତୁ।
1: ମଣିମା,
0: ପ୍ରଭୁଙ୍କର ସ୍ୱପ୍ନାଦେଶ ହୋଇଥିଲା ତୁମ୍ଭେ ନିଜ ମୁଖରେ ଚଳ ନନ୍ଦିଘୋଷ ନ କହିବା ଯାଏଁ ରଥ ଚଳିବ ନାହିଁ। ଦୟାକରି କହିଦିଅନ୍ତୁ ଭକ୍ତ।
1: ପ୍ରଭୁ ପ୍ରଭୁ ଭକ୍ତ ବତ୍ସଳ ଜଗନ୍ନାଥ, ମୁଁ ଅକିଞ୍ଚନ ଅଭିମାନ କରି ଅପନ୍ତରାକୁ ଚାଲିଗଲି ବୋଲି ତୁମେ ବି ନନ୍ଦିଘୋଷ ତ୍ୟାଗ କରି ଚାଲିଗଲ।

ଭକତ ପ୍ରେମରେ ବାଇ ଇଏ ବଳରାମ ଦାସ ଭାବରେ କହିଲେ ରଥ ଚାଲେ ଘାଇ ଘାଇ।

0: under Mission Agamun has successfully reached orbit after completing its final burn and injecting payloads into a 450 kilometers orbit. The liftoff took place at 12.05 p.m. from the Satish Dhawan Space Center at Sriharikota in Andhra Pradesh. The Indian Olympic Association today announced that Olympic medalist Meerabai Chanu and Lovlina Borgohain will serve as India's flag and baton bearers at the opening ceremony of the Commonwealth Games in Glasgow. In badminton, Indian shuttler and two-time Olympic medalist PV Sidhu has reached the women's singles final of the Japan Open in Tokyo today. She entered the final after her opponent and world number 4, Chen Yufei of China, retired during the second game of the match. And that is the end of this news bulletin.
1: ପ୍ରଥମେ ହିନ୍ଦୀରେ ପରେ ଶୁଣିଲେ ଇଂରାଜୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଆମର ସାନ୍ଧ୍ୟ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆସନ୍ତାକାଲିର କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ଆସନ୍ତାକାଲି ସକାଳ 6:05 ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୁଡ଼ି ପ୍ରଚାରିତ ହେବ ସକାଳ 6:45 ଏଥିରେ ଶୁଣିବେ ପରଜା ସମ୍ପ୍ରଦାୟର ଗୀତ ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ଶୁଣିବେ ପୂର୍ବାହ୍ନ 10:00 ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଏଥିରେ ଶୁଣିବେ ଗ୍ରାମୀଣ ମହିଳାଙ୍କ ବିକାଶରେ ବ୍ୟାଙ୍କିଙ୍ଗ୍ ସେବା ସମ୍ପର୍କରେ ଏକ ସାକ୍ଷାତକାର ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜନ ପ୍ରଚାର କରିବୁ ଅପରାହ୍ନ 5:30 ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ବିଷୟ ରହିଛି ଜଳବାୟୁ ବଦଳବା ଭିତରେ ଆମେ କାଇତାସ କରଲେ ହେସି ସନ୍ଧ୍ୟା 6:55 ଶୁଣିବେ ଜନଜୀବନ ସମ୍ବାଦ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:15 ଶୁଣିବେ ଶ୍ରୋତାଙ୍କ ମତାମତକୁ ନେଇ ଆମ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ରାତି 8:30 ଶୁଣିବେ ସମାଚାର ଦର୍ପଣ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ 22 ପାହାଚ ରଚନା ରଜତ କୁମାର କର ପ୍ରଯୋଜନା ରମାପଦ ନନ୍ଦ ଏହି କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କେତେ